ଆକାଶବାଣୀ ଜୟପୁର, ଆଜି ଶୁକ୍ରବାର 1948 ଶତାବ୍ଦ ଜ୍ୟେଷ୍ଠ ମାସର ପ୍ରଥମ ଦିନ 2026 ମସିହା ମଇ ମାସର 22 ତାରିଖ ଆପଣମାନଙ୍କୁ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ ଯୋଗେ ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ସକାଳ 5:57 ମାଙ୍ଗଳିକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ଜ୍ୟୋତ୍ସ୍ନାରାଣୀ ଦାସ, ଗୀତିକାର ଅଚ୍ୟୁତାନନ୍ଦ।

0: ପ୍ରଚାର କଲୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 25ତମ ଭାଗ।
1: ଏପିସୋଡ 25 2-5।

ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 25ତମ ଭାଗ ଶୁଣିଲେ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ମନୋଜ କୁମାର ପୂଜାରୀ।

ଚୀନର ଏକ ପ୍ରସିଦ୍ଧ ଲୋକୋକ୍ତି ହେଲା, ତମେ ଯଦି ଘଣ୍ଟାଏ ଖୁସି ହେବାକୁ ଚାହୁଁଛ ତେବେ କିଛି ସମୟ ଶୋଇପଡ଼, ଯଦି ଦିନଟିଏ ଖୁସି ରହିବାକୁ ଚାହୁଁଛ ତାହେଲେ ମାଛ ଧରିବାକୁ ବାହାରି ପଡ଼, ଆଉ ଯଦି ବର୍ଷଟିଏ ଖୁସି ହେବାକୁ ଚାହୁଁଛ ଉତ୍ତରାଧିକାରୀ ସୂତ୍ରରେ ଧନ ଦରକାର, ମାତ୍ର ସାରା ଜୀବନ ଯଦି ଆନନ୍ଦିତ ରହିବାକୁ ଚାହଁ ତେବେ ଅନ୍ୟକୁ ସାହାଯ୍ୟ କର। ପରୋପକାରର ମହତ୍ଵ ସମ୍ବନ୍ଧରେ ରହିଛି ଅନେକ ହୃଦୟସ୍ପର୍ଶୀ ଉକ୍ତି, ଉପଦେଶ, ଶାସ୍ତ୍ରୀୟ ବାଣୀ। ଏଭଳି ଏକ ଚମତ୍କାର ପ୍ରବାଦ ହେଲା, ପ୍ରାର୍ଥନା କରୁଥିବା ଓଠ ଅପେକ୍ଷା ସେବା କରୁଥିବା ହାତ ହେଉଛି ଅଧିକ ପବିତ୍ର। ମାର୍ଟିନ୍ ଲୁଥର କିଙ୍ଗ ଜୁନିୟର ଏ ପ୍ରସଙ୍ଗରେ ଏକଦା କହିଥିଲେ, ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ତମେ ଅନ୍ୟମାନଙ୍କ ପାଇଁ କ'ଣ କରୁଛ। ପରୋପକାରର ମହତ୍ୱକୁ ହୃଦୟଙ୍ଗମ କରି ପ୍ରାଚୀନ କାଳରୁ ଏ ଯାବତ୍ ଜନହିତୈଷୀଗଣ ଉଦ୍ୟମ କରିଛନ୍ତି, ସେମାନଙ୍କ ଉଦ୍ୟମରୁ କେତେବେଳେ ଛୋଟ ପରିବର୍ତ୍ତନଟିଏ ହୋଇଛି ତ କେତେବେଳେ ରେଡ୍କ୍ରସ୍ ପରି ବିଶାଳ ସଂସ୍ଥା ଜନ୍ମଲାଭ କରିଛି। ମାନବ ସମାଜର ଇତିହାସକୁ ତର୍ଜମା କଲେ ଜଣାଯାଏ, ସମସ୍ୟାବହୁଳ ଦୁଃଖଭରା ଜଗତରେ ଦଧିଚିମାନଙ୍କ ଅସ୍ଥିଦାନ ହିଁ ଯୁଗେ ଯୁଗେ ସଂସାରର କଷ୍ଟ ଲାଘବ କରିଛି, ସୃଷ୍ଟି କରିଛି ଆଶାର କିରଣ। ପ୍ରାଚୀନ କାଳର କଥା, ସେତେବେଳେ ବୁଦ୍ଧଙ୍କ ବାଣୀ ଭାରତବର୍ଷର ସୀମାରେଖା ଅତିକ୍ରମ କରି ପୃଥିବୀର ଅନ୍ୟାନ୍ୟ ଦେଶକୁ ପ୍ରସାରିତ ହେବାରେ ଲାଗିଥାଏ। ଜାପାନର ଜଣେ ସାଧୁ ବୁଦ୍ଧଙ୍କ ବାଣୀ ଥିବା ଏକ ଗ୍ରନ୍ଥର ଜାପାନୀ ଭାଷାରେ ଅନୁବାଦ କରିବା ପାଇଁ ପ୍ରୟାସ କରୁଥିଲେ। ପ୍ରଥମଥର ପାଇଁ ପାଲି ଭାଷାରୁ ଜାପାନୀ ଭାଷାକୁ ବୁଦ୍ଧଙ୍କ ବାଣୀ ଅନୁବାଦ କରିବା ପାଇଁ ସାଧୁଙ୍କର ଅଦମ୍ୟ ଇଚ୍ଛା ଥାଏ। ସିଏ ଥିଲେ ଖୁବ୍ ଦରିଦ୍ର, ଅନୁବାଦ କାର୍ଯ୍ୟ ପାଇଁ ସିଏ ଭାଷାବିତ୍, ପଣ୍ଡିତ ତଥା ଅନ୍ୟାନ୍ୟ କେତେକ ଲୋକଙ୍କ ସାହାଯ୍ୟ ଆବଶ୍ୟକ କରୁଥିଲେ। ଏଥିପାଇଁ ଆବଶ୍ୟକ ହେଉଥିଲା ଟଙ୍କା, ଅର୍ଥାଭାବ ହେତୁ ତାଙ୍କ କାର୍ଯ୍ୟ ଆଗେଇ ପାରୁନଥିଲା। ସେଇଥିପାଇଁ ସେ 10 ବର୍ଷ ଯାଏଁ ଭିକ୍ଷା ମାଗି ବୁଲିଲେ। 10 ବର୍ଷ ପରେ ବେଶ କିଛି ଟଙ୍କା ସିଏ ସଞ୍ଚୟ କରିପାରିଲେ। ତାପରେ ସେ ଅନୁବାଦ କାମ ଆରମ୍ଭ କରିବାକୁ ଯାଉଥିଲେ, ମାତ୍ର ଠିକ୍ ସେହି ସମୟରେ ଦେଶରେ ଦୁର୍ଭିକ୍ଷ ଦେଖାଗଲା। ଶୋଚନୀୟ ହେଉଠିଲା ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକଙ୍କ ଅବସ୍ଥା। ସାଧୁ 10 ବର୍ଷର ଭିକ୍ଷାବୃତ୍ତିରୁ ସଂଗୃହୀତ ଅର୍ଥ ଜନକଲ୍ୟାଣରେ ବିନିଯୋଗ କରିବା ପାଇଁ ଚାହିଁଲେ। ତାଙ୍କ ବନ୍ଧୁମାନେ ତାଙ୍କୁ ଏଥିରୁ ନିବୃତ୍ତ ହେବାକୁ କହିଲେ ଓ ବୁଝାଇଲେ ଯେ ଦୁର୍ଭିକ୍ଷ କିଛି ନୂଆ କଥା ନୁହେଁ, ଲୋକେ ମରିବାରେ କିଛି ବିଚଳିତ ହେବାର ନାହିଁ, ମୃତ୍ୟୁ ହେଉଛି ସୃଷ୍ଟିର ନିୟମ। ଲୋକଙ୍କୁ ବଞ୍ଚାଇବା ପାଇଁ ଧନ ବ୍ୟୟ କରିବା ଅପେକ୍ଷା ବୁଦ୍ଧଙ୍କ ବାଣୀର ଅନୁବାଦ ପରି ମହତ୍ କାର୍ଯ୍ୟରେ ଅର୍ଥ ବ୍ୟୟ କରିବା ବିଜ୍ଞୋଚିତ। ମାତ୍ର ସାଧୁ କାହାରି କଥା ଶୁଣିଲେ ନାହିଁ, ସମସ୍ତ ଅର୍ଥ ଦୁର୍ଭିକ୍ଷର ମୁକାବିଲା ପାଇଁ ଖର୍ଚ୍ଚ କରାଯିବ ବୋଲି ଘୋଷଣା କଲେ, ସେୟା ହିଁ ହେଲା। ତାପରେ ସାଧୁ ପୁଣି ଭିକ୍ଷା ସଂଗ୍ରହ କରିବାକୁ ବାହାରି ପଡ଼ିଲେ। ପୁନଶ୍ଚ 10 ବର୍ଷ ଭିକ୍ଷା ସଂଗ୍ରହ କରି ସେ ବେଶ କିଛି ଅର୍ଥ ସଞ୍ଚୟ କରିବାରେ ସମର୍ଥ ହେଲେ। ସେତେବେଳେ ତାଙ୍କ ବୟସ 60 ଟପି ସାରିଥିଲା, ଅନୁବାଦ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିଲା, ସାଧୁଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଥିବାରୁ ତାଙ୍କ ଶିଷ୍ୟ, ବନ୍ଧୁ, ଶୁଭେଚ୍ଛୁ ସମସ୍ତେ ଆନନ୍ଦିତ ହେଉଥିଲେ। ମାତ୍ର ଦୁର୍ଭାଗ୍ୟକୁ ଠିକ୍ ସେହି ସମୟରେ ଦେଶରେ ସୃଷ୍ଟି ହେଲା ଅଭୂତପୂର୍ବ ବନ୍ୟା। ଭୟଙ୍କର ବନ୍ୟାରେ ଲୋକଙ୍କ ଦୁଃଖ ଦୁର୍ଦ୍ଦଶାର ସୀମା ରହିଲାନି। ସାଧୁ ପୁନଶ୍ଚ ତାଙ୍କ 10 ବର୍ଷର ସମସ୍ତ ସଂଗୃହୀତ ଅର୍ଥ ବନ୍ୟାକ୍ଲିଷ୍ଟ ଲୋକଙ୍କ ସାହାଯ୍ୟାର୍ଥେ ଦାନ କରିବାକୁ ଚାହିଁଲେ। ତାଙ୍କ ଶିଷ୍ୟଗଣ ତାଙ୍କୁ ବାରଣ କଲେ, ମାତ୍ର ସେ କାହା କଥା ଶୁଣିଲେ ନାହିଁ। ପୁନଶ୍ଚ 10 ବର୍ଷ ସେ ଭିକ୍ଷା ମାଗି ବୁଲିଲେ। ବୃଦ୍ଧାବସ୍ଥାରେ ମଧ୍ୟ ସିଏ ଥିଲେ ଅବିଚଳିତ, ଲକ୍ଷ୍ୟ ପୂରଣ ପାଇଁ ସଂକଳ୍ପବଦ୍ଧ। ଏଥର ସିଏ ପୁସ୍ତକ ଅନୁବାଦ ଓ ପ୍ରକାଶନ କାର୍ଯ୍ୟରେ ସଫଳ ହେଲେ। ତାଙ୍କ ମହତ୍ କାର୍ଯ୍ୟ ପାଇଁ ସମସ୍ତେ ଅଭିନନ୍ଦନ ଜଣାଇଲେ। ତେବେ ପୁସ୍ତକଟି ଯେତେବେଳେ ପ୍ରକାଶିତ ହେଲା, ସେଥିରେ ଉଲ୍ଲିଖିତ ଗୋଟିଏ କଥା ସମସ୍ତଙ୍କୁ ବିସ୍ମିତ କଲା। ପୁସ୍ତକର ଆରମ୍ଭରେ ଲେଖା ହୋଇଥିଲା ତୃତୀୟ ସଂସ୍କରଣ। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ହେଲା, ତାହେଲେ ପ୍ରଥମ 2ଟି ସଂସ୍କରଣ କୁଆଡ଼େ ଗଲା? ସାଧୁଙ୍କୁ ଯେତେବେଳେ ପଚରାଗଲା ଏହି ପ୍ରଶ୍ନ, ସିଏ ହସି ଉତ୍ତର ଦେଲେ, ପ୍ରଥମ 2ଟି ସଂସ୍କରଣ ନିରାକାର ଥିଲା। ପ୍ରଥମଟି ଦୁର୍ଭିକ୍ଷ ବେଳେ ଓ ଦ୍ୱିତୀୟଟି ବନ୍ୟା ସମୟରେ ପ୍ରକାଶିତ ହୋଇଥିଲା। ତାଙ୍କ ଇଙ୍ଗିତ ସମସ୍ତେ ବୁଝିପାରିଲେ।

0: ଅନୁଚିନ୍ତା କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
1: ଆସନ୍ତୁ ଆଜିର ଚାଷବାସ କଥାରେ ଜାଣିବା କାନ୍ଦୁଲ ଚାଷ ସମ୍ପର୍କରେ। ଓଡ଼ିଶାର ଜଳବାୟୁରେ କାନ୍ଦୁଲ ଏକ ପ୍ରମୁଖ ଡାଲିଜାତୀୟ ଶସ୍ୟ। ଏହା କମ୍ ପାଣିରେ ଏବଂ ସ୍ୱଳ୍ପ ଖର୍ଚ୍ଚରେ ଭଲ ଅମଳ ଦେଇଥାଏ। ସାଧାରଣତଃ ଜୁନ୍ ମାସରୁ ଜୁଲାଇ ମାସର ପ୍ରଥମ ସପ୍ତାହ ମଧ୍ୟରେ ମୌସୁମୀ ବର୍ଷା ଆରମ୍ଭରେ କାନ୍ଦୁଲ ବୁଣାଯାଏ। ନିକିଡ଼ା ଦୋରସା ବା ବାଲିଆ ଦୋରସା ମାଟି କାନ୍ଦୁଲ ଚାଷ ପାଇଁ ଉତ୍ତମ ହୋଇଥାଏ। ମାଟିରେ ଜଳବନ୍ଦୀ ହୋଇ ରହିବା ଅନୁଚିତ, ତେଣୁ ଜଳ ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା ରଖିବା ଆବଶ୍ୟକ। ଅଧିକ ଅମଳ ପାଇଁ ଚାଷୀ ଭାଇମାନେ ଉନ୍ନତ କିସମର ବିହନକୁ ଚୟନ କରିବା ଉଚିତ। କାନ୍ଦୁଲ ବିହନର ସାଧାରଣତଃ ତିନୋଟି କିସମ ଦେଖିବାକୁ ମିଳେ। ପ୍ରଥମ କିସମଟି ଅଳ୍ପ ଦିନରେ ଅମଳ ଦେଇଥାଏ। ଏଥିରେ ରହିଛି ଉପାସ ଓ ପ୍ରଭାତ। ଏହି ବିହନଗୁଡ଼ିକ ପ୍ରାୟ 120-150 ଦିନ ମଧ୍ୟରେ ଅମଳ ହୋଇଥାଏ। ଦ୍ୱିତୀୟ କିସମଟି ମଧ୍ୟମ ଦିନିଆ। ଏଥିରେ ରହିଛି ଆଶା ICPL 87119 ଏବଂ ବିଶାଖା 1। ଏହି ବିହନଗୁଡ଼ିକ 160-200 ଦିନ ମଧ୍ୟରେ ଅମଳ ହୋଇଥାଏ। ଓ ତୃତୀୟ କିସମଟି ଅଧିକ ଦିନରେ ଅମଳ ଦେଇଥାଏ। ଏଥିରେ ରହିଛି ମାରୁତି ଲକ୍ଷ୍ମୀ। ଏହି ବିହନଗୁଡ଼ିକ 200-300 ଦିନ ମଧ୍ୟରେ ଅମଳ ହୋଇଥାଏ। ଠିକ୍ ଅମଳ ସମୟ ମାଟିର ଗୁଣବତ୍ତା, ଜଳବାୟୁ ଏବଂ ବୁଣିବା ସମୟ ଉପରେ ମଧ୍ୟ ନିର୍ଭର କରିଥାଏ। ତେବେ ଚାଲନ୍ତୁ ବର୍ତ୍ତମାନ ଜାଣିବା କାନ୍ଦୁଲ ଚାଷ ପାଇଁ ଆମେ କିଭଳି ଭାବରେ ଜମି ପ୍ରସ୍ତୁତ କରିବା। କାନ୍ଦୁଲ ଚାଷ ପାଇଁ ଜମିକୁ 2-3 ଥର ଚାଷ କରି ମାଟିକୁ ଗୁଣ୍ଡ କରି ଜମିକୁ ସମତଳ କରିଦେବା। କାନ୍ଦୁଲ ବୁଣିବା ପୂର୍ବରୁ ପ୍ରତି କିଲୋଗ୍ରାମ ବିହନ ପିଛା 2 ଗ୍ରାମ କାର୍ବେଣ୍ଡାଜିମ୍ ବା 3 ଗ୍ରାମ ଥିରାମ ମିଶାଇ ବିହନକୁ ବିଶୋଧନ କରିବା। ଏହାପରେ ରାଇଜୋବିୟମ କଲଚର ବ୍ୟବହାର କଲେ ଅମଳ ମଧ୍ୟ ଭଲ ମିଳେ। ବର୍ତ୍ତମାନ ବିଶୋଧିତ ବିହନକୁ ବୁଣିବା ସମୟରେ ଧାଡ଼ିକୁ ଧାଡ଼ି 60-75 ସେଣ୍ଟିମିଟର ବ୍ୟବଧାନ ରଖିବା ଉଚିତ ଏବଂ ଗଛକୁ ଗଛ 20-25 ସେଣ୍ଟିମିଟର ବ୍ୟବଧାନ ରଖିବା ଉଚିତ। ଏକର ପିଛା ପ୍ରାୟ 6-8 କିଲୋଗ୍ରାମ ବିହନକୁ ଆମେ ବ୍ୟବହାର କରିପାରିବା। ଅଧିକ ଅମଳ ପାଇଁ ଆମେ ଖତ ଓ ସାରର ମଧ୍ୟ ବ୍ୟବହାର କରିପାରିବା। କାନ୍ଦୁଲ ଏକ ଡାଲିଜାତୀୟ ଫସଲ ହୋଇଥିବାରୁ ଏହାକୁ କମ୍ ଯବକ୍ଷାରଜାନ ଆବଶ୍ୟକ। ଏକର ପିଛା 8 କିଲୋଗ୍ରାମ ଯବକ୍ଷାରଜାନ, 16 କିଲୋଗ୍ରାମ ଫସ୍ଫରସ୍ ଏବଂ 8 କିଲୋଗ୍ରାମ ପଟାସ ସାରକୁ ଆମେ ବ୍ୟବହାର କରିପାରିବା। ଏହା ସହିତ ଜଳସେଚନ ପ୍ରତି ମଧ୍ୟ ଧ୍ୟାନ ଦେବା ନିହାତି ଆବଶ୍ୟକ। କାନ୍ଦୁଲ ଏକ ମରୁଡ଼ି ସହଣୀ ଗଛ, ତଥାପି ଫୁଲ ଧରିବା ଓ ଫଳ ହେବା ସମୟରେ ବର୍ଷା ନହେଲେ ହାଲୁକା ଜଳସେଚନ କଲେ ଅମଳ ବଢ଼ିଥାଏ। ବର୍ତ୍ତମାନ ଚାଲନ୍ତୁ ଜାଣିବା କାନ୍ଦୁଲ ଚାଷରେ ଦେଖାଯାଉଥିବା ରୋଗପୋକ ଏବଂ ଏହାର ନିରାକରଣ ସମ୍ପର୍କରେ। କାନ୍ଦୁଲ ଗଛରେ ପୋଡ୍ ବୋରୋର ପୋକ ଦେଖିବାକୁ ମିଳେ। ଏହା ଛୁଇଁକୁ କଣା କରି ଖାଇଯାଏ। ଏହାର ନିରାକରଣ ପାଇଁ ନିମ୍ବ ତେଲ ବା କ୍ଲୋରୋପାଇରିଫସ୍କୁ ସ୍ପ୍ରେ କରାଯାଇପାରିବ। କାନ୍ଦୁଲ ଗଛରେ ଦେଖାଯାଉଥିବା ଏକ ରୋଗ ହେଉଛି ଝାଉଁଳା ରୋଗ। ଏହା ହେବା ଦ୍ୱାରା ଗଛ ହଠାତ୍ ଶୁଖିଯାଏ। ଏହାର ନିରାକରଣ ପାଇଁ ରୋଗ ପ୍ରତିରୋଧକ ଶକ୍ତି ଥିବା କିସମକୁ ଚୟନ କରିବା ଉଚିତ। ମନେ ରଖିବା ଉଚିତ, କାନ୍ଦୁଲ ଗଛ ବହୁତ ବଡ଼ ହେଉଥିବାରୁ ଏହା ମଧ୍ୟରେ ଅନ୍ତଚାଷ ଭାବେ ମୁଗ, ବିରି ବା ଚିନାବାଦାମ ଚାଷ କରି ଅଧିକ ଲାଭ ଆମେ ପାଇପାରିବା।
0: ଶୁଣିଲେ ଆଜି ସକାଳର ଚାଷବାସ କଥା। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଏଥିରେ ବଣ୍ଡା ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ମଙ୍ଗଳା ସିସା ଏବଂ ସାଥୀ। ଉପସ୍ଥାପନା କରିଛନ୍ତି ସୁଜାତା ଆଚାରୀ।
2: ମାଲକାନଗିରି ଜିଲ୍ଲାରେ ବଣ୍ଡା ସମ୍ପ୍ରଦାୟର ଭାଇ ଭଉଣୀମାନେ ବସବାସ କରି ରହିଆସୁଛନ୍ତି। ପୁଷ ମାସରେ ବଣ୍ଡା ଭାଇ ଭଉଣୀମାନେ ଖୁସିରେ ଗୀତ ଗାଇ ନାଚନ୍ତି ଏବଂ ଗାଁର ଉନ୍ନତି ପାଇଁ ଗ୍ରାମଦେବୀଙ୍କୁ ପୂଜା କରି ପୌଷ ପର୍ବ ବା ପୁଷାର୍କି ପାଳନ କରନ୍ତି। ଆସନ୍ତୁ ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ପ୍ରଥମେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଡୁମୁରିପଡ଼ା ଗ୍ରାମର ମଙ୍ଗଳି ସିସା ଏବଂ ସାଥୀମାନେ ପରିବେଷଣ କରିଥିବା

ଚାଷ କାମ ଆରମ୍ଭ କରିବା ପୂର୍ବରୁ ପ୍ରାୟ ଅଧିକାଂଶ ଆଦିବାସୀ ସମ୍ପ୍ରଦାୟରେ ଚୈତ୍ର ପର୍ବ ପାଳନ କରିବାର ପ୍ରଥା ରହିଛି। ମାଲକାନଗିରି ଜିଲ୍ଲାର ବଣ୍ଡା ଆଦିବାସୀମାନେ ମଧ୍ୟ ଚୈତ୍ର ପର୍ବ ପାଳନ କରନ୍ତି। ଏ ସମୟରେ ସେମାନେ ଗ୍ରାମଦେବୀଙ୍କ ନିକଟରେ ବିହନ ପୂଜା କରନ୍ତି ଏବଂ ଖୁସିରେ ଗୀତ ଗାଇ ନାଚନ୍ତି। ଏଥର ବଣ୍ଡା ଭାଇ ଭଉଣୀମାନଙ୍କର ଚୈତ୍ର ପର୍ବ ଗୀତ ଆସନ୍ତୁ ଶୁଣିବା। ପରିବେଷଣ କରୁଛନ୍ତି ମଙ୍ଗଳି ସିସା ଏବଂ ସାଥୀ।

ହେଲେ କାଇ କରବାର ଶୁଣିବା ହେଉ ଶୁଣିବେ ସନ୍ଧ୍ୟା 6:15 ସନ୍ଧ୍ୟା 6:20 ପ୍ରଚାର କରିବୁ ଶ୍ରୀମଦ୍ ଭାଗବତ। ସନ୍ଧ୍ୟା 6:30 ଶୁଣିବେ ହିନ୍ଦୀ ଭଜନ। ଶିଳ୍ପୀମାନେ ହେଲେ ବାଳକୃଷ୍ଣ ଦାସ, ଶିଲା ନିଗମ। ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ବରଗଡ଼ ଜିଲ୍ଲା ସମ୍ପର୍କରେ। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ରାତି 8:00 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ଶୁଣିବେ ରାତି 8:15। ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର ଏବଂ କୁନ୍ତି ବେହେରା। 8:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ। ପରିବେଷଣ କରିଛନ୍ତି ପଣ୍ଡିତ ଶିବ କୁମାର ଶର୍ମା। ରାତି 9:30 ପ୍ରଚାର କରିବୁ ନାଟକ ଦୀପଶିଖା। ରଚନା ଏବଂ ପ୍ରଯୋଜନା କରିଛନ୍ତି ଡକ୍ଟର ସୁନିତା ଦେବୀ। ଆପଣଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ରାତି 10:00। ରାତି 10:30 ପ୍ରଚାର କରିବୁ କେତୋଟି ଆଧୁନିକ ଗୀତ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ 7:04। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରୀ ବିଭାଗଗୁଡ଼ିକରେ ଡିଜେଲ ଓ ପେଟ୍ରୋଲର ବ୍ୟବହାର ହ୍ରାସ କରିବା ପାଇଁ 8 ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହା ଅନୁସାରେ ସରକାରୀ ସ୍ତରର ବିଭିନ୍ନ ବୈଠକ, ପ୍ରଶିକ୍ଷଣ, କର୍ମଶାଳା ଆଦି ଆବଶ୍ୟକ ନଥିଲେ ଆଭାସୀ ମାଧ୍ୟମରେ କରାଯିବ। ଆସନ୍ତା ପହିଲାରୁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ନୂତନ ବୈଦ୍ୟୁତିକ ଯାନ କ୍ରୟ କରାଯିବ। ବ୍ୟକ୍ତିଗତ ସରକାରୀ ବ୍ୟବହାର ପାଇଁ ଯାନ ପାଇଥିବା ବରିଷ୍ଠ ଅଧିକାରୀ ନିଜ ନିଜ ମଧ୍ୟରେ କାର୍ ପୁଲିଂ କରିବେ। ଦୂରସ୍ଥାନକୁ ପରିଦର୍ଶନ ସମୟରେ ବସ୍ କିମ୍ବା ରେଳରେ ଯାତ୍ରା କରିବା, ସରକାରୀ ଯାନର ଚଳପ୍ରଚଳ ବାବଦକୁ ମାସିକ ପେଟ୍ରୋଲ ଓ ଡିଜେଲ ପରିମାଣ ଅତିକମ୍ରେ 10% ହ୍ରାସ ଭଳି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ, ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ ଉଲ୍ଲେଖ ରହିଛି, କେତେକ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗର ପୂର୍ବ ଅନୁମୋଦନ ବିନା ନିଯୁକ୍ତି କରାଯାଇଛି। ସେହି କର୍ମଚାରୀମାନେ ନିୟମିତକରଣ ପାଇଁ ଦାବି କରିବା ସହ ଏନେଇ ବିଭିନ୍ନ ମାମଲା କୋର୍ଟରେ ଚାଲିଛି। ଏହାଦ୍ୱାରା ସରକାର ବିଶ୍ୱବିଦ୍ୟାଳୟ ଉପରେ ଆର୍ଥିକ ଭାର ବୃଦ୍ଧି ପାଉଛି ବୋଲି ଚିଠିରେ ଉଲ୍ଲେଖ ରହିଛି।

0: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ାର ଡକ୍ଟର ହରେକୃଷ୍ଣ ମହତାବଙ୍କ ଜନ୍ମସ୍ଥାନକୁ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବୁଲି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରାଜ୍ୟ ସରକାରଙ୍କ ବରପୁତ୍ର ଐତିହ୍ୟଗ୍ରାମ ସର୍ବାଙ୍ଗୀନ ବିକାଶ ଯୋଜନା ମାଧ୍ୟମରେ ଆଗରପଡ଼ା ଅଞ୍ଚଳର ବିକାଶ ପାଇଁ 15 କୋଟି ଟଙ୍କା ଅନୁଦାନ ମଞ୍ଜୁର କରାଯାଇଛି। ଖୁବ୍ ଶୀଘ୍ର ଏହି ଅଞ୍ଚଳରେ ସ୍କୃତି ସଂଗ୍ରହାଳୟ ଆଧୁନିକ ଗ୍ରନ୍ଥାଗାରର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ନିମନ୍ତେ ଫର୍ମ ପୂରଣ ପାଇଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଦେୟ ଛାଡ଼ କରାଯାଇଛି। ଏହି ବର୍ଗର ଛାତ୍ରଛାତ୍ରୀମାନେ ପୂର୍ବରୁ ଫର୍ମ ପୂରଣ କରିଥିଲେ ସେମାନେ ଦାଖଲ କରିଥିବା ଦେୟ ଫେରସ୍ତ କରାଯିବ ବୋଲି ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଓଡ଼ିଶା ହାଇକୋର୍ଟରେ ଜୁନ୍ ମାସ 21 ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ। ତେବେ ଏହି ସମୟରେ କେତେକ ନିର୍ଦ୍ଦିଷ୍ଟ ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସିବ ବୋଲି ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଯୋଜନା ଓ ସମୀକ୍ଷା କମିଟିର ବୈଠକ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 5 ବର୍ଷର ଯୋଜନା ଉପରେ ଏଥିରେ ଆଲୋଚନା ହୋଇଥିଲା। ଚଳିତ ଆର୍ଥିକ ବର୍ଷରେ ମୋଟ 31 ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବକେୟା ପେନ୍ସନ୍ ଓ ଭବିଷ୍ୟନିଧି ସମସ୍ୟାର ତ୍ୱରିତ ସମାଧାନ ପାଇଁ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଦୁଇଦିନିଆ ଆନ୍ତଃଜିଲ୍ଲା ପେନ୍ସନ୍ ଅଦାଲତ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ 19 ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଜିଲ୍ଲାପାଳ ପେନ୍ସନ୍ ମଞ୍ଜୁର ଆଦେଶ ପ୍ରଦାନ କରିଥିଲେ। ନୂଆପଡ଼ା ଜିଲ୍ଲା ମହିଳା ସଶକ୍ତିକରଣ କ୍ଷେତ୍ରରେ ସଫଳତା ହାସଲ କରିଛି। ଚଳିତ ଆର୍ଥିକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କ ଲିଙ୍କେଜ୍ କାର୍ଯ୍ୟକ୍ରମରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଜିଲ୍ଲାରେ 5,440 ଜଣ ଏସ୍ଏସ୍ଜିଙ୍କୁ ବ୍ୟାଙ୍କ ଲିଙ୍କେଜ୍ ଦେବା ଲକ୍ଷ୍ୟ ରହିଥିବାବେଳେ ଏପର୍ଯ୍ୟନ୍ତ 113% ସଫଳତା ହାସଲ ହୋଇଥିବା ଜଣାପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଯଶୋଦା ଯୋଜନା ହିତାଧିକାରୀଙ୍କୁ ପରାମର୍ଶ ଶିବିର ଓ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପରାମର୍ଶ ଶିବିରରେ ଯଶୋଦା ଯୋଜନାର ସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରାକୃତିକ ବିପର୍ଯ୍ୟୟ, ଦ୍ରୁତ ଶିଳ୍ପାୟନ, ସହରୀକରଣ, ଖଣି ଖନନ, ବନାଗ୍ନି ଯୋଗୁଁ ହେଉଥିବା ପ୍ରକୃତିର ବିନାଶ ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ବିଶ୍ୱରେ ଆଜି ଜୈବ ବିବିଧତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ। ମିଳିତ ଜାତିସଂଘ ପକ୍ଷରୁ 2006 ଆଜିର ଦିନକୁ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଭାବେ ପାଳନ କରାଯାଉଛି। ଜୀବଜଗତକୁ ଅକ୍ଷୁର୍ଣ୍ଣ ରଖିବା ଆବଶ୍ୟକ, ଏହାର ସଂରକ୍ଷଣ ଏବଂ ଅଗ୍ରାଧିକାର ଭିତ୍ତିରେ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପାଣିପାଗ ଅନୁଯାୟୀ ପରବର୍ତ୍ତୀ ସମୟରେ କେନ୍ଦ୍ରଗୁଡ଼ିକ ଖୋଲିବା ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ। ଗରମ ଗୁଳୁଗୁଳି ବୃଦ୍ଧି ପାଇବା ନେଇ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 24 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 45.5 ଡିଗ୍ରୀ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ ଶିଶୁଙ୍କ ଅନ୍ୟମନସ୍କତା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ସୁଚରିତା ମହାନ୍ତି।
2: ଅନ୍ୟମନସ୍କ ରହିବା ବା ଅତିମାତ୍ରାରେ କ୍ରିୟାଶୀଳ ହେବା ପିଲାମାନଙ୍କର ଏକ ସାଧାରଣ ସମସ୍ୟା। ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭିଟି ଡିଜର୍ଡର ଥିଲେ ଶିଶୁ ପ୍ରାୟତଃ ଅନ୍ୟମନସ୍କ ରହେ, ଅତ୍ୟଧିକ କ୍ରିୟାଶୀଳ ଥାଏ କିମ୍ବା ହଠାତ୍ କିଛି ଗୋଟିଏ କାମ କରିବସେ ଯାହାକି ତା ବୟସର ଅନ୍ୟ ଶିଶୁଙ୍କଠାରେ ଦେଖାଯାଏ ନାହିଁ। ଏହା ଏକ ସ୍ନାୟୁଜନିତ ଆଚାର ବ୍ୟବହାରରେ ତ୍ରୁଟି ବୋଲି କୁହାଯାଇପାରେ। ଅନ୍ୟମନସ୍କ ରହୁଥିବା ଶିଶୁ ଅତି ସହଜରେ ଅନ୍ୟମନସ୍କ ହୋଇଯାଏ, ମନେ ରଖି ନ ପାରି ବହୁତ କଥା ଭୁଲିଯାଏ, ଗୋଟିଏ କାମରୁ ଧ୍ୟାନ ହଟାଇ ଆଉ ଗୋଟିଏ କାମ କରିବାରେ ଲାଗେ। ଗୋଟିଏ କାମ ମନଧ୍ୟାନ ଦେଇ କରିବା ତା ପାଇଁ କଷ୍ଟକର ହୋଇଥାଏ। ଯଦିଓ ଗୋଟିଏ ଶିଶୁର ଧ୍ୟାନ ପ୍ରତିବର୍ଷ 5 ମିନିଟ୍ କରି ବଢ଼େ ଏବଂ 3 ବର୍ଷର ଶିଶୁଟିଏ ମାତ୍ର 15 ମିନିଟ୍ ପର୍ଯ୍ୟନ୍ତ ତାର ଧ୍ୟାନ କେନ୍ଦ୍ରିତ କରିପାରିବ, ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭିଟି ଡିଜର୍ଡରରେ ପୀଡ଼ିତ ସମବୟସ୍କ ଶିଶୁର ଏକାଗ୍ରତା ତାଠାରୁ କମ୍, ତାକୁ ଦିଆଯାଇଥିବା କାମ ସେ ପୂରା କରିପାରେ ନାହିଁ। ଯେପରିକି ବିଦ୍ୟାଳୟରେ

0: ଶିଖିବା ବା ଦିଆଯାଉଥିବା ପାଠ ସେ ସାରିପାରେ ନାହିଁ। ନୂଆ କିଛି ଶିଖିବା ତା ପାଇଁ କଷ୍ଟକର ହୋଇଥାଏ। ତା ଉଦ୍ଦେଶ୍ୟରେ କିଛି କହୁଥିଲେ ସେ ଶୁଣୁଥିବା ପରି ଜଣାଯାଏ ନାହିଁ। ସେ ପ୍ରାୟତଃ କିଛି ନା କିଛି ଭାବନାରେ ମଗ୍ନ ଥାଏ। ଅତ୍ୟଧିକ କ୍ରିୟାଶୀଳ ଥିବା ଶିଶୁ ତା ସ୍ଥାନରେ ଅଧିକ ସମୟ ବସିପାରେ ନାହିଁ। ତା ସ୍ଥାନ ଛାଡ଼ି ଏଣେତେଣେ ବୁଲୁଥାଏ ବା କୌଣସି ସ୍ଥାନରେ ଚଢ଼ାଚଢ଼ି କରୁଥାଏ। ତା ନଜରରେ ଆସୁଥିବା ସବୁ ଜିନିଷରେ ହାତ ମାରେ ବା ଖେଳେ। ଅଧିକାଂଶ ସମୟରେ ଗପ କରୁଥାଏ। କୌଣସି ଗୋଟିଏ ସ୍ଥାନରେ ବସି ଖାଇବା ପଢ଼ିବା ବା ଗପ ଶୁଣିବା ତା ପାଇଁ କଷ୍ଟକର ବ୍ୟାପାର ହୋଇଥାଏ। ହଠାତ୍ କିଛି କାମ କରି ବସୁଥିବା ଶିଶୁ ପ୍ରାୟତଃ ଅଧୈର୍ଯ୍ୟ ଥାନ୍ତି। ଖେଳକୁଦ କଲାବେଳେ ବା ଅନ୍ୟ କୌଣସି ଶୃଙ୍ଖଳାଗତ କାମ ହେଉଥିବା ବେଳେ ତାଙ୍କର ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିପାରନ୍ତି ନାହିଁ। ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭ୍ ଡିଜର୍ଡରରେ ପୀଡ଼ିତ କେତେକ ଶିଶୁ ଅନ୍ୟମନସ୍କ ଥିଲେ ମଧ୍ୟ ଚୁପଚାପ ବସି ତାର କାମ କରୁଥିଲା ପରି ଲାଗନ୍ତି। ତେଣୁ ସେମାନଙ୍କର ଏ ସମସ୍ୟା ବାପାମା ବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ନଜରରେ ଆସିନଥାଏ। ଏହି ସମସ୍ୟାର କୌଣସି ସଠିକ କାରଣ ଜଣାପଡ଼ିନାହିଁ। ଏହି ସମସ୍ୟା ଶିଶୁକୁ ପ୍ରାୟତଃ 3 ବର୍ଷରୁ 6 ବର୍ଷ ବୟସ ହୋଇଥିଲା ଭିତରେ ଜଣାପଡ଼ିଥାଏ। ତେବେ କୌଣସି ଶିଶୁକୁ ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭିଟି ଡିଜର୍ଡର ହୋଇଛି ବୋଲି କହିବା ପୂର୍ବରୁ ତାକୁ ଅନ୍ୟ କୌଣସି ରୋଗ ହୋଇଛି କି ନାହିଁ ଯାଞ୍ଚ କରିନେବା ଆବଶ୍ୟକ। ଶିଶୁର କାନରେ ସଂକ୍ରମଣ ହୋଇଥିଲେ ବା ଶୁଣିବାରେ ଅନ୍ୟ କୌଣସି ଅସୁବିଧା ଥିଲେ ସେ ହୁଏତ ତାକୁ ଦିଆଯାଉଥିବା ନିର୍ଦ୍ଦେଶ ଶୁଣୁ ନଥାଇପାରେ। ଦେଖିବାରେ କୌଣସି ଅସୁବିଧା ଥିଲେ ସେ ହୁଏତ ଲିଖିତ ନିର୍ଦ୍ଦେଶ ପଢ଼ିପାରୁନଥିବ। ଅନ୍ୟ କୌଣସି ରୋଗରେ ପୀଡ଼ିତ ଥିଲେ ହୁଏତ ତାର ଚିନ୍ତାଶକ୍ତି ବା ଆଚାର ବ୍ୟବହାରରେ ପରିବର୍ତ୍ତନ ହେଉଥିବ। ବିଦ୍ୟାଳୟ ବା ଘରର ପରିବେଶ ତାକୁ ମାନସିକ ସ୍ତରରେ ସୁହାଉ ନଥାଇପାରେ। ଏସବୁ ବିଷୟରେ ତାର ପରିବାରର ସଦସ୍ୟ, ଶିଶୁର ଦେଖାଶୁଣା କରୁଥିବା ବ୍ୟକ୍ତି ବା ତାର ଶିକ୍ଷକମାନଙ୍କଠାରୁ ଜାଣିହେବ। ଶିଶୁଟିଏ କେତେଦିନ ଧରି ଏବଂ କେତେ ମାତ୍ରାରେ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଛି, ଏହି ସମସ୍ୟା ତାର ଜୀବନଶୈଳୀରେ କିଛି ପରିବର୍ତ୍ତନ ଆଣିଛି କି ନାହିଁ ତାହା ଜାଣିବା ଆବଶ୍ୟକ। ଏହି ସମସ୍ୟାର ନିରାକରଣ ପାଇଁ କୌଣସି ଔଷଧୀୟ ଚିକିତ୍ସା ନାହିଁ, ଯଦିଓ ଏହାର ଲକ୍ଷଣ ଔଷଧ ଦ୍ୱାରା କିଛି ମାତ୍ରାରେ କମାଇ ଦିଆଯାଇପାରିବ। ଏହାଦ୍ୱାରା ଅତ୍ୟଧିକ କ୍ରିୟାଶୀଳ ଶିଶୁକୁ କିଛି ମାତ୍ରାରେ ଧୀରସ୍ଥିର ହୋଇ ବସିବା ପାଇଁ ଏବଂ କୌଣସି କାମରେ ମନ ଦେବା ପାଇଁ ପ୍ରସ୍ତୁତ କରାଯାଇପାରିବ। ଶିଶୁର ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ତାକୁ ବ୍ୟବସ୍ଥିତ ଭାବରେ କାମ କରିବା ପାଇଁ ଶିକ୍ଷା ଦିଆଯାଇପାରିବ। ତାକୁ ତା ନିଜର ବ୍ୟବହାର ସମ୍ପର୍କରେ ସଚେତନ କରାଯାଇପାରିବ। ନିଜର କ୍ରୋଧ ସମ୍ବରଣ କରିବା, କିଛି କାମ କରିବା ପୂର୍ବରୁ ଭାବିଚିନ୍ତି କରିବା ପାଇଁ ପ୍ରଶିକ୍ଷଣ ଦିଆଯାଇପାରିବ। ଶିଶୁଟିର ସବୁ ଜିନିଷପତ୍ର ସଠିକ୍ ସ୍ଥାନରେ ରଖିବା ଉଚିତ। ତାର ପ୍ରତିଦିନ କାର୍ଯ୍ୟକଳାପ ଯେପରିକି ସେ କେତେବେଳେ ଶୋଇବ, ଉଠିବ, ଖେଳିବାକୁ ଯିବ ବା ଘରେ ତାର ପାଠ କରିବ, ତାର ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ରଖାଯିବା ଉଚିତ। ତା ପାଇଁ ସବୁ ନିର୍ଦ୍ଦେଶ ସହଜ ଓ ସୁବିଧାରେ ବୁଝିହେଲା ପରି ହେବା ଉଚିତ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଶିଶୁଙ୍କ ଅନ୍ୟମନସ୍କତା ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ସୁଚରିତା ମହାନ୍ତି। ଆକାଶବାଣୀ କଟକ, ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦ୍ୱିପାକ୍ଷିକ ସହଯୋଗ ସୁଦୃଢ଼ କରିବା ନେଇ ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ଆଜି ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି। ଭାରତର ଆବଶ୍ୟକତା ଅନୁଯାୟୀ ଇନ୍ଧନ ବିକ୍ରୟ ଲାଗି ଆମେରିକା ପ୍ରସ୍ତୁତ ଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ। ପୁଲୱାମା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହମଜା ବୁରହାନ ନିହତ। ଆର୍ଜିକର ମେଡିକାଲ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ସିବିଆଇର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 99 ରନ୍ରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲାଇଟ୍ସଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଗତକାଲି ସାଇପ୍ରସ୍ ରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚିବା ପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ଅଜୟ ଟାମ୍ଟା ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ। ରାଷ୍ଟ୍ରପତିଙ୍କ ସହ ଏକ ଉଚ୍ଚସ୍ତରୀୟ ମନ୍ତ୍ରୀ, ଅଧିକାରୀ ଓ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ଏବଂ ସାଇପ୍ରସ୍ ରାଷ୍ଟ୍ରପତି ପାରସ୍କରିକ ସ୍ୱାର୍ଥଜଡ଼ିତ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଲାଗି ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ।

ବାଣିଜ୍ୟ ନିବେଶ ପ୍ରଯୁକ୍ତି ବିଦ୍ୟା ଶିକ୍ଷା ସଂସ୍କୃତି ପ୍ରତିରକ୍ଷା କୃତ୍ରିମ ବୁଦ୍ଧିମତା ନବସୃଜନ ଓ ଗବେଷଣା ଉପରେ ଗୁରୁତ୍ୱ ଦିଆଯିବ। ବିଭିନ୍ନ ବିଶ୍ୱସ୍ତରୀୟ ତଥା ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ଉଭୟ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷର ହେବ। ଶ୍ରୀ ମୋଦି ଆଜି ଅପରାହ୍ନରେ ସାଇପ୍ରସ୍ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଛନ୍ତି। ସନ୍ଧ୍ୟାରେ ଭାରତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାଇପ୍ରସ୍ ରାଷ୍ଟ୍ରପତି ସାକ୍ଷାତ କରିବେ। ଆସନ୍ତା ବର୍ଷ ଫେବୃୟାରୀରେ ଭାରତ ଓ ସାଇପ୍ରସ୍ କୂଟନୈତିକ ସମ୍ପର୍କର 65 ବର୍ଷ ପୂରଣ କରିବେ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ କହିଛନ୍ତି, ଭାରତର ଆବଶ୍ୟକତା ଅନୁଯାୟୀ ଆମେରିକା ଇନ୍ଧନ ବିକ୍ରୟ ଲାଗି ପ୍ରସ୍ତୁତ ରହିଛି। ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ପରେ ଭାରତରେ ଶକ୍ତି ସଂକଟ ସମ୍ବନ୍ଧିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ରୁବିଓ ଏହା କହିଛନ୍ତି। ସେ ସ୍ୱିଡେନ୍ ଏବଂ ଭାରତ ଗସ୍ତରେ ଆସୁଛନ୍ତି। ଅନ୍ୟପକ୍ଷରେ ଭାରତକୁ ଏକ ବୃହତ୍ ସହଭାଗୀ ବୋଲି ବର୍ଣ୍ଣନା କରି ଶ୍ରୀ ରୁବିଓ କହିଛନ୍ତି, ଏହି ଗସ୍ତକାଳରେ କ୍ୱାଡ୍ ଦେଶର ବୈଦେଶିକ ମନ୍ତ୍ରୀମାନଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିବ। ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ 26 ତାରିଖ ପର୍ଯ୍ୟନ୍ତ ଶ୍ରୀ ରୁବିଓ ଭାରତ ଗସ୍ତରେ ଆସି କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବେ। 26 ତାରିଖରେ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍ ସମ୍ମିଳନୀରେ ସେ ଭାଗ ନେବେ। ନୂଆଦିଲ୍ଲୀରେ ଆସନ୍ତା ମାସ 1 ତାରିଖରେ ପ୍ରସ୍ତାବିତ ପ୍ରଥମ ଆନ୍ତର୍ଜାତିକ ବିଗ୍ କ୍ୟାଟ୍ ଆଲାଏନ୍ସ ଆଇବିସିଏ ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁଯାୟୀ ଆଫ୍ରିକୀୟ ସଂଘ ଏବଂ ଆଫ୍ରିକୀୟ ୟୁନିୟନ୍ କମିଶନଙ୍କ ସହ ଆଲୋଚନା ପରେ ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ ପରବର୍ତ୍ତୀ ସମୟରେ ଆୟୋଜନ କରିବା ଲାଗି ନିଷ୍ପତ୍ତି ନିଆଯିବା ପରେ ବିଗ୍ କ୍ୟାଟ୍ ଆଲାଏନ୍ସ ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ସମ୍ମିଳନୀ ଆୟୋଜନ ନେଇ ତାରିଖ ସ୍ଥିର କରାଯିବ ବୋଲି ଜଣାପଡ଼ିଛି। 2019 ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ହମ୍ଜା ବୁରହାନ ଗତକାଲି ପାକିସ୍ତାନ ଅଧିକୃତ କାଶ୍ମୀରରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ନିହତ ହୋଇଛି। ଅଲ୍ ବଦର ଆତଙ୍କବାଦୀ ଗୋଷ୍ଠୀର କମାଣ୍ଡର ବୁରହାନ ଓରଫ ଅର୍ଜୁମନ୍ଦ ଗୁଲଜାର ଡାର ଓରଫ ଡାକ୍ତରଙ୍କୁ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ପାଇଁ ଭାରତ 2022 ଏପ୍ରିଲରେ ଆତଙ୍କବାଦୀ ଘୋଷଣା କରିଥିଲା। ପୁଲୱାମା ଆକ୍ରମଣ ପରେ ସେ ପାକ୍ ଅଧିକୃତ କାଶ୍ମୀରରେ ଗୁପ୍ତ ଭାବରେ ଶିକ୍ଷକତା କରୁଥିଲା। ପୁଲିସ୍ ସୂଚନା ଅନୁଯାୟୀ ମୁଜାଫରାବାଦର ଗୁଜରାତସ୍ଥିତ ଏକ ଘରୋଇ କଲେଜର ଅଧ୍ୟକ୍ଷ ବୁରହାନ ଗତକାଲି ସକାଳେ କଲେଜରୁ ବାହାରକୁ ଆସିବା ସମୟରେ ତାଙ୍କ ଉପରକୁ ଆକ୍ରମଣକାରୀମାନେ ଅତି ନିକଟରୁ ଗୁଳି ଚଳାଇଥିଲେ। ବୁରହାନର ମୁଣ୍ଡରେ 3 ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍କିଟାଲକୁ ନିଆଯାଇଥିଲା ଓ ଭେଷ୍ଟିଲେଟରରେ ରଖାଯାଇଥିଲା। ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ପୁଲିସ୍ ଗିରଫ କରିଥିବା ଏବଂ ଆକ୍ରମଣରେ ବ୍ୟବହୃତ ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି। ସେହି ବ୍ୟକ୍ତି ଜଣକ ମୋଟର ସାଇକେଲରେ ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଧରି ପୁଲିସ୍କୁ ହସ୍ତାନ୍ତର କରିଥିଲେ। 1999 ଜନ୍ମଗ୍ରହଣ କରିଥିବା ଡାର ଜମ୍ମୁ ଏବଂ କାଶ୍ମୀରର ପୁଲୱାମାର ରତ୍ନିପୁରାର ବାସିନ୍ଦା ଥିଲା। ସେ ବୈଧ କାଗଜପତ୍ରରେ ପାକିସ୍ତାନ ଯାଇଥିଲା ଏବଂ ସେଠାରେ ବଲ୍ ଅଦର ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଥିଲା। ପଶ୍ଚିମବଙ୍ଗର ଆର୍ଜିକର ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀ ମୃତ୍ୟୁ ଘଟଣାର ପୁନଃ ତଦନ୍ତ ଲାଗି ସିବିଆଇର ଏକ 3-ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ କୋଲକାତା ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ପୀଡ଼ିତାଙ୍କୁ ହସ୍କିଟାଲ ପରିସରରେ ହତ୍ୟାଠାରୁ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ପର୍ଯ୍ୟନ୍ତ ସମସ୍ତ ଘଟଣାର ସବିଶେଷ ତଦନ୍ତ କରାଯିବ। ଏଥିପାଇଁ ହାଇକୋର୍ଟ ସିବିଆଇକୁ ଆବଶ୍ୟକ ଅନୁମତି ପ୍ରଦାନ କରିବା ସହ ଆସନ୍ତା 25 ତାରିଖ ମଧ୍ୟରେ ପୂର୍ବ ଘଟଣାର ରିପୋର୍ଟ ଦେବାକୁ କହିଛନ୍ତି। 25 ତାରିଖ ଦିନ ମାମଲାର ପୁନଃ ଶୁଣାଣି କରାଯିବ। ଭାରତୀୟ ରେଳବାଇର କ୍ୟାଟରିଂ ଓ ଟୁରିଜିମ୍ କର୍ପୋରେସନ ଆଇଆର୍ସିଟିସି 2026-27 ପର୍ଯ୍ୟଟନ ଋତୁ ପାଇଁ ଗୋଲ୍ଡେନ୍ ଚାରିଅଟ୍ ଲକ୍ଜରୀ ଟ୍ରେନ୍ ସେବା ଆରମ୍ଭ କରିବା ନେଇ ଘୋଷଣା କରିଛି। ଏଥିରେ ଦକ୍ଷିଣ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପ୍ରାକୃତିକ ଦୃଶ୍ୟ ପ୍ରଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ଆଗାମୀ ପର୍ଯ୍ୟଟନ ଋତୁ ପାଇଁ 3 ସ୍ୱତନ୍ତ୍ର ଯାତ୍ରା କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ସେଗୁଡ଼ିକ ହେଉଛି ପ୍ରାଇଡ୍ ଅଫ୍ କର୍ଣ୍ଣାଟକ, ଜୁଏଲ୍ସ ଅଫ୍ ସାଉଥ୍ ଓ ଗ୍ଲିମ୍ସେସ୍ ଅଫ୍ କର୍ଣ୍ଣାଟକ। ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଶ୍ରୀମାତା ବୈଷ୍ଣବ ଦେବୀ ମନ୍ଦିରରେ ନିର୍ମିତ ବୈଷ୍ଣବୀ ଭବନକୁ ଶ୍ରଦ୍ଧାଳୁମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି, ଫଳରେ ପବିତ୍ର ଗୁମ୍ଫା ମନ୍ଦିରରେ ତୀର୍ଥଯାତ୍ରୀଙ୍କ ପାଇଁ ଅଧିକ ସୁବିଧା ସୁଯୋଗ ମିଳିପାରିବ। ବୈଷ୍ଣବୀ ଭବନରେ ଅଧିକ ସଂଖ୍ୟାର ତୀର୍ଥଯାତ୍ରୀମାନଙ୍କ ରହିବା ବ୍ୟବସ୍ଥା କରାଯାଇଥିବା ବେଳେ ସେଥିରେ ଅତ୍ୟାଧୁନିକ ସୁବିଧା ସୁଯୋଗ କରାଯାଇଛି। ପ୍ରାୟ 45,784 ସ୍କୋୟାର ଫୁଟ୍ର ଅଧିକ ଅଞ୍ଚଳରେ ନିର୍ମିତ ନୂଆ ବୈଷ୍ଣବୀ ଭବନରେ 78 କୋଠରୀ ରହିଛି। ମଣିପୁର ପୁଲିସ୍ ମୁଖ୍ୟ

0: ରାଜୀବ ସିଂଙ୍କୁ କ୍ୟାବିନେଟ୍ ସଚିବାଳୟରେ ସୁରକ୍ଷା ସଚିବ ଭାବରେ ନିଯୁକ୍ତ କରାଯାଇଛି। କାର୍ମିକ ମନ୍ତ୍ରଣାଳୟ ନିର୍ଦ୍ଦେଶ ଅନୁଯାୟୀ କ୍ୟାବିନେଟ୍ ନିଯୁକ୍ତି କମିଟି ଶ୍ରୀ ସିଂଙ୍କୁ କ୍ୟାବିନେଟ୍ ସଚିବାଳୟରେ ସୁରକ୍ଷା ସଚିବ ପଦବୀରେ ନିଯୁକ୍ତିକୁ ଅନୁମୋଦନ କରିଛି। ସୁରକ୍ଷା ସଚିବ ହେଉଛନ୍ତି ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ଏସ୍ପିଜିର ପ୍ରଶାସନିକ ମୁଖ୍ୟ, ଯିଏ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସରକାରୀ ବାସଭବନରେ ତାଙ୍କ ସହ ରହୁଥିବା ତାଙ୍କ ପରିବାରର ସଦସ୍ୟମାନଙ୍କୁ ସୁରକ୍ଷା ଦେଇଥାନ୍ତି। 1993 ବ୍ୟାଚ୍ ତ୍ରିପୁରା କ୍ୟାଡରର ଆଇପିଏସ୍ ଅଧିକାରୀ ଶ୍ରୀ ସିଂ 2023 ଜୁନ୍ 1 ମଣିପୁରର ପୁଲିସ୍ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ଦେଶରେ ରେଳ ଭିଭିଭୂମି ଏବଂ ଟ୍ରେନ୍ ପରିଚାଳନାକୁ ଲକ୍ଷ୍ୟ କରି ହେଉଥିବା ଆକ୍ରମଣ ପରିପ୍ରେକ୍ଷୀରେ ରେଳ ମନ୍ତ୍ରଣାଳୟ ଯାତ୍ରୀମାନଙ୍କୁ ସତର୍କତା ଅବଲମ୍ଘନ କରିବା ଲାଗି ପରାମର୍ଶ ଦେଇଛି। ଗତକାଲି ନୂଆଦିଲ୍ଲୀ ରେଳଭବନରେ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ପରେ ଏହି ପରାମର୍ଶ ଦିଆଯାଇଛି। ରେଳଯାତ୍ରା ସମୟରେ ଏବଂ ରେଳବାଇ ପରିସର ମଧ୍ୟରେ ଯେକୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ କିମ୍ବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ପର୍କରେ ତୁରନ୍ତ ସହାୟତା ନମ୍ଘର 139କୁ କଲ୍ କରି ରିପୋର୍ଟ କରିବାକୁ ରେଳବାଇ ଯାତ୍ରୀମାନଙ୍କୁ ଅନୁରୋଧ କରିଛି। ବୈଠକରେ ରେଳ ବିଭାଗର ସମୟୋଚିତ ପଦକ୍ଷେପ କେତେକ ବଡ଼ ଦୁର୍ଘଟଣାକୁ ରୋକିବାରେ ସଫଳ ହୋଇଥିବା କୁହାଯାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପକରଣ ବ୍ୟବହାର କରି ତଥ୍ୟ ସଂଗ୍ରହ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ପ୍ୟାରିସ୍ରେ ଗତକାଲି 8ମ ଭାରତ ଫ୍ରାନ୍ସ ସାମୁଦ୍ରିକ ସହଯୋଗ ବୈଠକ ଅନୁଷ୍ଠିତ ହୋଇଛି। ଜାତୀୟ ସୁରକ୍ଷା ପରିଷଦ ସଚିବାଳୟର ଉପଜାତୀୟ ସୁରକ୍ଷା ପରାମର୍ଶଦାତା ପବନ କାପୁର ଏବଂ ଫ୍ରାନ୍ସର ସଶସ୍ତ ବାହିନୀ ମନ୍ତ୍ରଣାଳୟର ଆନ୍ତର୍ଜାତିକ ସମ୍ପର୍କ ଓ ରଣନୀତି ନିର୍ଦ୍ଦେଶକ ଗୁଇଲାମ୍ ଓଲାଙ୍ଗନିୟର ଏବଂ ୟୁରୋପ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୁରକ୍ଷା ନିର୍ଦ୍ଦେଶକ କ୍ଲେୟାର ରାଉଲିନ୍ ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ଆଲୋଚନାରେ ଜଳଦସ୍ୟୁ, ସଶସ୍ତ ଡକାୟତି, ସାମୁଦ୍ରିକ ଆତଙ୍କବାଦ, ନିଶା କାରବାର ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ସହ ଅବୈଧ ସାମୁଦ୍ରିକ କାର୍ଯ୍ୟକଳାପର ମୁକାବିଲା ଲାଗି ପ୍ରତିବଦ୍ଧତା ପ୍ରକାଶ ପାଇଥିଲା। ତୃଣମୂଳ ସ୍ତରରୁ ପ୍ରାକୃତିକ ବିବିଧତାର ସଂରକ୍ଷଣ ଆରମ୍ଭ କରିବା ଲାଗି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ପାଳନ କରାଯାଉଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଜୈବ ବିବିଧତାର ସୁରକ୍ଷା କେବଳ ବିଶ୍ୱସ୍ତରୀୟ ପ୍ରତିବଦ୍ଧତା ନୁହେଁ, ବରଂ ସମସ୍ତ ନାଗରିକ, ଅନୁଷ୍ଠାନ ଓ ସରକାରଙ୍କ ଦାୟିତ୍ୱ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ବିଶ୍ୱରେ ପ୍ରଭାବ ପାଇଁ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରିବା। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 99 ରନ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ 20 ଓଭରରେ 4 ୱିକେଟ୍ ହରାଇ 229 ରନ୍ କରିଥିଲା। ଏହାର ଜବାବରେ ଚେନ୍ନାଇ ସୁପର କିଙ୍ଗ୍ସ 13 ଓଭର 4 ବଲ୍ରେ ସମସ୍ତ ୱିକେଟ୍ ହରାଇ 140 ରନ୍ କରିଥିଲା। ମହମ୍ମଦ ସିରାଜକୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ, ଦ୍ୱିପାକ୍ଷିକ ସହଯୋଗ ସୁଦୃଢ଼ କରିବା ନେଇ ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ଆଜି ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି। ଭାରତର ଆବଶ୍ୟକତା ଅନୁଯାୟୀ ଇନ୍ଧନ ବିକ୍ରୟ ଲାଗି ଆମେରିକା ପ୍ରସ୍ତୁତ ଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ। ପୁଲୱାମା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହମ୍ଜା ବୁରହାନ ନିହତ। ଆର୍ଯ୍ୟକର ମେଡିକାଲ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ସିବିଆଇର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ 99 ରନ୍ରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଏବେ ଆସନ୍ତୁ ଶୁଣିବା ସକାଳର ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ସଂଯୋଗ କାର୍ଯ୍ୟକ୍ରମ। ପ୍ରସ୍ତୁତି ଏବଂ ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା ଏବଂ ଭାଗ୍ୟଲତା ପାଣିଗ୍ରାହୀ। ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ସବୁଜ ବନର ମଧୁର ଗୀତ, ପ୍ରକୃତି ପରାମ ପରାଣ ମିତ, ପକ୍ଷୀର କାକଳି ମନ ଭୁଲାଏ, କୁଳୁ କୁଳୁ ନାଦେ ଝରଣା ଗାଏ।
1: ପ୍ରକୃତି ଆମର ଜୀବନ ଧନ, ତାହାରି ସୁରକ୍ଷା ମୋ ପାଇଁ ପୁଣ୍ୟ। କାଟିବାନି ଆମେ ଜଙ୍ଗଲ ଭାଇ, ପ୍ରକୃତି ବିନା କି ବଞ୍ଚିବୁ ତୁ ହିଁ।
0: ହାତେ ହାତ ଧରି ଆସ ହେ ଭାଇ, ଗଛ ଲଗାଇବା ମିଳିତ ହୋଇ, ଜୈବ ବିବିଧତା ରହିବ ବଞ୍ଚି, ସବୁଜ ସୁନ୍ଦର ହେବ ତମହି।
1: ଜୈବ ବିବିଧତା କଥାରୁ ହିଁ ଆଜି ଆମ ସଂଯୋଗର ଅଧ୍ୟାୟ ଆରମ୍ଭ କରିବା।

0: ଆଜିର ବିଷୟ ହେଲା ଜୈବ ବିବିଧତାର ସୁରକ୍ଷା।
1: ସୁରକ୍ଷା କଥା କହିଲା ବେଳକୁ ଆମେ ଆମ ପରିବେଶରେ ପ୍ରଥମେ ସୁରକ୍ଷା କଥା ଚିନ୍ତା କରିବା।
0: ଏଇ ଆମ ପୃଥିବୀ, ଯେଉଁଥିରେ ଅସଂଖ୍ୟ ପ୍ରକାରର ଜୀବଜନ୍ତୁ, ଉଦ୍ଭିଦ, ପଶୁ ପକ୍ଷୀ, କୀଟପତଙ୍ଗଠାରୁ ଆରମ୍ଭ କରି ଅଣୁଜୀବ ମଧ୍ୟ ବାସ କରୁଛନ୍ତି।
1: ଏଭଳି ବାସସ୍ଥାନକୁ ଅର୍ଥାତ୍ ସମସ୍ତ ଜୀବମାନଙ୍କର ବିଭିନ୍ନତାକୁ ଜୈବ ବିବିଧତା କୁହାଯାଏ।
0: ପ୍ରକୃତିର ସମତା ରକ୍ଷା କରିବାରେ ଜୈବ ବିବିଧତାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
1: ମଣିଷର ବଞ୍ଚିବା ପାଇଁ ଯେଉଁସବୁ ଉପାଦାନର ଆବଶ୍ୟକତା ରହିଛି, ସେଥିପାଇଁ ଜୈବ ବିବିଧତାର ଆବଶ୍ୟକତା ରହିଛି।
0: ହେଲେ ମଣିଷ ସମାଜ କ'ଣ ବୁଝେ କି ଜୈବ ବିବିଧତାର ଆବଶ୍ୟକ କେତେ ରହିଛି?
1: ନିଜର ଆବଶ୍ୟକତାକୁ ପୂର୍ଣ୍ଣ କରିବା ପାଇଁ ଆଜି ମନୁଷ୍ୟ ନାହିଁ ନଥିବା ସୁଖ ସୁବିଧା ପାଇଁ ତତ୍ପର ହେଉଛି।
0: ଆଣ ବୁଲ୍ଡୋଜର, କାଟିଦିଅ ବଡ଼ ବଡ଼ ଗଛ, ଡିନାମାଇଟ୍ ପକାଅ, ପାହାଡ଼ର ପଥରକୁ ଭାଙ୍ଗି ରୁଜି ଚୁରମାର କରିଦିଅ, ସଫା କରିଦିଅ ବନ ଜଙ୍ଗଲ, ଆଉ ସେଥିରେ ନଭଶ୍ଚୁମ୍ବୀ ପ୍ରାସାଦ ଗଢ଼ି ତୋଳ। ଏହା ହିଁ ତ ଆଜି ଆମର ସାରା ଜଗତରେ ବ୍ୟାପିଛି।
1: କିଏ ବା କାହିଁକି ଜୈବ ବିବିଧତାର କଥା ଚିନ୍ତା କରିବ?
0: ତେଣୁ ତ ଜୈବ ବିବିଧତା ଆଜିକାର ଦୁନିଆରେ ଗୋଟିଏ ବଡ଼ ଆହ୍ୱାନ ହୋଇଛି।
1: ଜୈବ ବିବିଧତାର ସୁରକ୍ଷା ଆମ ପାଇଁ ଜରୁରୀ କି?
2: ମୁଁ ଡକ୍ଟର ପ୍ରସନ୍ନ କୁମାର ଦନ୍ତା, ଅବସରପ୍ରାପ୍ତ ଅଧ୍ୟକ୍ଷ। ଜୈବ ବିବିଧତାର ଅର୍ଥ ହେଉଛି ଗୋଟିଏ ସ୍ଥାନରେ ଥିବା ସମସ୍ତ ଗୁଣସୂତ୍ର, ପ୍ରଜାତି ଏବଂ ପରିସଂସ୍ଥାର ସମାରୋହ। ଏସବୁ ଜୀବମାନଙ୍କର ମଧ୍ୟରେ ଅତ୍ୟନ୍ତ ଜଟିଳ ପାରସ୍ପରିକ ସମ୍ପର୍କ ଏବଂ ପରସ୍ପର ଉପରେ ନିର୍ଭରଶୀଳତା ମଧ୍ୟ ରହିଛି। ଜୈବ ବିବିଧତା ପୃଥିବୀର ଜୀବନର ସମୃଦ୍ଧି ଓ ବିବିଧତାକୁ ବର୍ଣ୍ଣନା କରେ। ଆମ ଗ୍ରହର ସବୁଠାରୁ ଜଟିଳ ଏବଂ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ, ଏହା ବିନା ଜୀବନ ତିଷ୍ଠି ପାରିବ ନାହିଁ, ବିଭିନ୍ନ ସ୍ତରରେ ଜୀବଙ୍କ ସଂଗଠନକୁ ପ୍ରତିଫଳିତ କରେ। ଜୈବ ବିବିଧତାକୁ ଭଲ ଭାବରେ ବୁଝିବାକୁ ହେଲେ ବିଭିନ୍ନ ପ୍ରକାରର ଜୀବଜନ୍ତୁ, ଗଛଲତା, ଅଣୁଜୀବ ଏବଂ ସେମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝିବାକୁ ହେବ। ଏହା ମୁଖ୍ୟତଃ ତିନି ପ୍ରକାର ହୋଇଥାଏ। ପ୍ରଥମଟି ହେଉଛି ବଂଶଗତ ବିବିଧତା, ଯାହାକୁ ଜେନେଟିକ୍ ଡାଇଭରସିଟି କୁହାଯାଏ। ଏହା ଏକ ପ୍ରଜାତିର ଜୀବମାନଙ୍କ ମଧ୍ୟରେ ଥିବା ଜିନ୍ଗତ ପାର୍ଥକ୍ୟକୁ ସୂଚାଇଥାଏ। ଦ୍ୱିତୀୟଟି ହେଉଛି ପ୍ରଜାତି ବିବିଧତା, ଯାହାକୁ ସ୍ପେସିସ୍ ଡାଇଭରସିଟି କୁହାଯାଏ। ଏହା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରୁଥିବା ବିଭିନ୍ନ ପ୍ରକାର ପ୍ରଜାତିକୁ ବୁଝାଏ। ଏବଂ ତୃତୀୟଟି ହେଉଛି ପରିସଂସ୍ଥା ବିବିଧତା, ଯାହାକୁ ଇକୋସିଷ୍ଟମ୍ ଡାଇଭରସିଟି କୁହାଯାଏ। ଏହି ପ୍ରକାର ବିବିଧତା ସାଧାରଣତଃ ପରିସଂସ୍ଥାରେ ବସବାସ କରୁଥିବା ବିଭିନ୍ନ ପ୍ରକାରର ଜୀବମାନଙ୍କର ପାରସ୍ପରିକ ସମ୍ପର୍କର ବିଭିନ୍ନତାକୁ ପରିମାପକୁ ବୁଝାଇଥାଏ। ଜଙ୍ଗଲ, ନଦୀ ଏବଂ ପାର୍ବତ୍ୟ ଅଞ୍ଚଳ ମଧ୍ୟରେ ଥିବା ବିଭିନ୍ନ ପ୍ରକାର ପରିବେଶକୁ ଏହା ବୁଝାଇଥାଏ। ଜୈବ ବିବିଧତା ଯୋଗୁଁ ହିଁ ପ୍ରକୃତି କୋଳରେ ବିଭିନ୍ନ ପ୍ରକାର ପରିସଂସ୍ଥାର ସୃଷ୍ଟି ସମ୍ଭବ ହୁଏ ଏବଂ ସେହି ପରିସଂସ୍ଥାର ସ୍ଥିତାବସ୍ଥା ରକ୍ଷା କରିବା ସମ୍ଭବ ହୋଇଥାଏ। ଓଡ଼ିଶାର ଜୈବ ବିବିଧତା ଅତ୍ୟନ୍ତ ସମୃଦ୍ଧ, ଯେଉଁଥିରେ ଅନେକ ବିରଳ ପ୍ରଜାତିର ପଶୁପକ୍ଷୀ ଏବଂ ଉଦ୍ଭିଦ ଅନ୍ତର୍ଭୁକ୍ତ। ଓଡ଼ିଶାରେ ଚାରୋଟି ପ୍ରମୁଖ ଜୈବ ବିବିଧତା ଐତିହ୍ୟ ସ୍ଥଳ ରହିଛି। ସେଗୁଡ଼ିକ ହେଲା ମାଣ୍ଡସାରୁ ପାହାଡ଼, ମହେନ୍ଦ୍ରଗିରି, ଗନ୍ଧମାର୍ଦ୍ଦନ ପାହାଡ଼, ଗୁପ୍ତେଶ୍ୱର ଜଙ୍ଗଲ। ଜୈବ ବିବିଧତା କାହିଁକି ଗୁରୁତ୍ୱପୂର୍ଣ୍ଣ? ତେବେ ଜଳବାୟୁ ସ୍ଥିରତା, ଯାହା ବିବିଧ ପରିସଂସ୍ଥା ପ୍ରାକୃତିକ କାର୍ବନ ସିଙ୍କ ଭାବରେ କାର୍ଯ୍ୟ କରେ, ଖାଦ୍ୟ ସୁରକ୍ଷା, ନିରନ୍ତର କୃଷି ଉତ୍ପାଦନ ଏବଂ ବିଶ୍ୱ ଖାଦ୍ୟ ଯୋଗାଣ ପାଇଁ ଫସଲ ବିବିଧତା ଏବଂ ପରାଗକ ଅତ୍ୟନ୍ତ ଜରୁରୀ। ପକ୍ଷୀ, ମହୁମାଛି ଏବଂ ଅନ୍ୟାନ୍ୟ ପରାଗ ପଣକାରୀ ବିଶ୍ୱର ଏକ ତୃତୀୟାଂଶ ଫସଲ।

ଉତ୍ପାଦନ ପାଇଁ ଦାୟୀ। ମଣିଷର ଖାଦ୍ୟ ଔଷଧ ଏବଂ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦ ଯୋଗାଇବାରେ ଏହାର ପ୍ରମୁଖ ଭୂମିକା ରହିଛି। ମାନବ କାର୍ଯ୍ୟକଳାପ ପ୍ରାକୃତିକ ମୂଳ ସୀମା ଠାରୁ ବହୁ ଦୂରରେ ପ୍ରଜାତି ବିଲୁପ୍ତିର ହାରକୁ ତ୍ୱରାନ୍ୱିତ କରିଅଛି, ଯେପରିକି ବାସସ୍ଥାନ ନଷ୍ଟ, ଏହାର ଅତ୍ୟଧିକ ବ୍ୟବହାର, ଜଳବାୟୁର ଦ୍ରୁତ ପରିବର୍ତ୍ତନ, ପ୍ରଦୂଷଣ ଇତ୍ୟାଦି। ଏସବୁ ପ୍ରାଥମିକ ବିପତ୍ତି ଗୁଡିକ ମଧ୍ୟରେ ଅନ୍ତର୍ଭୁକ୍ତ। ଆନ୍ତର୍ଜାତିକ ପ୍ରକୃତି ସଂରକ୍ଷଣ ସଂଘ IUCN ଏବଂ ଜୈବିକ ବିବିଧତା ସମ୍ମିଳନୀ ଦ୍ୱାରା ସମ୍ମିଳିତ ବିଶ୍ୱସ୍ତରୀୟ ପଦକ୍ଷେପ ଗୁଡିକ ଜୈବିକ ବିବିଧତା ସହ କ୍ଷତିକୁ ରୋକିବାର ଗୁରୁତ୍ୱପୂର୍ଣ୍ଣ ଗୁରୁତ୍ୱାରୋପ କରେ। ଜୈବିକ ବିବିଧତାକୁ ସୁରକ୍ଷା ଦେବା ପାଇଁ ସବୁଜ ସ୍ଥାନକୁ ସମର୍ଥନ କରିବା, ଦେଶୀୟ ଉଦ୍ଭିଦ ସଂରକ୍ଷଣ କରିବା।

0: ଯଦି ପ୍ରକୃତିରେ ଥିବା ଜୀବଜନ୍ତୁ ଏବଂ ଉଦ୍ଭିଦ ନଷ୍ଟ ହୋଇଯିବ, ତେବେ ପୃଥିବୀରେ ଯେଉଁ ସମତା ଅଛି ତାହା ବିଗିଡ଼ିଯିବ।
1: ପୃଥିବୀ ଅସନ୍ତୁଳିତ ଅବସ୍ଥାରେ ରହିଲେ ବାସୋପଯୋଗୀ ପୃଥିବୀ ଆଉ ଉପଯୁକ୍ତ ବାସସ୍ଥାନ ହୋଇ ରହିବ ନାହିଁ।
0: ସେଥିପାଇଁ ପ୍ରତ୍ୟେକ ମନୁଷ୍ୟକୁ ଜୈବ ବିବିଧତା ସୁରକ୍ଷା ପାଇଁ ସଚେତନ ହେବା ଆବଶ୍ୟକ।
1: ଜୈବ ବିବିଧତାର ମାନେ ହେଲା ଜୀବ ଏବଂ ବିବିଧତା ଅର୍ଥାତ୍ ଭିନ୍ନତା। ସେହିପରି ଜୀବମାନଙ୍କର ଭିନ୍ନ ଭିନ୍ନ ପ୍ରକାର ପ୍ରଜାତି ଓ ପରିବେଶରେ ସେମାନଙ୍କର ବିଭିନ୍ନତାକୁ ଜୈବ ବିବିଧତା କୁହାଯାଏ।
0: ତେଣୁ ଜୈବ ବିବିଧତା ମାନବ ଜାତି ପାଇଁ ଅମୂଲ୍ୟ ସମ୍ପଦ ନୁହେଁ ତ ଆଉ କ'ଣ?
2: ଡକ୍ଟର ଜୟକୃଷ୍ଣ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି, ଓଡ଼ିଶା ପରିବେଶ ସମିତି। ଆଜି ସମଗ୍ର ବିଶ୍ୱରେ ଜୈବ ବିବିଧତା ଦିବସ ପାଳନ ହେଉଛି ଅନ୍ତରାଷ୍ଟ୍ରୀୟ ସ୍ତରରେ, ଏବଂ ଚଳିତ ବର୍ଷ ଯେଉଁ ପ୍ରସଙ୍ଗ ରହିଛି ଯାହା ଉପରେ ସମସ୍ତେ ଆଲୋଚନା କରୁଛନ୍ତି ତାହା ହେଉଛି ଆକ୍ଟିଂ ଲୋକାଲି ଫର ଗ୍ଲୋବାଲ ଇମ୍ପାକ୍ଟ। ଅର୍ଥ ହେଉଛି ଜୈବ ବିବିଧତାର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଆମେ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟକ୍ରମ ଗ୍ରହଣ କରିବା, କିନ୍ତୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ତାର ପ୍ରଭାବ ପରିଲକ୍ଷିତ ହେବ। ଆଜିକାଲି ଆମେ ସମସ୍ତେ ଅନୁଭବ କରିପାରୁଥିବା କ୍ରମଶଃ ବିଭିନ୍ନ ଭାବରେ ପରିବେଶ ଉପରେ ଚାପ ବୃଦ୍ଧି ପାଇବାରେ ଲାଗିଛି ବିଭିନ୍ନ ମାନବୀୟ କାର୍ଯ୍ୟକଳାପର ପରିଣାମରେ, ଏବଂ ଏହି ପରିପ୍ରେକ୍ଷୀରେ ଯେଉଁ ଜୀବଜନ୍ତୁମାନେ ପ୍ରାକୃତିକ ବାସସ୍ଥଳୀରେ ରହୁଛନ୍ତି, ପରିସଂସ୍ଥାରେ ଜୀବନଯାପନ କରୁଛନ୍ତି, ସେମାନଙ୍କ ଉପରେ ଅଧିକରୁ ଅଧିକ ଚାପ ସୃଷ୍ଟି ହେଉଛି, ଯେଉଁଥିପାଇଁ କି ସେମାନଙ୍କର ସଂଖ୍ୟା କ୍ରମଶଃ ହ୍ରାସ ପାଇଚାଲିଛି। ଅନେକ ଜୀବଜାତି ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାଉଛନ୍ତି। କୁହାଯାଉଛି ପ୍ରତି ମିନିଟ୍ରେ 3 ଜୀବଜାତି ଏବଂ ପ୍ରତ୍ୟେକ ବର୍ଷ ପ୍ରାୟତଃ 27,000 ପର୍ଯ୍ୟନ୍ତ ଜୀବଜାତି ବିଲୁପ୍ତ ହୋଇଯାଉଛନ୍ତି। ଜୈବ ବିବିଧତା କହିଲେ ଆମେ ବୁଝୁ ଯେ ଆମ ଚତୁର୍ଦିଗରେ ପ୍ରକୃତିରେ ଯେଉଁ ବିଭିନ୍ନ ଉଦ୍ଭିଦ ରହିଛନ୍ତି, ବୃକ୍ଷଲତା, ତା ସହିତ ଜୀବଜନ୍ତୁ ପ୍ରାଣୀମାନେ ରହିଛନ୍ତି, ଏବଂ ଆଖିକୁ ଦୃଶ୍ୟମାନ ହେଉନଥିବା ଅଣୁଜୀବମାନେ ରହିଛନ୍ତି। ଆଉ ଏ ସମସ୍ତେ ଯେଉଁ ଜାଗାରେ ଅବସ୍ଥାନ କରୁଛନ୍ତି ତାକୁ ଆମେ କହୁଛେ ଇକୋସିଷ୍ଟମ ବା ପରିସଂସ୍ଥା। ଏ ସମସ୍ତଙ୍କର ପରିସ୍ଥିତି ଯେତେବେଳେ ବହୁତ ସୁନ୍ଦର ରହିବ, ସେତେବେଳେ ପୃଥିବୀ ପୃଷ୍ଠରେ ଜୀବନ ମଧ୍ୟ ଭଲ ଭାବରେ ଆଗକୁ ଚାଲିବ। ଆଜି ଦିବସ ପାଳନର ଲକ୍ଷ୍ୟ ହେଉଛି ଯେ ପ୍ରତ୍ୟେକ ବ୍ୟକ୍ତି ଯିଏ ଯେଉଁଠି ରହୁଛନ୍ତି ନା କାହିଁକି, ଆମର କର୍ତ୍ତବ୍ୟ

ହେଉଛି ଯେ ଆମ ପାଖରେ ଯୋଉ ପ୍ରାକୃତିକ ପରିସଂସ୍ଥା ରହିଛି ସେ ଜଙ୍ଗଲ ହେଇପାରେ ବା ଗୋଟେ ନଦୀ ହେଇପାରେ, ପୋଖରୀ ହେଇପାରେ ବା ଅନ୍ୟାନ୍ୟ ବିଭିନ୍ନ ପ୍ରାକୃତିକ ପରିସଂସ୍ଥା ହେଇପାରେ ଯୋଉଠି ଆମକୁ ଦେଖିବାକୁ ଅଛି ସେଠି ମାନବୀୟ ଚାପ ସୃଷ୍ଟି ହେଉନାହିଁ, କୋଉଠି ଗଛ କଟା ଯାଉନାହିଁ, କୋଉଠି ପ୍ଲାଷ୍ଟିକ ବ୍ୟବହାର ପରେ ତାକୁ ପରିବେଶକୁ ଫୋପାଡ ଦିଆଯାଉ ନାହିଁ, ଜଳ ନଷ୍ଟ ହେଉନାହିଁ, ସଂରକ୍ଷିତ ହୋଇକି ରହୁଛି ଏବଂ ବିଭିନ୍ନ ଭାବରେ ଆମେ ପ୍ରକୃତିକୁ ସୁରକ୍ଷା ଦଉଛୁ। ବିଶେଷ ଭାବରେ ଯୋଉ ସ୍କୁଲରେ ଛାତ୍ରଛାତ୍ରୀ ଅଛନ୍ତି, ବିଭିନ୍ନ ଅନୁଷ୍ଠାନ ଯୋଉମାନେ ଏ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ମାଧ୍ୟମରେ ଜୀବଜନ୍ତୁ ମାନଙ୍କର ସୁରକ୍ଷା ନିମନ୍ତେ ବିଶେଷ କରି ଯୋଉମାନେ ବିପଦଗ୍ରସ୍ତ ଅବସ୍ଥାରେ ଅଛନ୍ତି ସୁରକ୍ଷିତ କରିକି ରଖିପାରିବା ଏବଂ ଏଥିରେ ଆମେ ସ୍ଥାନୀୟ ଯୋଉ ଅଧିବାସୀ ସବୁ ରହିଛନ୍ତି ସେମାନଙ୍କର ଅବଦାନକୁ ମଧ୍ୟ ବ୍ୟବହାର କରିବା ଓ ପାରମ୍ପରିକ ଜ୍ଞାନ ରହିଛି, ପ୍ରଥା ରହିଛି, ସେ ସବୁକୁ ମଧ୍ୟ ଆମେ ବ୍ୟବହାର କରିପାରିବା। ଆମ ସମସ୍ତଙ୍କର ଉଦ୍ଦେଶ୍ୟ ହେଉ ଜୈବ ବିବିଧତା ସୁରକ୍ଷିତ।

0: ମଣିଷ ବଞ୍ଚିବା ପାଇଁ ଯେଉଁ ସବୁ ଉପାଦାନ ପାଉଛି ତାହା ପ୍ରକୃତି ଆମକୁ ଦେଇଛି।
1: ଧାନ, ଗହମ, ଡାଲି, ଫଳ, ମୂଳ, ଶାଗଠାରୁ ଆରମ୍ଭ କରି ଯେତେ ସବୁ ଶସ୍ୟ ଜାତୀୟ ଖାଦ୍ୟ ରହିଛି ତାହା ମନୁଷ୍ୟ ଉଦ୍ଭିଦଠାରୁ ପାଉଛି।
0: ମାଛ, ମାଂସ, ଦୁଧ ଜାତୀୟ ଖାଦ୍ୟ ପଶୁପକ୍ଷୀଠାରୁ ପାଉଛି।
1: ଖାଦ୍ୟ ସୁରକ୍ଷା କଥା କହିଲା ବେଳକୁ ଜୈବ ବିବିଧତାର କଥା ଉଠେ।
0: ମନୁଷ୍ୟର ଦେହ ସୁସ୍ଥ ପାଇଁ ପ୍ରାଣୀ ଏବଂ ଉଦ୍ଭିଦଠାରୁ ଔଷଧ ପ୍ରସ୍ତୁତ କରେ। ତେଣୁ ଆୟୁର୍ବେଦ ଚିକିତ୍ସା ଓ ପ୍ରାକୃତିକ ଚିକିତ୍ସାର ମୂଳ ଆଧାର ମଧ୍ୟ ଜୈବ ବିବିଧତା।
1: ଜୈବ ବିବିଧତା ଯଦି ସମାନ ଭାବେ ହେବ ନାହିଁ ତେବେ ପରୋକ୍ଷ ଭାବେ ହେଉ ବା ପ୍ରତ୍ୟକ୍ଷ ଭାବେ ହେଉ ମଣିଷ ସମାଜ ଅସୁବିଧାରେ ପଡ଼ିବ।
0: ମାନବ ସମାଜକୁ ସୁରକ୍ଷା ଦେଉଥିବାରୁ ହିଁ ଜୈବ ବିବିଧତାର ଆବଶ୍ୟକତା ବହୁଳ ପରିମାଣରେ ରହିଛି।
2: ମୋ ନାଁ ଦେବୀ ପ୍ରସାଦ ନାୟକ, କେନ୍ଦ୍ରାପଡ଼ାରୁ। ଜୈବ ବିବିଧତା ଅର୍ଥ ପୃଥିବୀରେ ଥିବା ସମସ୍ତ ପ୍ରକାରର ଜୀବଜନ୍ତୁ, ଉଦ୍ଭିଦ ଓ ସୂକ୍ଷ୍ମ ଜୀବମାନଙ୍କର ବିବିଧତା। ଜଙ୍ଗଲରେ ଥିବା ବାଘ, ହରିଣ, ପକ୍ଷୀ, ଗଛ ପଲ୍ଲା ଠାରୁ ଆରମ୍ଭ କରି ସମୁଦ୍ରର ମାଛ ପର୍ଯ୍ୟନ୍ତ ସବୁଠି ଜୀବର ବିବିଧତା ଅଂଶ ଅଟନ୍ତି। ଜୀବ ବିବିଧତା ଆମ ପରିବେଶର ସନ୍ତୁଳନ ରକ୍ଷା କରେ। ଏହା ଆମକୁ ଖାଦ୍ୟ, ଔଷଧ, ଶୁଦ୍ଧ ବାୟୁ, ପାଣି ଦେଇଥାଏ। କିନ୍ତୁ ବନ୍ୟଛେଦ, ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହା ବିପଦରେ ପଡୁଛି। ଆମ ଓଡ଼ିଶାର ସିମିଳିପାଳ ନ୍ୟାସନାଲ ପାର୍କ ପରି ଅଞ୍ଚଳ ଗୁଡିକ ଜୀବ ବିବିଧତା ଅମୂଲ୍ୟ ଧନ। ଏହା ସୁରକ୍ଷା କରିବା ହେଉଛି ଆମର ସମସ୍ତଙ୍କର କର୍ତ୍ତବ୍ୟ। ସେଥିପାଇଁ ଆମେ ସମସ୍ତେ ଗଛ ଲଗେଇବା, ପ୍ରକୃତିକୁ ସୁରକ୍ଷା କରିବା ଓ ପରିବେଶ ସଚେତନ ହେବା। ଯେହେତୁ ଆମେ ଲୋକ ସଂଖ୍ୟା ବଢୁଛି ତ ଆମେ କଣ କରୁଛେ ନା ଜଙ୍ଗଲକୁ କାଟିକି ଘର କରୁଛେ, ତାହା ଯୋଗୁଁ କଣ ହଉଛି ନା ବନ୍ୟଜନ୍ତୁ ମାନେ ରହିବା ପାଇଁ ଅସୁବିଧା ହଉଛି। ଆମ ଯୋଗୁଁ ସେମାନଙ୍କର ମାନେ ତାଙ୍କର ଜୀବନଶୈଳୀ ମଧ୍ୟ ପ୍ରଭାବ ପଡୁଛି, ସେମାନେ ମଧ୍ୟ ସୁରକ୍ଷିତ ନାହାନ୍ତି। ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ପ୍ରକୃତି ଓ ସମସ୍ତ ଜୀବଙ୍କ ସମ୍ପର୍କ ବିଷୟରେ କହିଛନ୍ତି, ସଂମୋହ ସର୍ବଭୂତେଷୁ, ଅର୍ଥାତ୍ ଭଗବାନ ସମସ୍ତ ଜୀବରେ ସମଭାବରେ ବସିଛନ୍ତି। ଏହା ଆମକୁ ଶିଖାଏ ଯେ ଗଛ, ପଶୁ, ପକ୍ଷୀ ଓ ପ୍ରକୃତିକୁ ସୁରକ୍ଷା କରିବା ଆମର କର୍ତ୍ତବ୍ୟ। ଭାଗବତ ବାଣୀ ଆଜି ଅଛି କଣ, ପ୍ରକୃତିକୁ ସୁରକ୍ଷା କରିବା ମାନେ ଭଗବାନଙ୍କର ସୃଷ୍ଟିକୁ ସମ୍ମାନ କରିବା। ଗଛ ଲଗେଇବା ହେଉଛି ପୁଣ୍ୟ କାର୍ଯ୍ୟ।

0: ଏଇଠି ଗୋଟେ କଥା, ପ୍ରକୃତିରୁ ଯେଉଁ ଜୀବନଦାୟିନୀ ଅମ୍ଳଜାନ ମିଳୁଛି ତାହା ଆମକୁ ଗଛଲତା ପ୍ରଦାନ କରୁଛି।
1: ପୃଥିବୀ ପୃଷ୍ଠରେ ଯେତେ ସବୁ ପଶୁ ପକ୍ଷୀ ମନୁଷ୍ୟମାନେ ରହୁଛନ୍ତି ସେତିକି ମାତ୍ରାରେ ଗଛଲତା ପୃଥିବୀ ପୃଷ୍ଠରେ ଅଛି କି?
0: ତାହାର ଆକଳନ କଲାବେଳେ ଜଣାପଡ଼େ ଯେ ପୃଥିବୀ ପୃଷ୍ଠରେ ଅଙ୍ଗାରକାମ୍ଳ ଯାନର ପରିମାଣ ବଢ଼ି ଚାଲିଛି।
1: ଆଗାମୀ କିଛି ବର୍ଷ ଯଦି ଏହିପରି ଚାଲେ ତେବେ ଆମ ପୃଥିବୀ ପୃଷ୍ଠରେ ଆଉ ଜୀବଜଗତ ରହିବ ତ?
0: ଶହ ଶହ ବର୍ଷର ଗଛ ବୃକ୍ଷକୁ ଅତି କମ୍ ସମୟ ମଧ୍ୟରେ ଆମେ କାଟିକୁଟି ସଫା କରିଦେଉଛେ।
1: ଏମିତି ଯଦି ହୁଏ ତେବେ ପୃଥିବୀ ବାସୋପଯୋଗୀ ହୋଇପାରିବ ନାହିଁ।
0: ତେଣୁ ପୃଥିବୀରେ ସମତା ରକ୍ଷା ପାଇଁ ବଣ ଜଙ୍ଗଲ ସୃଷ୍ଟି କରିବାର ଆବଶ୍ୟକତା ରହିଛି।
1: ଜୈବ ବିବିଧତାର ଅନ୍ୟ ଏକ ଅଙ୍ଗ ରୂପେ ଆମ ଜୀବଜନ୍ତୁ ଓ ଗଛବୃକ୍ଷର ସମତା ନିହାତି ଆବଶ୍ୟକତା ରହିଛି। ଜୈବ ବିବିଧତା ସୁରକ୍ଷା ଜୀବନ ରକ୍ଷା, ଏହି ମନ୍ତ୍ର ସମସ୍ତେ ପ୍ରୟୋଗ କରିବା ଆବଶ୍ୟକ।
2: ମୁଁ ଧନଞ୍ଜୟ ମହାପାତ୍ର, ୱାର୍କିଂ ଟାଇମ୍ ଅଫିସର, କୋରାପୁଟ। ଜୈବ ବିବିଧତା କହିବାକୁ ଗଲେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ସ୍ତୂପରେ ପରିଣତ ହୋଇଗଲାଣି। ବର୍ତ୍ତମାନ ବହୁତ ମାନେ ଶେଷ ସ୍ତରକୁ ଆସିଗଲାଣି। ଯାହା ସବୁ ଦେଖାଯାଉଥିଲା ଜୀବର ବିଭିନ୍ନତା, ବାୟୋଡାଇଭର୍ସିଟି ଆମେ ଯେଟା କହୁଛେ ଓଡ଼ିଆରେ ଜୈବ ବିବିଧତା, ସେଗୁଡାକ ମାନେ ଆସ୍ତେ ଆସ୍ତେ ଲୋପ ପାଇବାକୁ ବସିଲାଣି। ଯେମିତି ସାବବ ବହୁ କଥା କୁହନ୍ତୁ, ଅନ୍ୟାନ୍ୟ କଥା କୁହନ୍ତୁ, ସେଗୁଡାକ ଆସ୍ତେ ଆସ୍ତେ ଲୋପ ପାଇଲାଣି। ବର୍ତ୍ତମାନ କୋରାପୁଟ ଜିଲ୍ଲା ପରିପ୍ରେକ୍ଷୀରେ ମୁଁ ଏତିକି କହିବାକୁ ଚାହେଁ ଯେ ବର୍ତ୍ତମାନ ଯୋଉ ନୀଳଗିରି ପ୍ଲାଣ୍ଟେସନ ହେଉଛି ବା ଶାଗୁଆନ ପ୍ଲାଣ୍ଟେସନ ହେଉଛି, ଏହାର ନିଶ୍ଚିତ ଭାବରେ ବନ୍ଦ କରିବା ଆବଶ୍ୟକ। ଯେହେତୁ ଏହି ଗଛଗୁଡିକ ସାଧାରଣତଃ ତାଙ୍କର ମାନେ ତଳେ ଗଛ ଲଗା ତଳେ ଆଉ କିଛି ମାନେ ଗଛକୁ ଆସିବା ପାଇଁ ଦିଅନ୍ତେ ନାହିଁ, ଯେଉଁଥିରେ କି ଜୈବ ବିବିଧତା ସମ୍ପୂର୍ଣ୍ଣ ଭାବରେ ବାଧାପ୍ରାପ୍ତ ହୋଇଥାଏ। ଜନସାଧାରଣଙ୍କୁ ଏତିକି ସଚେତନ କରାଇବା ପାଇଁ ମୁଁ ଚାହେଁ। ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲାରେ କୁହନ୍ତୁ ବା କୋରାପୁଟ ଜିଲ୍ଲାରେ, ବହୁ ଅଭିଭୂତ କୋରାପୁଟ ଜିଲ୍ଲାରେ କୁହନ୍ତୁ, ନୀଳଗିରି ଚାଷ ବା ନୀଳଗିରି ପ୍ଲାଣ୍ଟେସନ ଏବଂ ଟିକ୍ ପ୍ଲାଣ୍ଟେସନ, ଏଇ ଦୁଇଟି ପ୍ଲାଣ୍ଟେସନକୁ ନିଶ୍ଚିତ ଭାବରେ ଆକୁ ଏଡେଇବାକୁ ପଡିବ, ନହେଲେ ଆମର ଜୈବ ବିବିଧତା ଧ୍ୱଂସ ପାଇବାର ଆଶଙ୍କା ବହୁତ ରହିଛି। ଏବଂ ବର୍ତ୍ତମାନ ବି ଜୈବ ବିବିଧତାରେ ବହୁତ ପ୍ରକାର ବାଧା ସୃଷ୍ଟି ହେଇଛି, ଯାହାକି ବର୍ତ୍ତମାନ ସମସ୍ତେ ହୃଦୟଙ୍ଗମ କରିପାରୁଥିଲେ। ଜୈବ ବିବିଧତା ପାଇଁ ବର୍ତ୍ତମାନ ରାଜ୍ୟ ସ୍ତରରେ ଜଣେ PCCF ମଧ୍ୟ, ବାୟୋଡାଇଭର୍ସିଟି ବୋର୍ଡ ଯୋଉ ଅଛି, ସେଥିରେ ଚେୟାରମ୍ୟାନ ଅଛନ୍ତି, ଏବଂ ବିଭିନ୍ନ ମାନେ ଅଞ୍ଚଳରେ ଜୈବ ବିବିଧତାକୁ ନେଇ ବିଭିନ୍ନ ସଚେତନ କର୍ମଶାଳା ମଧ୍ୟ କରାଯାଉଛି, ଏବଂ ବିଭିନ୍ନ ଗ୍ରାମ ପଞ୍ଚାୟତରେ ବାୟୋଡାଇଭର୍ସିଟି ଆକ୍ଟ 2022 ଅନୁସାରେ ସେଥିରେ ମଧ୍ୟ କାମ ହେଉଛି। BMC ଦ୍ୱାରା ବାୟୋଡାଇଭର୍ସିଟି ମ୍ୟାନେଜମେଣ୍ଟ କମିଟି ଗୁଡାକ ଗଠନ ହୋଇଛି। ସେହି ଏରିଆର ବାୟୋଡାଇଭର୍ସିଟି କ'ଣ, ଲୋକାଲ ଟ୍ରାଡିସନାଲ ନଲେଜ ଯେଉଁମାନେ ଅଛନ୍ତି ସେମାନଙ୍କୁ ଧରି ବାୟୋଡାଇଭର୍ସିଟି ଉପରେ ଗବେଷଣାରତ ବି ଅଛନ୍ତି। ଆପଣ ଜଙ୍ଗଲ ରହିଲେ ମାନେ ପଶୁପକ୍ଷୀ ବା ଗଛଲତା ବୃକ୍ଷଲତାର ବୃଦ୍ଧି ନିଶ୍ଚିତ ଭାବରେ ବଢିବ। ଆଉ ଗଛଲତା ବୃଦ୍ଧି ହେଲା ମାନେ ଜଳ ସଂରକ୍ଷଣ ବି ତା ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ। ସେଥିପାଇଁ ନିଶ୍ଚିତ ଭାବରେ ବାୟୋଡାଇଭର୍ସିଟି ଏବଂ ଜଳ ସଂରକ୍ଷଣ ନିଶ୍ଚିତ ଭାବରେ ଅଙ୍ଗାଙ୍ଗୀ ଭାବେ ଜଡିତ। ବନସ୍ପତି କୁହନ୍ତୁ ବା ବୃକ୍ଷଲତା କୁହନ୍ତୁ ବା ଜୀବଜନ୍ତୁ କୁହନ୍ତୁ, ସମସ୍ତଙ୍କୁ ଆମେ ତାର ସୁରକ୍ଷା ଏବଂ ସଂରକ୍ଷଣ ଦିଗରେ ସମସ୍ତଙ୍କ ମାନେ ଜନସାଧାରଣ ମାନଙ୍କୁ ସଚେତନ ଦେବାର ଆବଶ୍ୟକତା ଅଛି। ସମସ୍ତଙ୍କୁ ଏତିକି ଅନୁରୋଧ ଯେ ସମସ୍ତେ ପୁରୁଣା ଉଦ୍ଭିଦ ପୁରାତନ ଉଦ୍ଭିଦ ସେଗୁଡ଼ିକୁ ମାନେ ବର୍ତ୍ତମାନ ମାନେ ରୋପଣ କରିବାର ବିଧି ବ୍ୟବସ୍ଥା କରିବା ଦରକାର, ଯଦ୍ୱାରା କି ସମସ୍ତେ ଏଥିରେ ଲାଭବାନ ପାଇପାରିବେ।

0: ମହାକାଶର ସମସ୍ତ ଗ୍ରହଠାରୁ ଅନ୍ୟତମ ଗ୍ରହ ହେଉଛି ପୃଥିବୀ, କାରଣ ସମସ୍ତ ପ୍ରକାର ଉପଯୋଗୀ ସ୍ଥାନ ହେଲା ପୃଥିବୀ।
1: ଜୈବ ବିବିଧତା ରହିଛି ବୋଲି ଆଜି ଆମେ ପୃଥିବୀ ପୃଷ୍ଠରେ ବଞ୍ଚିପାରିଛୁ।
0: ଯଦି ଆମେ ନିଜର ବାସସ୍ଥାନକୁ ଅଣଦେଖା କରିବା, ତେବେ ଆମେ ବଞ୍ଚିପାରିବା ତ?
1: ପୁରାଣ ପୃଷ୍ଠାକୁ ଯଦି ଓଲଟାଇବା, ତେବେ ଜଣାଯାଏ ଯେ ବନସ୍ପତି ହିଁ ଜୀବର ଜୀବନୀ ଶକ୍ତି ଥିଲା।
0: ସାମାନ୍ୟ ରୋଗ ହେଲେ ବନସ୍ପତିରୁ ଯେଉଁ ଔଷଧି ମିଳୁଥିଲା, ସେଥିରେ ମନୁଷ୍ୟ ଆରୋଗ୍ୟ ଲାଭ କରୁଥିଲା।
1: ହେଲେ ଏବେ ମନୁଷ୍ୟ ଯେଉଁ

0: ଉଦ୍ଭିଦକୁ କାଟି ଚାଲିଛି ସେଥିରେ ତାହାର କେତେ ଅସୁବିଧା ହେଉଛି ତାହା ଏବେ ଅନୁଭବ କରିସାରିଛୁ ଆମେ।
1: ମୁଁ ଅଜିତ କୁମାର ଶାସିନୀ, ଡାଇରେକ୍ଟର ନ୍ୟାସନାଲ ବୋଟନିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ। ଏଟା ଗୋଟେ ସିଏସ୍ଆଇଆର୍ ସଂସ୍ଥା। ଏ ଜେନେରାଲି ବୋଟନି ଓ ବାୟୋଡାଇଭର୍ସିଟି ଉପରେ କାମ କରେ। ବର୍ତ୍ତମାନ ଯୋଉ ଜୈବ ବିବିଧତା ଯଦି ନ ହୁଏ ତାହେଲେ ଅକ୍ସିଜେନ୍ ଆମକୁ ମିଳିବନି। ନମ୍ବର ୱାନ୍, ଆମେମାନେ ବର୍ତ୍ତମାନ ଧ୍ୟାନ ଦେଉଛୁ ବହୁତ ଇଣ୍ଡଷ୍ଟ୍ରିଆଲାଇଜେସନ ଓ ବିକଶିତ ହେବା ପାଇଁ। ଏଟା ବି ଦରକାର ଆମକୁ, କୋଉ କୋଉ ଜାଗାରେ ଆମେ ଗୋଟେ କମ୍ପ୍ରମାଇଜ କରିଚାଲିଛେ। ପ୍ଲାଣ୍ଟ ୱେଲ୍ଥ, ଇଟ୍ ଇଜ୍ ୱାନ୍ ଅଫ୍ ଦ ଗ୍ରେଟ୍ ୱେଲ୍ଥ ଅଫ୍ ଇଣ୍ଡିଆ, ମିନ୍ସ ବାୟୋଡାଇଭର୍ସିଟି କଣ୍ଟ୍ରି ଭିତରେ ଗଣାଯାଏ ଇଣ୍ଡିଆକୁ। କିନ୍ତୁ ଧୀରେ ଧୀରେ ପପୁଲେସନ ଗ୍ରୋଥ, କ୍ଲାଇମେଟ୍ ଚେଞ୍ଜ, ଏହିସବୁ ପାଇଁ ବାୟୋଡାଇଭର୍ସିଟି ଧୀରେ ଧୀରେ ଶେଷ ହେବା ପାଇଁ ବସିଛି। କିନ୍ତୁ ତାକୁ ରିକ୍ରିଏଟ୍ କରାଯାଇପାରେ, ଯେଉଁଠି ଆକ୍ଚୁଆଲି ଜଙ୍ଗଲ ଅଛି ଅଭୟାରଣ୍ୟ କ୍ରିଏଟ୍ କରାଯାଇପାରେ, ଯୋଉ ବାୟୋଡାଇଭର୍ସ ଏରିଆ ଅଛି ତାକୁ ବି କନଜର୍ଭ କରାଯାଇପାରେ। ଏଗୁଡା ବହୁତ ଜିନିଷ ଆମର କରିବାର ଅଛି। ସମସ୍ତଙ୍କୁ ଅକ୍ସିଜେନ୍ ଦରକାର, କେବଳ କଲେ ହବନି, ଏଇଟା ଗୋଟେ ଗ୍ଲୋବାଲ ଫିନୋମିନା। କିନ୍ତୁ ଆପଣ ଯୋଉ ଦେଖୁଛନ୍ତି ବର୍ତ୍ତମାନ ଚାଲିଛି ଯୁଦ୍ଧ ଗୁଡା ଚାଲିଛି, ସେଥିରେ ଯାହା ସବୁ ବିସ୍ଫୋଟ ହଉଛି ଯାହା ହଉଛି, ଆମେ ତ ଏୟାରରେ ଆମମାନେ ସବୁ ଜାଗାରେ ଆମର ସମ୍ବନ୍ଧ ଅଛି, ଏୟାର ଟୁ ଏୟାର ଏସବୁ ଜିନିଷ ଆସୁଛି ସବୁ ଜାଗାରେ। ସେଥିପାଇଁ କ୍ଲାଇମେଟ୍ ଚେଞ୍ଜ ହେଇ ଚାଲିଛି, ଏଇଟା କେବଳ ଗୋଟେ କାରଣ ନୁହଁ। ସେଥିପାଇଁ ଆମକୁ ବର୍ତ୍ତମାନ ଯୋଉ ଦେଖିବା ପାଇଁ ପଡିବ ମେନଲି ଆମ ଇଣ୍ଡିଆରେ ପ୍ଲାଣ୍ଟ ୱେଲ୍ଥ। ଯଦି ମୁଁ କହିବି ଆମର ରଷିଆର ଯଦି ନିଆଯାଏ ସେଇଟା ଆରାଉଣ୍ଡ 9,000 ଟ୍ରି ପର୍ ପର୍ସନ, ଯଦି କାନାଡା ନିଆଯିବ ଆରାଉଣ୍ଡ 4,000 to 5,000 ଟ୍ରି ପର୍ ପର୍ସନ, ଗୋଟେ ଡାଟା ଏପଟ ସେପଟ ହେଇପାରେ କିନ୍ତୁ ଏଇଟା ଆଭରେଜ। ଆମ ଇଣ୍ଡିଆରେ ଆରାଉଣ୍ଡ 26 ଟ୍ରିଜ୍ ପର୍ ପର୍ସନ, ଆଉ ଧୀରେ ଧୀରେ ସେଟା ହ୍ରାସ ପାଉଛି। ଆମର ଯୋଉ କ୍ରପ୍ ଡାଇଭର୍ସିଟି ଅଛି, ଯୋଉ ୱାଇଲ୍ଡ ଟାଇପ୍ ଜିନୋଟାଇପ୍ସ ଅଛି, ସପୋଜ୍ ରାଇସ୍ ଆମେ ଭାବୁଛୁ କୋରାପୁଟ ଏରିଆଟା ୱାନ୍ ଅଫ୍ ଦ ସେଣ୍ଟର ଅଫ୍ ଅରିଜିନ୍, ସେଠି ଯୋଉ ଡାଇଭର୍ସିଟି ଅଛି ଯଦି ଲୋକମାନେ ତାକୁ ଏନକ୍ରାପ୍ ନିଜେ ଭାବୁନାହାନ୍ତି, ଯଦି ଲୋକମାନେ ଏନକରେଜ୍ କରିକିନା ୱାଇଲ୍ଡ ଏରିଆକୁ ଧୀରେ ଧୀରେ ଅପପାୟ କରିନିଅନ୍ତି ଆଉ ତାଙ୍କର ବସବାସ ପାଇଁ ୟୁଜ୍ କରନ୍ତି, ଅନ୍ୟ କୌଣସି ଜିନିଷ ପାଇଁ ୟୁଜ୍ କରନ୍ତି, ଯୋଉ ଜାଗାରେ ଆକ୍ଚୁଆଲି ହବା କଥା ସେ ରାଇସ୍ର ଜର୍ମପ୍ଲାଜମ୍ ରହିବା କଥା, ସେଟା ରହିବନି, ଆଉ ଶେଷ ହେଇଯିବ। କନଜର୍ଭ କରିବା ପାଇଁ ଅତି ଜରୁରୀ, କାରଣ ଆମେମାନେ ଫ୍ୟୁଚର ଜେନେରେସନକୁ ବଞ୍ଚାଇବା ପାଇଁ ହେଲେ ଖାଦ୍ୟ ଦରକାର, ତାଙ୍କୁ ବଞ୍ଚାଇବା ପାଇଁ ଅଲଗା ଅଲଗା ଜିନ୍ ପୁଲ୍ ଦରକାର। ଆମେ ଯଦି ତାକୁ ଶେଷ କରିଦେବା ତାହେଲେ ଡେଫିନେଟଲି ଆଗକୁ ବହୁତ ଆମକୁ ଭୋଗିବା ପାଇଁ ପଡିବ। ଷ୍ଟ୍ରାଟେଜିକ୍ ପ୍ଲାନିଂ କରିକିନା ସେଗୁଡ଼ାକୁ କନଜର୍ଭ କରାଯାଇପାରିବ, ଆଉ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ, ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ସେଟା ବି କରୁଛି ଧୀରେ ଧୀରେ, ଆଉ କରିବା ପାଇଁ ଚାହୁଁଛି ମଧ୍ୟ। ଆଗକୁ ତାଙ୍କ ଲକ୍ଷ୍ୟ ଅଛି, ଆମେ ଦେଖିବେ ଅନରେବୁଲ ପ୍ରାଇମ ମିନିଷ୍ଟର ସବୁବେଳେ କହନ୍ତି ଇକୋଲୋଜି, ବିରାସତ ବି ଇକୋଲୋଜି ବି, ବାୟୋଡାଇଭର୍ସିଟି ତ କନଜର୍ଭ କରିବା ପାଇଁ ପଡିବ। ଧୀରେ ଧୀରେ ଦେଖନ୍ତୁ କାର୍ବନ ଡାଇଅକ୍ସାଇଡ୍ ବଢୁଛି, ଅକ୍ସିଜେନ୍ କମ୍ ହେଉଛି, ଅକ୍ସିଜେନ୍ ଜେନେରେସନ ପ୍ଲାଣ୍ଟ କରେ ଜେନେରାଲି ପ୍ଲାଣ୍ଟ ଅର୍ ଗ୍ରୀନ କଭର। ଏଗେନ୍ ଆମେ ଯୋଉ ଅକ୍ସିଜେନ୍ ଆମକୁ ଦରକାର 0.75 କିଲୋଗ୍ରାମ ଅକ୍ସିଜେନ୍ ଦରକାର ପର୍ ପର୍ସନ, କିନ୍ତୁ ପ୍ଲାଣ୍ଟ ଯୋଉ ପ୍ରଡକ୍ସନ କରେ 1.2 କିଲୋଗ୍ରାମ 1.3 କିଲୋଗ୍ରାମ ପର୍ ଗୋଟେ ଫୁଲ୍ ଗ୍ରୋନ୍ ପ୍ଲାଣ୍ଟ, ଏହା ନେଚୁରାଲ ଅକ୍ସିଜେନ୍ ଗିଭର। ସାଇମଲଟେନିୟସଲି ଯୋଉ ଆମେ ଚାଷ କରୁଛେ, ପ୍ଲାଣ୍ଟ ଯୋଉ ଗ୍ରୋ କରୁଛେ, ସେମାନେ ମଧ୍ୟ ଅକ୍ସିଜେନ୍ ଦେଉଛନ୍ତି ଆଉ ସେମାନେ ମଧ୍ୟ ଖାଦ୍ୟ ଦେଉଛନ୍ତି ଆମକୁ। ଯଦି ଆମେ କନଜର୍ଭ ନ କରିବା, ସେ କାର୍ବନ ଡାଇଅକ୍ସାଇଡ୍ ବଢିଲା, ଗ୍ରୀନ ହାଉସ୍ ଗ୍ୟାସ୍ ବଢିଲା, ପଲ୍ୟୁସନ ଡିଫରେଣ୍ଟ ଟାଇପ୍ର ପଲ୍ୟୁସନ ଅଛି, ସଏଲ ଏୟାର ଆଉ ୱାଟର ପଲ୍ୟୁସନ, ମାଇକ୍ରୋ ପ୍ଲାଷ୍ଟିକ ପଲ୍ୟୁସନ ଅଛି, ଏଗୁଡ଼ା ସବୁ ହେଇକି ଧୀରେ ଧୀରେ ପରିବେଶ ବିଗିଡୁଛି। ସେଥିପାଇଁ ଆମକୁ ଲାଇଫ୍ ଷ୍ଟାଇଲ୍ରେ ଏଇଟା ଗଭର୍ଣ୍ଣମେଣ୍ଟ ହେଲ୍ପ କରିବା କଥା ନୁହଁ, ଏଇଟା ଆମେମାନେ ନିଜେ ନିଜେ ଏଭ୍ରି ସିଟିଜେନ୍ ଯଦି ବୁଝିପାରିବ କି ନାହିଁ, ଲାଇଫ୍ ଷ୍ଟାଇଲ୍ରେ ଟିକେ ପରିବର୍ତ୍ତନ କରିଲେ ଆମେ କିଛି ଏନର୍ଜି କନଜରଭେସନ୍ କରିବା ଆଉ ପରିବେଶକୁ ଆମେ କିଛି ଦେଇପାରିବା, ତାହେଲେ ଯାଇକି ବାୟୋଡାଇଭର୍ସିଟି କନଜରଭେସନ୍ ହେଇପାରିବା।

0: ସମାହାର ହେଉଛି ଜୈବ ବିବିଧତା। ଏଠାରେ ସମାହାର କଥା କହିଲା ବେଳେ ଆମେ ବୁଝୁ ଉଦ୍ଭିଦ ଏବଂ ଜୀବଜଗତର କଥା।
1: ସ୍ଥଳଭାଗ ଜଳଭାଗରେ ରହିଥିବା ସମସ୍ତ ପ୍ରକାରର ଜୀବଜନ୍ତୁ ତଥା ଉଦ୍ଭିଦର କଥା।
0: ଅକ୍ଷୁର୍ଣ୍ଣ ପ୍ରକୃତି ମଧ୍ୟରେ ରହିଥିବା ଜୀବଜନ୍ତୁଙ୍କ କାର୍ଯ୍ୟ ଯୋଗୁଁ ମଣିଷକୁ ଅନେକ ସାମଗ୍ରୀ ଏବଂ ସେବା ମିଳିଥାଏ। ଏହା ମଧ୍ୟରେ ପରିଚ୍ଛନ୍ନ ଜଳ ଓ ବାୟୁ, ତନ୍ତୁଜାତୀୟ ଖାଦ୍ୟ ଇତ୍ୟାଦି ମିଳେ।
1: ଜୈବ ବିବିଧତା କେବଳ ଜୀବନର ଆଧାର ନୁହେଁ, ବରଂ ପୃଥିବୀ ପୃଷ୍ଠରେ ଜୀବଜନ୍ତୁଙ୍କ ସମ୍ପର୍କ ସୃଷ୍ଟିର କାରଣ ହୋଇଥାଏ।
0: ଏହାର କ୍ଷତି ହେଲେ ପୃଥିବୀର ସମସ୍ତ ଲୋକ ପ୍ରଭାବିତ ହେବେ।
1: ସମଗ୍ର ମନୁଷ୍ୟ ସମାଜ ଜୈବ ବିବିଧତା ଏବଂ ଏହାର ସାମଗ୍ରୀ ଉପରେ ନିର୍ଭର କରିଥାଏ।
0: ଏଣୁ ସମତା ରକ୍ଷା ହେଲେ ପୃଥିବୀ ପୃଷ୍ଠ ଠିକ୍ ତାର ସନ୍ତାନମାନଙ୍କୁ ରକ୍ଷା ଦେଇପାରିବ।
1: ଖାଦ୍ୟ ଏବଂ ଖାଦକ ମଧ୍ୟରେ ସମନ୍ୱୟ ରକ୍ଷା କରିବା ନିହାତି ଜରୁରୀ।
0: ଏଣୁ ଜୈବ ବିବିଧତାର ସୁରକ୍ଷା

0: ବାହେ ଜୀବଜଗତକୁ ସୁରକ୍ଷା ପ୍ରଦାନ କରିଥାଏ।
1: ମୋ ନାଁ ଡକ୍ଟର କାର୍ତ୍ତିକ ଲେଙ୍କା, ମୁଁ ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନରେ ବୈଜ୍ଞାନିକ ଭାବେ କାମ କରୁଛି। ବାୟୋଡାଇଭର୍ସିଟି କହିଲେ ଜୀବମାନଙ୍କ ଭିତରେ ଥିବା ବିଭିନ୍ନତା, ଆମେ ସବୁ ତାକୁ ଛାଡିକିନି କେବେ ବି ଆମେ ବଞ୍ଚିପାରିବା ନାହିଁ କି ଏଇଟା ସମ୍ଭବ ବି ନୁହେଁ। ତେଣୁ ଆମେ ଯଦି ଡାଇଭର୍ସିଟି ଦେଖିବା, ବିଭିନ୍ନ କ୍ଷେତ୍ରରେ ରହିଛି, ଜୀବମାନଙ୍କ ଠାରୁ ଆରମ୍ଭ କରି ଜେନେଟିକ ମଲିକୁଲାର ପ୍ରତି ଜିନିଷରେ ବିଭିନ୍ନତା ରହିଛି, ଯୋଉଥିରେ ଜୀବନ ଅଛି ଆଉ ତାର ବିଭିନ୍ନତା। ଇଣ୍ଟରନ୍ୟାସନାଲ ବାୟୋଲୋଜିକାଲ ଡାଇଭର୍ସିଟି ଡେ ସେଇଭଳି ମଧ୍ୟ ଏ ବର୍ଷ ମଧ୍ୟ ସେଲିବ୍ରେସନ କରାଯାଉଛି, ଯୋଉଥିରେ କି ଏ ବର୍ଷର ଥିମ୍ ହେଉଛି ଆକ୍ଟିଂ ଲୋକାଲି ଫର ଗ୍ଲୋବାଲ ଇମ୍ପାକ୍ଟ। ବାୟୋଡାଇଭର୍ସିଟି କନଜରଭେସନ, ତାର ସୁରକ୍ଷା ଆମେ କରିବା ଆମର ଲୋକାଲିଟିରେ, ଆମର ଚତୁଃପାର୍ଶ୍ୱରେ ଥିବା ପରିବେଶକୁ ଆମେ ଠିକ ସନ୍ତୁଳନ ଭାବେ ରକ୍ଷା କରିବା, ତାହେଲେ ଯାଇ ଆମେ ତା ଦେହରେ ବଞ୍ଚିବା। ଯେ ଆମେ ବାୟୋଡାଇଭର୍ସିଟି କନଜରଭେସନ ମାନେ କାହିଁକି କରିବୁ, କାହିଁକି ଯେତେବେଳେ ପରିବେଶ ବିଗିଡ଼ିଯିବ, ଯେତେବେଳେ ଯେକୌଣସି ଗୋଟେ ସ୍ପେସିସ୍ ଯଦି ଲସ୍ ହେଇଯାଉଛି, ବାୟୋଡାଇଭର୍ସିଟି ଲସ୍ ସହିତ ଆମର ପରିବେଶ ଉପରେ ଗୋଟେ ତାର ବହୁତ ବଡ ଇମ୍ପାକ୍ଟ ପଡୁଛି। ତେଣୁ ଏଇ ଯୋଉ ଇମ୍ପାକ୍ଟ ପଡୁଛି, ତେଣୁ ସେଇ ଇମ୍ପାକ୍ଟରେ ଆମେ ସମସ୍ତେ ହଇରାଣ। ଆଜି ଯୋଉ ଦେଖୁଛନ୍ତି କୋରାପୁଟରେ ଗରମ ହଉଛି, ଏସି ମଧ୍ୟ କାମ କରୁନି। ଆପଣ କହିଲା ଭଳିଆ ଭୁବନେଶ୍ୱର ଦେଖନ୍ତୁ, ଦିଲ୍ଲୀ କଥା ଛାଡନ୍ତୁ, ଆମର ନିଜର ଷ୍ଟେଟରେ ମଧ୍ୟ କୋଉ ପ୍ରକାର ଗରମ ଅନୁଭୂତ ହଉଛି, ଜଳବାୟୁ ପରିବର୍ତ୍ତନ ଘଟୁଛି, ତେଣୁ ସବୁ ପ୍ରକାର ଅସୁବିଧାରେ ଆମେ ବର୍ତ୍ତମାନ ସମ୍ମୁଖୀନ ହଉଛେ। ଇଏ କେବଳ ବାୟୋଡାଇଭର୍ସିଟି ଲସ୍ ପାଇଁ ହିଁ ହଉଛି, ଯଦି ନ ରୋକିବା ତାହେଲେ ଆମେ ଖାଇବାକୁ ମଧ୍ୟ ପାଇବା ନାହିଁ। ବିଭିନ୍ନ ପ୍ରକାର ପଲିନେଟର ଅଛନ୍ତି, ତେଣୁ ସେ ପଲିନେଟର ମାନେ କଣ କରନ୍ତି ନା ଜଙ୍ଗଲରେ ବସବାସ କରନ୍ତି। ଯେତେବେଳେ କ୍ରପ ସରିଯିବ ସେମାନେ ଜଙ୍ଗଲରେ ରହିଲେ, ପୁଣି ଯେତେବେଳେ ଆମର କ୍ରପ ଫିଲ୍ଡ ହବ ସେମାନେ ଆସିକିନି ତାର ପଲିନେସନ କରନ୍ତି। ଯଦି ଆମେ ଜଙ୍ଗଲ ରକ୍ଷା କରିବା ନାହିଁ, କ୍ରପ ଭିତରେ ବିଭିନ୍ନତା ରକ୍ଷା କରିବା ନାହିଁ, ତାହେଲେ କଣ ହବ ନା ସେଇ ପଲିନେଟର ସଂଖ୍ୟା ଯେତେବେଳେ କମିଯିବ ତାହେଲେ ଆଉ ସେଇଟା ପଲିନେସନ ହେଇପାରିବ ନାହିଁ। ଆପଣ ଭାବୁଛନ୍ତି ଆପଣ ଯାଇ ନିଜେ ପଲିନେସନ କରିକିନି ସବୁ ମାନେ କ୍ରପ ପ୍ରଡକ୍ସନ କରାଇପାରିବେ? ତେଣୁ ସେତେବେଳେ କ୍ରପ ଲସ୍ ହବ। କ୍ରପ ଲସ୍ ହେଲା ମାନେ ଆମେ ଖାଇବାକୁ ପାଇବାନି, ଦୁର୍ଭିକ୍ଷ ଆସିବ, ତାପରେ ଆମେ ମଧ୍ୟ ସେଥିରେ ଅଂଶୀଦାର, ତେଣୁ ଆମେ ସମସ୍ତେ ମୃତ୍ୟୁବରଣ କରିବେ, ଖାଲି ଜୀବଜନ୍ତୁ ନାହିଁ ସାରା ବିଶ୍ୱ। ତେଣୁ ଏବେ ଆମକୁ ସଚେତନତା ହେବାର ବେଳ ଆସିଯାଇଛି, ଆମେ କାମ କରିବାର ବେଳ ଆସିଛି। ଖାଲି ସଚେତନତା ନୁହେଁ, ଆମେ ନିଜେ କାମ କରି କିଛି ଦେଖେଇଦେବାର ବେଳ ଆସିଛି। ବିଭିନ୍ନ ଜାଗାରେ ଆୱାରନେସ କରିବା ପାଇଁ ଗ୍ଲୋବାଲି କେମିତି ଲୋକାଲ ଠାରୁ ଗ୍ଲୋବାଲ ଯାଙ୍କେ ସବୁ ସ୍ତରରେ କେମିତି ଆମେ ଏଇଟାକୁ ସେଲିବ୍ରେସନ କରିବା ଆଉ ଲୋକମାନଙ୍କୁ ଜଣେଇବା। ଏଇ ଓଡ଼ିଶାରେ ବାୟୋଡାଇଭର୍ସିଟି ବୋର୍ଡ ଯୋଉ ଗଠନ କରାଗଲା, ସିଏ ମଧ୍ୟ ଏଇ ଜୈବ ବିବିଧତାର ସଂରକ୍ଷଣ କରିବା ପାଇଁ ସ୍ୱତନ୍ତ୍ର ଏକ ସଂସ୍ଥା, ଗୋଟେ ଇଣ୍ଡିପେଣ୍ଡେଣ୍ଟ ବଡି କ୍ରିଏଟ କରାଯାଇଛି। ସିଏ ମଧ୍ୟ ସବୁ ପ୍ରତି ପଞ୍ଚାୟତ ସ୍ତରରେ ଲୋକମାନଙ୍କ ସାଙ୍ଗରେ ମିଶି ସେଇଟା ଗୋଟେ ବାୟୋଡାଇଭର୍ସିଟି କମିଟି ଫର୍ମେସନ କରାଯାଉଛି। ଏଇଟା ନୀତି ନିୟମ ନିର୍ଦ୍ଧାରଣ କରାଗଲା ଏବଂ ତାକୁ ଲିଗାଲି ଗୋଟେ ଏଣ୍ଟିଟି ଦିଆଗଲା। ପ୍ରଫେସର ସ୍ୱାମୀନାଥନ ବିଗିନିଂରୁ ହିଁ ମାନେ ସେ ଏଇ ବାୟୋଡାଇଭର୍ସିଟି କନଜରଭେସନ, ଗ୍ଲୋବାଲ ୱାର୍ମିଂ, ତା ଉପରେ ସେ ଆଗରୁ ସଚେତନ ମଧ୍ୟ କରାଇଛନ୍ତି। କାହିଁକି ଯେ ଆମର ମେନ୍ ମ୍ୟାଣ୍ଡେଟ୍ ମଧ୍ୟ ହଉଛି ବାୟୋଡାଇଭର୍ସିଟି କନଜରଭେସନ, ଏଗ୍ରୋ ବାୟୋଡାଇଭର୍ସିଟି କନଜରଭେସନ। କାହିଁକି ବିଭିନ୍ନ ଜିନିଷ ଡାଇଭର୍ସିଟି କି ଯଦି କନଜରଭେସନ ନ କରିବା ତାହେଲେ ପରିବେଶ ବିଗିଡ଼ିଯିବ, ତେଣୁ ଆଉ ଆମ ପାଖରେ କିଛି ଉପାୟ ନାହିଁ, ତେଣୁ ବାୟୋଡାଇଭର୍ସିଟି ହିଁ ଅଲ୍ଟିମେଟଲି ଆୱାର ଲାଇଫ।
2: ଆଜିର ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସର ଅର୍ଥକୁ ବୁଝିବା, ପ୍ରକୃତି କୋଳରେ ଥିବା ସମସ୍ତ ଜୀବଜନ୍ତୁ ଉଦ୍ଭିଦକୁ ଆମେ ସୁରକ୍ଷା ଦେବା,
0: ଆମ ସୁରକ୍ଷା ଆମ ହାତରେ।
2: ତେବେ ଆଜି ତ ସମୟ ହେଇଗଲାଣି, ସଂଯୋଗ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆମେ ଦୁହେଁ, ମୁଁ ରଞ୍ଜନ,
0: ମୁଁ ଭାଗ୍ୟଲତା, ନମସ୍କାର।

ସକାଳର ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଶୁଣିଲେ ସଂଯୋଗ କାର୍ଯ୍ୟକ୍ରମ ବିଷୟ ଥିଲା ଜୈବ ବିବିଧତାର ସୁରକ୍ଷା। ପ୍ରସ୍ତୁତି ଏବଂ ଉପସ୍ଥାପନା କରିଥିଲେ ଭାଗ୍ୟଲତା ପାଣିଗ୍ରାହୀ ଏବଂ ରଞ୍ଜନ କୁମାର ବେହେରା। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ୍ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
1: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରେଲ୍ ଉପରେ କ୍ୟାଶ ବ୍ୟାକ୍। ଆଜି କଲ୍ କରନ୍ତୁ 1800-102-9282।
0: ଗେଲ୍ ଗ୍ୟାସ୍, ସହଜ କନେକ୍ସନ୍, ଭରସା ଯୋଗ୍ୟ ଗ୍ୟାସ୍।
2: ଶେଷରେ ଦ୍ୱୈତ କଣ୍ଠରେ ଶିଳ୍ପୀ ହେଲେ ଗୀତା ପଟ୍ଟନାୟକ ଏବଂ ଦିବାକର ମହାନ୍ତି। ଗୀତ ରଚନା କୃଷ୍ଣଚନ୍ଦ୍ର ସ୍ୱାଇଁ।

0: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ୍ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
1: ଅନଲାଇନ୍ ରେଜିଷ୍ଟ୍ରେସନ୍ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରାଲ୍ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1-800-102-9282।
0: ଗେଲ୍ ଗ୍ୟାସ୍, ସହଜ କନେକ୍ସନ୍, ଭରସା ଯୋଗ୍ୟ ଗ୍ୟାସ୍।
2: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
3: ଏଥର ନରେନ୍ଦ୍ର ବେହେରାଙ୍କ ରଚନାରେ ଶିଳ୍ପୀ ଇରା ମହାନ୍ତି, ସଙ୍ଗୀତ ପରିଚାଳନା ମଳୟ ମିଶ୍ର।

0: ଶୁଣିଲେ କେତୋଟି ସୁଗମ ସଙ୍ଗୀତ। ଆଜି ପାଇଁ ଶିଳ୍ପୀମାନେ ଥିଲେ ବାବୁଲ ସୁପ୍ରିୟ ଏବଂ ଇରା ମହାନ୍ତି।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।
3: ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
4: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
3: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102928।
0: ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି। ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ୍ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଟ୍ଜ୍ ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ 9:00। ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ପ୍ରଥମ ଗୀତଟିକୁ ଶୁଣିବା କୁରୁକ୍ଷେତ୍ର ଚଳଚ୍ଚିତ୍ରରୁ। ଦେବ କୋହଲିଙ୍କ ରଚନାରେ କଣ୍ଠଦାନ କରିଛନ୍ତି ଶିଳ୍ପୀ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ପରିଚାଳନା ହିମେଶ ରେଶମିଆ।

ଏଥର ଶିଳ୍ପୀ ସାନ୍, କବିତା କ୍ରିଷ୍ଣମୂର୍ତ୍ତି ଏବଂ ବେବି ସ୍ନେହା ନାସିର ଫରାଜଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ରାଜେଶ ରୋଶନ। ଚଳଚ୍ଚିତ୍ର କୋଇ ମିଲ୍ ଗୟା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବା। କଲ୍ ହୋ ନା ହୋ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ସୋନୁ ନିଗମ, ଜାଭେଦ ଆଖତରଙ୍କ ଗୀତ, ସଙ୍ଗୀତ ଶଙ୍କର ଏହସନ ଲୋୟ।

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଶୁଣିବା କର୍ଜ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ କୁମାର ସାନୁ, ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ସମୀରଙ୍କ ଗୀତ ସଙ୍ଗୀତ ସଞ୍ଜୀବ ଦର୍ଶନ।

ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ପ୍ରଥମ ଗୀତଟିକୁ ଶୁଣିବା ସୀତାରାମଙ୍କ ବାହାଘର ଚଳଚ୍ଚିତ୍ରରୁ, ସୁବ୍ରତ ସ୍ୱାଇଁଙ୍କ ରଚନାରେ ଶିଳ୍ପୀ ହ୍ୟୁମାନ ସାଗର, ସଙ୍ଗୀତ ପରିଚାଳନା କିଷାନ କବାଡ଼ିଆ।

ଏଥର ଦିୱାନା ଚଳଚ୍ଚିତ୍ରରୁ ଶୁଣିବା ଗୀତଟିଏ। ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଇରା ମହାନ୍ତି। ନିର୍ମଳ ନାୟକଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ମଳୟ ମିଶ୍ର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆପଣମାନେ ସପ୍ତଧାରା କ୍ରମରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ତୁ ଆଉ ମୁଁ ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଛନ୍ତି ଶିଳ୍ପୀ କୁମାର ବାପି ଏବଂ ଶୈଳଭମା। ଅରୁଣ ମନ୍ତ୍ରୀଙ୍କ ଗୀତ ସଙ୍ଗୀତ ଦେବୀତୋଷ ଆଚାର୍ଯ୍ୟ।

ଏଥର ଚଳଚ୍ଚିତ୍ର ପର୍ଶୁରାମ ଶ୍ରୀକାନ୍ତ ଗୌତମଙ୍କ ରଚନାରେ ଶିଳ୍ପୀ କ୍ରିଷ୍ଣା ସଙ୍ଗୀତରେ ସଜେଇଛନ୍ତି ମନ୍ମଥ ମିଶ୍ର।

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଶୁଣିବା ହିରୋ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ପାମେଲା ଜୈନ ଏବଂ ସୌରିନ ଭଟ୍ଟ, ଗୀତିକାର ବସନ୍ତରାଜ ସାମଲ, ସଙ୍ଗୀତ ଦୀପକ କୁମାର।

0: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ୍ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
1: ଅନଲାଇନ୍ ରେଜିଷ୍ଟ୍ରେସନ୍ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରାଲ୍ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1-800-102-9282।
0: ଗେଲ୍ ଗ୍ୟାସ୍, ସହଜ କନେକ୍ସନ୍, ଭରସା ଯୋଗ୍ୟ ଗ୍ୟାସ୍।
2: ମୈନେ ଦିଲ୍ ତୁଜ୍କୋ ଦିୟା ଏ ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଛନ୍ତି ଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତିକାର ସଲିମ ବିଜନୋରୀ। ସଙ୍ଗୀତ ଡବୁ ମଲ୍ଲିକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ କୁମାର ସାନୁ ଏବଂ ଅଲକା ୟାଗ୍ନିକ ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ନାଦିମ ଶ୍ରବଣ। ଚଳଚ୍ଚିତ୍ର ରାଜା ହିନ୍ଦୁସ୍ତାନୀ।

ଏ ଗୀତଟି ସହ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଅନରେ ମତ୍ସ୍ୟରୁ ଖଣ୍ଡି କାନ୍ତି ବଗ କୁଜେ ଦେଲେ, ଏବେ ମତ୍ସ୍ୟ ଖଣ୍ଡି ଥଣ୍ଟରେ ଧରିଣ କାନ୍ତି ବଗ ଏବେ

0: ସମୟରେ କାନ୍ତି ପୋକ ଉଡି ଯାଇଛି, ବହିରା ମାନେ କଲେ କଣ
1: କଲେ,
0: ସଭା ଭାଙ୍ଗି ସବୁ ବହିରା ଗଲେ, ଜେଧା ବୃକ୍ଷକୁ ସେ ଗଲେ, ଜେଧା ବୃକ୍ଷକୁ ସଭାକୁ ଯିବାକୁ କହି ଦେଖନ୍ତି କାନ୍ତି ବଗକୁ।

표정 나대하매 꼬리부기서 대하매 꼬리부기서 예꽃 다니까 노래 넣어 우리 부부가

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।
1: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
0: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରାଲ ଉପରେ କ୍ୟାଶ ବ୍ୟାକ୍। ଆଜି କଲ୍ କରନ୍ତୁ 1800102982।
1: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।
2: କଣ ରିମା, ଘରେ ସୋଲାର ଲଗେଇଦେଲ?
3: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
2: ଚିନ୍ତା ନାହିଁ ମାନେ?
3: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
2: ସତରେ?
3: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
4: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
5: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
6: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
7: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଶୁଣିଲେ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ଘୋଡ଼ା ନାଚଗୀତ ଏବଂ କେନ୍ଦ୍ରା ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ପୂର୍ବାହ୍ନ 11:30। ଲୋକଗୀତ କ୍ରମରେ ପ୍ରଚାର କରୁଛୁ ପାଲା ରାମ ହନୁଙ୍କ ଭେଟ। ପରିବେଷଣ କରୁଛନ୍ତି ଶିଳ୍ପୀ ସୁରେନ୍ଦ୍ରନାଥ ସ୍ୱାଇଁ ଏବଂ ସାଥୀମାନେ।

ଶ୍ରୀମନ୍ ଶ୍ରୀ ସତ୍ୟନାରାୟଣଙ୍କ ପିତର୍ଥି ବୋଲାନନ୍ଦ କବାର ହରି ହରି ବୋଲ ଶଙ୍କରବାସିନୀ ମା ସାରଦେବୀଙ୍କ ପିତର୍ଥି ବୋଲାନନ୍ଦ କବାର ହରି ହରି ବୋଲ ଆର କବାର ହରି ହରି ବୋଲ।

ମୁହଁରେ ଭକ୍ତ ଭଗବାନଙ୍କ କଞ୍ଜପରେ ଲୟ ରଖି କହୁଛି, ହେ ପ୍ରଭୁ ଜୀବନର ହରି, ଏ ଦୁଃଖରେ କାଳ ଯାକ ମୋର ଅତିବାହିତ ହୋଇଗଲା, ଆପଣ ଟିକେ ହେଲେ କର୍ଣ୍ଣପାତ କଲେ ନାହିଁ, ଗରିବର ଦୁଃଖ ଆପଣ କେବେ ହେଲେ ବୁଝିଲେ ନାହିଁ, ଆପଣ ଭକ୍ତ କଣ ନିବେଦନ କରୁଛି।

0: ପ୍ରଭୁ ଆପଣ ତ କଞ୍ଜ ପୈର ବ୍ୟତୀତ ମୁଁ ଅନ୍ୟ କାହା କଥା ଭାବିଲି କି କାହା କଥା ଚିନ୍ତା କରିକି ଆପଣ କାହିଁକି ମୋତେ ଏତେ ଅପରାଧରେ ପତିତ କରୁଛନ୍ତି? ତାପରେ ଭକ୍ତ ନିବେଦନ କରୁଛନ୍ତି,
1: ଦୟା କରି ଦୟା।

0: ତାପରେ ଭକ୍ତି ନିବେଦନ କରି କହୁଛି ହେ ପ୍ରଭୁ, ଆପଣଙ୍କ କଞ୍ଜକ ପରେ ବି ତ ମୁଁ ଆଉ କିଛି ଭାବିବାର ମୋତେ ଆଉ ସମୟ ନାହିଁ। ତାପରେ କଣ ଭକ୍ତ
1: କହୁଛି,
0: ଜାତଂ ସୂର୍ଯ୍ୟ କୂଳେ ପିତା ଦଶରଥ କ୍ଷେଉଣୀ ଭୁଜା ମର୍ଗଣି ସୀତା ସତ୍ୟ ପ୍ରଣୟ ନା ପ୍ରଣୟ ନିଜ୍ୟାନୁଜ ଲକ୍ଷ୍ମଣ ସମନ ଚାସ୍ତି ଭୁବନେ ପ୍ରତ୍ୟକ୍ଷ ବିଷ୍ଣୁ ସ୍ୱୟଂ ରାମ ଜନ ବିଳମ୍ବିତ ପିବିଧିନା ଚାନ୍ୟ ପରେ ଯେ ସୂର୍ଯ୍ୟ ବଂଶରେ ଜନ୍ମଗ୍ରହଣ କରିଥିଲେ ଯାହାଙ୍କର ପିତା ହେଉଛନ୍ତି ଦଶରଥ, ଯାହାଙ୍କର ଯଶକୀର୍ତ୍ତି ପୃଥିବୀ ସାରା ବ୍ୟାପି ଯାଇଛି, ଯାହାଙ୍କର ଭାଇ ହେଉଛନ୍ତି ଲକ୍ଷ୍ମଣ, ଯାହାଙ୍କର ପତ୍ନୀ ହେଉଛନ୍ତି ସୀତା ସତୀ ସତ୍ୟପରାୟଣୀ, ତାଙ୍କ ଭାଗ୍ୟରେ ମଧ୍ୟ ବିଡମ୍ବନା ପଡିଲା। ସେ ଆଜି 14 ବର୍ଷ ମନକୁ ଗଲେ, ଆମେ ଅନ୍ୟମାନ କଥା କଣ ବା କହିବା, କାହାରି କଥା କହିପାରିବା
1: ନା।
0: ଏମତକ ଯୋଉ ରାମଚନ୍ଦ୍ର ଆଜି ସମସ୍ତଙ୍କର ମନାଭୀଷ୍ଟ ପୂର୍ଣ୍ଣ କରନ୍ତୁ, ବୋଲା ନ ଦେଖବାର ହରି ବୋଲ। ସେଇ ପରିବେଶରେ ଯାଇ ପଞ୍ଚବଟୀରେ ଆଜି ଘରଣୀ ହରାଇ ବସିଛନ୍ତି ରାମଚନ୍ଦ୍ର, ଘରଣୀ ହରାଇ ଆଜି ଅରଣ୍ୟରେ ଏକାକୀ ଭ୍ରମଣ କରୁଛନ୍ତି। ଘଣ୍ଟ କବି ଯଦୁମଣି ମହାପାତ୍ରଙ୍କର ଗୋଟିଏ ମନେ ପଡିଗଲା,
1: କଣ ଲେଖିଲେ,
0: କହିଲା ସଲକ୍ଷଣ

0: ବନ୍ୟଜୀବକୁ ଲକ୍ଷ୍ୟ କରି କହୁଛନ୍ତି, କୁଆଡେ ଗଲା ମୋର ସୀତା? ହେ ଲକ୍ଷ୍ମଣ
1: ଭାଇ,
0: ତ ବହୁତ ଖୋଜିଲେଣି, ଏ ଅରଣ୍ୟରେ ମୁଁ ତ ସୀତାଙ୍କୁ ପାଉନି।
1: ନା ନା,
0: କୁଆଡେ ଗଲା?
1: କୁଆଡେ ଗଲେ ମା ଜନକ?
0: ଆମେ ତ କବନ୍ଧ ଚଟାଇ ପାଖରୁ ସବୁ ସମ୍ବାଦ ପାଇଥିଲେ।
1: ହଁ ଭାଇ,
0: କୁଆଡେ ଦଶମୁଖ ବିଶିଷ୍ଟ ଜଣେ ରାକ୍ଷସ ସେ ମୋର ପତ୍ନୀକି ଚୋରି କରି ନେଇ ଚାଲି ଯାଇଛି।
2: ଭାଇ
0: ହଁ ହଁ,
2: ଏକର ସତ୍ୟ କଥା?
0: ଦେଖ ବାବୁ, ଭକ୍ତ କବି ମଧୁସୂଦନ ରାଓ ଗୋଟେ ପଦ ଲେଖୁଛନ୍ତି, ସ୍ୱର୍ଗେ ବି ଦଳିତ ହୃଦୟ ଯାଉ।

0: ଭିତରେ ମନ ଭିତରେ ବିଚାର କରିଛନ୍ତି କାହିଁକି ରହିବ, ଏ ଅରଣ୍ୟରେ ମତେ ପକେଇ ରଖିଛି, ମାରି ଦିଅନ୍ତା ଗଲା, ଜାଣନ୍ତି ପ୍ରାଣ ଚାଲିଗଲା, କିନ୍ତୁ ହେ ଲକ୍ଷ୍ମଣ କଣ କରିବି,
1: କଣ କରିବା
0: ବାବୁ,
1: ପଥ ଶାନ୍ତ
0: ଦେଖ ବାପା, ତୁମେ ହଉଛ ମୋର ଭାଇ, ମୁଁ ଆଜି ସୀତାଙ୍କୁ ଖୋଜି ଖୋଜି ଅତି ବ୍ୟସ୍ତ ହେଇ ପଡ଼ିଲେଣି
1: ଭାଇ।
0: ପ୍ରକୃତି କବି ଗଙ୍ଗାଧର ମେହେରଙ୍କର ଗୋଟିଏ ପଦ ମନେ ପଡୁଛି,
2: କଣ ଲେଖିଲେ,
0: ନାହିଁ ସିନା ଘରେ ହୃଦ ପ୍ରେମ।

0: ଅନ୍ୟସ୍ୱାମୀ ସୁମୁଖୀ ବିମୁଖ ବିଧାତା ତାବିସ ପୁରାଉନି ବିଡ଼ ପ୍ରଣୟ ବିରୋଧୀ ଅଙ୍ଗୀକରମି ଗରଳ କୁଳେ କଳଙ୍କ ଶାନ୍ତି ଭଦାମେ କୁଟିଳ ଧନୁରନ୍ତରାୟ ମହାନାଟକରେ ହନୁମାନ ବିରଚିତ ମହାନାଟକରେ ଗୋଟିଏ ପଦ ପ୍ରମାଣ ଅଛି, ରାମଚନ୍ଦ୍ର ସୀତାଙ୍କୁ ଖୋଜୁଛନ୍ତି କିନ୍ତୁ ପାଉନାହାନ୍ତି, ଦୁଃଖିତ ନାରେ କାଳ ଯାପନ କରୁଛନ୍ତି, ସଙ୍ଗତରେ ଅଛନ୍ତି ଭାଇ ଲକ୍ଷ୍ମଣ, ଅରଣ୍ୟରେ ଏକାକୀ ଭ୍ରମଣ କରୁଛନ୍ତି ବାବୁ ଲକ୍ଷ୍ମଣ
1: ଭାଇ
0: ଦେଖିଲୁ ଆରେ ଇଏ ତ ଗୋଟେ ଅପୂର୍ବ ପଦାର୍ଥ ପଡିଛି ବାଟରେ
1: ଭାଇ, ଇଏ ଗୋଟିଏ
0: ହଁ ଚିହ୍ନି ପାରିଲୁ ତ ହଁ
1: ଗୋଟିଏ କଦମ୍ବ ଫୁଲ,
0: କଦମ୍ବ ଫୁଲ ଇଏ ବିଜୟୀ ଯେ ଜଗତରେ କାତର

0: ତା ନା ଏ ବାରମ୍ବାର ଏ ଫୁଲକଟାକୁ ଦେଖିବା ମୋର ଆବଶ୍ୟକ ନାହିଁ।
1: ନା ଭାଇ,

ଭିତରେ ଭାବି ରାମ ଲକ୍ଷ୍ମଣ ଦୁଇ ଭାଇ ଯାକ ଋଷ୍ୟମୁଖ ପର୍ବତକୁ ଗଲେ। ଆଜ୍ଞା ତେଣେ କଣ ହେଇଛି, ବାରିକି ଭୟ କରି ସୁଗ୍ରୀବ ଲୁଚିଛି ଋଷ୍ୟମୁଖ ପର୍ବତରେ। ନଳ ସୁଷେଣ ଦାମ୍ବବାନ ଆଦି ବୀରମାନେ ଅଛନ୍ତି, ପାଖରେ ଅଛନ୍ତି ହନୁମାନ। ଆଚ୍ଛା ସୁଗ୍ରୀବ ଯେତେବେଳେ ଦେଖିଦେଲେ ଯେ କେହି ଦି ଜଣ ଅରଣ୍ୟ ଭିତରେ ଆସୁଛନ୍ତି ଆମର, ମନ ଭିତରେ ଚିନ୍ତା କଲେ ଏହି ହେଉଛନ୍ତି ନିଶ୍ଚିନ୍ତ ଭାବରେ ବାଳିର ଚାର, ବାଳି ବୋଧେ ଚାର ପଠେଇଛି ମୋତେ ଧରିନବା ପାଇଁ। ଏ କଥାକୁ ମନ ଭିତରେ ଭାବି ସୁଗ୍ରୀବ ଗୁମ୍ଫା ଭିତରେ ଲୁଚିବାକୁ ଯାଉଛି। ପାଖରେ ଥିଲେ ହନୁମାନ, ବାବା କଣ ମାମୁ ତୁମେ ଗୁମ୍ଫା ଭିତରେ ଲୁଚୁଛ? ଛି ଛି ଛିଲା ତ ମାଡ଼ୁନି ବାଳି ସକି।

0: ଦକ୍ଷିଣ ଜାମ୍ବବାନ ହନୁମାନ ସମସ୍ତେ ଦେଖିଲ ସେ ତ ବାନପ୍ରସ୍ଥ ଧାରଣ କରିଛନ୍ତି, ଜଟା ମୁକୁଟ ତାଙ୍କର ଜଟା ହେଇଗଲାଣି, ସେ ଗୋଟେ ବାନର ପତିର ଚାର ହେବେ ଅସମ୍ଭବ କଥା।
1: ସ୍କନ୍ଦରି ପୈତା
0: ଦେଖ ଦେଖ ଦେଖ ଆହୁରି ଦେଖ ଆସୁଛନ୍ତି ଏପଟେ ଦେଖିଲ। ପ୍ରଭାତୀ।

0: ସୁଷେଣ ଦେଖିଲ
1: କଣ
0: ପୂର୍ଣ୍ଣଚନ୍ଦ୍ର ଯେତେବେଳେ ପୂର୍ଣ୍ଣମୀ ଦିନ ଚନ୍ଦ୍ର ହୁଏ ସୌନ୍ଦର୍ଯ୍ୟ ତ ଦେଖାଯିବନି ସେଠାରେ ଏ ରୂପ ଥିବ ନଚେତ ନାହିଁ ବିଧୁ ବୋଲନ୍ତେ ବିଷ୍ଣୁ
2: ବିଷ୍ଣୁ
0: ବିଷ୍ଣୁଙ୍କ ଠାରେ ରୂପ ଥିବ ଅନ୍ୟ କାହାରି ପାଖରେ ରୂପ
1: ନଥିବର୍ଯ୍ୟମୟ ରୂପ
0: ଦେଖିଲ କେଡ଼େ ସୌନ୍ଦର୍ଯ୍ୟମୟ ରୂପ ଆମରି ଆଡକୁ ତ ଆସୁଛନ୍ତି ଦେଖିବା ଆଚ୍ଛା ବାବୁ ହନୁମାନ
2: ମାମୁ
0: ଗୋଟେ କାମ କରିବ
2: କଣ କରିବି ମାମୁ
0: ବିହି କଙ୍କ ବେଶ ଯାଇ କେ ତୁମ୍ଭେ ପତ

0: କଥା ରହିଗଲା
1: କଣ ମାମୁଁ
0: ଯେ ଘଟଣାଟା ହଉଛି କଣ
2: କଣ
0: ଗୋଟେ ରାମା ସୌନ୍ଦର୍ଯ୍ୟ ବହି ରାମା ଆକାଶ ମାର୍ଗରେ ଯେତେବେଳେ ଉଡି ଯାଉଥିଲା
2: ଆଚ୍ଛା
0: କାନ୍ଥ କାନ୍ଥ କହି କାନ୍ଦୁଥିଲା ବୃକ୍ଷଲତାକୁ ସାକ୍ଷୀ କରୁଥିଲା
1: କରୁଥିଲା
0: ତାର ଏଇ ସ୍ୱାମୀ ହେବେ କି
1: ପଚାରି
0: ବୁଝିଲୁ ସେ ଯଦି କହିବେ ତାହେଲେ ଆମେ ଜାଣିପାରିବା ଠିକ ସେଇ
1: ଠିକ କଥା
2: ତେବେ ପଚାରିବା
1: ପଚାରିବା
0: ତୁମେ ବ୍ରାହ୍ମଣ ଏବେ ସାଧାରଣ କରି ଯାଇ ତାଙ୍କୁ ଟିକେ ପଚାରିଲ
1: ଆଚ୍ଛା ମୁଁ ଯାଉଛି
0: ସେମାନେ କାହିଁକି ଅରଣ୍ୟରେ ଭ୍ରମଣ କରୁଛନ୍ତି
1: ଆଚ୍ଛା ମୁଁ ଯାଉଛି ମାମୁଁ ପଚାରିବି
0: ସୁଗ୍ରୀବଙ୍କ କଥା ଅନୁସାରେ ସୁଗ୍ରୀବଙ୍କ କଥା ଅନୁସାରେ ଆଜି ହନୁମାନ ବ୍ରାହ୍ମଣ ବେଶ ଧାରଣ କରିଛନ୍ତି ଯାଜପୁର ଅଞ୍ଚଳସ୍ଥ ବସୁ ଗୋଟିଏ ପଦକ କିପରି ବ୍ରାହ୍ମଣ ବେଶ ଧାରଣ କରିଛନ୍ତି ଦିବ୍ୟ ଚନ୍ଦନ ପୈତା ପ୍ରଭାରେ

0: ରାମଙ୍କ କଥା ଅନୁସାରେ ହନୁମାନ ବ୍ରାହ୍ମଣ ବେଶ ଧାରଣ କରିଛନ୍ତି, ଉପବିତ ଟିକେ ପକେଇଛନ୍ତି, ଚିତା କାଟିଛନ୍ତି, ଆଉ କଣ କରିଛନ୍ତି?
1: କଣ କରିଛନ୍ତି?
0: ଆଗୁଳଫ ପିଙ୍ଗଳ

0: ମଠାଟିଏ ଧାରଣ କରିଛନ୍ତି
1: ଆଚ୍ଛା
0: ସୁନ୍ଦର ମଠାଟିଏ ପିନ୍ଧିଛନ୍ତି ବ୍ରାହ୍ମଣ ବେଶ
2: ଧାରଣ କରିଛନ୍ତି
0: ଆସ୍ତେ ଆସ୍ତେ ଧୀରେ ଧୀରେ
2: ଚାଲିଛନ୍ତି ହନୁମାନ
0: ରାମ ଲକ୍ଷ୍ମଣ ଏଡ଼କୁ ଆସୁଛନ୍ତି ଜାଣି ଯୁଆଡୁ ଆସୁଛନ୍ତି ସିଆଡ଼କୁ ହନୁମାନ ଯାଇ ତାଙ୍କ ପାଖରେ
2: ପହଞ୍ଚିଯାଇଛି
0: ଠିକ ଏତେ ବଡ ସମୟରେ ହେଲା କଣ
2: ହେଇଛି
0: ହନୁମାନ କଣ ଚିନ୍ତା
1: କରୁଛନ୍ତି
0: ତୁଳସୀ ଗୋଟେ ପଦ ଲେଖୁଛନ୍ତି ରାମାୟଣରୁ।

0: ହନୁମାନ ଜୀବନ ଭିତରେ ଚିନ୍ତା କରିଛନ୍ତି, କିଏ ତୁମ ସୁନ୍ଦର ରୂପ ଏ କଣ୍ଟକିତ ବନରେ କୋମଳ ପାଦ ଗୁଡିକ ଫୁଟି ଯାଉଥିବ, କାହିଁକି କଣ୍ଟକିତ ବନରେ ଭ୍ରମଣ କରୁଛନ୍ତି?
1: ହେ ଜଟାଧାରୀ, କାହିଁକି କାହିଁକି ତୁମେ ଏ ଜଙ୍ଗଲ ମଧ୍ୟରେ ଚାଲିଛ?
0: ହଁ, ଏ ଜଙ୍ଗଲ ଭିତରେ ଚାଲିବାର କାରଣ କଣ? ଏତେ ସୁନ୍ଦର ରୂପ, ନବବର କାନ୍ତି, କମନୀୟ କାନ୍ତି, ଏ କଣ୍ଟକିତ ବନରେ କାହିଁକି ଚାଲୁଛନ୍ତି? ଏ କଥା ହନୁମାନ ଲକ୍ଷ୍ୟ ରଖିଛନ୍ତି, ଦୂରରୁ ଦେଖି ବନ୍ଧୁକୁ ଚିହ୍ନି ପାରିଛନ୍ତି, ମନ ଭିତରେ ଚିନ୍ତା କରିଛନ୍ତି,
2: କଣ
0: ମୁଁ ଯାଉଛି, କଣ ପଚାରିବି? ଆଚ୍ଛା ଠିକ ଅଛି, ମୁଁ ପଚାରିବି। ଆମର ଘଣ୍ଟ କବି ଯତଗୁଣୀ ମହାପାତ୍ର ଲେଖୁଛନ୍ତି, ଅକୁରା

0: ଉଚ୍ଚାର କରିଛନ୍ତି ମୁଁ ତାଙ୍କୁ ତଥ୍ୟ ତଥ୍ୟ କରି ପଚାରିବି ଠିକ ଭାବରେ ପଚାରିଛି କୁଆଡେ ଯିବ କାହିଁକି ଅରଣ୍ୟରେ ବୁଲୁଛ ସମସ୍ତ କଥା ପଚାରିଛନ୍ତି ଏଣି କୁଆଡେ ଯାଉଛ ଏତେ କଥା ଯେତେବେଳେ ପଚାରିଛନ୍ତି ଠିକ ସେହି ସମୟରେ ହେଲା କଣ ହନୁମାନଙ୍କ କଥା ଶୁଣି ରାମଚନ୍ଦ୍ର କହିଛନ୍ତି
1: କଣ
0: ପିନାକ ହରି ଭଣୀ

0: ତୁମେ ଜଣେ ମର୍କଟ ହୋଇ ଏଭଳି ସୁବର୍ଣ୍ଣ କିରୀଟି କୋଉଠାରୁ ପାଇଲ? ବାବୁରେ
1: ପ୍ରଭୁ,
0: ମନେ ପଡ଼ିଯାଇଛି ହନୁମାନଜୀଙ୍କର ପୂର୍ବ କଥା, ବ୍ରହ୍ମା ମତେ ଇଏ ବର ପ୍ରଦାନ କରିଥିଲେ, ଯୋଉ ଦିନ ତୋର ସୁବର୍ଣ୍ଣ ମୁକୁଟକୁ ଯେ ଚିହ୍ନିବ, ତୋର ମୁକୁଟକୁ ଯେ ଚିହ୍ନି ପାରିବ, ସେଇ ଦିନ ଜାଣିପାରିବୁ
1: ତୋରି ସେଇ ପ୍ରଭୁ
0: ହେଉଛନ୍ତି ବିଷ୍ଣୁ ପରାକ୍ରମ, ତାଙ୍କରି ପାଖରେ ସଦାସର୍ବଦା ଲୟ ରଖିଥିବ ପ୍ରଭୁ। ମୁଁ ଆଜି ଜାଣିପାରୁଛି ଆପଣ ହେଉଛନ୍ତି ପରମ
1: ଭକ୍ତ
0: ପରମର ପଦ୍ମ ପାଦେବୀ।

ଭଗବାନ ହିସାବରେ ସମସ୍ତଙ୍କର ମଙ୍ଗଳଭୀଷ୍ଟ ପୂର୍ଣ୍ଣ କରନ୍ତୁ, ଧାନ ମାଛରେ ରୋଗ ବିନାଶ କରନ୍ତୁ, ସମାଜରେ ମାନବ ମାନଙ୍କର ଦୁଃଖ ବିନାଶ କରନ୍ତୁ। ବୋଲ ଆନନ୍ଦ କୁମାର ହରିହର। ଜନ ଶରଣ ରକ୍ଷଣ ମହାରାଜ।

0: ଲୋକଗୀତ କ୍ରମରେ ଶୁଣୁଥିଲେ ପାର୍ଲା ରାମ ହନୁଙ୍କ ଭେଟ, ପରିବେଷଣ କରିଥିଲେ ସୁରେନ୍ଦ୍ରନାଥ ସ୍ୱାଇଁ ଏବଂ ସାଥୀମାନେ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
2: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
0: ଆକାଶବାଣୀ ଜୟପୁର, ସମୟ ଦିନ 12:00, ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ।

ସନମରେ ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ମିଥୁନ ଫିଟ୍ ଅରିଜିତ ସିଂ ଏବଂ ଅନିରୁଦ୍ଧ ଫଳା। ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା ମିଥୁନ।

ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ମେ ମାସ 24 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା। ଏ ସମ୍ପର୍କରେ ଆପଣ ମେ ମାସ 24 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 06854230690। ବିଷୟଟି ପୁଣିଥରେ କହି ରଖୁଛୁ, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆପଣମାନେ ଶୁଣିଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଡ୍ରିମ୍ ଗର୍ଲ ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ମିତ୍ ପ୍ରୋସ୍ ଏବଂ ଅଲ୍ଟାମସ୍ ଫରିଦି। ଗୀତ ରଚନା କରିଛନ୍ତି ସବୀର ଅହମ୍ମଦ, ସଙ୍ଗୀତ ପରିଚାଳନା ମିତ୍ ପ୍ରୋସ୍।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ବାଜାର ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ଅରିଜିତ ସିଂ। ଗୀତ ରଚନା କରିଛନ୍ତି ସବୀର ଅହମ୍ମଦ, ସଙ୍ଗୀତ ପରିଚାଳନା କନିକା କପୁର।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଥର ଶୁଣନ୍ତୁ କେଦାରନାଥ ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀ ହେଲେ ଅରିଜିତ ସିଂ। ଗୀତ ରଚନା କରିଛନ୍ତି ଅମିତା ଭଟ୍ଟାଚାର୍ଯ୍ୟ। ସଙ୍ଗୀତ ପରିଚାଳନା ଅମିତ ତ୍ରିବେଦୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ରେସ୍ 3 ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ଆତିଫ୍ ଅସଲମ, ଗୀତ ରଚନା କରିଛନ୍ତି ସଲମାନ ଖାନ୍, ସଙ୍ଗୀତ ପରିଚାଳନା ବିଶାଲ ମିଶ୍ରା।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆପଣମାନେ ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 2:15 ରେ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି। ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଚ୍ଚ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଚ୍ଚ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ଦିନ 12:30 ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ପୁରାତନ ରଚନାର ପ୍ରଥମ ଶିଳ୍ପୀ ହେଲେ ଲିପ୍ସା ମହାପାତ୍ର, ସଙ୍ଗୀତ ପରିଚାଳନା ଗୁଡ୍ଲି ରଥ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ

ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ମେ ମାସ 24 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବ ଲାଇଭ୍ ଅନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା। ଏ ସମ୍ପର୍କରେ ଆପଣ ମେ ମାସ 24 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 06855 230690। ବିଷୟଟି ପୁଣିଥରେ କହି ରଖୁଛୁ, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତ। ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ହ୍ୟୁମାନ ସାଗର ଏବଂ ଅସୀମା ପଣ୍ଡା। ଗୀତ ରଚନା କରିଛନ୍ତି ସୀତେଶ ପାତ୍ର, ସଙ୍ଗୀତ ପରିଚାଳନା ବିମୁଗ୍ଧ ଦାସ।

ଶିଳ୍ପୀ ହେଲେ ସୁଶାନ୍ତ ପଣ୍ଡା। ଗୀତ ରଚନା କରିଛନ୍ତି ଶାନ୍ତନୁ ନାୟକ। ସଙ୍ଗୀତ ପରିଚାଳନା ସତ୍ୟରଞ୍ଜନ ବଳ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆପଣମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଏଥର ଶିଳ୍ପୀ ହେଲେ ତପୁ ମିଶ୍ର ଏବଂ ଦୀପଶିଖା। ଗୀତ ରଚନା କରିଛନ୍ତି ବାପୁ ଗୋସ୍ୱାମୀ, ସଙ୍ଗୀତ ପରିଚାଳନା ତପୁ ମିଶ୍ର।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। ସମୟ ଦିନ ଗୋଟାଇବାକୁ ଯାଉଛି, ଶୁଣନ୍ତୁ ହିନ୍ଦୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆଚ୍ଛା,

0: ବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
1: ତାହେଲେ ଏଇଟା ଏକଦମ ସିମ୍ପଲ ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଣ୍ଟ୍ରି ଚଏସ୍
0: ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
1: ତାହେଲେ ଏଇଟା ଏକଦମ ସିମ୍ପଲ ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଣ୍ଟ୍ରି ଚଏସ୍

ଆପଣ ମାନେ ଶୁଣୁଛନ୍ତି ଗୀତ। ଶିଳ୍ପୀ ହେଲେ ତଲତ ଆଜିଜ। ଗୀତ ରଚନା କରିଛନ୍ତି ଅନବର ମିର୍ଜାପୁରୀ। ସଙ୍ଗୀତ ପରିଚାଳନା ତଲତ ଆଜିଜ।

0: ଫିର୍ମି, ବିଜୟା, ମାଧୁରୀ ଏବଂ ଏସ୍ ସାତ କୋଳଥ ଚାଷ ପାଇଁ ଜମିକୁ ଦୁଇରୁ ତିନି ଥର ହଳ କରି ମାଟିକୁ ଗୁଣ୍ଡ କରିଦେବା। ଏକର ପିଛା ପ୍ରାୟ 8-10 କିଲୋଗ୍ରାମ ବିହନକୁ ଆମେ ବ୍ୟବହାର କରିବା। ବୁଣିବା ପୂର୍ବରୁ ପ୍ରତି 1 କିଲୋ ବିହନରେ 2 ଗ୍ରାମ କାର୍ବାଣ୍ଡାଜିମ୍ ବା ଥିରାମ୍ ମିଶାଇ ବିହନକୁ ବିଶୋଧନ କରିବା। କୋଳଥ ଏକ ମରୁଡ଼ି ସହଣୀ ଫସଲ, ତେଣୁ ଏଥିରେ ଅଧିକ ପାଣି ମଡ଼ାଇବାର ଆବଶ୍ୟକତା ନଥାଏ। ଯଦି ଜମିରେ ସାର ଦେବାକୁ ପଡ଼େ ତେବେ ଏକର ପିଛା 8 କିଲୋଗ୍ରାମ ଡିଏପିକୁ ଆମେ ପ୍ରୟୋଗ କରିପାରିବା। ଏହା ମାଟିର ନାଇଟ୍ରୋଜେନ୍ ଶକ୍ତିକୁ ବଢ଼ାଇଥାଏ। କୋଳଥ ଚାଷରେ ସାଧାରଣତଃ କମ୍ ରୋଗ ପୋକ ଲାଗିଥାନ୍ତି, କିନ୍ତୁ ସାବଧାନ ନ ରହିଲେ ଅମଳ ବହୁତ କମିଯାଇଥାଏ। ତେବେ ଚାଲନ୍ତୁ ବର୍ତ୍ତମାନ ଜାଣିବା କୋଳଥ ଚାଷରେ ଦେଖାଯାଉଥିବା ରୋଗ ପୋକ ଏବଂ ଏହାର ନିରାକରଣ ସମ୍ପର୍କରେ। କୋଳଥ ଚାଷରେ ଦେଖାଯାଉଥିବା ପୋକମାନଙ୍କ ମଧ୍ୟରେ ରହିଛି ଯଉ ପୋକ। ଏହି ପୋକଗୁଡ଼ିକ କୋମଳ ପତ୍ର ଏବଂ ଫୁଲରୁ ରସ ଶୋଷି ଖାଇ ନିଅନ୍ତି, ଏହାଫଳରେ ଗଛ ଶୁଖିଯାଏ। ଏହାର ପ୍ରତିକାର ପାଇଁ ଏକର ପିଛା 500 ମିଲିଲିଟର ନିମ୍ବ ଆଧାରିତ କୀଟନାଶକକୁ 200 ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା। ଯଦି ପୋକ ସଂଖ୍ୟା ଅଧିକ ଥାଏ ତେବେ ଇମିଡାକ୍ଲୋଫ୍ରିଡ୍ 5 ମିଲିଲିଟରକୁ 10 ଲିଟର ପାଣିରେ ମିଶାଇ ବ୍ୟବହାର କରିବା। ଅନ୍ୟ ଏକ ପୋକ ହେଉଛି ଛୁଇଁ କଣାକାରୀ ପୋକ। ଏହି ପୋକ ଛୁଇଁ ଭିତରେ ପଶି ଦାନାକୁ ଖାଇଯାଇଥାଏ। ଏହାର ପ୍ରତିକାର ପାଇଁ ଫୁଲ ଆସିବା ସମୟରେ ପ୍ରୋଫେନୋଫସ୍ 2 ମିଲିଲିଟରକୁ 1 ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା। କୋଳଥ ଚାଷରେ ଦେଖାଯାଉଥିବା ରୋଗ ମଧ୍ୟରେ ରହିଛି ମୂଳ ସଢ଼ା ରୋଗ। ମାଟିରେ ଅଧିକ ଆର୍ଦ୍ରତା ରହିଲେ ବା କବକ ଯୋଗୁଁ ଏହି ରୋଗ ହୋଇଥାଏ। ଏହାର ନିରାକରଣ ପାଇଁ ବିହନ ବୁଣିବା ପୂର୍ବରୁ କାର୍ବାଣ୍ଡାଜିମ୍ 2 ଗ୍ରାମ ପ୍ରତି କିଲୋଗ୍ରାମ ବିହନରେ ମିଶାଇ ବିହନକୁ ବିଶୋଧନ କରିବା। ଅନ୍ୟ ଏକ ରୋଗ ହେଉଛି ହଳଦିଆ ଚିତ୍ରା ରୋଗ। ଏହା ଧଳା ମାଛି ଦ୍ୱାରା ବ୍ୟାପିଥାଏ। ଏହା ହେବା ଦ୍ୱାରା ପତ୍ରରେ ହଳଦିଆ ଦାଗ ପଡ଼ିଯାଏ। ଏହାର ନିରାକରଣ ପାଇଁ ପ୍ରଥମେ ରୋଗାକ୍ରାନ୍ତ ଗଛକୁ ଉପାଡ଼ି ପୋଡ଼ିଦେବା। ଧଳା ମାଛି ନିୟନ୍ତ୍ରଣ ପାଇଁ ଆସିଟାମିଫ୍ରିଡ୍ 1 ଗ୍ରାମକୁ 2 ଲିଟର ପାଣିରେ ମିଶାଇ ସ୍ପ୍ରେ କରିପାରିବା। ଅନ୍ୟ ଏକ ରୋଗ ହେଉଛି ପାଉଁଶିଆ ରୋଗ। ଏହି ରୋଗ ହେଲେ ପତ୍ର ଉପରେ ଧଳା ରଙ୍ଗର ଗୁଣ୍ଡ ଭଳି ଆସ୍ତରଣ ଜମିଯାଏ। ଏହାର ନିରାକରଣ ପାଇଁ ଏକର ପିଛା 500 ଗ୍ରାମ ସଲଫର ପାଣିରେ ମିଶାଇ ସିଞ୍ଚନ କରିବା। ସାଧାରଣତଃ ବୁଣିବାର 90-110 ଦିନ ମଧ୍ୟରେ ଫସଲ ଅମଳ ପାଇଁ ପ୍ରସ୍ତୁତ ହୋଇଯାଇଥାଏ। ଯେତେବେଳେ ଛୁଇଁଗୁଡ଼ିକ ଶୁଖି ହାଲୁକା ବାଦାମୀ ରଙ୍ଗ ଧରେ ସେତେବେଳେ ଗଛକୁ କାଟି ଖଳାରେ ଶୁଖାଇ ବାଡ଼େଇ ଏଥିରୁ ମଞ୍ଜିକୁ ବାହାର କରିଦେବା ଉଚିତ। କୋଳଥ କେବଳ ଖାଦ୍ୟ ନୁହେଁ, ଏହା ଗୋଖାଦ୍ୟ ଭାବରେ ମଧ୍ୟ ବ୍ୟବହୃତ ହୋଇଥାଏ ଏବଂ ଏହା ମାଟିର ଉର୍ବରତା ବୃଦ୍ଧିରେ ମଧ୍ୟ ସାହାଯ୍ୟ କରିଥାଏ।
1: ଶୁଣିଲେ ଚାଷବାସ କଥା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତି ଜହ୍ନ କାର୍ଯ୍ୟକ୍ରମରେ ମେ ମାସ 24 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା। ଏ ସମ୍ପର୍କରେ ଆପଣ ମେ ମାସ 24 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 06854-230690। ବିଷୟଟି ପୁଣି ଥରେ କହି ରଖୁଛୁ, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ 1:20। ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ଝୁମ୍କି ରଥ। ଗୀତ ରଚନା କରିଛନ୍ତି ଦେବୀଦତ୍ତ ମହାନ୍ତି, ସଙ୍ଗୀତ ପରିଚାଳନା ମଳୟ ମିଶ୍ର।

ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତି ଜହ୍ନ କାର୍ଯ୍ୟକ୍ରମରେ ମେ ମାସ 24 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା। ଏ ସମ୍ପର୍କରେ ଆପଣ ମେ ମାସ 24 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ। ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ମାନସ ଏବଂ ଶୈଳଭାମା। ଗୀତ ରଚନା କରିଛନ୍ତି ପ୍ରତିମା ଦାସ। ସଙ୍ଗୀତ ପରିଚାଳନା

ଆପଣମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତ। ଏଥର ଶିଳ୍ପୀ ହେଲେ ଶକ୍ତି ମିଶ୍ର, ଗୀତ ରଚନା କରିଛନ୍ତି ଗୁପ୍ତେଶ୍ୱର ମହାପାତ୍ର, ସଙ୍ଗୀତ ପରିଚାଳନା ମଳୟ ମିଶ୍ର।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ଜୟପୁର ସମୟଦିନ 8:50 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ। ରେଲକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2ଟାରେ ଶୁଣିବେ ମିଡ୍ ଡେ ନ୍ୟୁଜ୍। ରେଲକରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆତଙ୍କବାଦର ମୁକାବିଲା ସମେତ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଲାଗି ସାଇପ୍ରସ୍ ଓ ଭାରତ ଗଠନ କରିବେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ। ନୂଆଦିଲ୍ଲୀରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି ଓ ସାଇପ୍ରସ୍ ରାଷ୍ଟ୍ରପତି। ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି କାର୍ଯ୍ୟକାରୀ ହେବ ସ୍କାର୍ଟ ସୀମା ପ୍ରକଳ୍ପ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ବୈଠକରେ ଯୋଗଦେବେ ଭାରତ ସମେତ 3 ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ଭାରତ ଏବଂ ସାଇପ୍ର

0: ଆଜି ବିଭିନ୍ନ ବୁଝାମଣାପତ୍ରରେ ସ୍ୱାକ୍ଷର କରିବା ସହ ଚୂଡ଼ାନ୍ତ ଚୁକ୍ତିନାମା ଆଦାନ ପ୍ରଦାନ କରିଛନ୍ତି। ଉଭୟ ଦେଶ ମଧ୍ୟରେ ଏକ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରି ଆତଙ୍କବାଦର ମୁକାବିଲା ସହ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟାର ବୃଦ୍ଧି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ସ୍ୱାକ୍ଷରିତ ବୁଝାମଣାପତ୍ର ଅନୁଯାୟୀ ଉଚ୍ଚଶିକ୍ଷା ଏବଂ ଗବେଷଣା ଓ ସାଂସ୍କୃତିକ ସହଯୋଗ ଦିଗରେ ଉଭୟ ଦେଶ ସହଭାଗୀ ହେବେ ବୋଲି ପ୍ରତିବଦ୍ଧତା ପ୍ରକାଶ ପାଇଛି। ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଇପ୍ରସ୍ର ରାଷ୍ଟ୍ରପତି ନିକସ୍ କ୍ରିଷ୍ଟୋ ଡୋଲାଇଟ୍ସଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ମତ ବିନିମୟ ହୋଇଛି। ଉଭୟ ନେତା ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି,
1: ସାଇପ୍ରସ୍ ଭାରତ କେ ଟପ୍ 10 ଇନ୍ଭେଷ୍ଟର୍ସ ମେ ସେ ଏକ ହେ। ପିଛଲେ ଏକ ଦଶକ ମେ ସାଇପ୍ରସ୍ ସେ ଭାରତ ମେ ନିବେଶ ଲଗଭଗ ଡବଲ ହୁଆ ହେ। ଦୋନୋ ଦେଶୋ କେ ବିଚ୍ ଟ୍ରଷ୍ଟ ବଢ଼ା ହେ। ଭାରତ ୟୁରୋପିଆନ ୟୁନିୟନ ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ ସେ ତମାମ ନଈ ସମ୍ଭାବନାଏ ବନି ହେ। ଇସକା ଲାଭ ଉଠାତେ ହୁଏ ହମ ଅଗଲେ 5 ବର୍ଷୋ ମେ ଇସ ଇନ୍ଭେଷ୍ଟମେଣ୍ଟ କୋ ଫିର ସେ ଡବଲ କରନେ କା ଲକ୍ଷ୍ୟ ରଖ ରହେ ହେ।
0: ଆଜି ସନ୍ଧ୍ୟାରେ ସାଇପ୍ରସ୍ ରାଷ୍ଟ୍ରପତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିବେ। ଭାରତ ଏବଂ ସାଇପ୍ରସ୍ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କକୁ ଆସନ୍ତା ବର୍ଷ ଫେବୃୟାରୀ ମାସରେ 65 ବର୍ଷ ପୂରଣ ହେଉଥିବା ବେଳେ ଏହି ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ଉଭୟ ଦେଶ ମଧ୍ୟରେ ସହଯୋଗପୂର୍ଣ୍ଣ ଭାଗିଦାରିତା ବୃଦ୍ଧି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି। ଗତକାଲି ସାଇପ୍ରସ୍ ରାଷ୍ଟ୍ରପତି ଚାରିଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଥିଲେ। ତାଙ୍କ ସହ ମନ୍ତ୍ରୀ ଅଧିକାରୀ ଏବଂ ବ୍ୟବସାୟିକ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନୂଆଦିଲ୍ଲୀରେ ମନ୍ତ୍ରୀସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ବୈଠକରେ ଜୀବନଧାରଣର ସହଜତା, ବ୍ୟବସାୟ କ୍ଷେତ୍ରରେ ସହଜତା ଏବଂ ବିକଶିତ ଭାରତ ଲକ୍ଷ୍ୟ ପୂରଣ ନେଇ ଅନେକଗୁଡ଼ିଏ ସଂସ୍କାରମୂଳକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ସରକାର ଦେଶର ସୀମାକୁ ଅବୈଧ କରିବା ଲାଗି ସ୍କାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ। ନୂଆଦିଲ୍ଲୀରେ ଆଜି ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ଅଳଙ୍କରଣ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, ସ୍କାର୍ଟ ସୀମା ପ୍ରକଳ୍ପରେ ଦେଶର ସୀମାକୁ ଡ୍ରୋନ୍, ରାଡାର, କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ଭଳ ବ୍ୟବହାର କରାଯାଇ ସଶକ୍ତ କରାଯିବ। ସେ କହିଛନ୍ତି, ସୀମା ସୁରକ୍ଷା ବଳର ସୁରକ୍ଷା ବ୍ୟବସ୍ଥା ଅଧୀନରେ ଆସନ୍ତା 1 ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ।
2: स्थापना से अब तक 65 से 2026 तक सीमा सुरक्षा बल के जिन जवानों ने अपनी अप्रतिम देशभक्ति और कर्तव्य परायणता का प्रदर्शन करते हुए अपना सर्वोच्च बलिदान दिया है, वो सभी 2000 से ज्यादा जवानों को मन पूर्वक श्रद्धांजलि और आदर पूर्वक नमन करना चाहता हूं।
0: ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ସୀମା ସୁରକ୍ଷା କ୍ଷେତ୍ରରେ ଦାୟିତ୍ୱପୂର୍ଣ୍ଣ ଭାବେ ଆନ୍ତର୍ଜାତିକ ସୀମାରେଖାକୁ ବିବେଚନା କରାଯିବା ଉଚିତ। ସେ କହିଛନ୍ତି, କେବଳ ସୀମାବର୍ତ୍ତୀ ଅଞ୍ଚଳରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବା ଯଥେଷ୍ଟ ନୁହେଁ, ତେବେ ସେ କ୍ଷେତ୍ରରେ ସୃଷ୍ଟି ହେଉଥିବା ଅନେକ ପ୍ରକାରର ଆହ୍ୱାନର ମୁକାବିଲା କରିବା କ୍ଷେତ୍ରରେ ବିଏସ୍ଏଫ୍ ସଫଳ ହୋଇଛି। ଶ୍ରୀ ଶାହା ଏହି ଅବସରରେ ଅବୈଧ ଅନୁପ୍ରବେଶ, ନିଶାଦ୍ରବ୍ୟ କାରବାର, ଅସ୍ତ୍ରଶସ୍ତ ଏବଂ ନକଲି ମୁଦ୍ରା କାରବାର ସୀମା ସୁରକ୍ଷା ଦିଗରେ ଆହ୍ୱାନ ପାଲଟିଥିବା କହିଛନ୍ତି। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ଆୟୋଗ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେଗୌଡ଼ା, କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଆନ୍ ଏବଂ ରବନୀତ ସିଂହଙ୍କର ଆସନ୍ତା ମାସରେ ରାଜ୍ୟସଭାରେ କାର୍ଯ୍ୟକାଳ ଶେଷ ହେଉଛି। ଘୋଷଣା କରାଯାଇଥିବା ନିର୍ବାଚନ ସୂଚୀ ଅନୁଯାୟୀ ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକର 4 ଲେଖାଏଁ ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ହେବାକୁ ଥିବାବେଳେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର 3 ଲେଖାଏଁ, ଝାଡ଼ଖଣ୍ଡର 2, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର 1 ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ଆସନ୍ତା ମାସ 1 ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରାଯିବ ଓ ଜୁନ୍ 18 ତାରିଖରେ ଆବଶ୍ୟକ ସ୍ଥଳେ ଭୋଟ୍ ଗ୍ରହଣ କରାଯିବ। ସେହିଦିନ ମଧ୍ୟ ଭୋଟ୍ ଗଣତି କରାଯିବ। ନିର୍ବାଚନ ଆୟୋଗ ମଧ୍ୟ ମହାରାଷ୍ଟ୍ର ଓ ତାମିଲନାଡୁରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ ଏଆଇଏଡିଏମ୍କେ ସାଂସଦ ସି ଭି ସନ୍ମୁଗମ୍ ବିଧାନସଭାକୁ ନିର୍ବାଚିତ ହୋଇଥିବାରୁ ଆସନ୍ତା ମାସ 18 ତାରିଖରେ ସେହି 2 ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କର ଶିଖର ବୈଠକ ଚଳିତ ମାସ 26 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆମନ୍ତ୍ରଣ କ୍ରମେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ, ଜାପାନର ବୈଦେଶିକ ମନ୍ତ୍ରୀ ତୋଶି ମିତ୍ସୁ ମୋତେଗି ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏହି ଶିଖର ସମ୍ମିଳନୀରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଭାରତ ପ୍ରଶାନ୍ତ ମହାସାଗରୀୟ ପ୍ରସଙ୍ଗରେ ମୁକ୍ତ ଆଲୋଚନା ସହ ଗତବର୍ଷ ଜୁଲାଇ 1

0: ତାରିଖରେ ୱାଶିଂଟନ୍ ଡିସିରେ ହୋଇଥିବା ଆଲୋଚନା ପ୍ରସଙ୍ଗରେ ଏହି ଶିଖର ସମ୍ମିଳନୀରେ ମତ ବିନିମୟ ହେବ। କ୍ୱାଡ୍ ରାଷ୍ଟ୍ରସମୂହ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତି ତଥା ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦେଖାଦେଉଥିବା ଆହ୍ୱାନ ତଥା ଆନ୍ତର୍ଜାତିକ ସମସ୍ୟାଗୁଡ଼ିକ ସମ୍ପର୍କରେ ଶିଖର ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯିବ। ନୂଆଦିଲ୍ଲୀ ଗସ୍ତ ସମୟରେ ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀମାନେ ଭାରତର ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। କେରଳମ୍ର ଷୋଡ଼ଶ ବିଧାନସଭାର ବାଚସ୍କତି ଭାବେ ସାତଥରର କଂଗ୍ରେସ ବିଧାୟକ ଥିରୁଭାଞ୍ଚୁର ରାଧାକ୍ରିଷ୍ଣନ୍ ନିର୍ବାଚିତ ହୋଇଛନ୍ତି। ସେଠାକାର ବିଧାନସଭା ଇତିହାସରେ ଶାସକ ୟୁଡିଏଫ୍, ବାମଦଳ ଏବଂ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ପ୍ରାର୍ଥୀ ବାଚସ୍କତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। 140 ଜଣିଆ ବିଧାନସଭାରେ ଶାସକ ୟୁଡିଏଫ୍ ପ୍ରାର୍ଥୀ ଶ୍ରୀ ରାଧାକ୍ରିଷ୍ଣନ୍ 101 ଭୋଟ୍ରେ ବିଜୟୀ ହୋଇଥିଲେ। ନବମ ଶ୍ରେଣୀରୁ ତିନିଟି ଭାଷା ବାଧ୍ୟତାମୂଳକ ଭାବେ ଜୁଲାଇ 1ରୁ ଅଧ୍ୟୟନ କରିବା ସମ୍ପର୍କିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ନୂଆ ନୀତିକୁ ବିରୋଧ କରି ଦାୟର ହୋଇଥିବା ଆବେଦନ ଶୁଣାଣି କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ସମ୍ମତି ପ୍ରକାଶ କରିଛନ୍ତି। ବରିଷ୍ଠ ଆଇନଜୀବୀ ମୁକୁଲ ରୋହତକି, ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ଏହି ମାମଲା ଉପସ୍ଥାପନ କରିଛନ୍ତି। ଖଣ୍ଡପୀଠରେ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ବିପୁଲ ଏମ୍ ପାଞ୍ଚୋଲି ସଦସ୍ୟ ରହିଛନ୍ତି। ଶ୍ରୀ ରୋହତକି କହିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ସିବିଏସ୍ଇ ପକ୍ଷରୁ ପ୍ରଣୀତ ନୂଆ ନୀତି ଅନୁଯାୟୀ ନବମ ଶ୍ରେଣୀରେ ଦୁଇଟି ଅତିରିକ୍ତ ଭାଷାକୁ ବାଧ୍ୟତାମୂଳକ ଭାବେ ଅଧ୍ୟୟନ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି କରିବା ଲାଗି ପ୍ରଧାନ ବିଚାରପତି ସମୟ ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯୁବପିଢ଼ି ମଧ୍ୟରେ ପ୍ରେଗାବାଲିନ୍ ଔଷଧର ଅପବ୍ୟବହାର ରୋକିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। କେତେକ ରାଜ୍ୟରୁ ଏହି ଔଷଧର ଦୁରୁପଯୋଗ ହେଉଥିବା ରିପୋର୍ଟ ମିଳିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ନିଷ୍ପଭି ନେଇଛନ୍ତି। ସୂଚନା ଅନୁଯାୟୀ ଅତ୍ୟଧିକ ଯନ୍ତ୍ରଣା, ସ୍ନାୟୁଜନିତ ରୋଗ କ୍ଷେତ୍ରରେ ଏହି ଔଷଧର ବ୍ୟବହାର କରାଯାଇଥାଏ। ତେବେ କେତେକ ରାଜ୍ୟରେ ଏହାକୁ ନିଶା ଔଷଧ ଭାବରେ ପ୍ରବଳ ବ୍ୟବହାର କରାଯାଉଥିବା ରିପୋର୍ଟରେ କୁହାଯାଇଛି। ଔଷଧ ନିୟମାବଳୀର ଅନୁଚ୍ଛେଦ H1ରେ ଏହି ଔଷଧକୁ ଅନ୍ତର୍ଭୁକ୍ତ କରାଯାଇଛି। ନୂଆଦିଲ୍ଲୀରେ ଆସନ୍ତା ମାସ 1 ତାରିଖରେ ପ୍ରସ୍ତାବିତ ପ୍ରଥମ ଆନ୍ତର୍ଜାତିକ ବିଗ୍ କ୍ୟାଟ୍ ଆଲାଏନ୍ସ ଆଇବିସିଏ ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁଯାୟୀ ଆଫ୍ରିକୀୟ ସଂଘ ଓ ଆଫ୍ରିକୀୟ ୟୁନିୟନ୍ କମିଶନଙ୍କ ସହ ଆଲୋଚନା ପରେ ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ ପରବର୍ତ୍ତୀ ସମୟରେ ଆୟୋଜନ କରିବା ଲାଗି ନିଷ୍ପଭି ନିଆଯିବା ପରେ ବିଗ୍ କ୍ୟାଟ୍ ଆଲାଏନ୍ସ ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ଅବସରରେ ଆଜି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପିନ୍ଦର ଯାଦବ ଦେଶବାସୀଙ୍କୁ ଏକ ସହଜ ଜୀବନଯାପନ ଲାଗି ଜୈବ ବିବିଧତାର ସଂରକ୍ଷଣ ନିମନ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ତୃଣମୂଳ ସ୍ତରରୁ ପ୍ରାକୃତିକ ବିବିଧତାର ସଂରକ୍ଷଣ ଆରମ୍ଭ କରିବା ଲାଗି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ପାଳନ କରାଯାଉଛି। କେନ୍ଦ୍ର ପରିବେଶ ଓ ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଏହି ଅବସରରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 98 ରନ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଥିଲା। ଆତଙ୍କବାଦର ମୁକାବିଲା ସମେତ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଲାଗି ସାଇପ୍ରସ୍ ଓ ଭାରତ ଗଠନ କରିବେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ। ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି କାର୍ଯ୍ୟକାରୀ ହେବ ସ୍କାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ବୈଠକରେ ଯୋଗଦେବେ ଭାରତ ସମେତ 3 ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: This is Akashvani and I am Valsa Williams with the midday news. The headlines. Prime Minister Narendra Modi holds discussion with President of Cyprus Nikos Christodoulidis in New Delhi, says India and Cyprus aim to double investment flows in next 5 years. Election Commission announces biennial elections for 24 Rajya Sabha seats from 10 states on the 18th of next month. Supreme Court to hear plea against CBSE's 3-language compulsory study for Class 9 students from July the 1st. IMD issues red alert for severe heat wave over Uttar Pradesh, Madhya Pradesh and Vidarbh till tomorrow. And in IPL cricket, Sunrisers Hyderabad to take on Royal Challengers Bengaluru in Hyderabad this evening.

ହ୍ୟାଲୋ ବ୍ରଦର, ଏହି ଚଳଚ୍ଚିତ୍ରର ଗୀତ ଶୁଣିଛନ୍ତି ଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ। ଫେଜ ଅନବରଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ସାଜିଦ ୱାଜିଦ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆପଣମାନେ ଶୁଣିଛନ୍ତି ଲୁଟେରା ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ମନାଲି ଠାକୁର। ଗୀତ ରଚନା କରିଛନ୍ତି ଅମିତା ଭଟ୍ଟାଚାର୍ଯ୍ୟ। ସଙ୍ଗୀତ ପରିଚାଳନା ଅମିତ ତ୍ରିବେଦୀ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ଦିନ 2:30। ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ ଗାଁରୁ ସହର

0: ଯାଏ ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
2: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘାଟିରେ ଦିନ 2:32।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି ସରକାର ଆରମ୍ଭ କରିବେ ସ୍ମାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ବସ୍ ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ, ମୃତକଙ୍କ ପରିବାର ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଏବଂ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହେଲା ଘୂର୍ଣ୍ଣିବଳୟ। ସରକାର ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି ସ୍ମାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଆଜି ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ଅଳଙ୍କରଣ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, ସ୍ମାର୍ଟ ସୀମା ପ୍ରକଳ୍ପରେ ଦେଶ ସୀମାକୁ ଡ୍ରୋନ୍, ରାଡାର୍, କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ଭଳ ବ୍ୟବହାର କରାଯାଇ ସଶକ୍ତ କରାଯିବ। ସୀମା ସୁରକ୍ଷା ବଳର ସୁରକ୍ଷା ବ୍ୟବସ୍ଥା ଅଧୀନରେ ଆସନ୍ତା 1 ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ।
1: आने वाले 1 साल के अंदर ही स्मार्ट बॉर्डर कंसेप्ट के साथ सीमा सुरक्षा बल की सुरक्षा में सभी प्रकार की तकनीक को लैस कर एक अभेद बॉर्डर की हम सुरक्षा की ग्रिड बनाने का काम आगे बढ़ रहा है और बहुत कम समय में गृह मंत्रालय, ड्रोन, रडार, आधुनिक कैमराज और बाकी सारी तकनीक के साथ एक स्मार्ट बॉर्डर के प्रोजेक्ट को लेकर देश के सामने आएगा।
0: ଶ୍ରୀ ଶାହା ଏହି ଅବସରରେ ଅବୈଧ ଅନୁପ୍ରବେଶ, ନିଶାଦ୍ରବ୍ୟ କାରବାର, ଅସ୍ତ୍ରଶସ୍ତ ଏବଂ ନକଲି ମୁଦ୍ରା କାରବାର ସୀମା ସୁରକ୍ଷା ଦିଗରେ ଆହ୍ୱାନ ପାଲଟିଥିବା କହିଛନ୍ତି। ଦେଶରେ ମାତୃଭାଷା ଆଧାରିତ ଶିକ୍ଷାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀରେ ଏକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଆଜିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂତନ ଜାତୀୟ ଶିକ୍ଷାନୀତିର ପରିକଳ୍ପନା କରାଯାଇଛି। ଏଥିରେ ନବସୃଜନ, ପ୍ରଯୁକ୍ତିବିଦ୍ୟା, ଅନୁସନ୍ଧାନ ଆଦିକୁ ଗୁରୁତ୍ୱ ଦିଆଯାଇଛି। 2047 ସୁଦ୍ଧା ବିକଶିତ ଭାରତ ଗଠନ କରିବାକୁ ହେଲେ ଦାସତ୍ୱର ମାନସିକତା ତ୍ୟାଗ କରିବାକୁ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। 10 ରାଜ୍ୟର 24 ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଆୟୋଗ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି। ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକର 4 ଲେଖାଏଁ ଆସନ ନିମନ୍ତେ ନିର୍ବାଚନ ହେବାକୁ ଥିବାବେଳେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର 3 ଲେଖାଏଁ, ଝାଡ଼ଖଣ୍ଡର 2, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର 1 ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ। ଆସନ୍ତା ମାସ 1 ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରାଯିବ ଓ ଜୁନ୍ 18 ତାରିଖରେ ଆବଶ୍ୟକ ସ୍ଥଳେ ଭୋଟ୍ ଗ୍ରହଣ କରାଯିବ। ସେହିଦିନ ଭୋଟ୍ ଗଣତି କରାଯିବ। ସମ୍ବଲପୁରରେ ରବିଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଏପର୍ଯ୍ୟନ୍ତ 1 ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ଆଗାମୀ ଦିନରେ ମଧ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଚାଷୀଙ୍କଠାରୁ ଧାନ କିଣାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଅଣାଯାଇ ତଳିଆ ଜମିରେ ଚାଷ ହୋଇଥିବା ଧାନକୁ କିଣାଯିବା ପାଇଁ ଉଦ୍ୟମ କରାଯିବ। ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଗୁଣାତ୍ମକ ଓ ଗବେଷଣାତ୍ମକ ଶିକ୍ଷା ପ୍ରଦାନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଇଣ୍ଟର୍ଣ୍ଣସିପ୍ ଓ କମ୍ୟୁନିଟି ସର୍ଭିସ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଉତ୍ତମ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି। ଚଳିତ ଶିକ୍ଷାବର୍ଷରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ 1,18,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ଣ୍ଣସିପ୍ ଓ କମ୍ୟୁନିଟି ସର୍ଭିସ୍ ସୁଯୋଗ ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀମାନଙ୍କୁ ସରକାର ବିଭିନ୍ନ ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଅଙ୍ଗନବାଡ଼ି, ପଞ୍ଚାୟତ ସମିତି କାର୍ଯ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ଇଣ୍ଟର୍ଣ୍ଣସିପ୍ ସୁଯୋଗ ପ୍ରଦାନ କରିଛନ୍ତି। କାର୍ଯ୍ୟଦକ୍ଷତା ଆଧାରରେ ଛାତ୍ରଛାତ୍ରୀଙ୍କୁ 6 ସପ୍ତାହର ଇଣ୍ଟର୍ଣ୍ଣସିପ୍ ଶେଷ ହେବା ପରେ ସେମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଲଡ଼କାପଲ୍ଲୀ ଛକରେ ବସ୍ ସହ ଅଟୋ ମୁହାଁମୁହିଁ ଧକ୍କା ଫଳରେ 6 ଜଣଙ୍କ ମୃତ୍ୟୁ ହୋଇଛି। 4 ଜଣ ଗୁରୁତର ଆହତଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୋଟିଏ ଅଟୋରେ 10 ଜଣ ଯାଉଥିବା ବେଳେ ଏକ ଯାତ୍ରୀବାହୀ ବସ୍ ଅଟୋକୁ ଧକ୍କା ଦେଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏହାସହ ମୃତକଙ୍କ ପରିବାରବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଦୁର୍ଘଟଣାରେ ଆହତମାନଙ୍କ ଉତ୍ତମ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

0: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପ୍ରସ୍ତୁତି ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ନାନଯାତ୍ରାଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ ଭାବେ ନୀତିକାନ୍ତି ପାଇଁ ବୈଠକରେ ଆଲୋଚନା ହୋଇଛି।
1: ପ୍ରତିବର୍ଷ ଗୋଟିଏ ଆଲୋଚନା ଏଭଳିଆ ଭାବରେ ହୁଏ। ସମସ୍ତେ ସମସ୍ତଙ୍କର ବିଭିନ୍ନ ପ୍ରକାର ଯେଉଁ ମତ ଦେଇଛନ୍ତି, କ'ଣ କଲେ ଠାକୁରଙ୍କର ରଥଯାତ୍ରା ଏବଂ ବିଭିନ୍ନ ସ୍ନାନଯାତ୍ରାଠୁ ଆରମ୍ଭ କରିକି ପୁରା ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ କାମ ସୁରୁଖୁରୁରେ ହେବ, ଭଲରେ ହେବ ଏବଂ ଯେଉଁ ଭକ୍ତମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଆସୁଛନ୍ତି ଦର୍ଶନ କରିବାକୁ ସେ ସମୟ ଭିତରେ, ସେମାନଙ୍କ ପାଇଁ ବି ସୁଗମ ହେବ ଦର୍ଶନ। ଇଏ ସବୁ କଥାକୁ ଆଧାର କରିକି ଅନେକ ଗୁଡ଼ିଏ ଆଲୋଚନା ଚର୍ଚ୍ଚା ହୋଇଛି ଏବଂ ତାରି ଆଧାରରେ ବିଭିନ୍ନ ବରିଷ୍ଠ ଦୈତାପତିମାନେ ଯେଉଁ ସବୁ ପରାମର୍ଶ ଦେଇଛନ୍ତି ସେ ପରାମର୍ଶକୁ ଆଧାର କରିକି ଆମେମାନେ ସେହି ଅନୁଯାୟୀ ଯେଉଁ କାର୍ଯ୍ୟକ୍ରମ ହେବ ତାକୁ ନିଷ୍ପତ୍ତି ନେଉଛୁ ଏବଂ ନିର୍ଘଣ୍ଟ ସେ ଅନୁସାରେ ସ୍ଥିର ହେଉଛି।
0: ରାଜ୍ୟରେ ବେଆଇନ ଭାବେ ରହୁଥିବା ଅନୁପ୍ରବେଶକାରୀ କିମ୍ବା ବିଦେଶୀ ନାଗରିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସ୍ୱଷ୍ଟ ଓ ବିସ୍ତୃତ ଆଇନ ନଥିବା ପରିପ୍ରେକ୍ଷୀରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶିକା ଜାରି କରିଛନ୍ତି। ବିଶେଷକରି ଏଭଳି ଅନୁପ୍ରବେଶକାରୀଙ୍କ ପାଇଁ ଥିବା ଅଟକ କେନ୍ଦ୍ରଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାଂଲାଦେଶରୁ ଆସି ପ୍ରାୟ 35 ବର୍ଷ ଧରି ବସବାସ କରୁଥିବା ଜଣେ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରିବା ସମୟରେ ହାଇକୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି। ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ ଆସନ୍ତା 25 ତାରିଖରୁ ଆରମ୍ଭ ହୋଇ ଜୁନ୍ ମାସ 21 ତାରିଖ ପର୍ଯ୍ୟନ୍ତ ରହିବ। ଏହି ଅବଧି ମଧ୍ୟରେ 8 ଦିନ ଅବକାଶକାଳୀନ ଅଦାଲତ ବସିବ। ଜୁନ୍ 22 ତାରିଖରେ ପୁନର୍ବାର ଅଦାଲତ କାର୍ଯ୍ୟ ଆରମ୍ଭ ହେବ। କୋର୍ଟର କାର୍ଯ୍ୟଧାରା ଓ ଜରୁରୀ ମାମଲାର ଶୁଣାଣି ସମ୍ପର୍କରେ ହାଇକୋର୍ଟଙ୍କ ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରାଯାଇଛି। ଅବକାଶକାଳୀନ ଅଦାଲତଗୁଡ଼ିକ ପୂର୍ବାହ୍ନ 1:00 ଅପରାହ୍ନ 3:00 ପର୍ଯ୍ୟନ୍ତ ଚାଲିବ। ପର୍ଯ୍ୟଟନ ସଚିବ ବଲବନ୍ତ ସିଂ ଓ ବାଣିଜ୍ୟ ଓ ପରିବହନ ସଚିବ ଏନ୍ଭିଏସ୍ ରାଜପୁତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଚାନ୍ଦବାଲିରେ ନିର୍ମାଣାଧୀନ ସଂଗ୍ରହାଳୟ, ଇକୋ ଟୁରିଜିମ୍ ପାର୍କ, ଆଖଣ୍ଡଳମଣି ମନ୍ଦିରର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଲିଙ୍ଗ ଚୟନ ଓ ଭ୍ରୂଣ ହତ୍ୟା ରୋକିବା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏ ସମ୍ପର୍କରେ ରହିଥିବା ସରକାରୀ ଆଇନ, ଦାୟିତ୍ୱ ଓ ଜନସଚେତନତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାୟଗଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବନ୍ୟା ପୂର୍ବ ପ୍ରସ୍ତୁତି, ସତର୍କତାମୂଳକ ପଦକ୍ଷେପ ଏବଂ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ, ଦ୍ରୁତ ଶିଳ୍ପାୟନ, ସହରୀକରଣ, ଖଣି ଖନନ, ବନ୍ୟାଗ୍ନି ଯୋଗୁଁ ହେଉଥିବା ପ୍ରକୃତିର ବିନାଶ ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ବିଶ୍ୱରେ ଆଜି ଜୈବ ବିବିଧତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ। ମିଳିତ ଜାତିସଂଘ ପକ୍ଷରୁ 2006 ମସିହାରୁ ଆଜିର ଦିନକୁ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଭାବେ ପାଳନ କରାଯାଉଛି। ଜୀବଜଗତକୁ ଅକ୍ଷୁର୍ଣ୍ଣ ରଖିବା ଆବଶ୍ୟକ, ଏହାର ସଂରକ୍ଷଣ ଏବଂ ଅଗ୍ରାଧିକାର ଭିତ୍ତିରେ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଜୈବ ବିବିଧତାର ସୁରକ୍ଷା ଓ ଚିରସ୍ଥାୟୀ ପରିଚାଳନା ପାଇଁ ସମସ୍ତେ ଦୃଢ଼ ସଂକଳ୍ପବଦ୍ଧ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଅଲିବ୍ରିଡ୍ଲେ, ସାମୁଦ୍ରିକ କଇଁଛ, ବିଲୁପ୍ତ ପ୍ରାୟ ଓ ବିରଳ ଉଦ୍ଭିଦ ପ୍ରାଣୀ ପ୍ରଜାତିର ସୁରକ୍ଷା ଆଜିର ଦିନରେ ଅତ୍ୟନ୍ତ ଆବଶ୍ୟକ। ଜଙ୍ଗଲୀ ଫସଲ ପ୍ରଜାତି ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ ଚିରସ୍ଥାୟୀ କୃଷି ପାଇଁ ଅତ୍ୟନ୍ତ ଜରୁରୀ। ସମସ୍ତେ ମିଳିମିଶି ସମୃଦ୍ଧ ଜୈବ ବିବିଧତାର ସୁରକ୍ଷା ପ୍ରତି ପ୍ରତିବଦ୍ଧତା ସହିତ କାର୍ଯ୍ୟ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ଯୁକ୍ତ 2 ବିଜ୍ଞାନ, କଳା ଓ ବାଣିଜ୍ୟ ବାର୍ଷିକ ପରୀକ୍ଷାରେ ନବରଙ୍ଗପୁର ଜିଲ୍ଲାରେ ସର୍ବୋଚ୍ଚ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆଜି ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ସମ୍ଭର୍ଦ୍ଧିତ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମତବ୍ୟକ୍ତ କରିଛନ୍ତି। ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା 3ରେ ପହଞ୍ଚିଛି। ବଲାଙ୍ଗୀର, ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଉପସ୍ୱତନ୍ତ୍ର ରିଲିଫ୍ କମିଶନର ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ପାଣିପାଗ, ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି 24 ସ୍ଥାନର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରେକର୍ଡ କରାଯାଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ସହ ଗୁଳୁଗୁଳି ବୃଦ୍ଧି

ନେଇ 24 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି ସରକାର ଆରମ୍ଭ କରିବେ ସ୍ମାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ବସ୍ ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ, ମୃତକଙ୍କ ପରିବାର ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଏବଂ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହେଲା ଘୂର୍ଣ୍ଣିବଳୟ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଆମର ପ୍ରଥମ ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ଅପରାହ୍ନ 5ଟାରେ ଶୁଣିବି ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ କାର୍ଯ୍ୟକ୍ରମ ହାଲୋ ଗୁଞ୍ଜନ। ଅପରାହ୍ନ 5:30ରେ ଶୁଣିବେ ଚୈତିଜନ କାର୍ଯ୍ୟକ୍ରମ, ଏଥିରେ ହାଲଚାଲରେ ଶୁଣିବେ ଜୈବ ବିବିଧତା ସମ୍ପର୍କରେ। ଭେଟଘାଟରେ ଶୁଣିବେ ଖମନରେ ବା ଜୀବଜନ୍ତୁକେ କେନ୍ତର ସୁରକ୍ଷା ଦେଇ ହେସି। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର, ଜନମ ହେଲା ପିଲାକେ ଜଣ୍ଡିସ ହେଲେ କାଏ କରବାର। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10ରେ। କାର୍ଯ୍ୟକ୍ରମ ଶୁଣିବା ହେଉ ଶୁଣିବେ ସନ୍ଧ୍ୟା 6:15ରେ। ସନ୍ଧ୍ୟା 6:20ରେ ଶୁଣିବେ ଶ୍ରୀମଦ୍ ଭାଗବତ। ହିନ୍ଦୀ ଭଜନ ଶୁଣିବେ ସନ୍ଧ୍ୟା 6:30ରେ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7ଟାରେ ଏବଂ ରାତି 8ଟାରେ। ସନ୍ଧ୍ୟା 6:55ରେ ଶୁଣିବେ ଆଜିର ପ୍ରସଙ୍ଗ ଏବଂ ରାତି 17:25ରେ ଜିଲ୍ଲା ହାଲଚାଲରେ ଶୁଣିବେ ବରଗଡ଼ ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 7:30ରେ। ରାତି 8ଟାରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର।

ଭକ୍ତିର ଗୀତ ରାତି 8:15 ଶୁଣିବେ। ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ ଆଜି ପାଇଁ ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର ଏବଂ କୁନ୍ତି ବେହେରା। ଗୀତ ରଚନା ଅଶୋକ ମିଶ୍ର, ସଙ୍ଗୀତ ପରିଚାଳନା ପ୍ରଦୀପ କୁମାର ପାତ୍ର। ରାତି 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ସନ୍ତୁର ବାଦନ ପରିବେଷଣ କରିଛନ୍ତି ପଣ୍ଡିତ ଶିବ କୁମାର ଶର୍ମା। ରାତି 9:30 ଶୁଣିବେ ନାଟକ ଦୀପଶିଖା, ରଚନା ଏବଂ ପ୍ରଯୋଜନା ସୁନୀତି ଦେବୀ। ଆପଣଙ୍କ ଅନୁରୋଧରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ରାତି 10:00। ରାତି 10:30 ଶୁଣିବେ କେତୋଟି ଆଧୁନିକ ଗୀତ। ଶୁଣିଲେ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ଦିନ 2:48। ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଆମର ସାନ୍ଧ୍ୟ ଅଧିବେଶନ ଶୁଣିପାରିବେ ଆଜି ଅପରାହ୍ନ 5:00। ତେବେ ବର୍ତ୍ତମାନଠାରୁ ଅପରାହ୍ନ 5:00 ଯାଏ ଆପଣମାନେ ଶୁଣନ୍ତୁ ବିବିଧ ଭାରତୀର ପ୍ରସାରଣ କାର୍ଯ୍ୟକ୍ରମ ଏଫ୍ଏମ୍ରେ 103.6 MHz ଯୋଗେ। ସେତେବେଳେ ଯାଏ ବିଦାୟ ଦିଅନ୍ତୁ, ନମସ୍କାର।

0: आप सुन रहे हैं विविध भारती।
1: सखियों के दिल की जुबान। हेलो सहेली।

ମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ ଶୁଣୁଛନ୍ତି 103.6 MHz ଯୋଗେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତା ବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ।

0: ସମ୍ପର୍କ ସମ୍ପର୍କ କେବଳ ରକ୍ତରେ ନୁହେଁ, ମନର ସ୍ନେହରେ ଗଢ଼ିଥାଏ। ଦୁଇଟି ହୃଦୟ ନିକଟରେ ଆସିଲେ ଭରସାର ଦୀପ ଆପେ ଆପେ ଜଳିଥାଏ।
1: କଥା କେବେ ମିଠା ହୋଇଥାଏ, କେବେ ଆଖିରେ ଲୁହ ଭରିଥାଏ, ତଥାପି ଯେ ସାଥୀ ଛାଡ଼େ ନାହିଁ ସେହି ସମ୍ପର୍କ ସଦା ସର୍ବଦା ହୃଦୟରେ ରହିଥାଏ।
0: ସୁଖ ଦୁଃଖର ପଥରେ ଯେଉଁଠି ହାତ ଧରି କେହି ଚାଲିଥାଏ ସେହି ଅନୁଭବର ନାମଟି ହେଉଛି ଜୀବନର ସବୁଠୁ ସୁନ୍ଦର ସମ୍ପର୍କ।
1: ହଁ ସାଥୀ, ଜଣଙ୍କ ସହ ସମ୍ପର୍କ ବଢ଼ିଗଲେ ସେହି ସମ୍ପର୍କ ଠାରୁ ଦୂରେଇ ଯିବା କଷ୍ଟ ହୋଇଥାଏ।
0: ସେଥିପାଇଁ ତ ସାଥୀ, ଏହି ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ସବୁଦିନ ସନ୍ଧ୍ୟାରେ ଆମେ ଆସି ଆପଣଙ୍କ ନିକଟରେ ପହଞ୍ଚି ଯାଇଥାଉ।
1: ଆଜିର ଏହି ସମ୍ପର୍କ କାର୍ଯ୍ୟକ୍ରମରେ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ମେହେକ ମିଶ୍ର
0: ଆଉ ମୁଁ ରେଶ୍ମା ମହାରଣା।
1: ନମସ୍କାର।

0: ତେବେ ସାଥୀ କାର୍ଯ୍ୟକ୍ରମଟିକୁ ଆରମ୍ଭ କରିବା ପୂର୍ବରୁ ଚାଲନ୍ତୁ ଶୁଣି ରଖିବା ଗୋଟିଏ ସୁନ୍ଦର ବିଚାର। ଗର୍ବ ଅହଙ୍କାର ସେଇମାନେ କରନ୍ତି ଯେଉଁମାନେ ବିନା ପରିଶ୍ରମରେ ସବୁକିଛି ପାଇଯାଆନ୍ତି, ଆଉ ଯେଉଁମାନେ କଠିନ ପରିଶ୍ରମ କରି ସଫଳ ହାସଲ କରିଥାନ୍ତି ସେମାନେ ଅନ୍ୟର ପରିଶ୍ରମକୁ ସମ୍ମାନ କରିଥାନ୍ତି।
1: ହଁ ସାଥୀ, କେବେ କୌଣସି କାର୍ଯ୍ୟକୁ ଛୋଟ ନ ଭାବି ସବୁ କାର୍ଯ୍ୟକୁ ନିଜର ଭାବି କରିବା ଉଚିତ। ତେବେ ଚାଲନ୍ତୁ ସାଥୀ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ଏବଂ ଆରମ୍ଭ କରିବା ଆଜି ଦିନର ମୁଖ୍ୟ ଆକର୍ଷଣ।
2: ହ୍ୟାଲୋ ଗୁଞ୍ଜନ,
1: ଦେଖିବା ଆମକୁ ପ୍ରଥମ କଲ୍ଟି କିଏ ଓ କେଉଁଠାରୁ କରିଛନ୍ତି।
0: ହ୍ୟାଲୋ
3: ହ୍ୟାଲୋ, ଶୁଭ ସନ୍ଧ୍ୟା ମ୍ୟାଡମ, ନମସ୍କାର।
0: ଶୁଭ ସନ୍ଧ୍ୟା ଭାଇ, ହ୍ୟାଲୋ ଗୁଞ୍ଜନକୁ ଆପଣଙ୍କୁ ସ୍ୱାଗତ।
3: ଧନ୍ୟବାଦ।
0: କିଏ କହୁଥିଲେ ଏବଂ କେଉଁଠୁ କହୁଥିଲେ?
3: ମୁଁ ମୁନାପଣ୍ଡା କୋଟିଲା କନପୁର ଜଗତସିଂହପୁର କହୁଥିଲି। ଦେଖନ୍ତୁ, ଗୋଟେ କହିବି ଯୁବାଣୀ ଭିତରେ, କାଲି 20 ତାରିଖ ଦିନ ପ୍ରତ୍ୟୁଷ ଶର୍ମା ଯୋଉ ସନ୍ଧାନ ଯୋଉ ନେଇଥିଲେ ଶିଳ୍ପା ମ୍ୟାଡମଙ୍କ ସାକ୍ଷାତକାର, ଆମ ସହର ଯୁବାଣୀ ଏତେ ବହୁତ କାଲି ଆନନ୍ଦ ଖୁସି ହେଇଥିଲା, କାରଣ 2 ବର୍ଷ ବାଦେ ମୁଁ ତାଙ୍କ କଥା ଶୁଣିପାରିଲି। ଆଉ ବିଶେଷ କରି ପ୍ରତ୍ୟୁଷ ଶର୍ମା ଯୋଉ ପ୍ରଶ୍ନ ପଚାରିଲେ ଏବଂ ଶିଳ୍ପା ମ୍ୟାଡମ ଯୋଉ ଉତ୍ତର ଦେଲେ, ଏତେ ଭାବ ବେଳେ ଉତ୍ତର ଦେଲେ, ମତେ ଲାଗିଲା ପ୍ରକୃତ ସେ 2 ବର୍ଷ ହେଲା ଛାଡି ଯାଇନା ଯୁବାଣୀ, ଯେମିତି ବୋଧେ ଶିଳ୍ପା ମ୍ୟାଡମ ମୋତେ ପ୍ରତ୍ୟୁଷ ଶର୍ମାଙ୍କ ସାକ୍ଷାତକାର ନଉଥିଲେ, ଏମିତି ଲାଗିଲା କାଲି ମତେ। ଏତେ ସୁନ୍ଦର ଭାବେ ସେ ପ୍ରଶ୍ନ ପଚାରି ଉତ୍ତର ଦେଉଥିଲେ, ବହୁତ ଖୁସି ଲାଗିଲା। କାଲି ଅଧଘଣ୍ଟା ମଧ୍ୟ କେମିତି କଟିଗଲା ମୁଁ ଜାଣିପାରିଲିନି। ଆଉ ବିଶେଷ କରି ଶିଳ୍ପା ମ୍ୟାଡମ ଆମକୁ ମନେ ରଖିଛନ୍ତି, ଏଇଟା ଶୁଣି ବହୁତ ଖୁସି ଲାଗିଲା, କାରଣ 2 ବର୍ଷ ହେଲା ସେ ଯୁବାଣୀ ଛାଡି ଦେଲେଣି, କିନ୍ତୁ ଆଜି ପର୍ଯ୍ୟନ୍ତ ଆମକୁ ସେ ମନେ ରଖିଛନ୍ତି। ଯାହା ହଉ, ରଞ୍ଜନ ଭାଇକି ଧନ୍ୟବାଦ, ଯାହା ମୋ କଥା ରଖି ତାଙ୍କୁ ଆମ ସାର ଯୁବାଣୀ ସାକ୍ଷାତକାର ନେଇଥିଲେ, ସେଥିପାଇଁ ଅନେକ ଅନେକ ଧନ୍ୟବାଦ ଦେବି।
0: ଠିକ ଅଛି ଭାଇ, ହେଲେ ଆଜି କୋଉ ଗୀତ ଶୁଣିବେ?
3: ଆଜି ଗୀତ ଦିଅନ୍ତୁ, ଫିଲ୍ମ ନାଁ ହଉଛି ଲେଖୁ ଲେଖୁ ଲେଖିଦେଲି, ଗୀତ ହେଲା ହୃଦୟ ବିଚାର ଖୋଜ ସାରା। ଆଉ ଏ ଗୀତଟା ସ୍ପେଶାଲ ଦେଢ଼ କଥା ରଶ୍ମିତା ଭୋଇ, ରେବତୀ କୁଅଁର, ବେଣୁଧର କୁଅଁର, ଶାଲିନୀ କୁଅଁର, ସୁଜ୍ଞାନୀ କୁଅଁର, ରିକ୍ସିନା ସସ୍ମିତା ଭୋଇ ଏବଂ ଜମ୍ବତୀ ଭୋଇ, ଇତିଶ୍ରୀ ମିଶ୍ର, ପଙ୍କଜିନୀ ରଣା, ମନୀଷା ପଟ୍ଟନାୟକ, ଆଉ ବିଶେଷ କରି ଆପଣ 2 ଜଣଙ୍କୁ। ଆଉ ମୁଁ ଏ ଗୀତଟା ସ୍ୱତନ୍ତ୍ର ଦେଢ଼ିଅର କହୁଛି, ଚୁଲବୁଲି ନଟଚଟି ଆମ ଯୋଉ ଲେଖନ୍ତି କବିତା ରଶ୍ମିତା ମ୍ୟାଡମ, ତାଙ୍କୁ ଅନୁରୋଧ, ଯଦି ଶୁଣିଦେବେ ତାହେଲେ କବିତା ଲେଖିକି ପୁଣି ଆକର୍ଷଣୀୟ ଦଳିତକୁ ଛାଡ଼ନ୍ତୁ, ତାଙ୍କ ମୁହଁରୁ କବିତା ଶୁଣି ବହୁତ ଭଲ ଲାଗିବ। ବିଶେଷ କରି ଗୀତଟା ତାଙ୍କୁ ଡେଡିକେଟ୍ କରୁଛି ଏବଂ ଆପଣଙ୍କୁ।
0: ଠିକ ଅଛି ଭାଇ, ଧନ୍ୟବାଦ, ଆପଣଙ୍କ ଗୀତକୁ ଆମେ ସମସ୍ତଙ୍କୁ ଡେଡିକେଟ୍ କରିଦେବୁ।
3: ମାଙ୍କ ଆଗେ ପ୍ରାର୍ଥନା କରୁଛି, ଆପଣ ଭଲ ଥାନ୍ତି, ଖୁସି ଥାନ୍ତି, ଏମିତି ସୁନ୍ଦର ସୁନ୍ଦର ପ୍ରୋଗ୍ରାମ କରି ଆପଣ 2 ଜଣ ସମ୍ବନ୍ଧଙ୍କର ହୃଦୟ ରାଜ କରନ୍ତୁ। 2026 ଆପଣଙ୍କ ମଙ୍ଗଳ ରହୁଛି, ନମସ୍କାର।
0: ଧନ୍ୟବାଦ, ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ
0: ଅପା ନମସ୍କାର।
1: ନମସ୍କାର
0: ଆଜ୍ଞା। ଅପା ଆପଣ କିଏ ଆଉ କେଉଁଠୁ କହୁଥିଲେ?
1: ଭୁବନେଶ୍ୱର ଶହୀଦନଗର ବାସନ୍ତ କହୁଛି।
0: କେମିତି ଅଛନ୍ତି ଅପା?
1: ଥଣ୍ଡା ଲାଗୁଛି, ଖରା ଖରା ପାଗରେ।
0: ତାହେଲେ କଣ କରୁଥିଲେ?
1: ବସିଯିବା, ରେଡିଓ ଶୁଣିକି କଣ କରିବା? ଖରା ପଡିଛି ଆଉ କହି ହଉନି, ଏପରେ ଯାଇ ହଉନି, ବସିବା କଥା ରେଡିଓ ଶୁଣିକି ଆଉ।
0: ତାହେଲେ ଯୋଉ ଖରା ହଉଛି, ଖରାରୁ ରକ୍ଷା କରିବା ପାଇଁ ଆପଣ କଣ କଣ ସବୁ ପଦକ୍ଷେପ ନଉଛନ୍ତି?
1: କଣ କୁକୁର ମାନେ ତଳେ ତାଙ୍କ ମାନଙ୍କୁ ମୁଁ ଦୁଇ ଥର ତିନି ଥର ନେଇକି ପାଣି ଦଉଛି, ଆଉ ତାଙ୍କୁ ଖାଇବାକୁ ବି ନେଇକି ଦଉଛି। ଗୋଟେ ଜାଗାରେ ଏଇଠି ରଖିଛି, ମୋ ପାଖରେ ତିନି ଚାରିଟା କୁକୁର ଆସିକି ଅଛନ୍ତି, କାରଣ ସେ ଖରା ତଳେ ଶୋଇପାରୁନାହାନ୍ତି ନା, ଯିଏ ଯାହା କହୁ ପଛିକି ଆମ ସାଇଡ଼ ମାନେ କାଟି କହୁଛନ୍ତି। ତଥାପି ମୁଁ ଆଣିକି ମୋ ଘର ପାଖରେ କୁକୁର ଯାଇ ଛଅଟାକୁ ରଖୁଛି, ଆଉ ଆମେ ନିଜେ ସଚେତନ ନଉଛୁ ନା, ପଖାଳ ଭାତ ପଖାଳ ଥରେ ଆଣି ଦିଆ ହଉଛି, ଆଉ ଯଦି ସେ ବାଇଶ କାମ ପରେ ବାହାରକୁ ଯାଉଛି ତାହେଲେ ଛତା ପାଣି ବୋତଲ ନେଇକି ଯାଉଛି।
0: ବହୁତ ସୁନ୍ଦର ଅପା। ତାହେଲେ କହିଦିଅନ୍ତୁ ଅପା, ଆପଣ କେଉଁ ଗୀତ ଶୁଣିବାକୁ ପସନ୍ଦ କରିବେ?
1: ସ୍ୱପ୍ନ ସାଗର ଫିଲ୍ମର ଦିଅନ୍ତୁ, ପାଣିରେ ପାଣିରେ ପାଣିଟା ଦିଅନ୍ତୁ, ସବୁ ଛୋଟା ଭାଇ ଭଉଣୀ ମାନଙ୍କୁ, ଆଉ ଖାସ୍ ମୁନ୍ନା ଭାଇ ପାଇଁ ଡେଡିକେଟ୍ କରୁ।
0: ଆଜ୍ଞା ଅପା, ଆମେ ସେମାନଙ୍କୁ ଡେଡିକେଟ୍ କରିଦେବୁ। ହେଲୋ ଗୁଞ୍ଜନକୁ କଲ୍ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଥ୍ୟାଙ୍କ ୟୁ, ରହିଲି, ନମସ୍କାର।
0: ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ
0: ନମସ୍କାର।
1: ଆଜ୍ଞା ନମସ୍କାର।
0: ହ୍ୟାଲୋ ଗୁଞ୍ଜନକୁ ଆପଣଙ୍କୁ ସ୍ୱାଗତ।
1: ହଁ ଧନ୍ୟବାଦ ମ୍ୟାଡମ।
0: କିଏ କହୁଥିଲେ ଏବଂ କେଉଁଠୁ କହୁଥିଲେ?
1: ମ୍ୟାଡମ ମୁଁ ବଲାଙ୍ଗୀର ଜିଲ୍ଲା ଟାଙ୍ଗୁ ଗ୍ରାମରୁ କହୁଛି ଆଜ୍ଞା, ଉଗ୍ରେଶନ ପଟେଲ।
0: ହେଲେ ଭାଇ, ଖରାଦିନ ଆସିଲେ ସବୁଠାରୁ ଅଧିକ କଷ୍ଟ କାହାକୁ ହୋଇଥାଏ?
1: ଖରାଦିନ ତ କଷ୍ଟ ସମସ୍ତଙ୍କୁ ହୋଇଥାଏ ଆଜ୍ଞା, ମାନେ ଜୀବଜନ୍ତୁ ହେଲା ମଣିଷ ସମସ୍ତଙ୍କୁ ଖରା ହେଲେ ଅଧିକ ବେଶୀ ହେଉଛି। ଆମେ ଅତ୍ୟଧିକ ଶୀତରେ ରହିପାରିବା କିନ୍ତୁ ଗରମରେ ରହିପାରିବାନି।
0: ହେଲେ ଆଜି କୋଉ ଗୀତ ଶୁଣିବେ ଭାଇ?
1: ଶୁଣିଦେବେ ଆଜି ଶାମୁକା, ଓଡ଼ିଆ ଆଲବମ୍ ଶାମୁକାର ଶୀର୍ଷ ଗୀତ ଶୁଣିଦେବେ ଆଜ୍ଞା। ଏଇଟା ସୁରେଶ ବାଡିକର ଯାଇଛନ୍ତି। ଗୀତଟା ମୁଁ ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ପହଞ୍ଚାଇବାକୁ ଚାହୁଁଛି।
0: ଠିକ ଅଛି, ଏହି ଗୀତ ଡେଡିକେଟ୍ କରିଦେବୁ। ହେଲୋ ଗୁଞ୍ଜନଙ୍କୁ କଲ୍ କରିଥିବାରୁ ଧନ୍ୟବାଦ।
1: ଧନ୍ୟବାଦ ଆପଣଙ୍କୁ ମଧ୍ୟ।

0: ନମସ୍କାର, ହେଲୋ ଗୁଞ୍ଜନକୁ ଆପଣଙ୍କୁ ସ୍ୱାଗତ।
1: ଧନ୍ୟବାଦ ଆଜ୍ଞା। ମୁଁ ସୋଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ପଣ୍ଡି ବାୟା ବିଜେପୁର ଜିଲ୍ଲା ବର୍ଗରୁ। ଆଜ୍ଞା,
0: କେମିତି ଅଛନ୍ତି ଭାଇ?
1: ବଢିଆ ତ ଅଛେ ଆଜ୍ଞା। ଆଉ ଇହାଦେ ମୁଇଁ ଜଷ୍ଟ ଇଟା ଉଠିକିରି ଆପଣଙ୍କର ହେଲୋ ଗୁଞ୍ଜନକେ ଫୋନ ଲଗାବାର ଲାଗି ଇଟା ଚାଲିଥିଲା ମୋର, ଆର୍ ଏବେ ଫୋନଟା ଲାଗିଲା, ସେଥିପାଇଁ ମୋତେ ତ ବହୁତ ଖୁସି ଲାଗୁଛି। ଆଜ୍ଞା,
0: ବହୁତ ବଢିଆ। ହେଲେ ଭାଇ, ଖରା ଦିନରେ ଆମେ ପାଣିକୁ କିପରି ସଞ୍ଚୟ କରିପାରିବା?
1: ଆଜ୍ଞା, ଖରା ଦିନରେ ତ ଆପଣମାନେ ସବୁ ସତର୍କତାର ଲାଗି ଆକାଶବାଣୀରେ ସୂଚନା ଦଉଛନ୍, ଆମେ ସବୁ ନିୟମ ଗୁଡାକ ପାଳନ କରିକି ରହୁଛୁ। ସର୍ବଦା ଆମେ ପାଣି ବୋତଲ ରଖିଛୁ।

0: ଘରେ ଥିଲେ ବି ପ୍ରଚୁର ପାଣି ପିଉଛୁ।
1: ହଁ ଭାଇ ବହୁତ ବଢିଆ। ହେଲେ ଆପଣ ଯୁବବାଣୀ ଶୁଣୁଛନ୍ତି ନା ନାଇଁ ସବୁଦିନ?
0: ହଁ ଯୁବବାଣୀ କାର୍ଯ୍ୟକ୍ରମ ତ ଶୁଣୁଛୁ ନାନି, ଆଉ ବିଶେଷ କରି ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମଟା ବହୁତ ବଢିଆ ଲାଗୁଛି।
1: ଧନ୍ୟବାଦ ଭାଇ। ହେଲେ ଆଜି କୋଉ ଗୀତ ଶୁଣିବେ?
0: ଆଜି ମୋତେ ଶୁଣେଇ ଦେବେ ନାନି ହିନ୍ଦୀ କଥାହିତ୍ରର ଗୀତ, ଆମର ସୋନମ ର ଆଖୋ ମେ ନିନ୍ଦେ ନା ଦିଲ ମେ କରାର। ଡେଡିକେଟ ତ ପ୍ରଥମେ ଆପଣଙ୍କୁ ଡେଡିକେଟ କରିବି, ତାପରେ ଆମର ଆକାଶବାଣୀ ଜୟପୁର ଶୁଣୁଥିବା ସବୁ ଶ୍ରୋତା ଭାଇ ମନମାନଙ୍କୁ ଗୀତଟା ଡେଡିକେଟ। ଆଜ୍ଞା
1: ଠିକ ଅଛି ଭାଇ, ଡେଡିକେଟ କରିଦେବୁ।
0: ଧନ୍ୟବାଦ ଆଜ୍ଞା, ରହୁଛି, ନମସ୍କାର।
1: ନମସ୍କାର।

0: ଏଇ ଗୀତଟା ଅପା
1: ବହୁତ ସୁନ୍ଦର ଅପା, ଆପଣ ଏଇ ଗୀତ କାହାକୁ ଡେଡିକେଟ୍ କରିବାକୁ ଚାହିଁବେ?
0: ହଁ ଅପା, ଏଇ ଗୀତ ଡେଡିକେଟ୍ କରିବା ପ୍ରଥମେ ଆପଣଙ୍କୁ, ଆଉ ତାପରେ ଆମର ଅଛନ୍ତି ଭାଇମାନେ ଶଶୁର ପଙ୍କଜ ମିଶ୍ର, ମୁନା ପଣ୍ଡା, ଲକ୍ଷ୍ମୀନାରାୟଣ ବାଘ, ରବୀନ୍ଦ୍ର ମେହେର, ମୁରଲୀ ମେହେର, ଆଉ ସମସ୍ତ ଶ୍ରୋତାମାନଙ୍କୁ ଏଇ ଗୀତଟା ଡେଡିକେଟ୍ କରିବା ଅପା।
1: ଆଜ୍ଞା ଅପା, ଆମେ ସମସ୍ତଙ୍କୁ ଏଇ ଗୀତଟି ଡେଡିକେଟ୍ କରିଦେବୁ। ହେଲୋ ଗୁଞ୍ଜନକୁ କଲ୍ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ଅପା, ନମସ୍କାର।
1: ନମସ୍କାର।

0: ହ୍ୟାଲୋ ଭଉଣୀ, ନମସ୍କାର।
1: ନମସ୍କାର ଭାଇ, ହେଲୋ ଗୁଞ୍ଜନକୁ ଆପଣଙ୍କୁ ସ୍ୱାଗତ।
0: ଧନ୍ୟବାଦ। ମୁଁ ଚିତ୍ର ସଂସବର କହୁଛି, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁର।
1: କେମିତି ଅଛନ୍ତି ଭାଇ?
0: ମୁଁ ତ ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
1: ମୁଁ ବି ବହୁତ ଭଲ ଅଛି। ଆଉ ଆପଣଙ୍କ ପରିବାରରେ ସମସ୍ତେ ଭଲ ଅଛନ୍ତି?
0: ହଁ, ସମସ୍ତେ ପୁରା ଭଲ ଅଛନ୍।
1: ବହୁତ ବଢିଆ ଭାଇ। ହେଲେ ଭାଇ, ଖରା ସମୟରେ ଆମେ ପଶୁ ପକ୍ଷୀ ମାନଙ୍କର ରକ୍ଷା କିପରି କରିପାରିବା?
0: ହଁ ନାନୀ, ପକ୍ଷୀ ମାନେ ବି ଏଇନେ ରହିକରି ନାନୀ ତାଙ୍କର ବସା କରିପାରିବେ ନାନୀ, ସେଥିଲାଗି ତ ନାନୀ ଏବେ ପକ୍ଷୀ ମାନେ ବି ନାଇ ଦିଶିବାର ନା ନାନୀ।
1: ପାଣିର ବି ବହୁତ ଅସୁବିଧା ହଉଛି ଖରାରେ।
0: ହଁ ନାନୀ, ଶୁଖି ଗଲା ବେଲେ ତ ନାନୀ ପାଣି ବି ଶୁଖିଯିବା ନାନୀ, ଗଛ ନେଇ ରହିଲା ବେଲେ ନାନୀ।
1: ହଁ ଭାଇ, ଆଜି କୋଉ ଗୀତ ଶୁଣିବେ?
0: ଆଜି ଶୁଣେଇ ଦେବେ ନାନୀ, ରାମ ତେରି ଗୁଙ୍ଗା ମିଲିର ଗୋଟେ ଶୁଣେଇ ଦେବେ।
1: ଠିକ ଅଛି ଭାଇ, ଏଇ ଗୀତଟି କାହାକୁ ଡେଡିକେଟ୍ କରିବେ କି?
0: ପ୍ରଥମେ ତ ଆପଣଙ୍କୁ
1: ଧନ୍ୟବାଦ,
0: ଆମର ପଲ୍ଲବୀ, ଜ୍ୟୋତି, ରିୟାନ, ଅଙ୍କୁଶ ଆଉ ରୁଜି।
1: ଠିକ ଅଛି ଭାଇ, ଏଇ ଗୀତଟି ଡେଡିକେଟ୍ କରିଦେବୁ। ଆପଣ ହେଲୋ ଗୁଞ୍ଜନକୁ କଲ୍ କରିଥିବାରୁ ଧନ୍ୟବାଦ। ନମସ୍କାର।
0: ଧନ୍ୟବାଦ ନାନୀ, ରହିଲି, ନମସ୍କାର। ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ।

0: ତେବେ ଶୁଣୁଥିଲେ ତ ସାଥୀ ହେଲୋ ଗୁଞ୍ଜନରେ ଶ୍ରୋତାମାନେ ଅନୁରୋଧ କରିଥିବା ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ। ତେବେ ଚାଲନ୍ତୁ ବର୍ତ୍ତମାନ ଶୁଣିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ଆସନ୍ତାକାଲି ଶନିବାର ଜୁଆଙ୍କତା କାର୍ଯ୍ୟକ୍ରମରେ ଶୁଣିବେ ଏକ ସାକ୍ଷାତକାର, ଯାହାର ବିଷୟ ରହିଛି ଆଜିର ଯୁବପିଢ଼ି ସମୟ ପ୍ରତି କେତେ ସଚେତନ, ଏବଂ ଶେଷରେ ଶୁଣିବେ କିଛି ଜାଣିବା କଥା।
0: ତେବେ ଏ ତ ଥିଲା ସାଥୀ ଆଜି ଦିନର ସମ୍ପର୍କ କାର୍ଯ୍ୟକ୍ରମ। ଆଶା କରୁଛୁ କାର୍ଯ୍ୟକ୍ରମଟି ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଲା ଆପଣଙ୍କ ସୁଚିନ୍ତିତ ମତାମତ ଦେବା ପାଇଁ ଯେପରି ନ ଭୁଲିବେ। ଆପଣ ଆମ ନିକଟକୁ SMS, ଭଏସ୍ SMS ବା ଇମେଲ୍ ମଧ୍ୟ କରିପାରିବେ। ଆମକୁ ମେସେଜ ବା ଭଏସ୍ ମେସେଜ କରିବା ପାଇଁ ଆମ ଫୋନ୍ ନମ୍ବରଟି ହେଉଛି
1: 9438268568
0: ଏବଂ ଆମର ଇମେଲ୍ ଆଇଡିଟି ହେଉଛି
1: airjaipur@gmail.com। ତେବେ ସାଥୀ ସମୟ ତ ସରି ଆସିଲାଣି, ଆଜିର କାର୍ଯ୍ୟକ୍ରମଟିକୁ ଏଇଠାରେ ଶେଷ କରୁଛୁ। ପୁଣି ଥରେ କିଛି ନୂତନ ବିଷୟବସ୍ତୁ ସହ ମିଶିବାର ପ୍ରତିଶ୍ରୁତି ଦେଇ ଏହି ସୁନେଲି ସନ୍ଧ୍ୟାରୁ ବିଦାୟ ନେଉଛୁ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିଲୁ ମୁଁ ମେହେକ ମିଶ୍ର,
0: ଆଉ ମୁଁ ରେଶ୍ମା ମହାରଣା। ରହିଲୁ ସାଥୀ,
1: ନମସ୍କାର।
2: ଯୁବବାଣୀ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ଶୁଣନ୍ତୁ ଚୈତି ଚାନ୍ଦ।

0: କେଟିଲୁ ସୁବାନ୍ଜୀ
1: କେଟିଲି କାଇଁ ମାମା
0: ଜୁହାର କରିଦେସ
1: ଆଲେ ମୋର ରେଡିଓ ଶୁଣିତେ ବା ସତେ ଭାଇ ବନି ମନକେ ଜୁହାର କଲେନି ଭାଇ ବନି ମନ ଜୁହାର ଜୁହାର
0: ଆଲେ ଜୁହାର ଲାଗ ଭାଇ ବନି ମନ ଏ ବି ଖାତା ଖାଇଟା ବୋଲି ମୁଁ ଚିନ୍ତା ଗୋଟାଇଲାନି ଗୋଟେ ଗୋଟାର ଗୋଟ ବାଟେ ରୋପଲେ ଖୋଦଲି ଗଛ ଜିଇଁଲାନି ଗୋଟ ବାଟେ ଜିଏ ନାଇଁ
1: କେମିତି ହେଲାନି
0: କଣ କଣ ଯୋଉ କାଇଛି କାର କାର ବାଡ଼େ ମୁନୁଗା ଗଛ ମନ ଜିଇଁସି କଣ କଣ ତିନ ଜିଏ
1: ବେଡ଼ାଇ
0: କରଲେ ସରି ସେ ମାଣ୍ଡିଆ ମୁଣ୍ଡି ଏଟା ମନ ଶୁଆ ମନ ଏଟା ନାଇଁ ମାତ୍ର ଡୋଙ୍ଗରେ କରଲେ ଇସି ଏଟା ମାନେ କେମିତି ଏଟା ମହାପୁରୁ କେମିତି କଲା ଅଛେ ବୋଲି କରି ଗୋଟ ଗୋଟ ଦିନ ବାବି ସେଟା ଆମର ମୁଣ୍ଡ କାମ ନ କରେ ଏବେ ବୋଲେ ଏବେ ରକମ ରକମ ରହିଛି କାହିଁକି ବୋଲିନି ମୁଇଁ ଏବେ ଦେଖ ତୋର ତୋର ଚାରିଟା ପିଲା ଠକି ବୋଲବେ କିଏ ଡେଙ୍ଗା ରହିଛି କିଏ ବୁଟି ରହିଛି ସେମିତି ରକମ କାହିଁକି ବୋଲିନି ମୁଇଁ ସେମିତି କାହିଁକି କି
1: ସେମିତି ଏକା ହେଇଛି
0: ଏବେ ସେଟାକେ ଆକା ସେଦିନ ବୁଝେଇଥିଲା ଆମର କ'ଣ ଏଟା ଆକା ଜୈବ ବିବିଧତା ବୋଲି ଜୈବ ବିବିଧତା ବୋଲେ ପୁଣି କଣ କଣଟି ଖାଇ କାଇଟା ଜଳ ମିଶି କଣ କେମିତି ଖାଇ ଖାଇଟା ବାଢ଼ସି କେମିତି ଖାଇ ଜୀବଜନ୍ତୁ ମାନେ ରେବାଇ କେମିତି ଲୋକମାନେ କେମିତି ସ୍ଥିତି ରେବାଇ ସେ ସବୁ ବିନ ବିନ ଜାଗାଇ ପୁଣି ଆମର ପୃଥିବୀ ଭିତରେ ବିନ ବିନ ରକମ ରକମ ଅଛେ ହେଲେ ସେ ଚିନ୍ତା ଆମର ମୁଣ୍ଡେ ପରିଲା ସେଟା ଚିନ୍ତା କରିଥିଲି ମୁଇଁ ହେଲେ ସେମିତି ଆଗାଇ ଦେଇଛି କାହିଁକି ହେଲେ ଦେଖ ମୁଇଁ ଏବେ ଦେଖ ତୁଇ ନରଙ୍ଗପୁର ବାଟ ଯା ନ ସେ

0: ପାରେଷ୍ଟି ବାବୁ ନି କି
1: ଆଜ୍ଞା
0: ହେଲେ ପାରେଷ୍ଟି ବାବୁର ତ କାମ ଜବର ବାବୁ କନ୍ତି ଗଛ ଲଗାଇବାର କନ୍ତି ଗଛ କେ ସୁରକ୍ଷା ଦେବାର କେ କମନ ମାରି ନେଲାନି ବୋଲି ସେଟା ଦେଖବାର କନ୍ତି ଜୁଇ ଲାଗଲାନି ବୋଲି ଦେଖବାର ନି କି ଆରି
1: ହଁ ହଁ
0: କିଏ କାଇ ଜୀବ ଜନ୍ତୁ କେ ମାରିଲାଇନି କି କୋନ ଜନ୍ତୁ ଜିଆତ କେ ଖରାପ କଲାଇନି କି କାଇଟା ଖେଦାଇଲାଇନି କି ସେଟା ମିଶା ସବୁ ଯାକ ଦେଖବା କାମ ତମର
1: ଆଜ୍ଞା
0: ହେଲେ ଏସବୁ ଯାକ କାମ କଲାସିନି ବାବୁ
1: ହଁ, ଆମେ ଖରା ଦିନେ ନିଆଁ ଲଗେଇଲେ ଜଙ୍ଗଲରେ ନିଆଁ କୁ ଲିଭଉଛୁ, ବର୍ଷା ଦିନେ ହେଲେ ଆମେ ପୁରା ବର୍ଷାରେ ଯାହା ସରକାରଙ୍କ ଧାର୍ଯ୍ୟ ପ୍ଲାଣ୍ଟେସନ ଯାହା ଥିବ ସେ ପ୍ଲାଣ୍ଟେସନ ବି କରୁଛୁ, ତା ସହିତ ସୁରକ୍ଷା ମଧ୍ୟ ଦଉଛୁ, ଜଙ୍ଗଲକୁ ସୁରକ୍ଷା ଦଉଛୁ, ତା ସହିତ ଜୀବଜନ୍ତୁକୁ ମଧ୍ୟ ସୁରକ୍ଷା ଦଉଛୁ।
0: ହେଲେ ବାବୁ ଏ ଜୀବଜନ୍ତୁ କଥା ଗୋଟେ ବାହାରିଲା କି ନାହିଁ
1: ଆଜ୍ଞା
0: ହେଲେ ମୁଁ କହିବା କଥା ଆମର ଲୋକ ତ ନା ଜାଣିଲାଇନି ନିକି
1: ଆଜ୍ଞା
0: ଏବେ ସେ ଚୋର ଶିକାରୀ ହ କି ନହେଲେ ସେ ଚୋରି କରି ବିକ୍ରି କରିବା ଲୋକ କି ନହେଲେ ଆମେ ଶାରଦା କେ ମିଶା ମାରି ଖାଇବା ଲୋକ
1: ବେଣ୍ଟ ଶିକାର ମିଶା ଗୋଟେ ପ୍ରଥାର ମିଶା ଅଛି।
0: କରବାଟା ହ ନିକି
1: ହଁ
0: ହେଲେ
1: ହଁ
0: ସେ ଭିତରେ ଆମର ଜୀବ ଜନ୍ତୁ ମୁଁ ସବୁ ସାରି ଗଲାଇନି
1: ହଁ
0: ଏ
1: ହଁ ହଁ
0: ଆମେ ଜନ୍ତୁ ଜିଆଦାର ଦେଖି ହେ ନାଇଁନି ବାଘ ଭାଲୁ ମିଶା ଦେଖି ହେ ନାଇଁନି ହେଲେ ଏବେ ଗୋଟେ କଥା ପଡିଲା ଅଛି ଏବେ ଆମର ଲୋକ ଆକା ବାଡ଼ି ଗଲାଇନି ମାତ୍ର ନାଇଁ କି ଏ ଜନ୍ତୁ ଜିଆଦ ବାଡ଼ ନାଇଁନି ହେଲେ ସେମାନଙ୍କେ ଖମନେ ରେବା ଜୀବ ଜନ୍ତୁ କେ କେନ୍ତା କରି ଆମେ ସୁରକ୍ଷା ଦେଇଛି
1: ଏଇଠି ମୁଁ ଗୋଟେ କଥା କହିବି, ଆଗେ ଆମର ଜଙ୍ଗଲ ଏତେ ପରିମାଣରେ ଥିଲା, ଜଙ୍ଗଲ ଭିତରେ ଜୀବଜନ୍ତୁ ଆରାମରେ ବୁଲୁଥିଲେ। ଏବେ ଜଙ୍ଗଲ ସବୁ କଟି କଟି ବା ଜଙ୍ଗଲ ଲୋକମାନେ ଚାଷ ଉଦ୍ଦେଶ୍ୟରେ ହଉ ସରକାରଙ୍କର କୌଣସି ନୀତି ବା ଯାହା କିଛି ହଉ ସେମାନେ ଜଙ୍ଗଲକୁ ସେ ଛୋଟ କରିଦେଲେଣି, ଜୀବଜନ୍ତୁ ଚଲାବୁଲା କରିବା ପାଇଁ ବାଟ ଆଉ ନାହିଁ। ଜୀବଜନ୍ତୁ ବାହାର ଜଙ୍ଗଲରୁ ବାହାରିଲା ବୋଲେ ଗାଁ ଗାଁ ମୁଣ୍ଡିଆ ଏକା ପହଞ୍ଚିବେ,
0: ହଇ
1: ଗାଁ ମୁଣ୍ଡିଆ ପହଞ୍ଚିଲେ ଲୋକମାନେ ନ ବୁଝିକରି ଜୀବଜନ୍ତୁକୁ ବାଘ ଭାଲୁ ଆଇଲେ ତାକୁ ଡରିକରି ମିଶା ତାକୁ ମାରୁଛନ୍ତି,
0: ହଇ
1: ଆଉ ଜିଆଦ ଫିଆଦ ଆଇଲେ ତାକୁ କେତେ ଲୋକ ଭଲ ଭଲ ଲୋକ ଅଛନ୍ତି ସେମାନେ ଜଙ୍ଗଲକୁ ପଠେଇ ଦଉଛନ୍ତି, ଜଙ୍ଗଲ ବିଭାଗ ଖବର ଦଉଛନ୍ତି, ଆଉ କେତେ ଖଳ ପ୍ରକୃତ ଲୋକ ଯେଉଁମାନେ ଦୁଷ୍ଟ ପ୍ରକୃତ ଲୋକ ସେମାନେ ତାକୁ ଶିକାର କରିବା ପାଇଁ ଆଲୋଚନା କରୁଛନ୍ତି,
0: ମାରି ମିଶା ଖାଇଦେଲାଇନି
1: ମାରି ମିଶା ଖାଇଦେବାକୁ ଆଲୋଚନା କରୁଛନ୍ତି। ସେଟା ପାଇଁ ଆମେ ତାଙ୍କମାନଙ୍କୁ ସବୁବେଳେ ଆମେ ଜଗିକି ରହିବୁ, ଆମର ବେଶୀ ଖବର ପାଇଲା କ୍ଷଣି ଆମେ ଜଗିକିରି ତାକୁ ଯେମିତି ହେଲେ ସୁରକ୍ଷା ଦେଇକିରି ଜଙ୍ଗଲ ଭିତରେ ନେଇକି ଛାଡ଼ୁଛୁ, ଜଙ୍ଗଲ ଭିତରେ ବୁଲିକରି ବୁଲିକରି ମିଶା ଆମେ ସୁରକ୍ଷା ଦଉଛୁ, ଗାଁ ଗାଁ ବୁଲିକରି ଗାଁ ଲୋକମାନଙ୍କୁ ବୁଝଉଛୁ ଯେ ବାବୁରେ ଭଗବାନ ସୃଷ୍ଟି କରିଛି, ଜନ୍ତୁ ଜୀବଜନ୍ତୁ ପକ୍ଷୀ ପଶୁ ମଣିଷ ସବକେ ସୃଷ୍ଟି କରିଛି, ଖାଲି ଏଠି ମଣିଷ ଆକା ରହିଲେ ଜୀବଜନ୍ତୁ ନ ରହିଲେ କେମିତି ହବ, ଜଙ୍ଗଲ ମାନେ ପୃଥିବୀଟା ଗୋଟେ ଗୋଟେ ପ୍ରଜାତିର ଲୋକ ଆକା ରହିବେ, ଆମେ ସେଟା ବଞ୍ଚି ପାରିବାନି। ଭଗବାନ ସୃଷ୍ଟି କରିଛି ଯେ ଜଙ୍ଗଲରେ ଜନ୍ତୁ ଜିଆଦ ରହିବ, ଭାଲୁ ରହିବ, ହରିଣ ରହିବ, ଠେକୁଆ ରହିବ, ସବୁ ରହିବ, ଏ ସବୁର ଗୋଟେ ମହତ୍ତ୍ୱ ଅଛି, ଏମାନେ ସବୁ ପ୍ରକୃତିକୁ ବାଲାନ୍ସ ବା ସନ୍ତୁଳିତ କରି ରଖିବେ, ତାଙ୍କମାନଙ୍କୁ ମାରିଲେ ଆମର ଜଙ୍ଗଲ ପୁରା ନଷ୍ଟ ହେଇଯିବ, ଆଉ ଭଗବାନ ଯୋଉ ସୃଷ୍ଟି କରିଛନ୍ତି ଜଙ୍ଗଲରେ ସମସ୍ତେ ରହିବା ପାଇଁ ସେଟା ହବ ନାହିଁ, ତେଣୁ ସମସ୍ତେ ରହିବା ଦରକାର ସୁରକ୍ଷା ମାନେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ,
0: ସବୁ
1: ଏଇଟା ଆମେ
0: ଅଛି ନିକି ହେଲେ ଏଟାକେ ଆମେ ଯେନ୍ ଆମର ଲୋକ ଭିତରେ ତ ମୁଣ୍ଡ ଭିତରେ ପୁରି ଦେଲା ଅଛେ ଜଙ୍ଗଲ କାଟୁ ଜଙ୍ଗଲ ବିକି ଦେଉ କି ଏ ଜନ୍ତୁ ଜିଆଦ କେ ବିକି ଦେଉ ଖାଇ ଦେଉ ବୋଲିକରି ଇଏ ତାକର ମୁଣ୍ଡେ ନି ଏଟା କେନ୍ତା କରି ବାହାର କରୁ ବାବୁ
1: ଏଇଟା ଏଇ ଯୋଉ ଜିନିଷଟା ଆଦିକାଳରୁ ଆସ୍ତେ ଆସ୍ତେ ଆଦିକାଳରେ ଜନ୍ତୁ ସଂଖ୍ୟା ଅଧିକ ଥିଲେ, ଲୋକମାନେ ସେଟାକୁ ଜନ୍ତୁକୁ ଶିକାର କରୁଥିଲେ, ଜୀବଜନ୍ତୁ ହିଂସ୍ର ଜନ୍ତୁକୁ ମାରୁଥିଲେ ଘୋଡୁଥିଲେ, କିନ୍ତୁ ଏବେ ଜୀବଜନ୍ତୁ ସରି ଆସିଲାଣି, ତେଣୁ ଆମେ ଗାଁ ଗାଁ ବୁଲିକରି ସବୁ ଗାଁରେ ଆମେ ମିଟିଂ ଫିଟିଂ ମିଟିଂ କରିକରି ସବୁକୁ ବୁଝେଇ ଦେଲୁଣି, ସବୁକୁ ବୁଝେଇ ଦେଲୁ ବାବୁରେ ଜୀବଜନ୍ତୁକୁ ନ ମାର, ଜୀବଜନ୍ତୁ ଅଳପ ଅଛେ ସେମାନଙ୍କୁ ବଞ୍ଚେଇକି ରଖ, ସେମାନେ ବଞ୍ଚେଇ ରହିଲେ ସେମାନେ ବଞ୍ଚେଇ ରହିଲେ ଏକା ଜଙ୍ଗଲଟା ସୁରକ୍ଷା ହେଇକି
0: ଠିକ
1: ରହିବ।
0: ଅଛେ ତମେ ଫରେଷ୍ଟ ବାବୁ ହିସାବରେ ତମେ ସରକାରୀ ଚାକିରିଆ ହିସାବରେ ଲକ୍ଷେ ବୁଝେଇଲେ ଆସିନି
1: ଆଜ୍ଞା
0: ହେଲେ ଆମର ଲୋକ ଆମର କାଇ ଦାୟିତ୍ୱ ଅଛେ କି ଜୀବଜନ୍ତୁ କେ ସୁରକ୍ଷା ଦେବା ପାଇଁ
1: ଜଙ୍ଗଲ ଆଉ ଜୀବଜନ୍ତୁ ପ୍ରକୃତିର ସୁରକ୍ଷା ଦେବା ସମସ୍ତଙ୍କର ମୌଳିକ କର୍ତ୍ତବ୍ୟ,
0: ହଁ
1: ସବୁ ଲୋକର ମୌଳିକ କର୍ତ୍ତବ୍ୟ,
0: ଠିକ କଥା
1: ସବୁ ଲୋକର ମୌଳିକ କର୍ତ୍ତବ୍ୟ ଅଛି, ତେଣୁ ସେମାନେ ସେମାନଙ୍କ ଦାୟିତ୍ୱ ନିଜର ରହିଲା ଯେ ସେମାନେ କେମିତି ଜଙ୍ଗଲକୁ ଜଙ୍ଗଲ ସହିତ ଜଙ୍ଗଲର ଜୀବଜନ୍ତୁକୁ ସୁରକ୍ଷା ଦେବେ, ହେଲେ ଗୋଟେ ଲୋକ ତ କେବେ ସୁରକ୍ଷା ଦେଇପାରିବ ନାହିଁ, ତେଣୁ କରି ଆମେ ପ୍ରତି ଗାଁରେ ସବୁ ଗାଁରେ ମିଟିଂ କରିକିରି ସବୁ ଗାଁରେ ଆଲୋଚନା କରିକି ସମସ୍ତଙ୍କୁ ଗୋଟେ ବୁଝେ ଗାଁ ଗାଁ କେ ବୁଝେଇଲୁନି ବାବୁରେ ଏମିତି କରନି, ଏବେ ସେ ହାରରେ ବହୁତ କମି ଯାଇଛି ଜୀବଜନ୍ତୁ ଶିକାର, କିନ୍ତୁ କିଛି କିଛି ଖଳ ପ୍ରକୃତ ଲୋକ ଅଛନ୍ତି ଯେଉଁମାନଙ୍କୁ ଆଇନ ଅନୁଯାୟୀ ଯଦି କିଛି ପାଉଛୁ ଆମେ ଦଣ୍ଡ ଦଉଛୁ ମଧ୍ୟ ଧର,
0: ହେଲେ ଦଣ୍ଡ ଅଛେ ବୋଲ କଥା ଏଟା
1: ହଁ ଦଣ୍ଡ ଅଛେ
0: ହେଲେ ଏ
1: ନନ
0: ଜୀବ ଜନ୍ତୁ କେ ଆମେ ଯଦି ସୁରକ୍ଷା ଦେଲେ ଆମର ବନ ଜଙ୍ଗଲ ବଞ୍ଚି ବନ ଜଙ୍ଗଲ
1: ନିଶ
0: ବଞ୍ଚିଲେ
1: ନିଶ
0: ସରି ଆମେ ବଞ୍ଚବୁ
1: ଆଜ୍ଞା
0: ସତ କଥା କି ନାଇଁ
1: ସତ କଥା ପୁରା
0: ହେଲେ
1: ବିରାଟ ସତ
0: ଏଜନ
1: କଥା
0: ଏବେ ଖଣି ଖାଦାନ ଖୋଳା ହେଲାନି କି ଆମେ ଜଙ୍ଗଲ କାଟି କରି ଜମି ତିଆରି କଲୁନି କି ନହେଲେ ଜଙ୍ଗଲ କାଟି କରି ଆମେ

0: ଘରଦ୍ୱାର କଲୁନି, ସେଟା ଏ ପରିବେଶ ଉପରେ କେତେ ପ୍ରଭାବ ପକାଇଛି ସେତେବେଳକୁ?
1: ହଁ, ଆମର ସରକାରଙ୍କ ନିୟମ ଅଛି, ଯଦି ଖଣି ଖଦାନ ରାସ୍ତାଘାଟ ଯାଉଛି, ଯେତିକି ପରିମାଣର ଜଙ୍ଗଲ ନଷ୍ଟ ହେଉଛି ସେଇ ପରିମାଣର ଜଙ୍ଗଲ, ନୂଆ ଜଙ୍ଗଲ ସୃଷ୍ଟି କରିବା ପାଇଁ ସରକାରଙ୍କର ଗୋଟେ ନିୟମ ଅଛି, ଆଉ ସେଇ ପରିମାଣରେ ଜଙ୍ଗଲ ସୃଷ୍ଟି ହେଉଛି ହେଲା। ଆଉ ଯୋଉ ଜମି ବାଡି ବାଲା କଥା କହୁଛୁ, ଜମି ବାଡି ଯଦି ସରକାରଙ୍କର ଯଦି ନିୟମ ଅନୁସାରେ ଜମି ବାଡି ଯେତିକି ପାଇବା କଥା ସେତିକି ସେମାନେ ପାଉଛନ୍ତି, କିନ୍ତୁ ଜଙ୍ଗଲ ଭିତରକୁ ଗଲେ ଆଇନ ଅନୁଯାୟୀ ସେମାନଙ୍କର ଦଣ୍ଡବିଧାନ ମଧ୍ୟ କରାଯିବ ଜଙ୍ଗଲ। ହଁ ହଁ ଜଙ୍ଗଲ ହଁ, ଆଇନ ଅନୁଯାୟୀ ଯଦି ଜଙ୍ଗଲ ଭିତରେ ଅତିକ୍ରମଣ କରିବେ ତାଙ୍କ ନାଁରେ କେସ୍ ହେବ, କେସ୍ ହେଇକି ସେମାନଙ୍କୁ ଜଙ୍ଗଲ ଦଣ୍ଡବିଧାନ କରାଯିବ।
0: ଆରି ଗୋଟେ କଥା, ଏ ଯୋଉ ଜଙ୍ଗଲ ଭିତରେ ଜଇଲା ନାହିଁ, ସେ ଭିତରେ ଜୀବ ଜନ୍ତୁ କେ କାଇଁ ଅସୁବିଧା ହେଲାନି କି ବାବୁ?
1: ଇ ତ ସବୁଠୁ ବଡ ଦୁର୍ବିପାକ ବୋଲି କହିଲେ ମୁଁ ମାନେ ଅତ୍ୟୁକ୍ତି ହବନି। ଜଙ୍ଗଲରେ ନିଆଁ ଲଗେଇଲା ମାତ୍ରେ ଜଙ୍ଗଲ ଭିତରେ ଥିବା ଜୀବଜନ୍ତୁ, ଛୋଟ ଛୋଟ ଜୀବଜନ୍ତୁ ମାନେ ଦୌଡି ପଳେଇଗଲେ ବି ତାଙ୍କ ଛୋଟ ଛୁଆ ଦୌଡି ପାରିବେନି, ତାଙ୍କ ଗୋଟେ ବଂଶ ନଷ୍ଟ ହେଇଯାଉଛି, ଚଢେଇ ମାନଙ୍କର ଅଣ୍ଡା ନଷ୍ଟ ହେଇଯାଉଛି, ଛୋଟ ଛୋଟ ଜୀବଜନ୍ତୁ ନଷ୍ଟ ହେଇଯାଉଛି, ତାଙ୍କର ଖାଦ୍ୟ ଖାଦ୍ୟ ଶୃଙ୍ଖଳା ଯୋଉଟା କି ଘାସ, ଛୋଟ ଛୋଟ ଗଛ ବୁଟା ଏଇ ସବୁ ନଷ୍ଟ ହେଇଯାଉଛି ଜଙ୍ଗଲ ନିଆଁ ଲାଗି। ସେ ଜଙ୍ଗଲ ନିଆଁ ହଉଛି ମୁଖ୍ୟ କାରଣ, ଯେ ଗୋଟେ
0: ଏ
1: ଗୋଟେ ମୁଖ୍ୟ
0: ଜୀବଜନ୍ତୁ ତ ମୋଦି ଦାର ଲାଫର ହେଇଗଲାନି,
1: ହଁ ହଁ ହଁ ସେମିତି ହଉଛନ୍ତି।
0: ହେଲେ କେତେ ଜୀବଜନ୍ତୁ ଅଛତ କି ନହେଲେ ଆମର ଚଢ଼େଇ ଚିରୁଗୁନି ଅଛତ, ସେମାନେ ଖାଇ ଖାଇ ଫଲ ମନ ଖାଇ କରି ମିଶା କଣ କହନ୍ତି ଯାଇକରି ସେଟାକେ ଝାଡା କରଲେ, ସେଟା ଗଛ ମନ ମିଶା କେତେଟା ବାହାରିଲାନି,
1: ହଁ
0: ସେଟା ଯାହା
1: ସେଇଟା
0: ଆମକୁ ଲଡ଼ାକ ଦେଲାନି କି?
1: ହଁ ହଁ ହଁ
0: ହେଲେ
1: ସେମାନେ
0: କହିବା
1: ଜୀବଜନ୍ତୁ
0: କଥା,
1: ମାନେ
0: ଜନ୍ତୁ ଜିଆଦ ରହିଲେ ଆମର ବନକମନ ସୁରକ୍ଷିତ ରହିଛି, ବନକମନ ସୁରକ୍ଷିତ
1: ନିଶ୍ଚିତ
0: ରହିଲେ ଆମେ ସୁରକ୍ଷିତ ରହିବୁ।
1: ନିଶ୍ଚିତ ଭାବେ ରହିବା
0: ଆରେ
1: ଏଇଟା
0: ବାବୁ
1: କହିକି।
0: ଏତିକି କଥାବାର୍ତ୍ତା ହେଲୁ, ସବୁ ଲୋକ ଶୁନତ, ଆରି ଆମର ଜନ ଜୀବଜନ୍ତୁ ମାନେ ଆଚ ସେମାନଙ୍କୁ ସୁରକ୍ଷା ଦିଅ, ତମ ମିଶା ସୁରକ୍ଷା ଦିଅ, ଆଲେ ଧନ୍ୟବାଦ, ଜୁହାର ଲାଗ।
1: ନିଶ୍ଚିତ ଭାବେ ମୁଁ ସମସ୍ତଙ୍କୁ ଏଠି ନିବେଦନ କରିବି, ସମସ୍ତେ ସୁରକ୍ଷା ଦିଅନ୍ତୁ ଜୀବଜନ୍ତୁକୁ, ଆଉ ଗଛପତ୍ର ଲତାଙ୍କୁ, ବଣ ଜଙ୍ଗଲକୁ।
0: ଜୁହାର ଲାଗ।
1: ନମସ୍କାର, ନମସ୍କାର, ଜୁହାର।
2: ଫରେଷ୍ଟ ବାବୁ ଖେଳିଲେ ନିମାନ କହିଦେଲା,
3: ନାଇଁ ନିମାନ କହିଲା
2: ସେମିତି ମାନବାକୁ ପଡୁଛି, କାହିଁ ଆମ ଜୀବନ ସବୁଟା
3: ସବୁଟା ତ ଆରି
2: ସବୁ ଲୋକ ଜିଇଁବାର ଅଛେ, ସତ କି ନାଇଁ?
3: ସତ ତ ଆରି
2: ହେଲେ ସେଟାର ପାଇଁ ବୋଲି ଆମେ ସବୁ ଲୋକକେ ସୁରକ୍ଷା ଦେଉ। ଆରି ସେ ଫରେଷ୍ଟ ବାବୁଙ୍କ ମିଶା ଗୀତ ଗୋଟେ ଶୁଣାଇ ଦେଉ,
3: ଆଲେ ଶୁଣାଇ ଦେଉ।

0: ତାହେଲେ କରିବୁ ବୋଲି ଏମିତି ଭାବନା ଯେ ପିଲାମାନେ ମରିଲା ନି ବୋଲବା କଥା ନାଇଁ।
1: ହଁ ଏବେ ସେଠି ନାହିଁ,
0: ହଁ
1: ଆର ଦେଖି ଅଳ୍ପ ହେଲା ପରେ ଆମେ ଦେଖି ନେଇଗଲେ ସେ ଭଲ ହେଇଗଲାଣି।
0: ହୁଁ
1: ଦେଖିଗଲେ
0: ହୁଁ
1: ଆମର ତ 3 ଦିନ 7 ଦିନ ଏମିତି ହେଚ୍ ବି ଏନ୍ ସି ବୋଲି ସେଟା 42 ଦିନ ଭିତରେ ଆମେ ଗୋଟେ 6 ଥର ତାଙ୍କର ଓଜନ ତାର ଜଣ୍ଡିସ ତାର ବିଷୟରେ ସବୁ ଦେଖିକରି ଆମେ ଫର୍ମ ଫିଲ୍ଅପ୍ କରିବୁ।
0: ହୁଁ
1: ସେତିକି ଭିତରେ ସେ ପିଲା କେମିତି ହେଲାଣି, ମା କେମିତି ହେଲାଣି, ସେତିକିରେ ଆମେ ଯଦି ଲକ୍ଷଣ ଦେଖିବୁ ବୋଲେ ମେଡିକାଲ ରେଫର ନେବୁ, ଯଦି ନାହିଁ ବୋଲେ ତାର ଖାଇବା ପିଇବା ସବୁ ଭଲ ମତ କରି ତା ପିଲାରେ ଭଲ ରଖା, ଭଲ ଘୋଡ଼େଇ କରି ରଖା, ହାତ ଧୋଇ କରି ଧରା, ଏଇଟା ଯାକ ବୁଝେଇ ଦେବୁ।
0: ହୁଁ
1: ଯାଇ ତାଙ୍କେ ଭଲ ଚେଚ୍ଛା ହେଲାଣି ଆରି।
0: ହୁଁ ହେଲେ ଏମିତି କେତେ ପିଲା ପରା ମାନକେ ନେଇକିରି ଗଲା ଦିଦି ତମେ?
1: ହଁ ପିଲାମାନେ ତ ଏସଏନସି ପାଖେ ନେଲିଣି, କେତେ ଜନ୍ମ ହେଲା ପରେ ମିଶା ମେଡିକାଲ ଜନ୍ମ ହେଲେ ମିଶା ସେଠି ନେଇକରି, ଆର ପିଲା କାନ୍ଦୁ ନାହିଁ କି ହଳଦିଆ ଦୁସଲା କି ତାର ଇଏ ପରିସ୍ରା କରି ନାହିଁ ବୋଲେ ସାଙ୍ଗେ ସାଙ୍ଗେ ସେଠି ନେଇ ସେଠି ଏକା ଆମେ ଜଏନ୍ କରିଦେଲୁନି।
0: ଆଲେ ଆଲେ
1: ଆହୁରି ତାପରେ ଡେଟ୍ ମନେ ଦେଲେନି,
0: ହଁ
1: 8 ଦିନ ଥରେ କି ମାସେ ଥରେ 15 ଦିନ ଥରେ ତମେ ଏ ଡେଟ୍ରେ ଆସିକିନା ଚେକଅପ୍ କରିଯିବା ବୋଲେ ସେ ଡେଟ୍ ମାନଙ୍କୁ ତାଙ୍କମାନଙ୍କୁ କହିଦେଲିନି, ତାଙ୍କେ ହେଲେ ଧରିକି ଯିବେ ନହେଲେ ମୁଇଁ ମିଶା ଧରିକି ଯିବି।
0: ଆଲେ ଆଲେ ଆଲେ ହେଲେ ଦିଦି ଏତେ ସୁନ୍ଦର ବୁଝାଇ କରି କହିଲାସ ବୋଲି ତମକେ ଧନ୍ୟବାଦ। ଆର ଗୋଟେ ଦିନ ତମର ସାଙ୍ଗେ ଭେଟଘାଟ ହଉତା, ଆଜିର କାଜେ ରେଲିନି। ଜୁହାର ଜୁହାର।
1: ଜୁହାର।
2: ନାଇଁ ଶୁଣିଲୁ ରତ୍ନମାଳା ଦିଦି କହିଦେଲା
0: ବଡ଼ନିକ କରି
2: କହିଲା, ତାହା ମିଶା କେତେ ଗୋଟେ ଶୁଣାଇ
0: ଶୁଣାଇ ଦଉନି।

0: ଅଠର ବାଜି ତିରିଶ ମିନିଟ୍ରେ ଶୁଣିବେ ରୂପକ ନନ୍ଦପୁର, ରଚନା ଅଶୋକ କୁମାର ମିଶ୍ର, ପ୍ରଯୋଜନା ସୁଜିତ ଦାସ। ଦିନ ବାରଟା ବାଜି ତିରିଶ ମିନିଟ୍ରେ ଶୁଣିବେ ଏକ ଭାରତ ଶ୍ରେଷ୍ଠ ଭାରତ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ ବାରଟା ବାଜି ପଚାଶ ମିନିଟ୍ରେ ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ। ଦିନ ଗୋଟାଏ ବାଜି ପାଞ୍ଚ ମିନିଟ୍ରେ ପ୍ରଚାର କରିବୁ ପ୍ରାନ୍ତୀୟ ଭାଷାର ଗୀତ, ଏଥିରେ ଶୁଣିବେ ହିମାଚଳ ପ୍ରଦେଶ ଏବଂ ହରିୟାଣା ପ୍ରଦେଶର ଲୋକଗୀତ। ଦିନ ଗୋଟାଏ ବାଜି କୋଡ଼ିଏ ମିନିଟ୍ରେ ଶୁଣିବେ କିଶୋର ଭାରତୀ କାର୍ଯ୍ୟକ୍ରମ, ଏଥିରେ ଜଙ୍କ୍ ଖାଦ୍ୟ ବନାମ ଘରୋଇ ଖାଦ୍ୟ, ଏ ସମ୍ପର୍କରେ ଶୁଣିବେ ସ୍ନିଗ୍ଧାରାଣୀ ମିଶ୍ରଙ୍କ ସହ ସାକ୍ଷାତକାର। ପରେ ପରେ ଜାଣିବା କଥାରେ ରହିଛି ଲୋହିତ ଗ୍ରହ ଏବଂ ହାଲୁକା ଗ୍ୟାସ୍ ହାଇଡ୍ରୋଜେନ୍ ସମ୍ପର୍କରେ। ଅପରାହ୍ନ ପାଞ୍ଚଟାରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଜୁଆନ୍ କାତାରେ ଶୁଣିବେ ଆଜିର ଯୁବପିଢ଼ି ସମୟ ପ୍ରତି କେତେ ସଚେତନ, ଏ ସମ୍ପର୍କରେ ସାକ୍ଷାତକାର। ପରେ ପରେ ଜାଣିବା କଥାରେ ଶୁଣିବେ ସାତକୋଶିଆ ଗଣ୍ଡ ଏବଂ କ୍ରିକେଟ୍ ଖେଳାଳି ଦେବାଶିଷ ମହାନ୍ତିଙ୍କ ସମ୍ପର୍କରେ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଆକାଶବାଣୀ ଜୟପୁର।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର, ଆସନ୍ତୁ ଶୁଣିବା ମେରା ସାୟା, ଏହି କଥାଚିତ୍ରର ଗୀତଟି। ଗୀତଟିରେ କଣ୍ଠଦାନ କରିଛନ୍ତି ଆଶା ଭୋସଲେ। ରାଜା ମେହେଦି ଅଲି ଖାନ୍ଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ମଦନ ମୋହନ। କଥାଚିତ୍ର ମେରା ସାୟା।

0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଶୁଣିମା ହେଉ। ଉପସ୍ଥାପନା ଜଗନ୍ନାଥ ସେଠୀ।
1: ଆଜ୍ଞା, ଆଜିକାଲି ଡାକ୍ତରଖାନା ଗୁଡ଼ିକର ଅବସ୍ଥା ନ କହିଲେ ଭଲ। ଆପଣ କହିଲେ ସେବା କରିବା ମନୋଭାବ ନେଇ କେତେ ଜଣ ଡାକ୍ତରୀ କାମ କରୁଛନ୍ତି। ଆଜିକାଲିକା ଡାକ୍ତରମାନେ ପୁରା ଚାକିରିଟା ସାଇଡ୍ ବିଜନେସ୍ କରିଦେଲେଣି, ମୁଖ୍ୟ ଇନକମ୍ ହେଲା କ୍ଲିନିକ୍। ଆଜ୍ଞା, ଏମିତି କେତେ ଜଣ ଡାକ୍ତର ଅଛନ୍ତି ଯେଉଁମାନେ ଧରାଧରି କରି ନିହାତି ପଲ୍ଲୀ ଅଞ୍ଚଳରେ ପୋଷ୍ଟିଂ ମାଗୁଛନ୍ତି, ଯେଉଁଠି ଚେକିଂ କରିବା ପାଇଁ କି ଆସିବାର ନାହିଁ କି ଝମେଲା ମଧ୍ୟ ହେବାର ନାହିଁ। ଆଉ ସେମାନଙ୍କୁ ଯେତେବେଳେ ଦେଖିବ ସହରରେ କ୍ଲିନିକ୍ରେ ଥିବେ। ଗାଁ ଲୋକ ମଧ୍ୟ ଭଲ ଭାବେ ଜାଣିନଥିବେ ଯେ ଏଠି ଜଣେ ଡାକ୍ତରଙ୍କୁ ପୋଷ୍ଟିଂ ହୋଇଛି। ମାସରେ ଥରେ ଦୁଇ ଥର ଗଲେ ହେଲା, ନ ଗଲେ ମଧ୍ୟ ହେଲା। ଗାଁରେ କାହା ଜିଭରେ ହାଡ଼ ଅଛି ଯେ ଡାକ୍ତରଙ୍କ ବିରୁଦ୍ଧରେ କମ୍ପ୍ଲେନ୍ କରିବ? ସେମାନଙ୍କୁ ତ ଜଣା ବି ନାହିଁ କେଉଁଠି କମ୍ପ୍ଲେନ୍ କରିବାକୁ ହେବ। ଆଉ ନିକଟରେ ବଡ଼ ଡାକ୍ତରଖାନାରେ ଯଦି ଆପଣ କମ୍ପ୍ଲେନ୍ କରିବେ କିଛି ଲାଭ ହେବନି, କାହିଁକି ନା ସେମାନଙ୍କୁ ମଧ୍ୟ ଭଲ ଭାବେ ଜଣା ଡାକ୍ତର ସବୁଦିନେ ଗାଁକୁ ଯାଉନାହାନ୍ତି। ଆପଣ ଗୁହାରି କରିବେ ଯାହାକୁ, ମୁଁ ହଇତା କରିଛି ତାକୁ, ସେ ସବୁ ବୁଝାମଣାରେ ଚାଲିଛି। ହଠାତ୍ ଯଦି କାହାର ଦେହ ଖରାପ ହୋଇଗଲା, ଆପଣ ଧାଁ ଦୌଡ଼ ହୋଇ ଯଦି ସହରର ବଡ଼ ଡାକ୍ତରଖାନାକୁ ବା ନର୍ସିଂହୋମ୍କୁ ନ ଆଣିବେ ତାହେଲେ ରୋଗୀ ଚିତ୍ପାଟାଂ। ଆଉ ଗାଁ ଡାକ୍ତରଖାନାରେ ଯେଉଁ ସର୍ବନିମ୍ନ କର୍ମଚାରୀ ରହିଲା ସେ ହେଲା ସେଠିକାର ମେଡ଼ିକାଲ ପ୍ରଫେସର। ଡାକ୍ତରଖାନାକୁ ଯାହା ମାଗଣା ଔଷଧ ଆସିବ, ଦାମିକା ଔଷଧ ନେବେ ଡାକ୍ତର ବାବୁ, ଆଉ ବାକି ଯାହା ରହିଲା ତାହା ୟାରି ହାତରେ। ଯେତେବେଳେ ଦେଖିବ ଏ ଡାକ୍ତରଖାନାଗୁଡ଼ିକ ଭିକାରୀମାନଙ୍କ ବାସସ୍ଥାନ, ଆଉ ରେଗୁଲାର ରହୁଥିବା ଲୋକ କେବଳ ସକାଳୁ ଡାକ୍ତରଖାନା ଖୋଲିବା ଆଉ ବନ୍ଦ କରିବା ହେଉଛି ଏମାନଙ୍କର ଦାୟିତ୍ୱ। ଆଉ ଏମାନେ ବେଳେବେଳେ ଔଷଧ ଦେଇ ରୋଗୀର ରୋଗ ବଢ଼ାଇବାରେ ମଧ୍ୟ ସାହାଯ୍ୟ କରନ୍ତି। ଲୋକମାନଙ୍କର ଏକ ପ୍ରକାର ବିଶ୍ୱାସ ତୁଟିଗଲାଣି ଏ ଡାକ୍ତରଖାନା ଉପରେ। ସେଥିପାଇଁ ଗାଁରେ କାହାର ଦେହ ଖରାପ ହେଲେ ଯେଉଁଟା ଏଇ ଡାକ୍ତରଖାନାରେ ଟ୍ରିଟମେଣ୍ଟ ହୋଇପାରନ୍ତା ତାକୁ ସହରକୁ ନେବା ପାଇଁ ବାଧ୍ୟ ହେଉଛନ୍ତି। ଆଉ ଲୋକ ମଧ୍ୟ ଡାକ୍ତରଖାନାଗୁଡ଼ିକର ଏସବୁ ଅବସ୍ଥା ଦେଖି ପେଟ ବଥା କି ମୁଣ୍ଡ ବଥା ହେଲେ ସିଧା ଯାଇ ଔଷଧ ଦୋକାନରେ ମାଗିବେ, କାହିଁକି ନା କ୍ଲିନିକ୍ ଗଲେ ନାଡ଼ି ଧରିବା ମାତ୍ରେ ଡାକ୍ତର ନେବେ ଶହ ଶହ ଟଙ୍କା। ସେଇଟା ପୁଣି ଯେଉଁଟା ଅଳ୍ପକେ ଭଲ ହୋଇଯିବ ତାକୁ ଲମ୍ବା ଚଉଡ଼ା କରି ଲେଖିଦେବେ ପରୀକ୍ଷା କରିବା ପାଇଁ। ପୁଣି ଡାକ୍ତରମାନଙ୍କର ଯେଉଁଠି ସଲାସୁତରା ଅଛି କେବଳ ସେଇଠି ହିଁ ପରୀକ୍ଷା କରିବାକୁ ହେବ। ଆଉ ଔଷଧ ମଧ୍ୟ ଏମିତି ଲେଖିଥିବେ ଯେଉଁ ଔଷଧ କେବଳ ସିଏ କହିଥିବା ଦୋକାନରେ ହିଁ ମିଳିବ। ଏଥର ଆପଣ କ'ଣ କରିବେ କୁହନ୍ତୁ? ଆଗ ଥିଲା ସେବା ମନୋଭାବ ନେଇ ପିଲାକୁ ଡାକ୍ତରୀ ପଢ଼ିବା ପାଇଁ ଛାଡ଼ୁଥିଲେ। ମୁଁ ଜାଣିଛି ଆଜ୍ଞା, ଅତି ଭଲ ପଢ଼ିବା ପିଲା ଯିଏକି ଆଇଏଏସ୍ ପାଇବା ପାଇଁ ମଧ୍ୟ ଯୋଗ୍ୟ ସେ ମାଷ୍ଟର ଅଛନ୍ତି, ଯେଉଁମାନଙ୍କ ମୂଳ ଲକ୍ଷ୍ୟ ହେଲା ସଂସାରରେ କିଛି ଲୋକଙ୍କୁ ଶିକ୍ଷିତ କରାଇବା। ଆଉ ଆଜିକାଲି ଡାକ୍ତର ହସ୍ପିଟାଲରେ ଅଧା ଦେଖି ରିପୋର୍ଟ କ୍ଲିନିକ୍ରେ ଦେଖାଇବା ପାଇଁ କହିବେ, ଯେମିତି ସ୍କୁଲ ମାଷ୍ଟର ଟ୍ୟୁସନ୍ ପାଇଁ ରଖିଦିଅନ୍ତି। ଛୋଟ ଛୋଟ ସହରରେ ଏମିତି ମଧ୍ୟ ଡାକ୍ତରଖାନା ଅଛି ଯେଉଁଠି ରାତି ବିକାଳି ରୋଗୀ ସିରିୟସ୍ ହେଲେ ନା ନର୍ସ ଥିବେ ନା ଡାକ୍ତର। ବିଚରା ରୋଗୀର ନିଜ ଲୋକ ଧାଁ ଦୌଡ଼ ହୋଇ କାନ୍ଦିବା ଛଡ଼ା ଆଉ କିଛି ଉପାୟ ନାହିଁ। କେତେଗୁଡ଼ିଏ ଡାକ୍ତରଖାନା ଅଛି ରାତିରେ ଆପଣ ଯିବାକୁ ଡରିବେ, ଭୂତକୋଟି ଭଳିଆ ଲାଗିବ, କେବଳ ମିଞ୍ଜିମିଞ୍ଜି ଆଲୁଅ ଲାଗିଥିବ, ଡାକ୍ତରବାବୁ ସକାଳେ ଥରେ ୱାର୍ଡ଼ରେ ବୁଲିଦେଲେ ହୋଇଗଲା, ଡ୍ୟୁଟି ଖତମ, ବାକି ଦାୟିତ୍ୱ ରହିଲା ନର୍ସମାନଙ୍କ ହାତରେ। ଆଉ ଡାକ୍ତର ଚାଲିଗଲା ପରେ ଏମାନେ ମଧ୍ୟ ଚପଟ, ଆଉ ବାକି ଯାହା ତଳିଆ କର୍ମଚାରୀ ରହିଲେ ବେଳେବେଳେ ସେମାନଙ୍କୁ ମଧ୍ୟ ନର୍ସର କାମ କରିବାକୁ ପଡ଼େ। ଆମକୁ ପୁରା ଖବରକାଗଜରେ ପଢ଼ିବାକୁ ମିଳୁଛି ଯେ ଡାକ୍ତରଖାନାରୁ ସଦ୍ୟଜାତ ପିଲାକୁ କୁକୁର ନେଇ ପଳେଇ ଯାଉଛି, ଆପଣ ଆଉ କେଉଁ ଭରସାରେ ଛାଡ଼ିବେ କହିଲେ? କେବଳ ଛୋଟ ଛୋଟ ଡାକ୍ତରଖାନା କାହିଁକି, ବଡ଼ ବଡ଼ ହସ୍ପିଟାଲରେ ମଧ୍ୟ କିଛି କମ୍ ଅବହେଳା ନାହିଁ। ଠିକ୍ ସମୟରେ ଟ୍ରିଟମେଣ୍ଟ ଅଭାବ ଯୋଗୁଁ ରୋଗୀର ମୃତ୍ୟୁ ହୋଇଯିବା ଘଟଣା ମଧ୍ୟ ଶୁଣିବାକୁ ମିଳୁଛି। ଆଜ୍ଞା, ଗୋଟିଏ ଛୋଟ ଘଟଣା କହୁଛି। ମୁଁ ମାଆଙ୍କୁ ନେଇ ଗୋଟିଏ ସହରର ହସ୍ପିଟାଲକୁ ଯାଇଥାଏ, ମାଆ ଯନ୍ତ୍ରଣାରେ ଛଟପଟ ହେଉଥାଏ। ଡାକ୍ତରବାବୁଙ୍କୁ ଦୁଇଥର ରିକ୍ୱେଷ୍ଟ କଲି, ମାଆଙ୍କୁ ଟିକେ ସାର୍ ଜଲ୍ଦି ଦେଖନ୍ତୁ, କଷ୍ଟରୁ ଟିକେ ଉଦ୍ଧାର ପାଇବ। ସେ ଶୁଣି ନ ଶୁଣିଲା ଭଳି ରହି ସାମ୍ନାରେ ଥିବା ଲେଡ଼ି ଡକ୍ଟରଙ୍କ ସହିତ ହେଁ ହେଁ ଫେଁ ଫେଁ ହେଉଥାନ୍ତି। ବାଧ୍ୟ ହୋଇ କହିଲି ଏଇଟା ଆପଣଙ୍କର ଗପିବାର ସମୟ ନାହିଁ, ପ୍ରଥମେ ପେସେଣ୍ଟକୁ ଦେଖନ୍ତୁ, ଡ୍ୟୁଟି ପରେ ଗପିବେ। ଡାକ୍ତରଙ୍କୁ ଏମିତି କହିବାକୁ ଖରାପ ଲାଗିଲେ ମଧ୍ୟ ଉପାୟ କିଛି ନଥିଲା। ବଡ଼ ବଡ଼ ଡାକ୍ତରଖାନାରେ ମ୍ୟାନେଜମେଣ୍ଟ କଥା ମଧ୍ୟ ତଦ୍ରୂପ, ନା ରୋଗୀର ବେଡ଼୍ ଠିକ୍, ନା ପଙ୍ଖା, ନା ବାକି ଜିନିଷ। ଯିଏ ରୋଗୀ ସାଙ୍ଗରେ ରହିଥିବ ବାପୁଡ଼ା କେତେ ଯେ କଷ୍ଟ ପାଇବ ତା'ର ଠିକଣା ନାହିଁ। ରୋଗୀ ସହିତ ଇଏ ମଧ୍ୟ ଜଣେ ରୋଗୀ ଭଳି ହିଁ ରହିବାକୁ ହେବ, ନା ଲେଟ୍ରିନ୍ ବାଥରୁମ୍ ସଫା, ନା ବେଡ଼୍, ପଙ୍ଖା ବୁଲୁଥିବ କମ୍, କେକ୍ କଟ ରହୁଥିବ ବେଶୀ,

0: କେଉଁଠି ଲାଇଟ୍ ଲାଗିନି ତ କେଉଁଠି ଝରକା କବାଟ ନାହିଁ, ଛାଡ଼ନ୍ତୁ ଖଜୁରୀ ଗଛର ଆଉ କି ଗୁଣ ଗାଇବା। ମୁଁ କହିବା କଥା ହେଲା, ଡାକ୍ତର ହେଲେ ରୋଗୀର ଦେବତା, ଦୁଃଖ କଷ୍ଟର ତ୍ରାଣକର୍ତ୍ତା ଯିଏ ସିଏ ହିଁ ଭଗବାନ। ତେଣୁ ଯେଉଁମାନେ ଏହି ବିଦ୍ୟାର ଅଧିକାରୀ ସେମାନେ ରୋଗୀ ଦିନହୀନ ଲୋକଙ୍କର ସେବା କଲେ ସିନା ଲୋକେ ପୂଜା କରିବେ, ଆଉ ଯେଉଁଠି ରକ୍ତଦାନ କରି ରୋଗୀକୁ ବଞ୍ଚାଇବା କଥା ସେଇଠି ରୋଗୀର ଭାର ବଢ଼େଇ ରକ୍ତ ଶୋଷିଲେ କ'ଣ ହେବ କହିଲେ? ଆଉ ଲୋକଙ୍କଠାରୁ ଟଙ୍କା ପଇସା ଶୋଷି ଟଙ୍କା ଠୁଳ କଲେ କି ଲାଭ? ମେହନତ କରି ରୋଗୀ ସେବା କରି ରୋଜଗାର କଲେ ସିନା ସେ ପଇସା ଠିକ୍ ଉପଯୋଗ ହେବ। ସଂସାରରେ କେତେଜଣ ଟଙ୍କା ପଇସା ନେଇ ଆର ପାରିକି ଯାଇଛନ୍ତି କହିଲେ? କେବଳ ଧର୍ମକର୍ମ ସିନା ହିଁ ସାଙ୍ଗରେ ଯିବ, ଆଉ କିଛି ନାହିଁ ନା କ'ଣ? ମୁଁ ଭୁଲ କହିଲି?
1: ପ୍ରଚାର କଲୁ ଶୁଣିମା ହେଉ, ଉପସ୍ଥାପନା କଲେ ଜଗନ୍ନାଥ ସେଠୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 99ତମ ଭାଗ।

ଜନନୀ ଦେବହୂତିଙ୍କ ଅନୁରୋଧ କ୍ରମେ ଭଗବାନ କପିଳଦେବ କହିଲେ ଯେ ଯିଏ ନିତ୍ୟ ନିରତ ହରିଚରିତ ଶୁଣେ ତାର ଆଉ କେହି ସମାନ ନୁହନ୍ତି। ଭକ୍ତଙ୍କୁ ସେ ରକ୍ଷା କରନ୍ତି। ଭକ୍ତର ସେ ଇଷ୍ଟ ବନ୍ଧୁ ଗୁରୁଦେବ, ତାଙ୍କ ବିନୁ ଅନ୍ୟ କୌଣସି ବନ୍ଧୁ ନାହାନ୍ତି। ତାଙ୍କୁ ଭୟ କରି ଯଥା ସମୟରେ ସୂର୍ଯ୍ୟ ଚନ୍ଦ୍ର ଉଦୟ ହୁଅନ୍ତି, ପବନ ବହେ, ଇନ୍ଦ୍ର ବର୍ଷା କରେ, ଯମ ଦଣ୍ଡ ଧାରଣ କରେ।

ଶୁଣିଲେ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କଲୁ ଏହାର 99ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜରେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ତାହେଲେ ଆସନ୍ତୁ ଶୁଣିବା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ, ଶୁଣିବା ହିନ୍ଦୀ ଭଜନ। ପ୍ରଥମେ ଶିଳ୍ପୀ ବାଳକୃଷ୍ଣ ଦାସ, ଶିଳ୍ପୀ ଗାଇଛନ୍ତି ତୁଳସୀଦାସଙ୍କ ରଚନାରୁ।

ଆପଣମାନେ ବର୍ତ୍ତମାନ ହିନ୍ଦୀ ଭଜନ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ମୀରାବାଈଙ୍କ ରଚନାରୁ ଶିଳ୍ପୀ ହେଲେ

ଆପଣମାନେ ବର୍ତ୍ତମାନ ହିନ୍ଦୀ ଭଜନ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ମୀରାବାଈଙ୍କ ରଚନାରୁ ଶିଳ୍ପୀ ହେଲେ ଶୀଲା ନିଗମ।

0: 167 କିଲୋହର୍ଜରେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ। ମୋବାଇଲ୍ ଫୋନ୍ର ନିୟୋଜନ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଏଇଠି ଆପଣଙ୍କୁ କହି ରଖୁଛୁ ଯେ ଆପଣଙ୍କ ଅନୁରୋଧ କ୍ରମେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଆଜି ରାତି 10:00। ରାତି 9:30ରେ ଶୁଣିବେ ନାଟକ ଦୀପଶିଖା, ରଚନା ଏବଂ ପ୍ରଯୋଜନା ଡକ୍ଟର ସୁନୀତି ଦେବୀ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ 6:40 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶୁଣିଲେ ହିନ୍ଦୀ ଭଜନ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 14

ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ, ଏବେ ଲଗେଇବାକୁ ହିଁ ପଡିବ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ଯୋଡି ହେବା ପାଇଁ ପଞ୍ଜୀକୃତ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ 47ଟି ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳାରେ 51,000ରୁ ଊର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି, କହିଲେ ରାଜ୍ୟପାଳ। ରାଜ୍ୟରେ ଆବଶ୍ୟକ ପରିମାଣର ସାର ମହଜୁଦ ଥିବା ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଝାରସୁଗୁଡ଼ାରେ ରାଜ୍ୟର ଦ୍ୱିତୀୟ ଅର୍ଣ୍ଣପୂର୍ତ୍ତି ଗ୍ରେନ୍ ଏଟିଏମ୍ ଲୋକାର୍ପିତ। ଆଗାମୀ ଦିନରେ 55ଟି ନୂତନ ଏଟିଏମ୍ ସ୍ଥାପନ ଲକ୍ଷ୍ୟ ରଖିଛନ୍ତି ସରକାର। ଏବଂ ରାଜ୍ୟରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 15ଟି ଜିଲ୍ଲାକୁ ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି 19ତମ ରୋଜଗାର ମେଳାରେ ଦେଶବ୍ୟାପୀ 47ଟି କେନ୍ଦ୍ରରେ 51,000ରୁ ଊର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଆଭାସୀ ଜରିଆରେ ପୂର୍ବାହ୍ନ 11ଟାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ମୋଦି ନବନିଯୁକ୍ତଙ୍କୁ ଉଦ୍ବୋଧନ ଦେବେ। ରେଳ, ଗୃହ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ଓ ଉଚ୍ଚଶିକ୍ଷା ବିଭାଗ ସହିତ ବିଭିନ୍ନ କେନ୍ଦ୍ରୀୟ ବିଭାଗରେ ଚୟନ ହୋଇଥିବା ଯୁବକ ଯୁବତୀଙ୍କୁ ଏହି ନିଯୁକ୍ତିପତ୍ର ବଣ୍ଟନ କରାଯିବ। ଯୁବକ ଯୁବତୀଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଏବଂ ଖାଲି ପଡ଼ିଥିବା ସରକାରୀ ପଦ ପୂରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ରୋଜଗାର ମେଳାର ଆୟୋଜନ କରାଯାଉଛି। ବର୍ତ୍ତମାନ ସୁଦ୍ଧା 18ଟି ରୋଜଗାର ମେଳା ମାଧ୍ୟମରେ ପ୍ରାୟ 12 ଲକ୍ଷ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ଦକ୍ଷତା, ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା, ସ୍ଥିରତା ଏବଂ ଅଭିବୃଦ୍ଧିକୁ ସଂଯୋଗ କରିପାରୁଥିବା ରାଷ୍ଟ୍ରଗୁଡ଼ିକ ପାଇଁ ଆଗାମୀ ଭବିଷ୍ୟତ ସମ୍ଭାବନାପୂର୍ଣ୍ଣ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ପୁରୀଠାରେ ଭାରତୀୟ ମାଲବାହୀ ପରିବହନ ମହାସଂଘ FFFAIର ଷଷ୍ଠ କାର୍ଯ୍ୟନିର୍ବାହୀ ବୈଠକରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଭାରତର ଲଜିଷ୍ଟିକ୍ କ୍ଷେତ୍ର ସାମଗ୍ରୀ ପରିବହନ ସହ ଆକାଂକ୍ଷାକୁ ସଂଯୋଗ, ବ୍ୟବସାୟକୁ ସଶକ୍ତ, ନିଯୁକ୍ତି ସୃଷ୍ଟି ଏବଂ ଜାତୀୟ ସଂହତିକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛି। ଦେଶର 5 ଟ୍ରିଲିୟନ୍ ଡଲାର ଅର୍ଥନୀତି ଆକାଂକ୍ଷା ପୂରଣ କରିବା ଦିଗରେ FFFAI ଭଳି ସଂଗଠନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭୂ ରାଜନୈତିକ ଉତ୍ତେଜନା, ଯୋଗାଣ ଶୃଙ୍ଖଳ ବାଧା, ବର୍ଦ୍ଧିତ ମାଲ ପରିବହନ ଆଦି କ୍ଷେତ୍ରରେ ଥିବା ବିଭିନ୍ନ ଆହ୍ୱାନଗୁଡ଼ିକ ସମ୍ପର୍କରେ ରାଜ୍ୟପାଳ ଆଲୋକପାତ କରିଥିଲେ। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି। ଏହାର ଦୀର୍ଘ ବେଳାଭୂମି, ପାରାଦୀପ, ଧାମରା ଓ ଗୋପାଳପୁର ଆଦି ବନ୍ଦର ଯୋଗାଯୋଗ ଓ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଛି ବୋଲି ରାଜ୍ୟପାଳ କହିଛନ୍ତି। ପୂର୍ବ ଭାରତର ଶିଳ୍ପ ଓ ପୁଞ୍ଜିନିବେଶ କ୍ଷେତ୍ରକୁ ଅଧିକ ଗତିଶୀଳ କରିବା ପାଇଁ ଆଗାମୀ ଦିନରେ ଓଡ଼ିଶାରେ ଭାରତୀୟ ଶିଳ୍ପ ସଂଘର ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ ଆୟୋଜନ କରାଯିବ। ଏନେଇ ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଶିଳ୍ପ ସଂଘ ଓଡ଼ିଶା ପ୍ରଦେଶର ଅଧ୍ୟକ୍ଷ ଅନିଲ ସିଂ ଏବଂ ଉପାଧ୍ୟକ୍ଷ ମଣିକାନ୍ତ ନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିଛନ୍ତି। ସମ୍ମିଳନୀରେ ଓଡ଼ିଶା ସମେତ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ପ୍ରତିନିଧିମାନେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନାକୁ ସାକାର କରିବା ପାଇଁ ଏହିସବୁ ରାଜ୍ୟଗୁଡ଼ିକର ସମନ୍ୱିତ ଭୂମିକା, ଓଡ଼ିଶାର ଅଭିବୃଦ୍ଧି ଏବଂ ଭବିଷ୍ୟତ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କର ଦୃଷ୍ଟିକୋଣ ଉପସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ହୋଇପାରିଛି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଜୈବ ବିବିଧତା କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଖୁଣ୍ଟିଆ କହିଛନ୍ତି, ଶିମିଳିପାଳ ବାଘ ସଂରକ୍ଷଣ, ହାତୀ କରିଡର ସୁରକ୍ଷା, ଭିତରକନିକାରେ କୁମ୍ଭୀର ପ୍ରଜନନ କାର୍ଯ୍ୟକ୍ରମ, ହେନ୍ତାଳ ବନର ପୁନରୁଦ୍ଧାର ଓ ବ୍ୟାପକ ବୃକ୍ଷରୋପଣ ଭଳି ପଦକ୍ଷେପ ଓଡ଼ିଶାକୁ ଲୋକକୈନ୍ଦ୍ରିକ ସଂରକ୍ଷଣ ମଡେଲ ଭାବେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଏହି ଅବସରରେ ଗନ୍ଧମାର୍ଦ୍ଧନର କାହାଣୀ, ଓଡ଼ିଶା ଜୈବ ବିବିଧତା ବୋର୍ଡର ବାର୍ଷିକ କାର୍ଯ୍ୟକାରୀ ରିପୋର୍ଟ ସହିତ 4ଟି ପ୍ରମୁଖ ପୁସ୍ତକ ଓ ରିପୋର୍ଟ ଉନ୍ମୋଚନ କରାଯାଇଥିଲା। ଜୈବ ବିବିଧତା ସଂରକ୍ଷଣରେ ଉଲ୍ଲେଖନୀୟ ଅବଦାନ ପାଇଁ 8 ଜଣଙ୍କୁ ଜୈବ ବିବିଧତାର ରକ୍ଷକ ଓ 2 ଜଣଙ୍କୁ ଜୈବ ବିବିଧତାର ବିଜେତା ଭାବେ ସମ୍ମାନିତ କରାଯାଇଥିଲା।

ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାରେ ଅନୁଷ୍ଠିତ ବୈଠକରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ରଥଯାତ୍ରା ଆଡ଼ପ ମଣ୍ଡପ ବିଜେ ବାହୁଡ଼ାଯାତ୍ରା ସୁନାବେଶ ଅଧରପଣା ଓ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ଉତ୍ସବର ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଛି। ଚଳିତ ରଥଯାତ୍ରା ଓ ଅନ୍ୟାନ୍ୟ ଉତ୍ସବକୁ ଶୃଙ୍ଖଳିତ କରିବା ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମସ୍ତ ବିଭାଗ ଜିଲ୍ଲା ପ୍ରଶାସନ ଦୈତାପତି ନିଯୋଗ ସେବାୟତ ଓ ରାଜ୍ୟବାସୀଙ୍କ ସହଯୋଗ କାମନା କରିଛନ୍ତି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଭକ୍ତଙ୍କ ସୁବିଧା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ନୀତି ନିର୍ଘଣ୍ଟ ନେଇ ଆଗୁଆ ସୂଚନା ଭିଡ଼ ନିୟନ୍ତ୍ରଣ ଆବଶ୍ୟକସ୍ଥଳେ ସ୍ୱତନ୍ତ୍ର ବାରିକେଡ୍ ବ୍ୟବସ୍ଥା ଓ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍ କର୍ମଚାରୀଙ୍କ କର୍ତ୍ତବ୍ୟ ଉପରେ ସଚେତନତା ସୃଷ୍ଟି ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ବୈଠକରେ ସୂଚନା ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆବଶ୍ୟକ ପରିମାଣରେ ସାର ମହଜୁଦ ରହିଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ମାର୍କଫେଡ୍ରେ 66,918 ମେଟ୍ରିକ୍ ଟନ୍ ସାର ମହଜୁଦ ରହିଥିବା ମନ୍ତ୍ରୀ ଶ୍ରୀ ବଳସାମନ୍ତ ସୂଚନା ଦେଇଛନ୍ତି। କଞ୍ଚାମାଲ ଯୋଗାଣ ଅଭାବରୁ ସାର ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଖୁବ୍ଶୀଘ୍ର ସାର ଉତ୍ପାଦନ ସ୍ୱାଭାବିକ ହେବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ଏବଂ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ସହଯୋଗରେ ଝାରସୁଗୁଡ଼ାଠାରେ ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍ର ଲୋକାର୍ପଣ ହୋଇଯାଇଛି। ହିତାଧିକାରୀମାନଙ୍କ ସୁବିଧା ପାଇଁ ରାଜ୍ୟର ପ୍ରତି ଜିଲ୍ଲାରେ ଏବଂ ବ୍ଲକ୍ ସ୍ତରରେ ଗ୍ରେନ୍ ଏଟିଏମ୍ ସେବା ଉପଲବ୍ଧ କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଆଗାମୀ ଦିନରେ ରାଜ୍ୟରେ 55 ନୂତନ ଗ୍ରେନ୍ ଏଟିଏମ୍ ସ୍ଥାପନ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବିଧାୟକ ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୁନ୍ଦରଗଡ଼ଠାରେ ଏକ କାର୍ଯ୍ୟକ୍ରମରେ ଭୂମିହୀନ ପରିବାରଙ୍କୁ ଘରଡିହ ପଟ୍ଟା ବଣ୍ଟନ କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ 4,00,000 ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ମନ୍ତ୍ରୀ ପ୍ରଦାନ କରିଛନ୍ତି। ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମେଡିକାଲ ଷ୍ଟାର୍ଟଅପ୍ ଏବଂ ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସୁନ୍ଦରଗଡ଼ଠାରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ପ୍ରଶାସନ ସ୍ୱାସ୍ଥ୍ୟସେବା ଶିକ୍ଷା ବ୍ୟବସ୍ଥା ଓ ପାନୀୟ ଜଳ ଯୋଗାଣ ଆଦି ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଛି। ଭୁବନେଶ୍ୱରଠାରେ ରାଜ୍ୟର ଶାରୀରିକ ଶିକ୍ଷା ଅଧିକାରୀମାନଙ୍କୁ ନେଇ ଦୁଇ ଦିବସୀୟ ଦିଗ୍ଦର୍ଶନ ତଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବୀରେନ୍ଦ୍ର କର୍କରା ଉଦ୍ଘାଟନ କରିବା ସହ ବୃତ୍ତିଗତ କ୍ଷେତ୍ରରେ ଅଧିକାରୀମାନଙ୍କୁ ଦିଗ୍ଦର୍ଶନ ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର୍ଥୀଙ୍କ ଉତ୍ତର ପୁସ୍ତିକାର ଫଟୋକପି ପାଇବାର ଶେଷ ତାରିଖକୁ ବୃଦ୍ଧି କରାଯାଇଛି। ଆସନ୍ତା ରବିବାର ଯାଏଁ ଛାତ୍ରଛାତ୍ରୀମାନେ ଉତ୍ତର ପୁସ୍ତିକା ପାଇପାରିବେ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଥିଲେ। ସମ୍ବଲପୁର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଯୋଗଦେଇ ବନ୍ୟା ପରିଚାଳନା ପାଇଁ ପୂର୍ବ ପ୍ରସ୍ତୁତି ଦୁର୍ବଳ ନଦୀବନ୍ଧ ଚିହ୍ନଟ ତଥା ମରାମତି 24 ଘଣ୍ଟିଆ ସହାୟତା କେନ୍ଦ୍ର ଏବଂ ଦୈନିକ ରିପୋର୍ଟ ପ୍ରେରଣ ଆଦି ସଂକ୍ରାନ୍ତରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବାର ମିଳିତ ପ୍ରୟାସରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅଧୀନସ୍ଥ ତାଳଚୁଆ ପଞ୍ଚାୟତର 5 ଗ୍ରାମରେ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କିତ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ସମ୍ମିଳନୀ କକ୍ଷରେ ଜନଭାଗିଦାରୀ ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଏଥିରେ ଜିଲ୍ଲାର 157 ଜନଜାତି ବହୁଳ ଗ୍ରାମରେ ହିତାଧିକାରୀଙ୍କୁ ସରକାରଙ୍କର ସମସ୍ତ ସୁବିଧା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବୌଦ୍ଧ ଜିଲ୍ଲାରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଛାତ୍ରଛାତ୍ରୀଙ୍କ ଦକ୍ଷତା ଓ ନିଯୁକ୍ତିକୁ ତ୍ୱରାନ୍ୱିତ କରିବା ପାଇଁ କ୍ୟାରିୟର କାଉନ୍ସେଲିଂ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ନିର୍ମାଣାଧୀନ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆଜି ଅପରାହ୍ନ 2:30 ସୁଦ୍ଧା ଝାରସୁଗୁଡ଼ାରେ ଦିନର ସର୍ବାଧିକ ତାପମାତ୍ରା 45.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା 26 ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ

0: ଜାରି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଗୁଳୁଗୁଳି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ 6 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ପାଣିପାଗ ବିଶେଷଜ୍ଞ ଡକ୍ଟର ରାଜଶ୍ରୀ ଭିପିଏମ୍ ପ୍ରତିକ୍ରିୟାରେ କହିଛନ୍ତି,
1: ଓଡ଼ିଶାରେ ଉପର ହାଇଏଷ୍ଟ ମ୍ୟାକ୍ସିମମ୍ ଟେମ୍ପରେଚର 45.5 ଡିଗ୍ରୀ ସେଲ୍ସିୟସ ଝାରସୁଗୁଡ଼ା ଷ୍ଟେସନ ସେ ଦର୍ଜ କି ଗଈ ହେ। ଓଡ଼ିଶା କେ ଉପର ଝାରସୁଗୁଡ଼ା ସାମ୍ବଲପୁର ଓର ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ କେ ଆଇସୋଲେଟେଡ ପ୍ଲେସେସ ସେ ହିଟ ୱେଭ କଣ୍ଡିସନ ରିଲାଇଜ।
0: ମୁଖ୍ୟ ସମ୍ବାଦ ପୁଣି ଥରେ, ଦେଶବ୍ୟାପୀ 47 ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳାରେ 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି କହିଲେ ରାଜ୍ୟପାଳ, ଏବଂ ରାଜ୍ୟରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ, ବୈଶ୍ୱିକ ପ୍ରଭାବ ପାଇଁ ଆଞ୍ଚଳିକ ସ୍ତରରେ କାର୍ଯ୍ୟ କରିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ବିଶ୍ୱ ସମୁଦାୟକୁ ପ୍ରାକୃତିକ ଜଗତ ସହିତ ଅଙ୍ଗାଙ୍ଗୀ ଭାବେ ପୁନଃ ସଂଯୋଗୀକରଣ କରିବାକୁ ଚାହିଁଲେ ଜୈବିକ ସମ୍ପଦର ସୁରକ୍ଷା ଓ ସଂରକ୍ଷଣ ଜରୁରୀ। ଜଳବାୟୁ ପରିବର୍ତ୍ତନର କୁପ୍ରଭାବ, ପ୍ରାକୃତିକ ବିପର୍ଯ୍ୟୟ, ସହରୀକରଣର ପ୍ରଭାବ, ବନାଗ୍ନିର ପ୍ରାଦୁର୍ଭାବ, ଖଣି ଖନନ ଯୋଗୁଁ ପରିବେଶ ପ୍ରଦୂଷଣ ଆଦି କୁପ୍ରଭାବଗୁଡ଼ିକ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ପାଳନ କରାଯାଉଛି। 2006 ପ୍ରତ୍ୟେକ ବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବାର୍ତ୍ତା ରହିଛି, ବୈଶ୍ୱିକ ପ୍ରଭାବ ପାଇଁ ଆଞ୍ଚଳିକ ସ୍ତରରେ କାର୍ଯ୍ୟ କରିବା। ଜୈବ ବିବିଧତା ଲକ୍ଷ୍ୟ ହାସଲ ପାଇଁ ନିରନ୍ତର ବିକାଶ ଏବଂ ଏ ଦିଗରେ ପ୍ରୟାସକୁ ଜାରି ରଖିବା ଉପରେ ଚଳିତ ବର୍ଷର ବାର୍ତ୍ତା ସୂଚାଇଛି। ଜୀବଜଗତକୁ ଅକ୍ଷୁର୍ଣ୍ଣ ରଖିବାର ଆବଶ୍ୟକତା, ଏହାର ସଂରକ୍ଷଣ ଏବଂ ଅଗ୍ରାଧିକାର ଭିତ୍ତିରେ ସମୁଚିତ ପଦକ୍ଷେପ ଗ୍ରହଣ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଜୈବ ବିବିଧତା ବାୟୁମଣ୍ଡଳରେ ଅମ୍ଳଜାନ ଭରିଥାଏ। ଉଦ୍ଭିଦ, ପ୍ରାଣୀ ଏବଂ ଅଣୁଜୀବଗୁଡ଼ିକର ସୁରକ୍ଷା ଦିଗରେ ଜୈବ ବିବିଧତା ବିଶେଷ ଭୂମିକା ଗ୍ରହଣ କରିଥାଏ। ଜଳବାୟୁ ପରିବର୍ତ୍ତନ, ତାପମାତ୍ରା ବୃଦ୍ଧି, ପରିବେଶ ପ୍ରଦୂଷଣ, ବାସୋପଯୋଗୀ ସ୍ଥାନର ଅଭାବ, ଗଛ କଟା ଭଳି ଅନେକ ପ୍ରସଙ୍ଗ ଜୈବ ବିବିଧତା ସୁରକ୍ଷାରେ ବାଧା ସୃଷ୍ଟି କରୁଛି। ଫଳସ୍ୱରୂପ ପ୍ରତ୍ୟେକ ବର୍ଷ କିଛି ପ୍ରାଣୀ ଏବଂ ଉଦ୍ଭିଦ ପୃଥିବୀ ପୃଷ୍ଠରୁ ଲୁପ୍ତ ହୋଇଯାଉଛନ୍ତି। ଆଧୁନିକ ସମାଜ ଗଠନ ଲକ୍ଷ୍ୟ ନେଇ ବର୍ତ୍ତମାନ ଯେଉଁସବୁ କାର୍ଯ୍ୟ ଚାଲିଛି ତାକୁ ନିରୀକ୍ଷଣ କଲେ ଜଣାପଡ଼େ, ପରିବେଶ ଉନ୍ନତ ହେବା ବଦଳରେ ବିନାଶ ଆଡ଼କୁ ଗତି କରୁଛି। ଏକ ଆକଳନ ଅନୁଯାୟୀ ଭାରତ ଉଭୟ ଉଦ୍ବେଗଜନକ ଜୈବ ବିବିଧତାର ଆହ୍ୱାନ ଏବଂ ଆଶାପ୍ରଦ ସୁଯୋଗର ସମ୍ମୁଖୀନ ହୋଇଛି। ବିଶ୍ୱର ସର୍ବାଧିକ ଜନବହୁଳ ଅଞ୍ଚଳ ମଧ୍ୟରେ ଅନ୍ତର୍ଭୁକ୍ତ ଭାରତର ଜନସଂଖ୍ୟାର ସାନ୍ଦ୍ରତା ଦ୍ୱାରା ଏହାର ଜୈବ ବିବିଧତା ସମୃଦ୍ଧତା କ୍ରମଶଃ ଚାପଗ୍ରସ୍ତ ଏବଂ ବିପଦସଂକୁଳ ଅବସ୍ଥାରେ ଉପନୀତ ହୋଇଛି। ବର୍ଦ୍ଧିତ ସହରୀକରଣ, ଦ୍ରୁତ ଶିଳ୍ପାୟନ, ଭିତ୍ତିଭୂମି ବିକାଶ ଉଦ୍ଦେଶ୍ୟରେ ଭୂମିର ରୂପାନ୍ତରଣ ଏଭଳି ପରିସ୍ଥିତିର କାରଣ ଭାବେ ଗ୍ରହଣ କରାଯାଉଛି। ଏହାଦ୍ୱାରା ପ୍ରାକୃତିକ ବାସସ୍ଥଳୀ ନଷ୍ଟ ହେବା ସହିତ ପରିସଂସ୍ଥା ବିଖଣ୍ଡିତ ହେଉଛି। ଜୈବ ବିବିଧତା ପାଇଁ ଏହା ବିପଦ ସୃଷ୍ଟିର କାରଣ ହେଉଛି। ନିରନ୍ତର ବିକାଶକୁ ସମର୍ଥନ କରୁଥିବା ନିୟମର ପ୍ରଣୟନ, ସଂରକ୍ଷଣ ପାଇଁ ଆବଶ୍ୟକ ପାଣ୍ଠିର ଆବଶ୍ଚନ ଏବଂ ଦକ୍ଷ ସଂରକ୍ଷଣ ପଦକ୍ଷେପକୁ ପ୍ରୋତ୍ସାହନ ପ୍ରଦାନ କରୁଥିବା ନୀତି ଏଥିପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ବିଶ୍ୱରେ ଚିହ୍ନଟ ହୋଇଥିବା 17 ମହାଜୈବ ବିବିଧତା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ। ଭାରତର ବିଭିନ୍ନ ପରିବେଶଗତ ଅବସ୍ଥିତିରେ ଜଙ୍ଗଲ, ତୃଣଭୂମି, ଆର୍ଦ୍ରଭୂମି, ମରୁଭୂମି ଏବଂ ଉପକୂଳ ତଥା ସାମୁଦ୍ରିକ ପରିସଂସ୍ଥା ପରି ପ୍ରାକୃତିକ ବାସସ୍ଥଳୀରେ ବହୁବିଧ ଜାତିର ଉଦ୍ଭିଦ ଏବଂ ଜୀବଜନ୍ତୁ ଉପଲବ୍ଧ ଅଛନ୍ତି। ଏପରିକି ବିଶ୍ୱରେ ଲିପିବଦ୍ଧ ହୋଇଥିବା ଜୀବଜଗତଗୁଡ଼ିକ ମଧ୍ୟରୁ ସ୍ତନ୍ୟପାୟୀ ଜାତିର 8.58%, ପକ୍ଷୀ ଜାତିର 13.66%, ସରୀସୃପ ଜାତିର 7.91%, ଉଭୟଚର ଜାତିର 4.66%, ମତ୍ସ୍ୟ ଜାତିର 11.72%, ଉଦ୍ଭିଦ ଜାତିର 11.8% ଭାରତରେ ରହିଛି। ଅନ୍ୟ ରାଷ୍ଟ୍ରରେ ଏତେ ସଂଖ୍ୟକ ଜୈବ ବିବିଧତା ଉପଲବ୍ଧ ହୁଅନ୍ତି ନାହିଁ। ତେଣୁ ଏହି ବିବିଧତାକୁ ଆମ ଜୀବନ ଏବଂ ପରବର୍ତ୍ତୀ ପିଢ଼ି ପାଇଁ ସଂରକ୍ଷିତ ରଖିବାର ଆବଶ୍ୟକତା ରହିଛି। ଏ ଦିଗରେ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ସେଗୁଡ଼ିକ ମଧ୍ୟରେ ବନ୍ୟଜନ୍ତୁ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ସଂରକ୍ଷିତ ଜୈବମଣ୍ଡଳ, ସାମୁଦ୍ରିକ ସଂରକ୍ଷିତ ଅଞ୍ଚଳ ଆଦି ବିଭିନ୍ନ ବର୍ଗରେ 1500 ଅଧିକ ସଂରକ୍ଷିତ ଅଞ୍ଚଳ ସ୍ଥାପନ ଅନ୍ତର୍ଭୁକ୍ତ। ସମଗ୍ର ବିଶ୍ୱରେ ସ୍ଥଳ ଏବଂ ଜଳଭାଗରେ ବିଭିନ୍ନ ସ୍ତରର ଉଦ୍ଭିଦ, ପ୍ରାଣୀ ଏବଂ କୀଟ

0: ପତଙ୍ଗଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଏହାର ପରିଣାମ ମଣିଷ ଏବଂ ପ୍ରକୃତି ଉଭୟଙ୍କ ପାଇଁ ଭୟଙ୍କର ସାବ୍ୟସ୍ତ ହେବ। ବିଶ୍ୱର ପ୍ରାୟ 8 ନିୟୁତ ପ୍ରଜାତି ମଧ୍ୟରୁ 10 ଲକ୍ଷ ପ୍ରଜାତି ଲୁପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଖାଦ୍ୟ ଏବଂ ମଧୁର ଜଳ ଯୋଗାଣରେ ହ୍ରାସ, ବିପର୍ଯ୍ୟୟ ଏବଂ ବିଭିନ୍ନ ରୋଗରୁ ସୁରକ୍ଷା ସମେତ ମାନବ କଲ୍ୟାଣ ପାଇଁ ଆଧୁନିକ ଇକୋସିଷ୍ଟମ ସୃଷ୍ଟି କରିବା ଦିଗରେ ପ୍ରୟାସ ଯୋଗୁଁ ଏଭଳି ଆଶଙ୍କା ସୃଷ୍ଟି ହେଉଛି। ତେବେ ଏଥିପାଇଁ ସମର୍ପଣ ଭାବ ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଦେଶରେ ପ୍ରକୃତିର ସଂରକ୍ଷଣ ନିମନ୍ତେ ମଧ୍ୟ ଆଇନଗତ ଢାଞ୍ଚା ବେଶ୍ ସୁଦୃଢ଼ ରହିଛି। ସେଗୁଡ଼ିକ ମଧ୍ୟରେ ବନ୍ୟଜନ୍ତୁ ସୁରକ୍ଷା ଆଇନ, ଜଙ୍ଗଲ ସଂରକ୍ଷଣ ଆଇନ, ପରିବେଶ ସୁରକ୍ଷା ଆଇନ ଏବଂ ଜୈବ ବିବିଧତା ଆଇନ ଅନ୍ତର୍ଭୁକ୍ତ। ଏହି ଆଇନଗୁଡ଼ିକର କାର୍ଯ୍ୟକାରିତା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସାମିଲ କରାଯାଇଛି। ଭବିଷ୍ୟତ ପାଇଁ ସମୃଦ୍ଧ ଜୈବ ବିବିଧତାର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ହେଲେ ଆମକୁ ସଚେତନ ହେବାକୁ ପଡ଼ିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବୈଶ୍ୱିକ ପ୍ରଭାବ ପାଇଁ ଆଞ୍ଚଳିକ ସ୍ତରରେ କାର୍ଯ୍ୟ କରିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ଆଶୁତୋଷ ପତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି
2: ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଆମେ ନେଇଛୁ କଥାଚିତ୍ର କ୍ରିମିନାଲ। ଗୀତଟିରେ କଣ୍ଠଦାନ କରିଛନ୍ତି କୁମାର ବାପି ଏବଂ ପାମେଲା ଚୟନ। ନିଜାମଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଦୀପକ କୁମାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆପଣମାନେ ବର୍ତ୍ତମାନ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଶିଳ୍ପୀ ବିଭୁ କିଶୋର ଏବଂ ଶୈଳଭାମା। ନିଜାମଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଅଭିଜିତ ମଜୁମଦାର। କଥାଚିତ୍ର ଆମେ ତ ଟୋକା ଷଣ୍ଢ ମାର୍କା।

ପରବର୍ତ୍ତୀ କଥାଚିତ୍ର ମଥାରେ ଦେଇ ପାଟ ଓଢ଼ଣି। ଗୀତଟିରେ କଣ୍ଠଦାନ କରିଛନ୍ତି କୁମାର ବାପି ଏବଂ ଶୈଳଭାମା। ବସନ୍ତରାଜ ସାମଲଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ବିକାଶ ଶୁକ୍ଲା।

0: ଏହି ଗୀତଟି ସହ ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ ଅଳ୍ପ ସମୟ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରଧାନମନ୍ତ୍ରୀ ଆସନ୍ତାକାଲି 51,000 ଉର୍ଦ୍ଧ ନବନିଯୁକ୍ତଙ୍କୁ ବଣ୍ଟନ କରିବେ ନିଯୁକ୍ତିପତ୍ର। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ କଲେ ମତ ବିନିମୟ। ବାଂଲାଦେଶ ପାକିସ୍ତାନ ସୀମାନ୍ତ ଅଭେଦ୍ୟ ଲକ୍ଷ୍ୟରେ ଆରମ୍ଭ ହେବ ସ୍କାର୍ଟ ସୀମା ପ୍ରକଳ୍ପ। ବରିଷ୍ଠ ନାଗରିକଙ୍କୁ ସହାୟତା ଯୋଗାଇଦେବା ଲାଗି ଜୀବନ ମୋବାଇଲ୍ ଆପ୍ର ଶୁଭାରମ୍ଭ। ଏବଂ ଆଇପିଏଲ୍ କ୍ରିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପଭି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସକାଳେ ଆଭାସୀ ମାଧ୍ୟମରେ ଉନବିଂଶ ରୋଜଗାର ମେଳା କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂସ୍ଥାରେ 51,000 ଉର୍ଦ୍ଧ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଦେଶର 47 ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳା ଆୟୋଜନ କରାଯିବ। ନୂତନ ଭାବେ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନେ ରେଳ ମନ୍ତ୍ରଣାଳୟ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଆଦି ମନ୍ତ୍ରଣାଳୟ ଏବଂ ସରକାରୀ ବିଭାଗରେ ଯୋଗଦେବେ। ନିଯୁକ୍ତି ସୃଷ୍ଟି ଉପରେ ପ୍ରଧାନମନ୍ତ୍ରୀଙ୍କର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ରୋଜଗାର ମେଳା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ। ପୂର୍ବରୁ ଦେଶରେ 18 ରୋଜଗାର ମେଳାର ଆୟୋଜନ କରାଯାଇ ପ୍ରାୟ 12,00,000 ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିବା ଜଣାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସାଇପ୍ରସ୍ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲାଇଡ୍ସଙ୍କ ସହ ଆଜି ନୂଆଦିଲ୍ଲୀଠାରେ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ଆର୍ଥିକ ସଂଯୋଗୀକରଣ, ପ୍ରଯୁକ୍ତି ବିଦ୍ୟା ଏବଂ ନବସୃଜନ, ଜାତୀୟ ଶିକ୍ଷା, ସଂସ୍କୃତି ଏବଂ ଭାରତ ୟୁରୋପୀୟ ସଂଘ ସହଭାଗିତା ଆଦି ବିଷୟରେ ଆଲୋଚନା ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ସିବି ଜର୍ଜ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଉଭୟ ନେତା ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ମଧ୍ୟ ସେମାନଙ୍କର ମତ ବିନିମୟ କରିଥିଲେ। ସେ କହିଛନ୍ତି ସାଇପ୍ରସ୍ ପକ୍ଷରୁ ମୁମ୍ବାଇଠାରେ ବାଣିଜ୍ୟ କାର୍ଯ୍ୟାଳୟ ଖୋଲାଯିବା ସମ୍ପର୍କରେ ଘୋଷଣା କରାଯାଇଛି। ସାଇପ୍ରସ୍ଠାରେ ଭାରତୀୟ ହିନ୍ଦୀ ଚଳଚ୍ଚିତ୍ରର ସୁଟିଂ ନେଇ ହୋଇଥିବା ଏକ କାର୍ଯ୍ୟକ୍ରମରେ ସାଇପ୍ରସ୍ ରାଷ୍ଟ୍ରପତି ଯୋଗ ଦେଇଥିଲେ। ମୁମ୍ବାଇର ତାଜ୍ ପ୍ୟାଲେସ୍ ହୋଟେଲ୍ଠାରେ 26/11 ଆତଙ୍କବାଦୀ ଆକ୍ରମଣ ଘଟଣାର ସ୍କାରକୀ ସ୍ଥଳରେ ସାଇପ୍ରସ୍ ରାଷ୍ଟ୍ରପତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶ୍ରୀ ଜର୍ଜ କହିଛନ୍ତି ସାଇପ୍ରସ୍ ଭାରତକୁ ସୀମାପାର ଆତଙ୍କବାଦ ବିରୋଧରେ ସଂଗ୍ରାମ ଲାଗି ନିରନ୍ତର ସହାୟତା କରୁଛି। ଆସନ୍ତା ବର୍ଷଠାରୁ ସାଇପ୍ରସ୍ରେ ୟୁପିଏ କାର୍ଯ୍ୟକାରୀ କରିବ ବୋଲି ଶ୍ରୀ ଜର୍ଜ କହିଛନ୍ତି। କେନ୍ଦ୍ର ସରକାର ବାଂଲାଦେଶ ଏବଂ ପାକିସ୍ତାନର ସମଗ୍ର ସୀମାନ୍ତକୁ ଅବୈଧ କରିବା ଲକ୍ଷ୍ୟରେ ସ୍କାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ। ନୂଆଦିଲ୍ଲୀଠାରେ ଆଜି ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ଅଳଙ୍କରଣ ସମାରୋହ ଏବଂ ରୁସ୍ତମ୍ଜୀ ସ୍କାରକୀ ବକ୍ତୃତା ସମାରୋହରେ ଯୋଗଦେଇ ଶ୍ରୀ ଶାହା କହିଛନ୍ତି ଆସନ୍ତା ବର୍ଷ ମଧ୍ୟରେ ସୀମା ସୁରକ୍ଷାକୁ କଡ଼ାକଡ଼ି କରିବା ଲାଗି କାର୍ଯ୍ୟ ଆଗେଇ ଚାଲିଛି। ସ୍କାର୍ଟ ସୀମା ପ୍ରକଳ୍ପ ଅଧୀନରେ ବିଭିନ୍ନ ପ୍ରଯୁକ୍ତିବିଦ୍ୟା ବିନିଯୋଗରେ ସୀମା ସୁରକ୍ଷା କାର୍ଯ୍ୟ ହାତକୁ ନିଆଯାଇଛି। ଶ୍ରୀ ଶାହା କହିଛନ୍ତି ସ୍କାର୍ଟ ସୀମା ପ୍ରକଳ୍ପରେ ଦେଶର ସୀମାକୁ ଡ୍ରୋନ୍, ରାଡର୍, ଅତ୍ୟାଧୁନିକ କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ବିନିଯୋଗ କରାଯାଇ ସୁରକ୍ଷିତ ରଖାଯିବ। ଶ୍ରୀ ଶାହା କହିଛନ୍ତି ଏହି ପଦକ୍ଷେପ ଆରମ୍ଭ ହେବା ଦ୍ୱାରା ସୀମା ସୁରକ୍ଷା ବାହିନୀ ଯବାନମାନଙ୍କ କାର୍ଯ୍ୟ ଉଲ୍ଲେଖନୀୟ ଭାବେ ସହଜ ଏବଂ ସଶକ୍ତ ହୋଇପାରିବ। ଭାରତ ନିଶ୍ଚିତ ରୂପେ ସାଇବର ଆତଙ୍କ, ଯୁଦ୍ଧ ଏବଂ ଡ୍ରୋନ୍ ଭିତ୍ତିକ ଆହ୍ୱାନର ମୁକାବିଲା ନିମନ୍ତେ ନୂତନ ପ୍ରଯୁକ୍ତିବିଦ୍ୟା ଆପଣାଇବ ବୋଲି ଶ୍ରୀ ଶାହା କହିଛନ୍ତି।
2: ଆନେ ୱାଲେ ଏକ ସାଲ କେ ଅନ୍ଦର ହି ସ୍ମାର୍ଟ ବର୍ଡର କନ୍ସେପ୍ଟ କେ ସାଥ ସୀମା ସୁରକ୍ଷା ବଲ୍କି सुरक्षा में सभी प्रकार की तकनीक को लैस कर एक अवैध बॉर्डर की हम सुरक्षा की ग्रिड बनाने का काम आगे बढ़ रहा है और बहुत कम समय में गृह मंत्रालय ड्रोन रडार आधुनिक कैमराज और बाकी सारी तकनीक के साथ एक स्मार्ट बॉर्डर के प्रोजेक्ट को लेकर देश के सामने आएगा।
1: स्वराष्ट्र मंत्री कहते प्रधानमंत्री नरेंद्र मोदी।

ନେତୃତ୍ୱ କ୍ରମେ କେନ୍ଦ୍ର ସରକାର କେବଳ ଅନୁପ୍ରବେଶକୁ ରୋକି ନାହାନ୍ତି ବରଂ ପ୍ରତିଟି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହ ଦେଶରୁ ତଡ଼ି ଦେଇଛନ୍ତି। ତ୍ରିପୁରା ଆସାମ ଏବଂ ପଶ୍ଚିମବଙ୍ଗ ସରକାର ସମ୍ପ୍ରତି କେନ୍ଦ୍ର ସରକାରଙ୍କ ନୀତି ନିୟମକୁ କାର୍ଯ୍ୟକାରୀ କରୁଛନ୍ତି ଏବଂ ବେଆଇନ ଅନୁପ୍ରବେଶକାରୀଙ୍କୁ ବିରୋଧ କରୁଥିବା ସେ କହିଛନ୍ତି। ଅନୁପ୍ରବେଶକାରୀଙ୍କୁ ବନ୍ଦ କରିବାର ଏବେ ପ୍ରକୃଷ୍ଟ ସମୟ ଆସିଛି ବୋଲି ଶ୍ରୀ ଶାହା କହିଛନ୍ତି। କେନ୍ଦ୍ର ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଯୋଗୁଁ ପାଞ୍ଚ ଦଶନ୍ଧି ଧରି ଚାଲିଥିବା ନକ୍ସଲ ସମସ୍ୟା ଏବେ ଭାରତରୁ ଦୂରୀଭୂତ ହୋଇପାରିଛି ବୋଲି ସେ କହିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଉତ୍ତରଖାତା ନକଲ ପାଇବା ଲାଗି ଶେଷ ତାରିଖ ଚଳିତ ମାସ 24 ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଉତ୍ତରଖାତାର ନକଲ ପାଇବାର ଶେଷ ତାରିଖ ଆସନ୍ତାକାଲି ଧାର୍ଯ୍ୟ କରାଯାଇଥିଲା। ଗତ କିଛିଦିନ ଧରି ସିବିଏସ୍ଇର ୱେବ୍ସାଇଟ୍ରେ ଅହେତୁକ ଭିଡ଼ ଯୋଗୁଁ ସୃଷ୍ଟି ହେଉଥିବା ପରିସ୍ଥିତିକୁ ସୁଧାରିବା ନିମନ୍ତେ ଏପରି ନିଷ୍ପଭି ନିଆଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଛାତ୍ରଛାତ୍ରୀମାନେ ଉତ୍ତରଖାତାର ନକଲ ମିଳିବା ପରେ ପୁନଃ ମୂଲ୍ୟାଙ୍କନ ପାଇଁ ନିମନ୍ତେ ଆବେଦନ କରିବା ଲାଗି ଦୁଇଦିନ ସମୟ ପାଇପାରିବେ। ଦେଶର ବରିଷ୍ଠ ନାଗରିକମାନଙ୍କୁ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଜୀବନ ନାମକ ଏକ ମୋବାଇଲ୍ ଆପ୍ର ଶୁଭାରମ୍ଭ କରାଯାଇଛି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ନୂଆଦିଲ୍ଲୀଠାରେ ଏହି ଆପ୍ର ଶୁଭାରମ୍ଭ କରିଛନ୍ତି। ଜୀବନ ଆପ୍ରେ ବରିଷ୍ଠ ନାଗରିକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଜନମଙ୍ଗଳ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା, ଜରୁରୀକାଳୀନ ସହାୟତା ଏବଂ ବରିଷ୍ଠ ନାଗରିକମାନଙ୍କ ଘର ସମ୍ପର୍କିତ ସମସ୍ତ ବିବରଣୀ ଉପଲବ୍ଧ ହେବ। ଏଥିରେ ବରିଷ୍ଠ ନାଗରିକମାନେ ଯେପରି ସହଜରେ ଏହି ଆପ୍ ବ୍ୟବହାର କରିପାରିବେ ସେଥିପାଇଁ ଧ୍ୟାନ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ମଧ୍ୟ ସତାୟୁ ନାମକ ଡ୍ୟାସ୍ବୋର୍ଡର ଶୁଭାରମ୍ଭ କରିଛନ୍ତି। ଦେଶର ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ ଆଭା ସହିତ 100 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଯୋଗ କରାଯାଇ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନରେ ନୂତନ ରେକର୍ଡ ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଗତବର୍ଷ ଫେବୃୟାରୀରେ ଏହି ସଂଖ୍ୟା 50 କୋଟି ଥିବାବେଳେ ଏବେ ଏହା 100 କୋଟିରୁ ଉର୍ଦ୍ଧ୍ୱ ଅତିକ୍ରମ କରିଛି। ପ୍ରତି 2-3 ମାସ ମଧ୍ୟରେ ପାଖାପାଖି 10 କୋଟି ସ୍ୱାସ୍ଥ୍ୟ ତଥ୍ୟକୁ ଏହି ଆଭା ପୋର୍ଟାଲରେ ସଂଯୋଗୀକରଣ କରାଯାଇପାରିଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଉତ୍ତରପ୍ରଦେଶରେ ସର୍ବାଧିକ 15 କୋଟିରୁ ଉର୍ଦ୍ଧ୍ୱ ଆଭା ସଂଯୋଗୀକୃତ ସ୍ୱାସ୍ଥ୍ୟ ତଥ୍ୟ ରହିଥିବାବେଳେ ଆନ୍ଧ୍ରପ୍ରଦେଶରେ ପାଖାପାଖି 12 କୋଟି ସ୍ୱାସ୍ଥ୍ୟ ତଥ୍ୟ ରହିଛି। ଦେଶର ଅଧିକାଂଶ ଭାଗରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି କାରଣରୁ ଗତ 4 ଦିନ ମଧ୍ୟରେ ବିଦ୍ୟୁତ୍ ଚାହିଦା ଅତ୍ୟଧିକ ବୃଦ୍ଧି ପାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଦିନରେ ବିଦ୍ୟୁତ୍ ଚାହିଦା ସର୍ବାଧିକ 270.82 ଗିଗାୱାଟ୍ରେ ପହଞ୍ଚିଥିଲା, ଯାହାକି ପୂର୍ବ ରେକର୍ଡ ଅତିକ୍ରମ କରିଛି। ସେହିପରି ବିଦ୍ୟୁତ୍ ଚାହିଦା ସୋମବାର 257 ଗିଗାୱାଟ୍, ମଙ୍ଗଳବାର 260 ଗିଗାୱାଟ୍ ଏବଂ ବୁଧବାର 265 ଗିଗାୱାଟ୍ ରହିଥିଲା। ମନ୍ତ୍ରଣାଳୟ ପକ୍ଷରୁ ବିଦ୍ୟୁତ୍ ଯୋଗାଣର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନାଗରିକମାନେ ବିଦ୍ୟୁତ୍କୁ ଠିକ୍ ରୂପେ ବିନିଯୋଗ କରିବା ଲାଗି କୁହାଯାଇଛି। ଦୁଇଜଣ ଭାରତୀୟ ପର୍ବତାରୋହୀ ଅରୁଣ କୁମାର ତିୱାରୀ ଏବଂ ସନ୍ଦୀପ ଆରେ ଏଭରେଷ୍ଟ ପର୍ବତ ଶୃଙ୍ଗରୁ ଅବରୋହଣ କରୁଥିବାବେଳେ ପ୍ରାଣ ହରାଇଛନ୍ତି। ନେପାଳର ପର୍ଯ୍ୟଟନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଶ୍ୱର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭରେଷ୍ଟରେ ଗତକାଲି ଏହି ଦୁଇଜଣ ପହଞ୍ଚିଥିଲେ ଏବଂ ଆଜି ଶୃଙ୍ଗରୁ ଅବରୋହଣ କରିବା ସମୟରେ ଅସୁସ୍ଥତା ଅନୁଭବ କରିବା ପରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଏହା ହେଉଛି ଚଳିତ ଋତୁରେ ଏଭରେଷ୍ଟ ଶୃଙ୍ଗରେ ଚତୁର୍ଥ ମୃତ୍ୟୁ। ପୂର୍ବରୁ ନେପାଳର 3 ଜଣ ପର୍ବତାରୋହୀଙ୍କର ମୃତ୍ୟୁ ଘଟିଥିଲା। ଆଫଗାନିସ୍ତାନର କାନ୍ଧାର, ହେରାଟ, ଘୋର ଏବଂ ତାଖାର ପ୍ରଦେଶରେ ଗତକାଲି ରାତିରେ ପ୍ରବଳ ବର୍ଷା ଓ ପବନରେ 6 ଜଣଙ୍କର ମୃତ୍ୟୁ ହେବା ସହ 11 ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବର୍ଷା ପବନ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେବା ସହ ବଡ଼ ବଡ଼ ଗଛ, ସୋଲାର ପ୍ୟାନେଲ ଆଦି ଭାଙ୍ଗିରୁଜି ଯାଇଛି ଏବଂ କେତେକ ଘର ମଧ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି। ଆଫଗାନିସ୍ତାନରେ ମାର୍ଚ୍ଚ 26 ତାରିଖ ପରଠାରୁ 250 ଜଣଙ୍କ ମୃତ୍ୟୁ ହେବା ସହ 344 ଜଣ ଆହତ ହୋଇଛନ୍ତି ଏବଂ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ 70,000 ପରିବାର ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଭାରତ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ଏବଂ ନରୱେର ଜିଓ ଟେକ୍ନିକାଲ ଇନ୍ଷ୍ଟିଚ୍ୟୁଟ୍ ଏନ୍ଜିଆଇ ମଧ୍ୟରେ ଟନେଲ ଇଞ୍ଜିନିୟରିଂ କ୍ଷମତା ଗଠନ ନେଇ ବୁଝାମଣା ସ୍ୱାକ୍ଷରିତ ହୋଇଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଭାରତର ଜାତୀୟ ରାଜପଥଗୁଡ଼ିକୁ ବିଶ୍ୱସ୍ତରୀୟ କରିବା ଲାଗି ଏନ୍ଏଚ୍ଏଆଇର ପ୍ରତିବଦ୍ଧତା ସ୍ୱରୂପ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି। ଦୁଇପକ୍ଷ ମଧ୍ୟରେ ବୁଝାମଣା ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ଲାଗି ବିଭିନ୍ନ ଗବେଷଣା ଏବଂ ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ବୁଝାମଣା 5 ବର୍ଷ ଲାଗି କାର୍ଯ୍ୟକାରୀ କରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତ ଏବଂ ନରୱେ ମଧ୍ୟରେ ଭିତ୍ତିଭୂମି ବିକାଶ, ପ୍ରଯୁକ୍ତିବିଦ୍ୟା ବିନିମୟ ଏବଂ ଦୀର୍ଘସ୍ଥାୟୀ ଇଞ୍ଜିନିୟରିଂ କାର୍ଯ୍ୟ

0: ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରାଯାଇପାରିଛି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି ସନ୍ରାଇଜର୍ସ ହାଇଦ୍ରାବାଦ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ବଣ୍ଟନ କରିବେ ନିଯୁକ୍ତିପତ୍ର। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ କଲେ ମତ ବିନିମୟ। ବାଂଲାଦେଶ ପାକିସ୍ତାନ ସୀମାନ୍ତ ଅବୈଧ ଲକ୍ଷ୍ୟରେ ଆରମ୍ଭ ହେବ ସ୍କାର୍ଟ ସୀମା ପ୍ରକଳ୍ପ। ବରିଷ୍ଠ ନାଗରିକଙ୍କୁ ସହାୟତା ଯୋଗାଇଦେବା ଲାଗି ଜୀବନ ମୋବାଇଲ୍ ଆପ୍ର ଶୁଭାରମ୍ଭ। ଏବଂ ଆଇପିଏଲ୍ କ୍ରିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପଭି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ଭାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ବରଗଡ଼ ସହର ଦେଇ ଯାଇଥିବା ବରଗଡ଼ ଭେଡେନ୍ କେନାଲର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି। ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶ୍ୱନୀ କୁମାର ଷଡ଼ଙ୍ଗୀ ପ୍ରାୟ 50 କୋଟି ଟଙ୍କା ବ୍ୟୟ ଅଟକଳରେ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ନିର୍ମାଣ କାମର ଶୁଭ ଦେଇଛନ୍ତି। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମ ବରଗଡ଼ ଘରୋଇ ବସ୍ଷ୍ଟାଣ୍ଡ ନିକଟରୁ ଆରମ୍ଭ ହୋଇଥିବା ବେଳେ 2 ବର୍ଷ ମଧ୍ୟରେ ଶେଷ କରିବାର ଯୋଜନା ରହିଛି। ଏ ସମ୍ପର୍କରେ ଏସ୍ଡିଓ ରାଜକୁମାର ମିଶ୍ର କହିଛନ୍ତି,
2: ଆମର ବରଗଡ଼ରେ ବହୁତ ଦିନରୁ ଗୋଟେ ଆଶା ଥିଲା ଯେ ଗୋଟେ ବସ୍ କଣ୍ଡିଟ୍ କରାଯିବ ବୋଲି, ଯେଉଁଟାକି ମାନନୀୟ ମୁଖ୍ୟମନ୍ତ୍ରୀ ଆମର ଧନୁଯାତ୍ରାରେ ତାକୁ ଡିକ୍ଲେୟାର କରିଥିଲେ ଏବଂ ତା ପାଇଁ ବୋଲି ସେ 108 କୋଟି ଟଙ୍କାର ଗୋଟେ ଡିପିଆର୍ ମଧ୍ୟ ତିଆରି ହୋଇଥିଲା, ଯେଉଁଟାକି 3,561 ରୁ 5,473 ମିଟର ପର୍ଯ୍ୟନ୍ତ ହେବାର ଲକ୍ଷ୍ୟ ଥିଲା। ସେଥିରୁ ପ୍ରଥମ ପର୍ଯ୍ୟାୟରେ 4,145 ମିଟରରୁ 5,140 ମିଟର ପର୍ଯ୍ୟନ୍ତ 974 ମିଟରର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ତାହା ପାଇଁ ମାନ୍ୟବର ଏମ୍ଏଲ୍ଏ ଭିତ୍ତିପ୍ରସ୍ତର ମଧ୍ୟ ଦେଇଛନ୍ତି କରିଛନ୍ତି ଏବଂ ଏହାର ଏଷ୍ଟିମେଟେଡ୍ କଷ୍ଟ ପାଖାପାଖି 49.91 କୋଟି ଟଙ୍କା ରହିଅଛି। ଏହି ପ୍ରକଳ୍ପ ହେବା ଦ୍ୱାରା ବହୁତ ଗୁଡ଼ିଏ ଉପକାର ଆମେ ପାଇବା, ଯେମିତିକି କେନାଲଟି ଆବର୍ଜନା ମୁକ୍ତ ହୋଇଯିବ, ଯେଉଁଟାକି ବର୍ତ୍ତମାନ କହୁଛନ୍ତି ସବୁ ପ୍ରକାର ଡେବ୍ରିଜ ଯାଇକି ସେ କେନାଲରେ ପକାଉଛନ୍ତି, ଯେଉଁଟାକି ବହୁତ ପ୍ରକାର ପ୍ରୋବ୍ଲେମ କ୍ରିଏଟ୍ କରୁଛି ପାଣି ଯିବାରେ, ସେଇଟା ମୁକ୍ତ ହେବ। ଟ୍ରାଫିକ୍ ମଧ୍ୟ ନିୟନ୍ତ୍ରଣ ହେବ ଏବଂ ସେ ତା ଉପରେ ଆମେ ପାର୍କିଂ ଫାର୍କିଂ ସୁବିଧା ବି ଆମେ ରଖିବୁ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ସବୁ ପ୍ରକାର ପଦକ୍ଷେପ ନିଆଯାଇଅଛି।
1: ରାଜ୍ୟର ଶିକ୍ଷା ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି। ବରଗଡ଼ ଜିଲ୍ଲାର କେତେକ ବିଦ୍ୟାଳୟରେ ଏହି ଯୋଜନାରେ ଭିତ୍ତିଭୂମି ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ଉନ୍ନତମାନର ଶ୍ରେଣୀକକ୍ଷ, ଛାତ୍ରାବାସ, ଖେଳପଡ଼ିଆ ଆଦି ନିର୍ମାଣ କରାଯିବ ବୋଲି ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୋଇ ସୂଚନା ଦେଇଛନ୍ତି।
3: ଆମର ବରଗଡ଼ ଜିଲ୍ଲାରେ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ସରକାରଙ୍କ ଯୋଜନା ରହିଛି। ଯେଉଁ ଯୋଜନାରେ କି ପ୍ରଥମ ପର୍ଯ୍ୟାୟରେ 2ଟି ଆମର ପାଇକମାଲ ବ୍ଲକ ବାଦିକଣ୍ଠା ଉଚ୍ଚ ବିଦ୍ୟାଳୟ ଏବଂ ଝାରବନ୍ଦ ବ୍ଲକର ବିଳାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଆମର ଅତାରା ବ୍ଲକରେ ଲସ୍ତଲା ଉଚ୍ଚ ବିଦ୍ୟାଳୟ, ଆମର ଗରିଆ ଟିକରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଟାପସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭେଡ଼ାନ ବ୍ଲକରେ ଶିଆଲଖଣ୍ଡତା ଉଚ୍ଚ ବିଦ୍ୟାଳୟ ଏବଂ ପଦ୍ମପୁର ବ୍ଲକରେ ଡଙ୍ଗାଘାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଘାସପାଲ ବ୍ଲକରେ ଜାମୁଟପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ କୁଣ୍ଡାଖାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମର ଗୋଦାବିଷ୍ଣୁ ଆଶ୍ର ପ୍ରାଥମିକ ବିଦ୍ୟାଳୟ କରିବା ପାଇଁ ଯୋଜନା କରାଯାଇଛି, ସରକାରଙ୍କ ଦ୍ୱାରା ଅନୁମତ ହୋଇଛନ୍ତି। ଏବଂ ଏହି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହେବା ପାଇଁ ଯେଉଁ ଯୋଜନା ରହିଛି ସରକାରଙ୍କର, ସେଠାରେ ଗ୍ରାମାଞ୍ଚଳର ଗରିବ ଛାତ୍ରଛାତ୍ରୀ ତଥା ମେଧାବୀ ଛାତ୍ରଛାତ୍ରୀମାନେ କିଭଳି ଭାବରେ ପଞ୍ଚାୟତ ସ୍ତରରେ ପାଠ ପଢ଼ିବେ ଏବଂ ସେମାନଙ୍କ ପ୍ରତ୍ୟେକ ସୁବିଧା ଖେଳ କଷ୍ଟ ଆରମ୍ଭ କରି ଶିକ୍ଷା ପ୍ରତି ଧ୍ୟାନ ଦିଆଯାଇଛି। ରାଜ୍ୟ ସରକାରଙ୍କ ଏହି ଯେଉଁ କାର୍ଯ୍ୟକ୍ରମ ରହିଛି ସେଥିରେ ଆମର ଜଣେ NBCC ଏଜେନ୍ସି ସେ କାମ ହାତକୁ ନେଇଛି ଏବଂ ତା'ର ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଲାଣି ଏବଂ ଉଭୟ ପର୍ଯ୍ୟାୟକୁ କିଭଳି ଭାବରେ ଜିଲ୍ଲାରେ ଏକାଥରେ କରାଯିବ ସେଥିପାଇଁ ଚେଷ୍ଟା କରାଯାଇଛି। ଏବଂ ସରକାରଙ୍କ ଯୋଜନା ରହିଛି ଯେ ପ୍ରତ୍ୟେକ ପଞ୍ଚାୟତରେ ଏହି ବିଦ୍ୟାଳୟଗୁଡ଼ିକ ପ୍ରତିଷ୍ଠା କରାଯିବ। ପ୍ରଥମ ପର୍ଯ୍ୟାୟରେ ଯେଉଁ 2ଟି ନିଆଯାଇଛି ଆମର ପାଇକମାଲ ବ୍ଲକ ଏବଂ ଝାରବନ୍ଦ ବ୍ଲକରେ, ତା ସହିତ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ 7ଟି ଟୋଟାଲ 9ଟି ବିଦ୍ୟାଳୟ ନିଆଯାଇଛି।
1: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ସପ୍ତମ ଶ୍ରେଣୀର ଓଡ଼ିଆ ପାଠ୍ୟ ପୁସ୍ତକ ସୁମନ୍ନ ଷଷ୍ଠ ଅଧ୍ୟାୟରେ ଘେନ୍ସର ମହାନ ସ୍ୱାଧୀନ

0: ସଂଗ୍ରାମୀ ମାଧ ସିଂହଙ୍କ ଜୀବନୀ ସମ୍ପର୍କରେ ଏକ ଲେଖାରେ ଥିବା କେତେକ ତଥ୍ୟଗତ ଏବଂ ମୁଦ୍ରଣଗତ ତ୍ରୁଟିକୁ ସଂଶୋଧନ କରି ସଠିକ୍ ତଥ୍ୟ ପିଲାଙ୍କୁ ପଢ଼ାଇବା ପାଇଁ ରାଜ୍ୟର ସମସ୍ତ ଶିକ୍ଷକ ଜିଲ୍ଲା ଶିକ୍ଷା ଅଧିକାରୀ ବ୍ଲକ ଶିକ୍ଷା ଅଧିକାରୀ ଓ ସମ୍ବନ୍ଧିତ ଅଧିକାରୀଙ୍କୁ ଶିକ୍ଷା ଶିକ୍ଷକ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କାର ଭାରତୀ ପକ୍ଷରୁ ବରଗଡ଼ର ଯଦୁମଣି ପ୍ରଧାନ ପ୍ରେକ୍ଷାଳୟରେ ଚଳିତ ମାସ 11 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକରଞ୍ଜନୀ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ସନ୍ଧ୍ୟାରେ ରାଜ୍ୟର ସାଂସ୍କୃତିକ ଦଳଗୁଡ଼ିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ରାଜ୍ୟର ସର୍ବାଧିକ ଧାନ ଉତ୍ପାଦନ ହେଉଥିବା ବରଗଡ଼ ଜିଲ୍ଲାର ଅତାବିରା, ବରଗଡ଼ ଓ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ 183 ମଣ୍ଡିରେ ଚଳିତ ମାସ 11 ତାରିଖରୁ ରବିଧାନ ସଂଗ୍ରହ ଆରମ୍ଭ ହୋଇଛି। ଯୋଗାଣ ବିଭାଗ ପକ୍ଷରୁ 53 ପ୍ରାଥମିକ କୃଷି ସେବା ସମବାୟ ଜରିଆରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯାଉଛି। ଜିଲ୍ଲାରେ 1 ଲକ୍ଷରୁ ଅଧିକ ଚାଷୀଙ୍କ ନାମ ପଞ୍ଜୀକରଣ ହୋଇଛି ଏବଂ ସେମାନଙ୍କୁ ଟୋକନ ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
2: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
3: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
2: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
3: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
2: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
3: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟେ ଜିଭ ପଦାକୁ ବାହାରି ଆସେ।
2: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
3: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333ରେ ଯୋଗାଯୋଗ କରନ୍ତୁ।
2: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
1: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ରମେଶ ସାହୁ ଏବଂ ସ୍ୱାଗତିକା ପାଣିଗ୍ରାହୀ।

0: ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।
1: ଭାଇନା ଜୁହାର ଜୁହାର
2: ଜୁହାର ଜୁହାର। ଆବା କଣ ମୋଟ ମୋଟ ଧରି ପଳାଇଲ ପରା,
1: ଦେଖ କେତେ ସୁନ୍ଦର ଦୁଶୁଛି ନା।
2: ନାଇଁ ସୁନ୍ଦର ଆକା ଦୁଶୁଛି ଯେ, ଦେଖିଲେ ତ ସର୍ଦା, ମାତ୍ର କିସ କରିବା, ଉପରୁ ସୁନ୍ଦର ଦୁଶିଲେ କିସ ହବ, ଭିତରେ ମାତ୍ର ପଇସା ଦେଇଦବ କିଣିଦବ, ଇଆଡେ ଦେଖିଲା ଆଡେ ସେମାନେ ଖଟା ପଡିଗଲା ବୋଲେ ମୁହଁଟା ଆମ୍ବିଳି ଦେବା କଥା
1: ଯେ। ହଇ ଏଇଟା କିସଟା କୁହ ତ।
2: ହଇ ଏଇଟା ତମ ବାଡିରୁ କାଢିଥିବ, ମୁଁ ଜାଣିଛି
1: ଆମର ବାଡିର ଆମ୍ବ ଯେ। ଟିକେ ଚାଖ ପରା କେମିତି ଲାଗୁଛି ଦେଖିବ।
2: ନାଇଁ ଚାଖ ବୋଲେ ତମେ ଏବେ କହିଲ ବୋଲି ଘରଟା ଠିକ, ମାତ୍ର ଆଜିକାଲି ଯୁଆଡେ ଦେଖିବ ନାଇଁ କି ସବୁ କୁପା କୁପା ବିକ୍ରି ହଉଛି, ଯିଏ ପାଇଲା ସିଏ ବାବୁ।

0: ଏଇଠି ମୁଇଁ ଶସ୍ତାରେ ଦେବି, ସେ ବୋଲିବ ମୁଇଁ ଦେବି ଗଣ୍ଡେ ହବ ବୋଲିବ, କିଏ ବୋଲିବ 2 କେଜି ଅଧା ଦେବି ବୋଲିବ, ଟଣାଟଣା। ଆଜିକାଲି ଦେଖୁନ ଆଉ କୁଆଡେ ରାସ୍ତାଘାଟ ମାନୁଛନ୍ତି କି, ସବୁ ତ ଖାଲି ପନିପରିବା ଛାଡି ଦେଇକିରି ଖାଲି ଏ ଆମ୍ବ ଏକା ଚାଲିଛି,
1: ଆମ୍ବ ଆଡେ ତ ଧାଇଁଛନ୍ତି, ଭାତ ସହିତ ଆମ୍ବ ଟିକେ ହେଇଗଲେ ହେଇଯାଉଛି। ଆଜିକାଲି ତ ଖାଇବାକୁ କିଛି ଭଲ ଲାଗୁ ନାହିଁ ତୁଣ ହରିକା।
0: ନା ଏଇଟା ସତ କଥା ଯେ, ଏଇଟା ତମ ବାରିଟା ଆଣିଛ, ମାତ୍ର ଏଇଟା ମୋ ପାଇଁ ଏକା ନା ଆହୁରି କାହା ପାଇଁ?
1: ତୁମ ପାଇଁ କା ଭାଇ ନା।
0: ଆଇଲେ ଖୁସି ଏକା ଲାଗିଲା, ମାତ୍ର ଦେଖିବାକୁ ତ ସୁନ୍ଦର, ଭିତରେ ମାତ୍ର ମିଠା ଲାଗିଲା, ଆଉ ଟିକେ ସୁନ୍ଦର ଲାଗିବ। ହେଲେ ଭଉଣୀ ବୁଝିଲ କି ନାହିଁ, ଆଜିକାଲି କି ସବୁ ଇଲେ ଯୋଉ ଆମ୍ବ

0: ଆପଣ ନାହାନ୍ତି
1: ନାଇଁ
0: ନାଇଁ ମୋର ବେପାର କେମିତି ହେଇଯାଉ ବୁଝିପାରିଲ କି
1: ନାଇଁ
0: ଆଣିବେ ନାଇଁ କିଣିବା ପାଇଁ ଲୋକ ଯୋଉ କୁପା ହେବେ ସେଠି ସେଟା ପାଇଁ ରାସ୍ତା ସାନ ହେଇଯାଉଛି ଗାଡି ଗୁଡା ଗଲାଆଡୁ କିଏ କାହାକୁ କେତେବେଳେ ଦେ ଚପେଇ ଦେ ବୋଲା ଆଡୁ ସରିଗଲା କେତେ ଘଟଣା ମାନେ ଦେଖୁଛନ୍ତି ନି ଟ୍ରକ ମାନେ ଚାପି ଦଉଛନ୍ତି ରାସ୍ତା କଡେ ଥିବା ଲୋକ ହେଲେ ଆଜିକାଲି କି ସବୁ ବୋଲେ ଆଉ ଇଏ ଟ୍ରାଫିକ ନିୟମ ମାନିବାଟା ମିଶା ଭୁଲି ଗଲେଣି ଆମର କ୍ଷେତ୍ର ହିରୋପଣିଆ ବାବୁ ମାନେ ଅଛନ୍ତି ସମାନ ହେଲମେଟ ମିଶା ପିନ୍ଧିବେ ନା ଗାଡି ଗୋଟେ ଗୋଟେ ଧରିଦେଇଥିବେ ଏମିତି ସ୍ପିଡ୍ରେ ଚଲେଇବେ ଯେ ଆଗରେ କିଏ ଛିଡା ହେଇଛି କି ଆଉଛି କି ଯାଉଛି ଆଉ ଦେଖା ଦେଖି
1: ନାହିଁ
0: ସେଟା ପାଇଁ ଆମେ ଆମର ବୈଠକରେ ଟିକେ ନିବେଦନ କରିଦବା ଭାଇମାନଙ୍କୁ ଟିକେ ଟ୍ରାଫିକ ନିୟମ ମାନ ବାବୁ ଗାଡିକୁ ଟିକେ ଧୀରେ ଚଲାଓ କାରଣ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ନିହାତି ଆବଶ୍ୟକତା ସେଟା ନାହିଁ ଯେ ବେଗି ପହଞ୍ଚିଗଲେ ମୋର କାମ ମତେ ଲକ୍ଷେ ଟଙ୍କା ମିଳିଯିବ
1: ସେମିତି ନାହିଁ
0: ଆମେ ସମୟକୁ ଧରିକି ଗତି କରିବା ଆମ ପଛରେ ମତେ ପରିବାର ଅଛି ବାପା ମା ଅଛନ୍ତି ସମସ୍ତେ ଅଛନ୍ତି ଗାଡିକୁ ଆମେ ଚଲେଇବା ଆମକୁ ଗାଡି ଚଲେଇଲେ ହବ ନାହିଁ
1: ଧୀରେ ଧୀରେ ଆସ୍ତେ ଆସ୍ତେ ଚଲେଇବା ଉଚିତ
0: ହେଲେ କି ସବୁ ଆଜିକାଲି ଏ ଯେ ଖରା ପାଗ ଯେମିତି ହେଲାଣି ଆମେ ଦିନ ବେଳେ ଘରୁ ନ ବାହାରିଲେ ହେଲା କାହିଁକି ବୋଲି ଏଗାରଟା ପରେ ଯିବା ଆସିବା ବନ୍ଦ କରିଦେବା
1: ବନ୍ଦ କରିବାର ଅଛି
0: ତାପରେ ଚାରିଟା ଅଧେ ପରେ ଘରୁ ବାହାରିଲେ ଯାଇକିରି ଆଜିର ଏ ଯେ ପାଗ ଯେମିତି ଦେଉଛି ଖରା ସେଟା ପାଇଁ ଆମେ ବର୍ତ୍ତି ପାରିବା ବୁଝିଲ କି ନାହିଁ
1: ସନ୍ଧ୍ୟା ସାତଟା ହେଲେ ପର୍ଯ୍ୟନ୍ତ ଆହୁରି ଖରା ଆଗା ଥାଉଛି
0: ହଇ ସେଟା ତ ଆଜିକାଲି ବୋଲେ ଏଇ ଗରମ କରେ ଗାଡି ଚଲେଇ ଦେବାର ଏକ୍ସିଡେଣ୍ଟ ହେଇଗଲେ ବଡ ଜାଟି
1: ଜବର ଗରମ ଭାଇ ନା ଏ ବର୍ଷ ହେଲାଣି
0: ଶୁଣ ଏ ଯୋଉ ଗରମ ଏବେ ଯେମିତି କଥା କହିଲ ଆଜିକାଲି ଏ ଗରମ ଭିତରେ ଆମର ଟିକେ ଝଡ ତୋଫାନ ମିଶା ହେଇଯାଉଛି
1: ହଉଛି ତ
0: ବୁଝିଲ କି ନାହିଁ
1: ଖରା ହଉଛି ହଉଛି କେତେବେଳେ କି ବର୍ଷା ପଳେଇ ଆସୁଛି କିଛି ଜଣାପଡ଼ୁନି
0: ସେଟା ପାଇଁ ଆମର ପାଣିପାଗକୁ ଦେଖି ଆମ ଚାଷୀ ଲୋକ ହେଲେ ଚାଷୀ କୂଳ ଆମର ଏବେ ଧାନ କଟାକଟି ଆରମ୍ଭ ମଣ୍ଡି ମିଶା ଏକ ତାରିଖରୁ ଆରମ୍ଭ ହେଲେ ସେଟା ପାଇଁ ପାଣିପାଗକୁ ଦେଖି ଆମେ ଧାନ ମାନେ କାଟିଦେବାର ଆଉ ଗୋଟେ କଥା ଏଥର ସମାନ ଭଲ କିନା ଶୁକେଇକିରି ଧାନକୁ ପାଗ ବନେଇକିରି ଏକା ମଣ୍ଡିରେ ଦେବାର
1: ଅଛି
0: ଆଉ ରିଟି ସିଟି କରିଦେଇକି ଦେଇଦେଲେ ହବ ନାହିଁ ବୁଝିଲ କି ନାହିଁ
1: ପାଣିପାଗକୁ ଦେଖିକି କାଟିବାର ଅଛି
0: ଆଉ ଫସଲ କଲେ ହେଲା ହେଲେ ଭଉଣୀ ଆମେ ତ କିଛି ନାହିଁ ବୋଲେ ମିଶା ତମେ ଆମ୍ବ ଧରି ପଳେଇ ଆଇଲ ତମର ଆମ୍ବକୁ ଦେଖି ମୁଁ କେତେ କଥା କହିଦେଲି ବୋଲ ତ ହେଲେ ଆମର ବୈଠକ ଅଛି ଗୋଟେ ତ ପରମ୍ପରା ଆମେ କରିଦେଇଛେ ଆଜି ଆମର ବୈଠକରେ ଗୋଟେ ଆଲୋଚନା ଗୋଟେ ଶୁଣିବା
1: ଶୁଣିବା
0: ତମେ ଏଇ ଯୋଉ ଆମ୍ବ ଧରିକି ଆଇଲ ଆମ୍ବ କଥା ଆଜି ଆମର ବୈଠକରେ ଶୁଣିବା ବୋଇଲେ ଆମ୍ବ ଅଧିକ ପରିମାଣରେ ଅମଳ କରିବା ପାଇଁ ହେଲେ ଭଲ ଗଛ ଗୋଟେ କେମିତି ଲଗେଇ ପାରିବା ଆମ୍ବ ଚାଷୀ ନୂଆ ପ୍ରଣାଳୀରେ କେମିତି ଚାଷ କରିପାରିବେ ଯାହାଫଳରେ ଆମ୍ବ ଅଧିକା ପାଇପାରିବା ବିକ୍ରି ବଟା କଣ କରିପାରିବା ଆଉ ଆମ୍ବରୁ ଅଧିକ ଲାଭ ପାଇବା ପାଇଁ ହେଲେ କଣ କରିବାକୁ
1: ପଡିବ
0: ହେଲେ ଏ ବିଷୟରେ ଏ ବିଭାଗର ଜଣେ ଅଧିକାରୀ ଅଛନ୍ତି ତାଙ୍କ ସହିତ ମୁଁ କଥାବାର୍ତ୍ତା ହେବି ତମେ ସେଠି ବସିକିରି ଶୁଣ ଯଦି କିଛି ଡାଉଟ୍ ଥିବ ବୋଲେ ପଚାରିବ ହେଲେ ଆମର ବୈଠକରେ ଯୋଉ କାର୍ଯ୍ୟକ୍ରମ ଅଛି ଚାଷୀଙ୍କୁ ଦ୍ୱିପଦ
1: କଥା କଥା
0: ହେଲେ ଶୁଣିଦେବା
1: ଶୁଣିବା ଭାଇ ନା ତମେ ପଚାର ସେ ଆଜ୍ଞାଙ୍କ ସହିତ କଥା ହୁଅ ମୁଁ ଶୁଣୁଛି ଏଠି ବସିକି
2: ସାର୍ ଆପଣ ପରିଚୟ ଟିକେ ଦିଅନ୍ତୁ
3: ମୁଁ ହେଲି ସହକାରୀ ଉଦ୍ୟାନ କୃଷି ଅଧିକାରୀ ଜୟପୁର
2: ନାଁଟା ସାର୍ ଆପଣଙ୍କର
3: ସୁଦୀପ୍ତ ସୌରଭ ସାହୁ
2: ସାର୍ ବର୍ତ୍ତମାନ ସମୟରେ ଅନେକ କିଛି ଚାଷ କ୍ଷେତ୍ରରେ ପରିବର୍ତ୍ତନ ଏସବୁ କ୍ଷେତ୍ରରେ ଫଳର ରାଜା ଆମ୍ବ ବୋଲି କୁହାଯାଉଛି କିନ୍ତୁ ଯଦି ଆମ୍ବ କଥା କହିବା ତାହେଲେ ଆମ୍ବ ଫସଲରୁ ଅଧିକ ଲାଭ ପାଇବା କିପରି ସାର୍
3: ନିଶ୍ଚିତ ଭାବେ ଆମର ଆମ୍ବ ଗୋଟିଏ ଆମର ଭାରତୀୟ ପାଣିପାଗରେ ଆମ୍ବ ଗୋଟିଏ ବହୁତ ଇମ୍ପୋର୍ଟାଣ୍ଟ ଫ୍ରୁଟ୍ କ୍ରପ୍ ଏବଂ ଏଥିରୁ ମଧ୍ୟ ଚାଷୀ ଭାଇମାନେ ଆମର ଓଡ଼ିଶାର ଚାଷୀ ଭାଇମାନେ ଏବଂ କୋରାପୁଟର ଚାଷୀ ବହୁତ ପରିମାଣରେ ଆମ୍ବ ଚାଷ କରି ଲାଭବାନ ମଧ୍ୟ ହେଉଛନ୍ତି କିନ୍ତୁ ଧୀରେ ଧୀରେ ପାଣିପାଗର ପରିବର୍ତ୍ତନ ଯୋଗୁଁ ଆମ୍ବର ପରିମାଣ ବା ଆମ୍ବର ଯୋଉ ପ୍ରଡକ୍ସନ୍ ଅଛି ଧୀରେ ଧୀରେ ହ୍ରାସ ପାଉଛି ତ ସେହି ଅନୁସାରେ ଆମକୁ କ୍ଲାଇମେଟ୍ ରେଜିଲିଏଣ୍ଟ ବା ନୂଆ ବୈଜ୍ଞାନିକ ଉପାୟରେ ଆମେ ଯଦି ଆମ୍ବ ଚାଷକୁ କରିବା ତାହେଲେ ନିଶ୍ଚିତ ଭାବେ ସେଥିରୁ ଆମେ ଲାଭବାନ ହେଇପାରିବା
2: ତେବେ ସାର୍ କେମିତି ଆମେ ଚାଷ କରିବା କଣ କଣ ସୁବିଧା ରହିଛି କାରଣ ବର୍ତ୍ତମାନ ସମୟରେ ଅଦିନିଆ ଝଡ଼ ତୋଫାନ ଚାଲିଛି ଯୋଉ ଭାଇମାନଙ୍କର ସବୁ ଚାଷ କରିଥିବେ ସେଥିରୁ ଆମ୍ବ ମଧ୍ୟ ଝଡି ଯାଉଛି ବଉଳ ମଧ୍ୟ ଝଡି ଯାଉଛି କିନ୍ତୁ ଏହା ପୂର୍ବରୁ ଯେତେବେଳେ ଚାଷୀ ଭାଇମାନେ ଅଧିକ ପରିମାଣରେ ଚାଷ କରିଥିବେ ତେବେ ଯାଇ ଏବେ ଝଡିଲେ ମଧ୍ୟ କିଛି ଲାଭ ପାଇପାରିବେ ତେବେ ପ୍ରଥମ ମୁଁ ଆପଣଙ୍କ ଠାରୁ ଜାଣିବାକୁ ଚାହିଁବି ଯେ ଆମ୍ବ ଚାଷ କରିବା ପାଇଁ ହେଲେ କୋଉ ସମୟରେ ଲଗାଯାଏ ଏବଂ ସରକାରଙ୍କ ସୁବିଧା କଣ ରହିଛି ଓ ଆମେ ତାର ଲାଭ କିପରି ପାଇପାରିବା
3: ନିଶ୍ଚିତ ଭାବେ ଆମ୍ବ ଦେଖନ୍ତୁ ଗୋଟେ ପେରିନିଆଲ ଫ୍ରୁଟ୍ କ୍ରପ୍ ଏବଂ ଏଭରଗ୍ରୀନ ଗଛ ମାନେ ପତ୍ର ସବୁବେଳେ ସବୁଜିଆ ରହେ ତ ପତ୍ର ଗଛର ଫିଜିଓଲୋଜି ଅନୁସାରେ ଆମକୁ ତାର କେୟାର ନେବାକୁ ପଡିବ ଆମ୍ବ ଗଛ ମୁଖ୍ୟତଃ ଆମେ ଯୋଉ ଆମେ ଡଙ୍ଗର ଜମି କହୁଛୁ ସେଥିରେ ଲାଲ ମାଟି ଯୋଉଟାକି ଆମ କୋରାପୁଟର ମୁଖ୍ୟତଃ ମାଟି ରେଡ୍ ସଏଲ ଆମେ କହୁଛୁ ସେ ମାଟିରେ ବହୁତ ଭଲ ଆମ୍ବ ଗଛର ଗ୍ରୋଥ ହୁଏ ତ ଆମକୁ ଯୋଉଠି ଡଙ୍ଗର ଜମି ଅଛି ସେଠି ପାଖାପାଖି ତିନି ଫୁଟ ଗହିରର ଗାତ ଖୋଳି ଉପର ମାଟିକୁ ଆମେ ଅଲଗା ରଖିବା

0: ସେଇ ମାଟିରେ ଯୋଉ ଗାତ କଲେ ସେଥିରେ ଆମେ କ୍ଲୋରୋପାଇରିଫସ୍ ଏବଂ ଗୋବର ଖତ ଦେଇ ଆମେ ଯୋଉ ଆମର ବିଭିନ୍ନ ସରକାରୀ ନର୍ସରୀରେ ଯୋଉ ଆମର ଗ୍ରାଫ୍ଟେଡ୍ ବା କଲମି ଯୋଉ ଭେରାଇଟି ଯାକ ଦଶେରି, ଆମ୍ରପଲ୍ଲୀ, ଏସବୁ ଲାଙ୍ଗଡ଼ା, ବାଇଗଣ ପଲ୍ଲୀ, ଲାଲ ସୁନ୍ଦରୀ, ଏସବୁ କିସମର ଆମ୍ବ ଚାରା ଆଭେଲେବଲ୍ ବା ଉପଲବ୍ଧ ଅଛି। ତାକୁ ଆଣି ଆମେ ସେ ଉପର ମାଟିକୁ ପ୍ରଥମେ ତଳେ ପକେଇବା ଏବଂ ଭଲ ଭାବେ ଯୋଉ ଗୋବର ଖତ ସହିତ ତାକୁ ଆମେ ମିଶେଇ ଆମେ ଆମ୍ବ ଗଛଟିକୁ ଲଗେଇବା। ମୁଖ୍ୟତଃ ଆମର ଆମ୍ବ ଗଛଟିକୁ ଆମେ ରଜ ପରେ କିମ୍ବା ଆମର ଯୋଉ ମନସୁନ ଆମେ କହୁଛୁ ମୌସୁମୀର ବର୍ଷା ପରେ ଆମେ ଆମ୍ବ ଗଛଟିକୁ ଲଗାଉଛନ୍ତି। ମୁଖ୍ୟତଃ ଆମ୍ବ ଗଛ ଲଗେଇବାର 3 ବର୍ଷ ଭିତରେ ଆମ୍ବ ଗଛର ମୁଖ୍ୟତଃ ଗ୍ରୋଥଟି ଆସେ, ଯୋଉଟାକି ଆମକୁ ବହୁତ କେୟାର ନେବାକୁ ପଡିବ। କାହିଁକି ଛୋଟବେଳୁ ଆମ୍ବ ଗଛଟି କେୟାର ନେଲେ ବଡ ହେଲେ ଗଛରୁ ଭଲ ଅମଳ ଆସିବାର ଚାନ୍ସ ଟି ବଢିଯାଏ। ତେଣୁ କଣ କଣ ଆମେ ଉପାୟ ଅବଲମ୍ବନ କରିବା,
1: ଆଜ୍ଞା
0: ପ୍ରଥମତଃ ହେଲା ଯେହେତୁ ଆମେ କ୍ରାଫ୍ଟିଂ ଗଛ ଲଗଉଛେ ବା କଲମି ଗଛ, ତ ପବନ ମାଧ୍ୟମରେ ବହୁ ସମୟରେ ଗଛ ଗୁଡିକ କଲମି ଜାଗାରୁ ଭାଙ୍ଗି ଯାଏ। ସେଥିପାଇଁ ଆମେ ତାକୁ ଷ୍ଟେକିଂ ବା ବାଡ଼ି ବାଉଁଶର ତାକୁ ବାନ୍ଧି ଦେଲେ ଗଛଟି ସଳଖି ହେଇକି ରହିବ। ଏବଂ ଦ୍ୱିତୀୟତଃ ଆମକୁ କଣ ଧ୍ୟାନ ରଖିବାକୁ ପଡିବ, ଲଗେଇଲା ପରେ ଯେମିତି କଲମି ଜାଗାରୁ ତଳକୁ କୌଣସି ଡାଳ ନ ବାହାରେ, ବା ଦେଶୀ ଗଛ ଯୋଉଟା ଆମ ତଳେ ଯୋଡ଼ା ହେଇଯାଇଛି ବହୁ ସମୟରେ କଣ ହୁଏ ସେଥିରୁ ଡାଳ ଟିକେ ବାହାରିବ, ଯୋଉଟାକୁ ଆମକୁ ଛିଡେଇ ଦେବାକୁ ପଡିବ। ନହେଲେ କଲମି ଗଛଟି ଉପରେ ଯୋଉଟା ଆମର ହାଇବ୍ରିଡ୍ ଭେରାଇଟି ଲାଗିଛି ସେଟା ମରିଯିବ ଏବଂ ଦେଶୀ ଗଛଟି ଉଠିବ। ପ୍ରଥମତଃ ଛୋଟବେଳେ ଏଇ ଯତ୍ନଟି ଆମକୁ ନେବାର ଅଛି। ଦ୍ୱିତୀୟତଃ ଆମେ କଣ କରିବା, ଆମ୍ବ ଗଛର ଯୋଉ ନ୍ୟୁଟ୍ରିଏଣ୍ଟ ମ୍ୟାନେଜମେଣ୍ଟ କହୁଛେ, ଆମକୁ ଛୋଟବେଳୁ 1 ବର୍ଷରୁ 5 ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ 200 ଗ୍ରାମର DAP, 200 ଗ୍ରାମର ୟୁରିଆ ଏବଂ 300 ଗ୍ରାମର ପଟାସ ଆମକୁ ଦେବାକୁ ପଡିବ ପ୍ରତ୍ୟେକ ବର୍ଷ।
1: ଆଜ୍ଞା, ମାନେ ଗଛ ଲଗେଇବା ଠାରୁ ପ୍ରତି ବର୍ଷ ଫଳନ୍ତି ପର୍ଯ୍ୟନ୍ତ?
0: ପ୍ରତ୍ୟେକ ବର୍ଷ ଆମକୁ 100 100 ଗ୍ରାମ ଆମକୁ ବଢେଇବା ବଢେଇ ବଢେଇ ଯିବା।
1: ଆଜ୍ଞା,
0: ଗଲା ପରେ 5 ବର୍ଷଠୁ ଯେତିକି ଅଛି ଆମର ସବୁଯାକ 1 କିଲୋ ହିସାବରେ ଆମକୁ ଦବା ଷ୍ଟାର୍ଟ କରିବ। 1 କିଲୋଗ୍ରାମ ନାଇଟ୍ରୋଜେନ୍, 1 କିଲୋଗ୍ରାମ ପଟାସ, 1 କିଲୋଗ୍ରାମ ଫସ୍ଫରସ୍ ଏବଂ 2 କିଲୋଗ୍ରାମ ପଟାସ ଟିକେ ଦବା। କାରଣ ଆମ୍ବ ଗଛର ଯୋଉ ଫଳ ପାଇଁ ଏବଂ ସୁଇଟନେସ୍ ବା ମିଠା ପାଇଁ ପଟାସର ବହୁତ ପରିମାଣରେ ଯୋଗଦାନ ଅଛି, ତ ସେଥିପାଇଁ ଆମେ ପଟାସ ସାରଟିକୁ ଟିକେ ଅଧିକା ଆମ୍ବ ଗଛରେ ଦେଲେ ଫଳର କ୍ୱାଲିଟି ମଧ୍ୟ ଭଲ ଆସେ।
1: ଆଜ୍ଞା,
0: ଏବଂ ତତ୍ ସହିତ ଆମ୍ବ ଗଛର ଯେମିତି କହିଲେ ଆମ ଚାଷୀ ଭାଇମାନେ ଗୋଟେ ବଡ ମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ଆମ୍ବର ଫୁଲ ବହୁତ ହେଇଥିବ ଝଡ଼ିଯିବ।
1: ଆଜ୍ଞା, ହଁ ହଁ
0: କିନ୍ତୁ ଆମ୍ବ ଦେଖନ୍ତୁ, ଆମ୍ବ ଗଛରେ ଯେତିକି ଫୁଲ ହୁଏ ତାର ଆମ୍ବ ଗଛରେ 0.1% ମାନେ ବହୁତ କମ ପରିମାଣରେ ନେଚୁରାଲି ଆମ୍ବ ରହିବ। ସେ ଝଡ଼ିବାଟା ନିଶ୍ଚିତ ଭାବେ ଝଡ଼ିବ, ଝଡ଼ିବା ବି ଭଲ। କାହିଁକି ଆମ୍ବ ଗଛରେ ଯେତିକି ଫୁଲ ହୁଏ, ଯଦି ସବୁ ଫୁଲ ଆମ୍ବ ହେବ ତାହେଲେ ଗଛର ଶକ୍ତି ନଥାଏ ସେତିକି ଆମ୍ବକୁ ଖାଦ୍ୟ ଯୋଗେଇବା ପାଇଁ। ତେଣୁ ଆମର କ୍ୱାଲିଟି ଆମ୍ବର ରହିବନି, ଛୋଟ ହେଇଯିବ ସାଇଜ ସବୁ ଏବଂ ମିଠା ମଧ୍ୟ ଆସିବନି। ତ ସେଥିପାଇଁ ଆମ୍ବ ଗଛରେ ଜେନେରାଲି 0.1% ଯେତିକି ଫୁଲ ହେଇଥାଏ ତାର ସେତିକି ବଡ ଆମ୍ବ ବା ମ୍ୟାଚୁର ଷ୍ଟେଜକୁ ଯାଏ, କିନ୍ତୁ ତାଠୁ ଯଦି କମ୍ ଯାଉଛି ତାହେଲେ ଆମକୁ କିଛି ମେଜର୍ସ ବା କିଛି ଉପାୟ ଅବଲମ୍ବନ କରିବାକୁ ପଡିବ। ଯେଉଁଥିପାଇଁ ଆମକୁ ମୁଖ୍ୟତଃ କଣ କରିବା, ଆମ୍ବର ଭଲ ବଉଳ କ୍ୱାଲିଟି ବଉଳ ପାଇବା ପାଇଁ ଆମ୍ବ ଗଛରେ 2 ମାସ ଆଗରୁ, ଆମର ବଉଳ ମୁଖ୍ୟତଃ ଜାନୁଆରୀ ଫେବୃଆରୀ ଆସୁଛି, 2 ମାସ ଆଗରୁ ଆମ୍ବ ଗଛକୁ ପାଣି ଦେବା ବନ୍ଦ କରିଦେବା।
1: ଆଜ୍ଞା,
0: ମୁଖ୍ୟତଃ ଚାଷୀମାନେ ଆମେ ଦେଖିଛୁ କେତେଜଣ ତ ଭଲ ଫୁଲ ଆସିବା ପାଇଁ ସେମାନେ ପାଣି ଦେଇଦିଅନ୍ତି, କିନ୍ତୁ ଯୋଉ ଶୀତ ସମୟରେ ଆମକୁ ପାଣି ଟୋଟାଲ ବନ୍ଦ କରିବା, ଯାହାଫଳରେ ବଉଳ ଭଲ ଆସିବ ଏବଂ କ୍ୱାଲିଟି ମଧ୍ୟ ଭଲ ଆସିବ। ବଉଳ ଆସିବା ସମୟରେ ଆମେ କଣ ଦେଖିଛୁ, ବଉଳ ଆସିଗଲା ପରେ ଆମକୁ ଇମିଡିଏଟଲି ଜଳସେଚନ ସହିତ ଆମକୁ ଆମର ଯାହା ନ୍ୟୁଟ୍ରିଏଣ୍ଟ ରହିଲା ସେ ତାକୁ ଆମର DAP ପଟାସ ଆମେ ଇମିଡିଏଟଲି ଗଛକୁ ଦେଇଦେବା। ଦେଲେ କଣ ହବ, ବଉଳର ଯୋଉ ଚଣା ଆମର ରହିଲା ସେ ଚଣାର ଗ୍ରୋଥଟା ଭଲ ହବ ଏବଂ ପ୍ରତ୍ୟେକ 15 ଦିନରେ ଥରେ ଆମର ଛୋଟ ଚଣା ଧରିଗଲା ପରେ ଆମ୍ବ ଗଛରେ ପ୍ରତ୍ୟେକ 15 ଦିନରେ ଥରେ ଆମକୁ ଜଳସେଚନ ଦେବାକୁ ପଡିବ, ନହେଲେ ଝଡି ପଡେ। ଏବଂ ବହୁ ସମୟରେ ଆମେ ଆଉ ଗୋଟେ ରିଜନ ଥାଏ, ହରମୋନାଲ ଡିସବାଲାନ୍ସ କହୁ, ହରମୋନ ଯଦି ତାର ଏପଟ ସେପଟ ରହିବ ତାହେଲେ ସେଥିରେ ମଧ୍ୟ ଚଣା ଝଡି ପଡେ। ତ ତା ପାଇଁ ଆମକୁ ଯୋଉ ଆମର ହରମୋନ ମିଳୁଛି ନା NAA, ତ ସେଟାକୁ ଆମକୁ 200 ଯୋଉ ଆମର ରହୁଛି 20 PPM ଆମକୁ ଦବାକୁ ପଡିବ। 20 PPM ରୁ 50 PPM ମଧ୍ୟରେ ଦେଲେ ଆମର ଯୋଉ ଚଣା ଗୁଡିକ ଯୋଉ ଝଡୁଛି ତା ମଧ୍ୟ କଣ୍ଟ୍ରୋଲ ହେଇଯିବ। କିନ୍ତୁ ସେ ସମାନ ହରମୋନ ଯଦି ଆମେ 200 PPM ଉପରକୁ ଦଉଛୁ ତାହେଲେ ସେଟା ଓଲଟା କାମ କରେ। ମାନେ ଯଦି ଆପଣଙ୍କର ଆମ୍ବ ବଉଳ ଝଡେଇବାକୁ ଚାହୁଁଛନ୍ତି ତାହେଲେ ସେଟା ଆପଣଙ୍କର ଆମ୍ବ ବଉଳ ଝଳେଇ ଦେବ। ଗୋଟିଏ ହରମୋନ ତାର 2ଟି କାମ, 20 ରୁ 50 PPM ମଧ୍ୟରେ ଦେଲେ ଆମ୍ବ ଚଣା ଆପଣଙ୍କୁ ରଖିବାରେ ହେଲ୍ପ କରିବ, 200 PPM ଦେଲେ ଆପଣଙ୍କର ସେଟା ଝଡେଇ ଦେବ। ଆମେ ଏବେ ପଚାରିବା ଝଡାନ୍ତି କାହିଁକି ଲୋକ, କଣ ଆମ୍ବ ଗୋଟିଏ ମୁଖ୍ୟତଃ

0: ନା ତାକୁ ବାଇନିଆଲ ବିୟରର କହୁ। ବାଇନିଆଲ ବିୟରର ମାନେ ଗୋଟେ ବର୍ଷ ହବ ଆମ୍ବ, ଆଉ ଗୋଟେ ବର୍ଷ ଆମ୍ବ ହବ ନାହିଁ। ତ ଯୋଉ ଆମର ବଡ ଚାଷୀମାନେ ଅଛନ୍ତି, ସେମାନେ ଯୋଉମାନେ ବାହାରକୁ ଏକ୍ସପୋର୍ଟ କରୁଛନ୍ତି ଆମ୍ବ, ତାଙ୍କୁ ପ୍ରତ୍ୟେକ ବର୍ଷ ଯେତେବେଳେ ଆମ୍ବ ଦବାକୁ ପଡିବ, ସେଥିପାଇଁ ସେମାନେ କଣ କରନ୍ତି, ଅଧା ଗଛରେ ସେମାନେ କଣ କରନ୍ତି, ଆମ୍ବ ବଉଳ ଝଡେଇ ଦିଅନ୍ତି। ଝଡେଇ ଦେଲେ
1: ଆଚ୍ଛା
0: କଣ ହବ, ଯୋଉ ଗଛ ଗୁଡିକ ଝଡିଗଲା ସେମାନେ ଆର ବର୍ଷକୁ ମଧ୍ୟ ଭଲ ଫଳ ଦେବେ। ତ ଏଇ ହିସାବରେ ସେମାନେ ପ୍ରତ୍ୟେକ ବର୍ଷ ତାଙ୍କର ଆମ୍ବ ବଗିଚାରୁ ଆମ୍ବ ଆଉ ସେମାନେ ରପ୍ତାନି ବା ସେମାନେ ମାର୍କେଟକୁ ଆଣିପାରନ୍ତି। ତ ଏଇଟା ଏଇଭଳି ବୈଜ୍ଞାନିକ ଉପାୟରେ ସେମାନେ କରନ୍ତି। ତାପରେ ଦ୍ୱିତୀୟ ଜିନିଷ ଯିବା, ଯେତେବେଳେ ଆମର ଚଣା ଆସିଗଲା, ଆମେ ଭଲ ଭାବେ ପାଣି ଦବା 15 ଦିନରୁ ଥରେ, ହେଲେ ଆମ୍ବ ଗୁଡିକ ଭଲ ଭାବେ ବଢିବ। ଆଉ ଗୋଟେ ଆମର କୋରାପୁଟ ଚାଷୀ ଭାଇମାନଙ୍କ ପାଖରେ ବହୁତ ଅସୁବିଧା ସେମାନେ ଫେସ୍ କରନ୍ତି, ଯେତେବେଳେ ଆମର ମେ ମାସରେ ବର୍ଷା ହବ, ପ୍ରାକ୍ ମୌସୁମୀ ବର୍ଷା ଦେଖିବେ, ତା ଭିତରେ ପୋକ ହେଇଯାଏ ଆମ୍ବ ଭିତରେ,
1: ଆଜ୍ଞା
0: ଯୋଉଥିପାଇଁ କି ଆମ୍ବଟା ବିକ୍ରି ହୁଏନି, କ୍ୱାଲିଟି କମିଗଲେ କେହି ତାକୁ କିଣନ୍ତିନି, ଚାଷୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ତ ତାର ସଲ୍ୟୁସନ୍, ସେ ଜିନିଷଟା ପ୍ରୋବ୍ଲେମ୍ ହେଲା, ଆମେ ସେଟା ଫ୍ରୁଟ୍ ଫ୍ଲାଏ କହୁଛୁ, ଫଳ ମାଛି। କଣ କରିବ, ଯେତେବେଳେ ଆମ୍ବଟି ଛୋଟିଆ ଥାଏ ସେତେବେଳେ ଖରାଦିନେ, ଫଳ ମାଛି ନିଜର ଯୋଉ ଷ୍ଟିଙ୍ଗ କରି ବା କଣା କରି ସେଥିରେ ତାର ଅଣ୍ଡା ଗୁଡିକ ଦେଇଦିଏ, ଯେତେବେଳେ ଆମ୍ବର ଚୋପାଟି ବହୁତ ହି ପତଳା ଥାଏ। ପରବର୍ତ୍ତୀ ସମୟରେ ଯେତେବେଳେ ଆମ୍ବ ବଢେ, ତା ଭିତରେ ସେ ଅଣ୍ଡା ଗୁଡିକ ପରବର୍ତ୍ତୀ ସମୟରେ ବର୍ଷା ହେଲେ ସେଗୁଡିକ ସେଥିରୁ ଛୋଟ ଛୋଟ ଆମର ଯୋଉ ତାର ମ୍ୟାଗଟ କୁ ଆମେ, ହେଲା, ଲାର୍ଭା ଯୋଉଟା ବାହାରେ, ସେ ଲାର୍ଭା
1: ଆଜ୍ଞା
0: ଯାକ କଣ
1: ହଁ
0: କରିବେ, ଧୀରେ ଧୀରେ ଧୀରେ ଧୀରେ ଧୀରେ ଭିତରେ ସେ ଆମ୍ବକୁ ଖାଇ ଚାଲନ୍ତି ବା ବଢି ଚାଲନ୍ତି, କିନ୍ତୁ ବାହାରେ କିଛି କୌଣସି ପ୍ରକାର ଜଣାପଡ଼ିବ ନାହିଁ। ବାହାରୁ ଆମ୍ବଟି ସବୁଜ ସୁନ୍ଦର ଥିଲେ ମଧ୍ୟ ଭିତରେ ଆମର ସେ ଫଳ ମାଛିର ଯୋଉ ଲାର୍ଭା ଗୁଡିକ ବହୁତ ପରିମାଣରେ ବଡ ହେଇଯାନ୍ତି। ତ ସେଥିପାଇଁ ଆମକୁ କିଛି ମେଜର ନେବାକୁ ପଡିବ, ଯେମିତି ଆମ୍ବ ବଗିଚାକୁ ଆମକୁ କ୍ଲିନ କରିବାକୁ ପଡିବ, ସବୁବେଳେ ସଫା ରଖିବାକୁ ପଡିବ, ଯାହା ଆମର ପଚା ଆମ୍ବ କିମ୍ବା ଡାଳ ଫାଳ କାଟିଲେ ତାକୁ ଦୂରରେ ନେଇ ପୋଡ଼ିଦେବା। ତୃତୀୟ ଜିନିଷ କଣ କରିବା, ଆମର ଲାଇଟ ଟ୍ରାପ ଲଗେଇଲେ ବହୁତ ଭଲ। ଏବଂ
1: ଆଜ୍ଞା
0: ଆଉ ଗୋଟେ ସବୁଠୁ ସୁବିଧା ହଉଛି, କଣ କରିପାରିବା, ଆମେ ଗୁଡରେ
1: ହଁ
0: ଗୁଡରେ ମାଲାଥିଅନ ଆମେ କିଛି ମେଡିସିନ ଦେଇ ତାକୁ ଗୋଟେ ଛୋଟିଆ ଠୁଙ୍ଗି ଆମେ ଯୋଉଟା କହୁଛୁ, ତାକୁ ବିଭିନ୍ନ ଜାଗାରେ ଟାଙ୍ଗି ଦବା ଆମ୍ବ ଗଛରେ। କଣ ହବ, ଗୁଡର ଯୋଉ ମିଠା ସ୍ମେଲରେ
1: ହଁ
0: ଆମର ଯୋଉ ପୋକ ଗୁଡିକ ଆସି ସେଠି ବସିବେ, ଏବଂ ସେ ମାଲାଥିଅନ ବିଷ ପ୍ରଭାବରେ ସେମାନଙ୍କର ମୃତ୍ୟୁବରଣ ଘଟେ। ତ ସେଥିପାଇଁ ଏଇଭଳିଆ ଆମେ ଫଳ ମାଛିଙ୍କୁ ମଧ୍ୟ ବହୁତ ପରିମାଣରେ କଣ୍ଟ୍ରୋଲ କରିପାରିବା। ତାପରେ ଆଉ ଦୁଇଟି ଜିନିଷ ପ୍ରୋବ୍ଲେମ୍ ରହେ, ଗୋଟେ ହଉଛି କଣ, ଗୋଟେ ହଉଛି ମିଲିବଗ, ଠିକ ଅଛି। ତ
1: ଆଜ୍ଞା
0: ଯୋଉ ପୋକ ଯୋଉଟା ଆମେ କହୁ, ସେଟା ମଧ୍ୟ ବହୁତ ପରିମାଣରେ ଆମ୍ବ ଗଛରେ ଲାଗିକି ଆମ୍ବ ଫଳ ନଷ୍ଟ କରିଦିଅନ୍ତି, ଯାହାଫଳରେ ଚାଷୀ ମଧ୍ୟ ବହୁତ କ୍ଷତିଗ୍ରସ୍ତ ହୁଏ। ଏବଂ ସେଥିପାଇଁ ଆମକୁ ମୁଖ୍ୟତଃ ନଭେମ୍ବର ଡିସେମ୍ବର ମାସରେ ଯେତେବେଳେ ତାର ସେଇ ଯୋଉ ମିଲିବଗଟା ମାଟି ଭିତରେ ତାର ଯୋଉ ଅଣ୍ଡା ରହିଥାଏ, ସେଇ ସମୟରେ ଯଦି ଆମେ ଟିକେ ହଳ କରିଦେବା, ତାହେଲେ ସମ୍ପୂର୍ଣ୍ଣ ଭାବେ ତାକୁ ତାର ଯୋଉ ପ୍ରାଦୁର୍ଭାବ ଅଛି ତାକୁ ଆମେ କମ୍ କରିପାରିବା। ଏବଂ ଅଧିକାଂଶ ସମୟରେ ଆହୁରି ମଧ୍ୟ ଗୋଟେ ଆମେ ମେଜର ନେଇପାରିବା, କ'ଣ, ଆଲକାତରା ଯୋଉଟା ଆମେ କହୁଛୁ, ସବୁ ଆମ୍ବ ଗଛର ସେଇ ଶୀତ ଦିନେ ହିଁ ସବୁ ଆମ୍ବ ଗଛର ଗଣ୍ଡି ଚାରିପଟେ,
1: ଆଜ୍ଞା
0: ହେଲା,
1: ହଁ
0: ଯୋଉ ଚୂନ ଏବଂ ତୁତିଆକୁ ମିଶେଇ ଆମେ ଗୋଟେ ବର୍ଡକ୍ସ ପେଷ୍ଟ ବନଉଛୁ, ସେଟା ତା ସହିତ ଆଲକାତରା ପେଣ୍ଟ ମଧ୍ୟ ଚାରିପଟେ ଲଗେଇ ଦେଲେ, ଆମର ଯୋଉ ଗଛ ଆମ୍ବ ଗଛ ଗଣ୍ଡି ଅଛି,
1: ହଁ
0: ବିଭିନ୍ନ ପ୍ରକାର ରୋଗ ଏବଂ ପୋକ ଉପରକୁ ଚଢିବାରେ ସେଟା ମଧ୍ୟ କଣ୍ଟ୍ରୋଲ କରିଦେବ, ଯାହାଫଳରେ ଆମର ଫଳରେ ଯୋଉ ପ୍ରୋବ୍ଲେମ ଯାକ ଆସୁଛି ବା କ୍ୱାଲିଟି ଡିଗ୍ରେଡେସନ ହଉଛି, ତାର କଲର୍ ଠିକ ଆସୁନି, କିମ୍ବା ଉପରେ ଯୋଉ ସ୍କିନ ଉପରେ ବ୍ରୁଜେସ ଆସୁଛି, ଏସବୁ ଜିନିଷ ପୁରା ସମ୍ପୂର୍ଣ୍ଣ ଭାବେ କଣ୍ଟ୍ରୋଲ ହେଇଯିବ, ଭଲ କ୍ୱାଲିଟିର ଆମ୍ବ ବାହାରିବ, ଏକ୍ସପୋର୍ଟ କ୍ୱାଲିଟିର ଆମ୍ବ ବାହାରିବ, ଆମେ ବାହାରକୁ ମଧ୍ୟ ଆମ ଚାଷୀ ଭାଇମାନେ ତାକୁ ପଠେଇ ଭଲ ଭଲ ପଇସା ରୋଜଗାର କରିପାରିବେ।
1: ଦେଖିଲ କି ନାହିଁ,
2: ତମେ ଯେମିତି ପଚାରିଲ ଆଜ୍ଞାଙ୍କୁ, ସିନ୍ଦିକା କେତେ ସୁନ୍ଦର ଆମ୍ବ ବିଷୟରେ କହିଛନ୍ତି।
1: ଏବେ ଆମେ ଖାଲି ଗୋଟେ ଚାଷକୁ ଅନେଇ ବସିଲେ ହବ ନାହିଁ,
2: ହବ ନାହିଁ ଭାଇ, ହଇ
1: ଆଉ ଯଦି ଶସ୍ତା ହେଇଗଲା ବୋଲି ମୁଣ୍ଡରେ ହାତ ଦେଇକି ଶସ୍ତା ହେଇଗଲା ଶସ୍ତା ହେଇଗଲା ବୋଲି ହବ ନାହିଁ
2: ନା,
1: ଆମକୁ ଧ୍ୟାନ ଦେବାକୁ ପଡିବ ଗୋଟିଏ ଜାଗାରୁ ଅଧିକ ଲାଭ କେମିତି ପାଇବି। ଆମ୍ବ ବୋଲେ ଖାଲି ଆମ୍ବ ଏମିତି ବିକି ଦେଲେ ହବ ନାହିଁ, ତାକୁ ମଧ୍ୟ ଅନ୍ୟ କଣ ଉପାୟ କଲେ ହେଇପାରିବ, ଯେମିତି ଆଜ୍ଞା କହିଲେ ଲଗେଇବା ପ୍ରଣାଳୀଠୁ ଆରମ୍ଭ କରି ସବୁ ଯାହା ଯଦି ଧ୍ୟାନ ଦେବା ବୋଲେ ସେ ମିଶା ଆମକୁ ଫଳ ଦେବ। ଆମେ ତ ଗୋଟେ ଆଲୋଚନା ଶୁଣିଲେ ବୈଠକ ଘର ସବୁବେଳେ ତ ଆମର ସମୟ କେତେବେଳେ କୁଆଡେ ଦୌଡ଼ି ଦଉଛି ଆମେ ଜାଣିପାରୁ
2: ଜାଣିପାରୁନି।
1: ଏବେ ଗୋଟେ ଆମର ଗୀତ ଗୋଟେ ଶୁଣିଦେବା, କିଷାନବାଣୀ ଗୀତ,
2: କିଷାନବାଣୀ ଗୀତ ଗୋଟେ ନ ଶୁଣିଲେ ଆମର ମନଟା ଶାନ୍ତି ଲାଗିବ ନାହିଁ ଭାଇନା,
1: ସେଟା ତ ବୈଠକ, ହେଲେ ଶୁଣିଦେବା,
2: ହେଲେ ଶୁଣିବା ଭାଇନା ଗୀତ ଗୋଟେ।

0: ହଁ ସମାନ ଗୋଟେ ଗୋଟେ କରି ଶୁଣୁ ଶୁଣୁ ହେଇଯାଉଛି ଆମର ଟାଇମ ମିଶା ହେଲେ ଆମର ତ ଗୋଟେ ପରେ ଗୋଟେ କଥା ନହେଲେ ହବ ନାହିଁ ଚାଷୀ ଭାଇ ମାନେ ପଚାରିଦେବେ ଭାଇର କଥା କୁଆଡେ ଗଲା ବୋଲି
1: ଆଉ ନଦେଲେ ହବ କି
0: ଯୋଉ ଭାଇ ମାନେ ଆମେ କଥାବାର୍ତ୍ତା ହେଇଛେ ତାଙ୍କର କଥା ନ ଶୁଣିଦେଲେ ଅନ୍ୟ ଭାଇ ମାନେ ପଚାରିବେ ସେ ଭାଇର କଥା କହିଥିଲୁ କୁଆଡେ ଗଲା ହେଲେ ଚାଷୀ ଭାଇର କଥା ଗୋଟେ ଶୁଣିଦେବା ତମେ ଏକା ପଚାର
1: ମୁଁ ଗୋଟେ ଚାଷୀଙ୍କ ସହିତ କଥା ହେଇଛି ସେ କେମିତି ମକା ଚାଷ କରୁଛନ୍ତି ସେ ବିଷୟରେ କହିଛନ୍ତି
0: ମକା ଚାଷ ବୋଲେ ଜବର ଲାଭ ଶୁଣିଦେବା
1: ଶୁଣିବା ଭାଇନା ମକା ଚାଷ ବିଷୟରେ
2: ଭାଇ ନମସ୍କାର
3: ହଁ ନମସ୍କାର
2: ଭଲ ଅଛନ୍ତି ଭାଇ
3: ହଁ ଭଲ ଅଛି
2: ଆପଣଙ୍କର ପରିଚୟ ଟିକେ ଦେବେ
3: ମୁଁ ସଦାଶିବ ମାଳି ଘାଟବାଗରା କାଳିଆ ଗାଁ ପଞ୍ଚାୟତ ଫାମ୍ପୁଣୀ ଫର୍ଷ୍ଟ ବ୍ଲକ ଜୟପୁର ଜିଲ୍ଲା କୋରାପୁଟ
2: ଆଜ୍ଞା ଆମେ ତ ଜାଣିଛୁ ଆପଣ ଜଣେ ଚାଷୀ ବୋଲି କଣ କଣ ଚାଷ କରନ୍ତି ଭାଇ
3: ମକା ମରିଚ ଧାନ
2: ବର୍ତ୍ତମାନ କଣ ଚାଷ କରୁଛନ୍ତି

0: ମକା
1: ମକା ଗଲାଥର କଣ ଲଗେଇଥିଲେ?
0: ଗଲାଥର ଧାନ
1: ଧାନ କରିଥିଲେ, ବର୍ତ୍ତମାନ ମକା।
0: ହଁ
1: ବହୁତ ଭଲ କଥା। କେଉଁ ଋତୁରେ ଭାଇ ଆପଣ ମକା ଚାଷ କରନ୍ତି, ମାନେ ଖରିଫ ନା ରବିରେ କରୁଛନ୍ତି?
0: ଏବେ ଖରିଫ ଚାଷ
1: ଆଜ୍ଞା, ଯୋଉ ମକା ଲଗଉଛନ୍ତି ତାର ତ ମଞ୍ଜି ବିଭିନ୍ନ ପ୍ରକାର ରହିଥିବ,
0: ହଁ
1: ସେ ବୀଜ କଣ କଣ ବ୍ୟବହାର କରନ୍ତି?
0: ଡିକେସି ବୋଲିକିରି ଆସୁଛି, ଭଲ ଅମଳ ହଉଛି ତ ସେ ମଞ୍ଜିଟା ଆମେ କରିଛୁ।
1: ମାନେ ଲଗେଇବାର ପ୍ରଣାଳୀ ଟିକେ କହିବେ ଭାଇ?
0: ଲଗେଇବା ପ୍ରଣାଳୀ ବୋଲେ ଆମେ ହଳ କରିକି ପୁରା ରେଡି, ଫିଲ୍ଡ ପ୍ରସେସନ ତା ରେଡି ହେଲା ପରେ ଆମେ ତାକୁ ଡବି ଆକାର ବୋଲେ ଲେବର ଆକାରରେ ବି ଇଏ କରିକି ଲଗଉଛୁ ନା, ଆଉ ନଙ୍ଗଳରେ ହଳ କରିକିରି ମଞ୍ଜିଟା ଲଗାଉଛି।
1: ଦେଖ ଏବେ ତ ମାନେ ଲେବର ସମସ୍ୟା ତ ବହୁତ ଦେଖାଯାଉଛି।
0: ହଁ ସେଇଟା ପାଇଁ ତ ଆମେ ଟ୍ରାକ୍ଟରରେ ନଙ୍ଗଳ କରିକିରି କରିକି ଲଗେଇଛୁ।
1: ଏ ଯୋଉ ବୀଜ ଲଗେଇବା ପୂର୍ବରୁ ତାକୁ ବିଶୋଧନ କରନ୍ତି କି?
0: ନା ନା ଆମେ ତ ଏବେ ସବୁ ହାଇବ୍ରିଡ୍ ବିଶୋଧନ ହେଇକି ଆସିଥାଉଛି ନା,
1: ଆଚ୍ଛା ଆଚ୍ଛା ଆଚ୍ଛା,
0: ଆମେ ଆଉ ବିଶୋଧନ କିଛି କରୁନୁ, ଡାଇରେକ୍ଟ ଲଗେଇ ଦେଲେ ଗଜା ବି ଭଲ ହେଉଛି, ଭଲ ଇଏ ଆସୁଛି।
1: ଏ ଯୋଉ ଲଗଉଛନ୍ତି ସେ ମକାର ବୀଜଟା କେତେ ଦୂରତାରେ ରହିବା ଦରକାର?
0: ଆମର ପୁଟେକୁ ଲଗଉଛୁ, ଗୋଟେ ଗୋଟେ ମଞ୍ଜି।
1: ଗୋଟେ ମଞ୍ଜି ଲଗେଇବାର ପୁଟେକୁ ଆଉ ଗୋଟେ ଲଗଉଛନ୍ତି, ସେଇଠି ସାର କଣ ପ୍ରୟୋଗ କରୁଛନ୍ତି? ଯେମିତିକି
0: ସାର ଇଏ
1: ଜୈବିକ ନା
0: ଆମର
1: ରାସାୟନିକ?
0: ରାସାୟନିକ ସାର ତ ୟୁରିଆ, ପଟାସ, ଡିଏପି
1: ସେଟା
0: ଏଇଯାକ
1: କେତେବେଳେ
0: ଆମେ
1: କେତେବେଳେ କଣ ଦେବା ପାଇଁ ପଡୁଛି?
0: ଆମେ ଷ୍ଟାର୍ଟିଂ ଲଗେଇଲା ପୂର୍ବରୁ ଡିଏପି ଦେଇକି ଲଗେଇ ଥାଉଛୁ, ତାପରେ ଗୋଟେ ଦୁଇ ପାଣି ପଡ଼ିଲା ପରେ, ପାଣି ମଡ଼େଇଲା ପରେ ଟିକେ ଟିକେ ୟୁରିଆ ଦେଇକି ଲଗେଇ ଦେଲେ ସେ ଗଛଟା ଟିକେ ହେଲ୍ଥ ପଳେଇବ, ତାପରେ ସେଟା ଇଏ ହେଲା ପରେ ଆମେ ଡିଏପି ନଦେଲେ ୟୁରିଆ, ପଟାସ ଆଉ ଜିଙ୍କ ଫିଙ୍କ ଏମିତି କୌଣସି ଟିକେ ଭିଟାମିନ ଜିନିଷଟା ଇଏ ପକେଇକିରି ଲଗେଇ ଦେଲେ ସରିଲା ତାର କାମ, ଆଉ କିଛି ନାହିଁ ଚାଷରେ। ତାପରେ ମେଡିସିନ ସ୍ପ୍ରେ କରିବ, ପୋକ ପାଇଁ ମେଡିସିନ ମରା ହେଉଛି ଆଉ।
1: ହେଲେ ଯୋଉ କି କି ପୋକ ତାହେଲେ କୀଟ ବା ରୋଗ ଦେଖାଯାଉଛି ମକା?
0: କାଣ୍ଡବିନ୍ଧା ଦେଖା ଦଉଛି ଆଉ ଲେଡ଼ା, ଖାସ କରି କାଣ୍ଡବିନ୍ଧା ଆଉ ଲେଡ଼ା ଏକା ବିଶେଷ
1: ତାର ମାନେ ପୋକ ନିୟନ୍ତ୍ରଣ ପାଇଁ କଣ କଣ ବ୍ୟବସ୍ଥା ରହିଛି?
0: ପୋକ ନିୟନ୍ତ୍ରଣ ପାଇଁ ମରା ହଉଛି ବିଭିନ୍ନ ପ୍ରକାର ତ ଔଷଧ ଆଜି ଡେଟରେ ଆସୁଛି, ଆମର ଡ୍ରାଗନ୍ ସୁପର, ବାଇଗ, ଲେଥେନ୍ ସୁପର ବି ଷ୍ଟାର୍ଟିଂ ଲୋ ଡୋଜ୍ରେ ପ୍ରୋସେସ୍ କରିକି ନେଲେ ହିଁ, ତାପରେ ଯେତେବେଳେ ହେଭି ହବ ତାପରେ ଡୋଜ୍ଟା ବଢ଼େଇକି ଦେବାକୁ ପଡ଼ୁଛି କି ନାହିଁ, ମେଡିସିନ୍ଟା ଚେଞ୍ଜ କରିକି ଦେଉଛୁ।
1: ହେଲେ ଯୋଉ ଆମେ ଯୋଉ ମେଡିସିନ ଦଉଛନ୍ତି, କୀଟନାଶକ ବ୍ୟବହାର କରୁଛନ୍ତି, ସେଇ ବ୍ୟବହାର କରିବା ସମୟରେ କଣ କଣ ସାବଧାନତା ନିଅନ୍ତି?
0: ସାବଧାନତା ଆମକୁ ଯେମିତି ଏଫେକ୍ଟ ନ ହୁଏ ବଡି ପ୍ରତି, ଶରୀର ପ୍ରତି, ସେ ହିସାବରେ ସେଫ୍ଟି ରହିକିରି ୟୁଜ୍ କରା ହଉଛି ଆଉ ମେଡିସିନ।
1: ହାତରେ କିଛି ଗ୍ଲୋଭସ?
0: ହଁ ଗ୍ଲୋଭସ ଫ୍ଲୋଭସ ପିନ୍ଧିକି, ନାକରେ ବି ଟିକେ ମାସ୍କ ଲଗେଇକିରି ୟୁଜ୍ କରୁଛୁ ଆଉ।
1: ଧାନରେ ଯେମିତି ଲାଭ ହଉଥିଲା, ମକାରେ ସେମିତି ଗୋଟେ ଏକରକୁ କେତେ ଲାଭ ମିଳିବ? ଲାଭ
0: ଏକରକୁ 20-25 କ୍ୱିଣ୍ଟାଲ ଆସୁଛି ମକା।
1: ଖର୍ଚ୍ଚ କେତେ କରୁଛନ୍ତି, ଲାଭ କଣ
0: ହଁ
1: କେମିତି?
0: ମକାରେ ଟିକେ ଧାନ ଠୁ ଟିକେ ଏକ୍ସଟ୍ରା, କାହିଁକି ନା ଆମେ ଏଇଟା ମଣ୍ଡି ଏକାରରେ ତ ବିକୁନୁ, ଆମର କାର୍ଡ ଫାର୍ଡ ଦୁନିଆ ସବୁ ସିଷ୍ଟମ ନାହିଁ, ଡାଇରେକ୍ଟ ଲେଫ୍ଟରେ ବିକ୍ରି ହେଉଛି, ତାପରେ ଆମକୁ ଲେଫ୍ଟରେ ବିକ୍ରି କଲେ କ'ଣ ପଇସା ସାଙ୍ଗେ ସାଙ୍ଗେ ମିଳିଯାଉଛି।
1: ଆଚ୍ଛା ଆଚ୍ଛା, ଏଇ ଯୋଉ ମକା ଚାଷ କରୁଛନ୍ତି କେତେ ଦିନରେ ଅମଳ ହଉଛି?
0: ହେ 3 ମାସ ଅଧା ଏମିତି ପଡ଼ୁଛି,
1: ହଁ 100 ଦିନରେ ଅମଳ
0: ଶହେ
1: ହେଇଯାଉଛି।
0: 120 ଦିନରେ ଅମଳ ହେଇଯାଉଛି ମକା।
1: ବହୁତ ବହୁତ ଧନ୍ୟବାଦ ଭାଇ, ଆପଣଙ୍କୁ ବହୁତ ମୂଲ୍ୟ ଆମର ଆକାଶବାଣୀକୁ ଦେଇଥିବାରୁ ଧନ୍ୟବାଦ।
0: ଥ୍ୟାଙ୍କ ୟୁ।
2: ଏଇଠି ତମେ ମିଶା ଯେମିତି ପଚାରୁଛ, ଭାଇ ମିଶା ସେମିତି ଉତ୍ତର ଦଉଛନ୍ତି, ହେଲେ କିସ ଆମେ ତ ଏ ବି ଆମ୍ବ ଚାଷ କଥା କହିବା ବା ମକା ଚାଷ କଥା କହିବା, ସବୁବେଳେ ଯୋଜନା ସରକାରଙ୍କର ଅନେକ ଅଛି, ତାକୁ ନେଇକରି ଆମେ କାର୍ଯ୍ୟକାରୀ କଲେ ଏକା ଲାଭ ଦୁଇଟା
3: ପାଇପାରିବା,
2: ତା ସହିତ ଧ୍ୟାନ ସହିତ ଆମେ ଚାଷବାସ କରିବାର ଅଛି, ନହେଲେ ମାଡ଼ ଖାଇବା କଥା ହେଲେ। ଆଜିକାଲି ମକା ମିଶା ଅମଳ ହେଇଯାଇଛି, ଭାଇମାନେ ବିକ୍ରି ବଟା କାହିଁ ତରତର ହଉଥିବେ, ମାତ୍ର ଏ ଅଦିନିଆ ମେଘ ଟିକେ ଦାଉ ସାଧୁଛି, ସେଥିପାଇଁ ମକାକୁ ଟିକେ ଭଲ ଭାବରେ ଯତ୍ନ କରିକିରି ଶୁଖେଇକିରି ଟିକେ ରଖିଦେବାର ଅଛି, ଠିକ ରେଟ୍ ଆଇଲେ ବିକିଦେବା କଥା। ଏ ଯେ ଭଉଣୀ ଦେଖ, ଆମେ ଇଆଡ଼େ କଥାବାର୍ତ୍ତା ହେଇଯାଉଛି, ବେଳ ମିଶା ହେଇଗଲାଣି,
3: ବେଳ ଦେଖୁନ କେମିତି
2: ହେଲେ ଯିବା, ଆମେ ମିଶା ଆହୁରି ଏଠି ରହିଲେ ତ ବେଳ ତ ହେଇଗଲାଣି, ଆମକୁ ତ ବୈଠକ କରି
3: ଯିବାକୁ ପଡିବ,
2: ଯିବାକୁ ପଡିବ, ଯଦି ଆଉ କିଛି ଥିବ ବୋଲି ଶୁଣି ଦେଇକି ଯିବା,
3: ଶୁଣିକି ଯିବା ଭାଇ ନା ଯିବା।

କୃଷି ଓ କୃଷକ କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଆସନ୍ତୁ ଶୁଣିବା ଲୋଫର କଥାଚିତ୍ରର ଏହି ଗୀତଟି। କଣ୍ଠଦାନ କରିଛନ୍ତି ସନ୍ ଏବଂ ତପୁ ମିଶ୍ର। ବାପୁ ଗୋସ୍ୱାମୀଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଗୁଡ଼ଲି ରଥ।

ପ୍ରେମୀ ମୋ ପାଗଳ ଏ କଥା ଚିତ୍ରର ଗୀତଟି ଶୁଣୁଥିଲେ। କଣ୍ଠଦାନ କରିଛନ୍ତି କୁମାର ପାପି ଏବଂ ତପୁ ମିଶ୍ର। ଏଥର ଆସନ୍ତୁ ଶୁଣିବା ଜବରଦସ୍ତ ପ୍ରେମିକା ଏ କଥା ଚିତ୍ରର ଗୀତଟି ଗାଇଛନ୍ତି ହ୍ୟୁମାନ ସାଗର। ନିଜାମଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଅଭିଜିତ ମଜୁମଦାର।

ଏହି ଗୀତଟି ସହ ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଆଜି ପାଇଁ ଶିଳ୍ପୀ ହେଲେ ଯୋଗେନ୍ଦ୍ର ମହାପାତ୍ର ଏବଂ କୁନ୍ତି ବେହେରା। ଆସନ୍ତୁ ଶୁଣିବା ପ୍ରଥମ ଗୀତ।

ଏଥର ଶିଳ୍ପୀ କୁନ୍ତି ବେହେରା, କଣ୍ଠରେ ଅଶୋକ ମିଶ୍ରଙ୍କ ରଚନା, ସଙ୍ଗୀତ ପରିଚାଳନା ପ୍ରଦୀପ କୁମାର ପାତ୍ର।

0: ଶୁଣିଲେ ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଆଜି ପାଇଁ ଶିଳ୍ପୀମାନେ ଥିଲେ ଯୋଗେନ୍ଦ୍ର ମହାପାତ୍ର ଏବଂ କୁନ୍ତୀ ବେହେରା। ଗୀତରଚନା ଅଶୋକ ମିଶ୍ର, ସଙ୍ଗୀତ ପରିଚାଳନା କରିଥିଲେ ପ୍ରଦୀପ କୁମାର ପାତ୍ର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଠି ଆପଣଙ୍କୁ କହି ରଖୁଛୁ ଯେ ରାତି 9:30ରେ ଶୁଣିବେ ନାଟକ ଦୀପଶିଖା, ରଚନା ଏବଂ ପ୍ରଯୋଜନା ଡକ୍ଟର ସୁନୀତି ଦେବୀ। ଆପଣଙ୍କ ଅନୁରୋଧ କ୍ରମେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 10:00। ରାତି 10:30ରେ ପ୍ରଚାର କରିବୁ କେତୋଟି ଆଧୁନିକ ଗୀତ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଆକାଶବାଣୀ ଜୟପୁର।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ସେ ଟିନ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ।

0: ଶୁଣିଲେ ସ୍ପଟଲାଇଟ୍ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ନାଟକ ଦୀପଶିଖା, ରଚନା ଏବଂ ପ୍ରଯୋଜନା ସୁନୀତି ଦେବୀ।

0: ଯାହା ନାଚରେ ତା ପାଣି। ସବିତା ସବିତା,
1: ଓହୋ
0: କଣ ଯେ ତମେ କରୁଥିଲ, ତେଲି ଚାରିଥର ଡାକିଲେ ଉତ୍ତର ମିଳିଲା। ସବିତା
2: କଣ ହେଲା, ବିଛଣା ଉପରେ ଶୋଇରେ ଏମିତି ଡାକ ଛାଡ଼ିଛ ଯେ?
0: ଚାହା କପ୍ଟା କାହାକୁ ଦେଇଥିଲ ଶୁଣେ, ଏତେ ନାସ୍ତି।
2: ଓହୋ ଚାହାଟା ଭଲ ଲାଗିଲାନି ତ? ଏଥିରେ ସକାଳୁ ସକାଳୁ ଏତେ ବିରକ୍ତ ହେବାର କଣ ଅଛି କହିଲ? ଠାକୁର ପୂଜା କରିଥିଲି। ଆଚ୍ଛା ଟିକେ ଅପେକ୍ଷା କର, ଆଉ ଗୋଟେ ବଢିଆ କପ୍ କରି ନେଇ ଆସୁଛି।
0: ନାଇଁ ମୁଁ କେତେ ଥର କହିଲିଣି, ମର୍ଣ୍ଣିଂ ଟିଟା ମୋର ଦିନ ସାରାର ଇଣ୍ଡିକେଟର, ମାନେ ଦିନଟା କେମିତି କଟିବ ମୁଁ ମର୍ଣ୍ଣିଂ ଟିରୁ ଜାଣିପାରେ। ତେଣୁ ତମେ ଅନ୍ତତ ଏତେଟା କେୟାରଲେସ୍ ହବା ଠିକ ନୁହେଁ।
2: ହେଲୋ ବାବା, ଆଇ ଆମ୍ ଭେରି ସରି। ଦେଖିଲ ତମେ ମୋ ମୁଡ୍ ଅଫ୍ କରନା, ଉଠିଲ ମୁଁଟା ଭଲ ଭାବରେ ଧୋଇ ନିଅ, ଦେଖ ମୁଁ ଏଇନେ ତମ ପସନ୍ଦର ଚାହାଟା ଦଉଛି କି ନାହିଁ।
0: ଦେଖ ସବିତା, ସକାଳୁ ଆଉ ଏ ଅର୍କେଷ୍ଟ୍ରା ବଜାଉନି, ମୋର କୋଉ କଥାରେ ତମର ଖାତିର ନାହିଁ।
2: ଦେଖ ସନ୍ଦିଗ୍ଧ, ତମେ ଯଦି ଏମିତି ପ୍ରତି କଥାରେ ଅବୁଝା ହବ ଆଉ ମୋତେ ଭୁଲ ବୁଝିବ, ମୁଁ ତମକୁ ବୁଝେଇବି କେମିତି କହିଲ? ଆଠଟା ବାଜିଲାଣି, ପିଲାମାନେ ସ୍କୁଲ ଗଲେଣି, ଆମେ ପୁଣି ଆଉ ଘଣ୍ଟାଏ ପରେ ଅଫିସ ଯିବା, ଚାଲ ଟିକେ ଫ୍ରେଶ ହେଇଯା।
0: ତମେ ଜାଣିଛ ସବିତା, ମୁଁ ଏସବୁ ଦିଗରେ ଭାରି ଟ୍ରାଡିସନାଲ।
2: ଜାଣିଛି,
0: ତେବେ ମନିକଟା ଅନ୍ତତ ମୋତେ ବିରକ୍ତ ନ କରି।
2: ସମସ୍ୟା ନଥାଇ ଆମେ ଯଦି ସବୁ କଥାକୁ ସମସ୍ୟା ବୋଲି ଭାବିବା ତାର ସମାଧାନ ହେଇପାରିବନି, ବରଂ ନିଜକୁ ସହଜ କରିନିଅ, ଦେଖିବ ସବୁ ସହଜ ସୁନ୍ଦର ହେଇଯିବ।
0: ତାମାନେ ତମେ କହୁଛ ମୁଁ ସବୁ ସମସ୍ୟା ସୃଷ୍ଟି କରୁଛି, ମୁଁ ତମକୁ ଆଡଜଷ୍ଟ କରିପାରୁନି?
2: ନା ଠିକ ସେ କଥା ନୁହେଁ।
0: ଦେଖ ଜୀବନରେ ବଞ୍ଚିବା ହେବାକୁ ହେଲେ ତମକୁ କିଛି ତ୍ୟାଗ କରିବାକୁ ପଡିବ। ନାରୀର ସ୍ୱେଚ୍ଛାଚାରିତାକୁ କୌଣସି ପୁରୁଷ କେବେ ସହ୍ୟ କରିନାହିଁ କି କରିବ ନାହିଁ।
2: ତାମାନେ ଚାହା କପ୍ରୁ ସ୍ୱେଚ୍ଛାଚାରିତା ଯାଏ ହଠାତ୍ ତମେ ଭାବିବାର ଉଦ୍ଦେଶ୍ୟ, ତାପରେ ତମ ସହିତ ମୋର ଏତେ ବର୍ଷ ଘର ସଂସାର କରିସାରିବା ପରେ ତମେ ଏତେ ସଂକୀର୍ଣ୍ଣ କାହିଁକି ହେଇଯାଉଛ ସନ୍ଦିଗ୍ଧ?
0: ବା ଚମତ୍କାର ଜାଣ ସବି, ଜଣେ ନିମ୍ନମାନର ମଣିଷ ଜୀବନର ମୂଲ୍ୟବୋଧକୁ ହିଁ ବୁଝିପାରେ ନାହିଁ, ତା ପାଇଁ
2: ସତ କଥା ନିମ୍ନମାନର ମଣିଷଟିଏ, କିନ୍ତୁ ତମ

0: ପୁରୁଷକୁ ଆଘାତ ଦେଲା ପରେ ତମେ କଥା କୁହନି ପ୍ଲିଜ୍।
1: ମୋ ପୁରୁଷ ପ୍ରତି ତମର ଏତେ ଦୟା ଅନୁକମ୍ପା କେବେଠୁ?
0: ମୁଁ ଜଣେ ସନ୍ଦିଗ୍ଧ, ଏ କେତେ ବର୍ଷ ହେଲା ତମେ ମୋତେ ଘୃଣା କରି ଆସିଛ, ଅଥଚ ଯାହା ହେଲେ ବି ମୁଁ ତମର ସ୍ତ୍ରୀ। ତମ ଭଲ ପାଇବାଟାକୁ ମୋ ଉପରେ ଜୋର ଜବରଦସ୍ତ ଲଦି ଦେବାକୁ ମୁଁ ତ କେବେ ଚାହିଁନି, କିନ୍ତୁ ସେଇଟା ପ୍ରକାଶ ନ କଲେ ଚଳନ୍ତାନି।
1: କାହିଁକି? ମୁଁ ଛଳନାରେ ବଞ୍ଚିପାରେ ନା।
0: ତମେ କେବେ ସ୍ଥିର ମନରେ ଚିନ୍ତା କରିଛ ତାର ଏ ନିଶହାୟ ସ୍ତ୍ରୀଟି କଣ ଚାହେଁ ତମଠୁ? ତା ସୁଖ ମନ ତଳେ ଭଲ ପାଇବାର ଚୂଡ଼ାନ୍ତ ଦୀପଟି ଏବେ ବିସ୍ତୀର୍ଣ୍ଣ ହୁଏ ନାହିଁ ସନ୍ଦିଗ୍ଧ। ତମେ ତାକୁ ନିର୍ବାପିତ ହେବାକୁ ଦିଅନି ସନ୍ଦିଗ୍ଧ, ତମେ ତାକୁ ନିର୍ବାପିତ ହେବାକୁ ଦିଅ। ଜାଣେ ସନ୍ଦିଗ୍ଧ, ମୋର ଚାକିରି କରିବା, ଲେଖାଲେଖି କରିବା ଆଉ ସାହିତ୍ୟ ଆସରରେ ଯୋଗ ଦେବା ତାର ଚିର ବାହାରେ।
1: ଜାଣି ସୁଦ୍ଧା ତମେ କି ପ୍ରତିକାର କରିଛ? ଚାକିରି ଛାଡ଼ି ଦେଇଛ, ଲେଖାଲେଖି ବନ୍ଦ କରିଦେଇଛ, ବରଂ ତମେ ମନ ଇଚ୍ଛା ଲେଖି ପ୍ରକାଶ କରୁଛ।
0: ମାନେ ତୁମେ କଣ କହିବାକୁ ଚାହଁ? ମୋ ଲେଖାରେ ତମେ ରିଡ୍ୟୁସ ରିପୋର୍ଟ ଦେଲା ପରେ ମୁଁ ପ୍ରେସ୍କୁ ଛାଡ଼ିବି?
1: ଏତିକି ମନେ ରଖ ସବୁ।

0: ବରଂ ତୁମେ ମନ ଇଚ୍ଛା ଲେଖି ପ୍ରକାଶ କରୁଛ।
1: ମାନେ ତୁମେ କଣ କହିବାକୁ ଚାହ? ମୋ ଲେଖାରେ ତୁମେ ରିଡର୍ସ ରିପୋର୍ଟ ଦେଲା ପରେ ମୁଁ ପ୍ରେସ୍କୁ ଛାଡ଼ିବି?
0: ଏତିକି ମନେ ରଖ ସବି, ତମର ଲେଖିବାର ସ୍ୱାଧୀନତା ଏବେ ବି ନାହିଁ, ତମକୁ ସ୍ୱାଧୀନତା ଦବ କିଏ? ମନେ ରଖ ସବି, ପୁରୁଷର ଅଥର୍ବତା ଏଯାଏ ଆସିନି ଯେଉଁଠି ଥକିଗଲେ ନାରୀ ତାକୁ ଅଙ୍ଗୁଳି ଧରି ଉଠେଇ ନବ।
1: ମୁଁ ହିପୋକ୍ରେଟ ନୁହେଁ ସନ୍ଦିଗ୍ଧ, ତମେ ହିପୋକ୍ରେଟ। ନହେଲେ ତମ ଛୁଆଙ୍କ ପାଠ ପଢ଼େଇବାର ଖର୍ଚ୍ଚ, ତମ ଘରକୁ ଟଙ୍କା ପଠେଇବାର ପ୍ରତିଶ୍ରୁତି, ଆଉ ତମ ଭାଇଙ୍କୁ ଇଞ୍ଜିନିୟର କରିବାର ଦାୟିତ୍ୱ ମୋ ଉପରେ କାହିଁକି ଲାଦି ଦେଇଛ?
0: ଆଚ୍ଛା, ଏଇଥିପାଇଁ ତମ ମନରେ ଏତେ ଗର୍ବ? ବା, କିନ୍ତୁ ମନେ ରଖ ସବି, ମଣିଷ ବଞ୍ଚିବାକୁ ହେଲେ ଟଙ୍କା ଦରକାର, ଟଙ୍କା। ତମେ ରୋଜଗାର କରୁଛ, ତେଣୁ ଖର୍ଚ୍ଚ ହେଉଛି।
1: ତମ ଭଳି ମୁଁ ବି ମୋ ସ୍ୱାମୀକୁ ଏକାନ୍ତ ଭାବରେ ଚାହୁଁଛି, ମୋ ନାରୀତ୍ୱକୁ ମୁଁ ବି ଅନୁଭବ କରିବାକୁ ଚାହେଁ ସନ୍ଦିଗ୍ଧ। ମୁଁ ଚାହେଁ ନାଇଁ ଚାକିରି, ମୋତେ ତୁମେ ବଞ୍ଚିଲା ଭଳି ବଞ୍ଚିବାକୁ ଦିଅ ସନ୍ଦିଗ୍ଧ। ଦେଖିବ, ତମ ଚାହିଁଲା ଭଳି ମୁଁ ତମର ପୋଷା ପକ୍ଷୀ ହେଇଯିବି।
0: ମିଛ କଥା, ମିଛ କଥା, ପିଞ୍ଜରାରୁ ଥରେ ଉଡ଼ିଗଲା ପରେ ଉଡ଼ନ୍ତା ପକ୍ଷୀକୁ କେବେ ଆଉ ପୋଷା ମନେ ହୁଏ ନା ସବି। ଛାଡ଼, 9 ବାଜିଲାଣି, ତମେ ଆଟଲିଷ୍ଟ ମୋତେ ଚା କପ୍ଟେ ଦିଅ। ଯାଅ, ବୋର୍ କରନି, ତମେ ତମ କାମ ସାର, ଅଫିସ ଯିବା ଡେରି ହବ।
2: ଏତେ ବର୍ଷ ହେଲା ଆପଣ ବଡ଼ ବାବୁ ହେଲେଣି, କଥା କହିବାର ନାଟକୀୟତାକୁ ଏବେ ଆପଣ ଛାଡ଼ିପାରିନି।
3: ନା ନା, ମାନେ ସାର୍, ଏ ସାର୍, ଆମ ଏଇ ସବିତରେ ବି ଏ ଲେଖାରେ କଣ ପ୍ରକାଶ କରୁଛି ଦେଖୁଛୁ ନା? ଆଗେ ଦିନ ଉପରେ ଖାଲି ଆଖି ଯେତିକି ଭୁଲେଇ ଆଣିଛୁ ସାର୍।
2: ଆଚ୍ଛା ଆଚ୍ଛା, ଗଳ୍ପର ନାଁଟା ଆର୍ତ୍ତନାଦ
3: ସାର୍, ଆର୍ଟିକଲଟା ପୁରାପୁରି ଆପଣଙ୍କ ନାଁ ସାର୍। ମୁଁ ଦେଖୁଛି ସେ ସ୍ତ୍ରୀ ଲୋକଟା ଖୁବ୍ ଷ୍ଟ୍ରଙ୍ଗ ସାର୍, ଦିଟା ମେନୁ ଦେଲା ପରେ ସେମିତି ଆଡ଼ିଲେ ସାର୍।
2: ବଡ଼ ଆମର ଦିଟା ଏକ ମେମୋ ବେସ୍ଲେସ୍ ପରି ମୋର ପାଇଁ ମନେ ହେଉଛି। ସବିତା ଦେବୀ ତ ଖୁବ୍ ପଙ୍କ୍ଚୁଆଲ।
3: ନା ସାର୍, ମାନେ ସାର୍, ଆପଣ ଜାଣିନାହାନ୍ତି ସାର୍, ଏପରେ ସବିତା ଦେବୀ ଆପଣଙ୍କର ସେକେଣ୍ଡ ମେମୋଟା ପାଇଲା ପରେ ଟିକେ ସାର୍ ଅଧିକ କନସିୟସ୍ ହେଇଯାଇଛନ୍ତି ନା ସାର୍।
2: ବଡ଼ ସାର୍, ମୁଁ କିନ୍ତୁ ଭାବୁଛି ଆମର ମେମୋ ଦେବା ପୂର୍ବରୁ ସବିତା ଦେବୀଙ୍କୁ ଗୋଟେ ୱାର୍ଣ୍ଣିଂ ଇସ୍ୟୁ କରିବାର ଥିଲା।
3: ନା ସାର୍, ସେମିତି ତ ଆପଣଙ୍କ ନାଁ ଲେଖିବାକୁ ଆରମ୍ଭ କଲେ ନା, ଏମିତି କିଛି ସାର୍ ଗୋଟେ କିଛି ତାକୁ ଚେକ୍ ନ କଲେ ସାର୍।
2: ଆମ ଦେଶରେ ମୋ ଚରିତ୍ରର ଲୋକ କଣ ଅଭାବ ଅଛନ୍ତି? ତାପରେ ଗଳ୍ପର ନାୟକ ଯେ ମୁଁ, ଏକଥା ତ ସବିତା ଦେବୀ କୋଉଠି ଉଲ୍ଲେଖ କରିନାହାନ୍ତି।
3: ଏ ସାର୍, ଏକଥା କଣ ଆଉ ସାର୍ କହିବାକୁ ହେବ ସାର୍, ଏ ସୁନା ଜରି ଦିଅ ତାରକସି କାମଟା କେବଳ ସାର୍ ଏପରେ ଆମର କଟକ ସୁନାରୀ ମାନେ କରିପାରନ୍ତି ସାର୍।
2: ମାନେ ମୁଁ ତ କିଛି ବୁଝିପାରୁନି ମାନଭଞ୍ଜନ ବାବୁ,
3: ସେଇ ଯୋଉ ଘଟଣାଟା ଆପଣ ଭୁଲି ଗଲେ କି ସାର୍? ମାନେ ଅମାବାସ୍ୟ ଦିନ ଥାଏ ସାର୍, ଆମର ଯୋଉ ମେଡିକାଲ ବିଲ୍ଟା ଉପରେ ଧରପଗଡ଼ ହେଲା, ସେଇ ଲୋକଟା ପାଇଁ ସମସ୍ତଙ୍କ ସାମ୍ନାରେ ସବିତା ଦେଇ କେମିତି ଫାଇଟ୍ କଲେ ସାର୍, ମନେ ନାହିଁ କି ସାର୍?
2: ହଁ ମନେ ଅଛି
3: ସାର୍, ଭଲ କରି ମନେ ପକାନ୍ତୁ ସାର୍, ମତେ କଣ ସବୁ କଥା ଆଉ କହିବାକୁ ହବ ସାର୍। ସେଇ ଯୋଉ ମେଡିକାଲ ବିଲ୍ଟା ଅବଜେକ୍ସନ୍ କଲି ବୋଲି ମୋ ଟେବୁଲ ଉପରେ ସବିତା ଦେବୀ ସିଧା 50 ଫୋପାଡ଼ି ଦେଇ କହିଲେ, ବଡ଼ ବାବୁ ଗରିବ ପିଅନ୍ର ମେଡିକାଲ ବିଲ୍ଟା ପାସ୍ କରିବାକୁ ଆପଣ ଆଚରିବେ, ନିଅନ୍ତୁ 50 ନେଇ ତା ବିଲ୍ଟା ପାସ୍ କରିଦିଅନ୍ତୁ।
2: ହଁ ଆପଣ ତ ସେଇ ରାଗରେ ନୋଟ୍ ସିଟ୍ରେ ଚାର୍ଜ କରିଥିଲେ, ଇଆଡ଼ୁ ସାର୍ ଗୁଡ଼ା ଆଲିଗେସନ୍ କରି।
3: ଏ ନା ମାନେ ସାର୍, ଆପଣ ବୁଝୁନାହାନ୍ତି, ସମସ୍ତେ ତ ଆଉ ସାର୍ ନଉଛନ୍ତି ସାର୍, ଆଉ ଏଇଥିପାଇଁ ସମସ୍ତଙ୍କ ସାମ୍ନାରେ ଉଜୁରାଲି ସାର୍, ଆମ କିରାନୀ ମାନେ କଣ ଭାବିଥିବେ କହିଲେ।

0: ପାଇଁ ସାର୍।
1: ଅବଶ୍ୟ ତାଙ୍କ କହିବାର ଭାବଭଙ୍ଗୀଟା ଆମକୁ ଅପ୍ରୀତିକର ବୋଧ ହଉଛି ମାନମୋହନ ବାବୁ, କିନ୍ତୁ ସେ ଭାରି ସ୍ପଷ୍ଟବାଦିନୀ।
0: କିନ୍ତୁ ସାର୍, ଏ ଅଫିସରେ ସ୍ପଷ୍ଟବାଦିନୀ ମାନେ କି ଦୁର୍ବିପାକର ଶିକାର ହୁଅନ୍ତି ଆପଣ ସାର୍ ଜାଣିଥିବେ ତ।
1: ଆଚ୍ଛା ବଡ଼
0: ସାର୍,
1: ମୋ ଘର ପାଇଁ ସେ ଜଙ୍ଗଲରୁ ଚୋରାରେ ଯୋଉ କାଠ ସବୁ ଆସିଥିଲା, ଭିଜିଲାନ୍ସ ଯେମିତି ଧରିଥିଲା ନା, ସମସ୍ତେ କହୁଛନ୍ତି ମିସେସ୍ ସବିତାଙ୍କର କୁଆଡେ ଏଥିରେ ହାତ ଅଛି।
0: ଥିବ ଥିବ ସାର୍, ନିଶ୍ଚୟ ଥିବ। ମୁଁ ଶୁଣିଥିଲି ସେ ଭିଜିଲାନ୍ସ ଇନ୍ସପେକ୍ଟର ବି ଏବେ ଯୋଉ ନୂଆ ଆସିଛି ସେ କୁଆଡେ ସବିତା ଦେବୀଙ୍କର ଚିହ୍ନ ଜଣା ସାର୍। ଆଉ ସେ ଯଦି
1: ଆପଣ ସେ ପୁରୁଣା କଥା ଗୁଡା ଘାଣ୍ଟନ୍ତୁନି, ନିଅନ୍ତୁ ନିଅନ୍ତୁ, ମୋର ବହୁତ କାମ ବାକି ପଡ଼ିଲାଣି।
0: ଆହା, ଏ କାମ କଣ ହବନି ସାର୍, ଏ ଗୋଳପଟାରେ ପୁରାପୁରି ଅଫିସରଙ୍କ ବାଟ ମାରଣା କଥା ଲେଖା ଅଛି ସାର୍, ମାନେ ସେ ମେଡିକାଲ ବିଲ୍ କଥା ସାର୍। ଖାଲି ଚରିତ୍ରଟା ଏପଟ ସେପଟ ହେଇଯାଇଛି ନା, ଆଉ ପଳନ୍ତୁ ନା, ନିଅନ୍ତୁ। ସାର୍, ଆପଣ ଯଦି କିଛି ମନେ ନ କରିବେ, ଛୋଟ ଗୋଟେ ସଜେସନ୍ ସାର୍, ଯଦି ମାନେ ଏଇ ସବିତା ଦେବୀଙ୍କୁ ଗୋଟାଏ ଇଣ୍ଟେରିୟର ପ୍ଲେସ୍କୁ ବଦଳ କରିଦିଆଯାଆନ୍ତା, ନହେଲେ ସାର୍ ଏ ତାଙ୍କର ପ୍ରମୋସନ୍ ଟାଇମ୍, ସିଆର୍ଟା ତ ଆପଣଙ୍କ ହାତରେ, ଆପଣଙ୍କ ଷ୍ଟେଲ ସାର୍ ଯାହା ବିଚାର କରିବେ।
1: ଆପଣ ଭଲ ହେଇଠୁ ଯାଆନ୍ତୁ, ଅନ୍ତତ ମତେ ଟିକେ ଶାନ୍ତିରେ ବସିବାକୁ ଦିଅନ୍ତୁ
0: ସାର୍। ତାହେଲେ ସାର୍, ମୁଁ ଆସୁଛି ସାର୍।
1: ସାମାନ୍ୟ ଜଣେ ଟାଇପିଷ୍ଟ, ତା ଭୟରେ ଅଫିସରେ ସମସ୍ତେ ଥରହର, ମୁଁ କାହିଁକି ତାଙ୍କୁ ଭୟ କରୁଛି ସବିତା, ମୁଁ ତ ତୁମର ବସ୍। ତାମାନେ ମୁଁ ଜଣେ ପଳାତକ, ମୁଁ ଜଣେ ଚିଟ୍, ଆଉ ମୋର ବ୍ୟାଙ୍କ ବାଲାନ୍ସ, ମୋର ପ୍ରେଷ୍ଟିଜ୍, ଏସବୁ ଫଲ୍ସ ଭ୍ୟାନିଟି।
2: ଆରେ
1: ସବିତା, ଆସ ଆସ
2: ସାର୍, ଆପଣଙ୍କୁ ଡିଷ୍ଟର୍ବ କଲି ସାର୍।
1: ନା ମାନେ ତା ଠିକ୍ ନୁହେଁ, ଡିକ୍ରେସନ୍ କେତେ ନେଇଯାଅ
2: ସାର୍। ଆପଣଙ୍କ ପାଖରେ ଏଇ ମ୍ୟାଗାଜିନ୍ଟା
1: ମାନେ ତମର ଏଇ ଯୋଉ ଆର୍ତନାର ଆର୍ଟିକଲଟା ପଢୁଥିଲି।
2: ଆପଣ ପଢିଛନ୍ତି ସାର୍, ମାନେ ଆପଣଙ୍କ ରିଆକ୍ସନ୍।
1: ତମେ ଭାରି ସ୍ପଷ୍ଟବାଦିନୀ ସବିତା, ସେଥିପାଇଁ ତମର ସେଲ୍ଫ କନ୍ଫିଡେନ୍ସଟା ଖୁବ୍ ଷ୍ଟ୍ରଙ୍ଗ ଭାବରେ କାମ କରିପାରୁଛି। ମୋର ଯଦି ତମ ପରି ସେଲ୍ଫ କନ୍ଫିଡେନ୍ସ ଥାଆନ୍ତା ନା
2: ସାର୍, ଜୀବନରେ ଏଇ ଆତ୍ମବିଶ୍ୱାସ ଟିକକ ପାଇଁ ମୁଁ ବଞ୍ଚିଛି ସାର୍। ମୁଁ ଅନ୍ୟାୟ ବିରୁଦ୍ଧରେ ଏଇଥିପାଇଁ ସ୍ୱର ଉତ୍ତୋଳନ କରିପାରୁଛି, ଏଥିରେ ଆନନ୍ଦ ଅଛି ସାର୍।
1: ସବିତା
2: ସାର୍,
1: ଏ ଗଳ୍ପଟା ଆମ ଅଫିସ ପିଅନ ଧନୀରାମକୁ ନେଇ ଲେଖିଛ?
2: ହଁ ସାର୍, କିନ୍ତୁ ନାଁଟା ବଦଳେଇ ଦେଇଛି।
1: ତାମାନେ ଆଜି ମୋ ଷ୍ଟାଫ୍ ବିରୁଦ୍ଧରେ ଲେଖିଲ, କାଲି ତ ମୋ ବିରୁଦ୍ଧରେ ବି ଲେଖିବ। ହଁ ଡ୍ୟାଡ୍ ୟୁ ରାଇଟ୍
2: ସାର୍। ଆପଣ ଟିକେ ସ୍ଥିର ମନରେ ବିଚାର କରନ୍ତୁ ସାର୍, ଏମିତି ଅନ୍ୟାୟ ଅନୀତି ଯଦି ଅଫିସ ମାନଙ୍କରେ ଚାଲେ ତାହେଲେ ଦେଶର କି ଅଧପତନ ହେବ ବୁଝିପାରୁଛନ୍ତି? ସମାଜର ଆମେ ସବୁ ଜଣେ ଜଣେ ବିରାଟ ଚିଟ୍ ହେଇଯିବା।
1: ଜାଣ, ମୁଁ ଚାହିଁଲେ ତମ ଉପରେ ଆକ୍ସନ ନେଇପାରେ।
2: ମୁଁ ଜାଣେ ସାର୍,
1: ତମର ବର୍ତ୍ତମାନ ପ୍ରମୋସନ ପିରିୟଡ୍,
2: ତା ବି ଜାଣେ ସାର୍। ହେଲେ ପେଣ୍ଡୁଲମ୍ ପରି ଝୁଲୁଥିବା ଏଇ ଶସ୍ତା ଆକର୍ଷଣ ମୋତେ ପ୍ରଲୋଭିତ କରିପାରିବନି ସାର୍।
1: ସବିତା, ସବୁଥିରେ ଗୋଟେ ସୀମା ଅଛି।
2: ମୁଁ ସେଇଥିପାଇଁ ଆପଣଙ୍କୁ ଏବେ ବି କନସିୟସ୍ କରିଦେଉଛି ସାର୍, ଏବେ ବି ସମୟ ଅଛି। ଆପଣଙ୍କର ବ୍ୟକ୍ତିତ୍ୱକୁ କେତେଟା ଟଙ୍କା ବା କେତେ ବୋଧ ମଧୁର କଥା ପାଖରେ ଏମିତି ବିକ୍ରି କରିଦିଅନ୍ତୁନି। ଅପରାଧୀ ହେବା ଅପେକ୍ଷା ଅପରାଧକୁ ପ୍ରଶ୍ରୟ ଦେବା ଏକ ଗୁରୁତର ପାପ ସାର୍।
1: ସବିତା, ଷ୍ଟପ୍ ଇଟ୍, ଷ୍ଟପ୍ ଇଟ୍। ସାମାନ୍ୟ ଜଣେ ଷ୍ଟେନୋଗ୍ରାଫର ହେଇ
2: ସାର୍, ଆଇ ଆମ୍ ସରି ସାର୍, କିନ୍ତୁ ଆପଣ ମୋ କଥାକୁ ଦିନେ ଭାବିବେ।
1: ବହୁତ ହେଇଗଲା, ଡୋଣ୍ଟ ଗୋ ଆହେଡ୍। ଦେଖି ସେ ଡିକ୍ରେସନଟା କେମିତି ଟାଇପ୍ କଲ
2: ସାର୍। ରୟାଲ ଏଣ୍ଟରପ୍ରାଇଜ୍କୁ ଦେଇଥିବା ଡିକ୍ରେସନର ଚିଠିଟା ଟିକେ ଚେଞ୍ଜ କରି ଟାଇପ୍ କରି ଆଣିଛି ସାର୍, ଦେଖନ୍ତୁ। ସାର୍, ମୁଁ ଆସିବା ପୂର୍ବରୁ ଗୋଟେ କଥା କହି ରଖୁଛି ସାର୍। ମାନଭଞ୍ଜନ ବାବୁ ସମାଜର ଜଣେ ଘୃଣ୍ୟ କୀଟ, ଆପଣ ତାଙ୍କ କଥାରେ ବାୟସ ନ ହୋଇ ବରଂ ନିଜକୁ ସଂଶୋଧନ କରନ୍ତୁ ସାର୍। ମୁଁ ଆସୁଛି ତାହେଲେ ସାର୍, ଆସୁଛି।
1: ସବିତାକୁ ଫେସ୍ କଲେ ଏତେ ଭଲ ଲାଗେ କାହିଁକି? ସେ ଯେମିତି ଗୋଟେ ଚଳନ୍ତା ସୂର୍ଯ୍ୟ, ମାନଭଞ୍ଜନ ନାଁରେ ଯାହା ସବୁ କହିଗଲା

0: ଏବେ ବି ସମୟ ଅଛି ସାର୍, ଆପଣଙ୍କ ବ୍ୟକ୍ତିତ୍ୱକୁ ସାମାନ୍ୟ କେତେଟା ଟଙ୍କା ବା ମଧୁର କଥା ପାଇଁ ଅନ୍ୟ ପାଖରେ ବିକ୍ରି କରିଦିଅନ୍ତୁନି। ମାନଭଞ୍ଜନ ବାବୁ ସମାଜରେ ଜଣେ କ୍ଷୁଣ୍ଣ କୀଟ, ଆପଣ ତାଙ୍କ କଥାରେ ପ୍ରାୟସ ନହେ ନିଜକୁ ସଂଶୋଧନ କରନ୍ତୁ, ନିଜକୁ ସଂଶୋଧନ କରନ୍ତୁ, ନିଜକୁ ସଂଶୋଧନ କରନ୍ତୁ।
1: ସବିତା, ତମକୁ ଫେସ୍ କରିବା ଯେ କି ଭୟାନକ।
2: ଓହୋ, ଏ ବାଲକନ ଉପରେ ବସି ତିନି ସନ୍ଧ୍ୟା ବେଳେ କଣ ଏମିତି ମନକୁ ମନ ଗପି ଜାଣିଛ?
1: ନା ମାନେ, ଆସ ଆସ ବସ।
2: ଏଇ ଶୁଣିଛ?
1: କଣ କହୁନ?
2: ଘର ଛାତ ଏଯାଏ ପଡ଼ିଲାନି, କଣ୍ଟ୍ରାକ୍ଟର ବାବୁ ଆସି ଦଶ ଥର ଫେରିଗଲାଣି, କହୁଛନ୍ତି ଆଉ କମ୍ ସେ କମ୍ 50,000 ଟଙ୍କା ହେଲେ ସବୁ ହେଇଯିବ।
1: ଆଶା, ତମେ ଏତେ ବସ୍ତୁବାଦୀ ହେଇଯାଉଛ ଯେ ଗୋଟେ ଲୋକର କାପାସିଟି କଥା ଭୁଲି ଯାଉଛ।
2: ମାନେ ଆଜି ଏମିତି କଣ କହୁଛ? ଘରଟା କଲେ ତମ ପୁଅମାନେ ଭୋଗ କରିବେ, ଟଙ୍କା କଥା କହିଲାରୁ ଏମିତି ଲାଗିଯାଉଛି ଯେ ଜାଗା କିଣା ହେଲା ଦିନୁ ଆଜି ପର୍ଯ୍ୟନ୍ତ ତମ ସାଙ୍ଗେ ଗୋଡେ ଗୋଡେ ଲାଗିନଥିଲେ 8-10 ପ୍ରକାର ଘର ଠିଆ ହେଇଥାନ୍ତା।
1: ହଁ ମାନୁଛି ଆଶା, ତମର ଇଣ୍ଟରେଷ୍ଟ ଅଛି, ତମେ ସୁଗୃହିଣୀ, କିନ୍ତୁ ଟଙ୍କା କୋଉଠୁ ଆସୁଛି ସେଟା ଦିନେ ତମେ ଚିନ୍ତା କରିଛ? ବରଂ ଗୋଟେ ଗଭୀର ଗର୍ତ୍ତ ଆଡେ ମତେ ତମେ ଠେଲି ନେଇଛ।
2: ମାନେ
1: ଆଉ କେତେଦିନ ପରେ ଆମ ଘର ରେଡ୍ ହବ, ଭିଜିଲାନ୍ସ ଧରିବ, ମୁଁ ଥାନାକୁ ଯିବି, ଆଉ ଖବରକାଗଜରେ ବଡ ବଡ ଅକ୍ଷରରେ ବାହାରିବ ସ୍ପିନିଂ ମିଲ୍ ର ମ୍ୟାନେଜିଂ ଡିରେକ୍ଟର ଶ୍ରୀଯୁକ୍ତ ରାୟ ଟଙ୍କା ତସରଫ କରି ସସ୍ପେଣ୍ଡ ହେଇଛନ୍ତି।
2: ତମର ଯୋଉ କଥା ହଇ ହେ, ଜଗତ ସାରା ପଇସା ଖାଉଛନ୍ତି ନା ତମେ ଖାଉଛ, ଦେଖିବ ଯାଅ ଆମ ଅଫିସ କଲୋନୀରେ କାହା ସ୍ତ୍ରୀ ବେକେ 10 ଭରି ଗହଣାରୁ କମ ଅଛି, କାହାର ଗାଡି ନାହିଁ, କାହାର ମଙ୍ଗଳା ନାହିଁ। ତମେ ମତେ କଣ ଦେଇଛ ଯେ?
1: ତମର ସ୍ୱାମୀ ନିଜର ବ୍ୟକ୍ତିତ୍ୱକୁ ବଳି ଦେଇ ତମ ହାତରେ ଯେତେବେଳେ ମୁଠା ମୁଠା ଟଙ୍କା ଧରିଦିଏ ଆଶା, ସେତେବେଳେ ତମେ ଦିନେ ପଚାରିଛ ଏତେ ଟଙ୍କା ତମେ କୋଉଠୁ ଆଣ? ଅଥଚ ଆଜି ଅନ୍ୟମାନଙ୍କର ଫମ୍ପା ଅଭିଜାତ ସହ ନିଜକୁ ତୁଳନା କରି ବସୁଛ।
2: ଏମିତି ତମର ଦିନେ ଦିନେ କଣ ହୁଏ କି ଜାଣି, ପାଗଳ ଭଳି ଏମିତି ଗପ କାହିଁକି? ତମର କଣ ନାହିଁ କହିଲ? ସକାଳ ପାହିଲେ ଘରକୁ 10-10 ଲୋକ ଦୌଡୁଛନ୍ତି, କଥା କଥା କି ଦଣ୍ଡବତ।
1: ମାନେ ତମେ ଜଣେ ଭୟଙ୍କର ମୂର୍ଖ ଆଶା, ତମର ଆଶା କାମନା ବାସନାର ଅନ୍ତ ନାହିଁ, ସେଥିପାଇଁ ତମେ ଯାହାକୁ ପ୍ରତିପତ୍ତି ଆଦର୍ଶ ସମ୍ମାନ ବୋଲି ଭାବ ତା ଅନ୍ତ ସାରଶୂନ୍ୟ। ତମେ ବାସ୍ତବରେ ସୁଖୀ ଆଶା, ମୁଁ ଖାଲି ଅପଦାର୍ଥ।
2: କଣ କହୁଛ ତମେ?
1: ମୂଳମୁଣ୍ଡିଆ ଖଟିଖିଆର ଆନନ୍ଦ ତମେ ମନରେ ଭରି ଦେଇପାରିବ?
2: କି ଦୁଃଖରେ ଅଛ କହିଲ?
1: ଛାଡ଼, ତମକୁ ବୁଝେଇ ହବନି। ହଁ ଦେଖ, ଆଉ ଆମର ବଡ ବାବୁଙ୍କୁ ଆଜିଠୁ ଏଣ୍ଟରଟେନ୍ କରିବନି, ବୁଝିଲ?
2: ଖାସ ଲୋକ ତ ମାନଭଞ୍ଜନ ବାବୁ, ତମର ସବୁ ସୁବିଧା ଅସୁବିଧା ବୁଝନ୍ତି, ତାଙ୍କୁ
1: ମୁଁ ଯାହା କହୁଛି ତମକୁ ତାହା ହିଁ କରିବାକୁ ପଡିବ। ସବିତା ମୋ ରାକ୍ଷୀ ଖୋଲି ଦେଇଛି।
2: ମୁଁ ଜାଣେ ପରା ସେଇ ସବିତା ତମ ମୁଣ୍ଡ ଖାଇଥିବ, ଅଥର ବି ମଲା ନାହିଁ ପୋଡ଼ା ମୁଣ୍ଡଟା, ମୁଁ ତା ଗୁଣଗ୍ରାମ ସବୁ ଜାଣିଛି। ତା ସ୍ୱାମୀଟା ଓଏସ୍ ଅଫିସର, ଦିନ ରାତି ତା ସହିତ ଝଗଡା, କଣ ସବୁ ବାହାର କରୁଛନ୍ତି, ଇନ୍ଦ୍ରା ଚନ୍ଦ୍ର ମାନୁନି।
1: ଏତେ ଗୁଡ଼େ କଥା ତମେ ତା ବିଷୟରେ କେମିତି ଜାଣିଲ?
2: ମୋ ଆମେ ଯେତେ ଅଫିସରେ ଆଣି ରହୁଛୁ, ଆମ ମହଲରେ ତାକୁ କିଏ ନ ଜାଣେ? ମତେ ସମସ୍ତେ ଠିକ କହିଥିଲେ, ତମ ବାବୁ ଅଫିସରେ ସେ କାମ କରୁଛି, ସାବଧାନ, ତମ ବାବୁଙ୍କ ମୁଣ୍ଡ ଦିନେ ଖାଇବ।
1: କି ନାସ୍ତି କଥା!
2: ବାଃ, ସବିତା କଥା କହୁ କହୁ ତମେ ଏମିତି ଚିଙ୍କି ଉଠୁଛ କାହିଁକି?
1: ତମେ ଜାଣିନ ଆଶା, ସେ ଜଣେ ନିରବ ବିପ୍ଲବୀ, ଆମ ଅଫିସର ଆଲୋକ ବର୍ତ୍ତିକା, ତା ବ୍ୟକ୍ତିତ୍ୱ ପାଖରେ ସମସ୍ତେ ମୁଣ୍ଡ ନେଇଛନ୍ତି।
2: ସାମାନ୍ୟ ଜଣେ ଷ୍ଟେନୋଗ୍ରାଫର ପାଇଁ ଯଦି ତମର ଏତେ ଦରଦ, କିହ ତାକୁ ଘରକୁ ନେଇ ଆସୁନା।
1: ଆଶା, ଛି ଛି ଛି, ତମେ ବି ଜଣେ ଅଫିସରଙ୍କ ସ୍ତ୍ରୀ, ତମ ମୁହଁରେ ଏସବୁ ଶୁଭା ପାଉନି, ଏମିତି କହି ନିଜକୁ ଛୋଟ କରିଦିଅନି।
2: ଆଜି ଆସନ୍ତୁ ମାନଭଞ୍ଜନ ବାବୁ, ଦେଖିବା ସେ ଅଥରପିଟାକୁ ମୁଁ ଯଦି ପାନେ ନ ଦେଇଛି।

0: ଅଛନ୍ତି କଣ ଏତେ ଅଫିସ ଫେରି ନାହାନ୍ତି?
1: ହଁ ଆଜ୍ଞା,
0: ଅଫିସରେ ଫେରି କୁଆଡେ ଯାଇଛନ୍ତି? ମୁଁ ନୁହଁ ବାପି ନା, ଟିଉସନ୍ ଯାଇଛନ୍ତି ଆଜ୍ଞା।
1: ହଁ, ରାତି ଖାଇବା
0: କରି ଦେଇଛନ୍ତି ଆଜ୍ଞା।
1: ଆଚ୍ଛା, ମୋ ମେଡିସିନ ଦେଲ?
0: ଡାଇନିଂ ଟେବୁଲ ଉପରେ ରଖିଦେଇ ମା ଯାଇଛନ୍ତି।
2: ବାବୁ ଚିଠି କଣ ଲେଖି ଦେଇଛନ୍ତି?
1: ଆଜ୍ଞା, ଯେତେ ସବୁ ରାସ୍କାଲ ମୋ ଭାଗରେ ଜୁଟୁଛନ୍ତି। ଆସ ପାଣି ଗ୍ଲାସ ଆଣ, ଦୁଇ ଦିନ ହେଲା ପେପର ପଢ଼ିଲି, ଟେବୁଲ ଉପରେ ରଖିଦେଇ ଯା।
0: ଏଇ ନିଅନ୍ତୁ ଆଜ୍ଞା, ପାଣି, ଖବରକାଗଜ ଆଉ ଏଇଟା ମାଙ୍କ ଚିଠି। ଆପଣଙ୍କୁ ଅନୁଗାମି ମା ଭାରି ବ୍ୟସ୍ତରେ ଲେଖିଦେଇଗଲେ।
1: ଯଦି ବ୍ୟସ୍ତ ହଉଥିଲେ ଦଶ ଦିନ ପରେ ଟୁର୍ରୁ ଘରକୁ ଫେରିଲା ବେଳକୁ ମା ଅପେକ୍ଷା କଲେନି କାହିଁକି? ଜାଗା ତୋ କାମ କରିବୁ, ଯା
0: ଆସନ୍ତୁ ଆଜ୍ଞା। ଏଇଠି ଏଇ ବାବୁ ଏଇଠି ବସିଛନ୍ତି।
3: ନମସ୍କାର ଆଜ୍ଞା।
1: ନମସ୍କାର ନମସ୍କାର, ଆପଣ କେଉଁଥିରେ ସବିତାକୁ ଖୋଜୁଛନ୍ତି?
3: ନା, ଆପଣଙ୍କ ପାଖରେ କାମ।
1: ମୋ ପାଖରେ? ମୁଁ କିନ୍ତୁ ଆପଣଙ୍କ
3: ଚିହ୍ନି ନାହାନ୍ତି। ଏଇଆ ତ, ମୁଁ ହେଉଛି ମ୍ୟାନେଜିଂ ଡାଇରେକ୍ଟର ମିଷ୍ଟର ଅଭିମନ ଛତ୍ରାଙ୍କ ସ୍ତ୍ରୀ।
1: ଆଚ୍ଛା ଆଚ୍ଛା, ସ୍ପେଲିଂ ମିଲ୍ର ମ୍ୟାନେଜିଂ ଡାଇରେକ୍ଟର, ଆମ ଛତ୍ରାଙ୍କ ମିସେସ୍ ସବିତା ଯୋଉଠି କାମ କରୁଛି ତ, କ୍ଷମା କରିବା ଆଜ୍ଞା, ମୁଁ ଚିହ୍ନି ପାରିଲିନି। ବସନ୍ତୁ ବସନ୍ତୁ, ସବି ଆସିଥିଲେ।
3: ସେ ଆସିବା ଦରକାର ନାହିଁ, ତାଙ୍କର କିଛି ନାଲିସ କରିବାକୁ ମୁଁ ଆସିଛି।
1: ମୁଁ ଜାଣେ ପରା, ଛୋଟା ବାବୁଙ୍କ ପରି ଭଦ୍ରଲୋକଙ୍କ ପାଖରେ ସେ କାମ କରିପାରିବନି। ଯୋଉଠିକି ଯିବୁ ସେଠି ଗୋଟେ ବଦନାମ
3: ନା? ଠିକ ସେଇଆ ନୁହେଁ, ତଥାପି ଆମ ଫ୍ୟାମିଲି ଡିଷ୍ଟର୍ବାନ୍ସ ତାଙ୍କୁ ନେଇକି ହେଉଛି।
1: ତାମାନେ ନିଶ୍ଚୟ କିଛି ଲେଖିଛି, ନିଜକୁ ସେ କଣ ଭାବେ କେଜାଣି?
3: ମୋ ସ୍ୱାମୀକୁ ସବିତା ଦେବୀ କାବୁ କରି ତାଙ୍କ ହାତ ମୁଠାରେ ରଖିଛନ୍ତି। ସେ ଖାଲି କଥା କଥାକେ ସବିତା ସବିତା ବୋଲି ପାଗଳ, ସବୁ କାମରେ ଏବେ ବ୍ୟତିକ୍ରମ।
1: କଣ ଆପଣ କହିବାକୁ ଚାହୁଁଛନ୍ତି?
3: ଦେଖନ୍ତୁ ଆଜ୍ଞା, ଆପଣ ତ ଅଫିସର, ଆପଣ କୁହନ୍ତୁ ଆଜିକାଲି କିଏ ପଇସା ଖାଉନି? ଦି ପଇସା ଉପରେ ନ ପାଇଲେ ଆଜିକାଲି ଦରଦାମ ଯାହା ହେଲାଣି। ଏବେ ସବିତା ଦେବୀ ତାଙ୍କୁ କି ପାଠ ପଢ଼ାଇଛନ୍ତି କେଜାଣି? ଆଜ୍ଞା ଖାଲି କହୁଛନ୍ତି ମୁଁ ପାପ କରିଛି, ନିଜକୁ ସଂଶୋଧନ କରିବି। ସବିତା ମୋ ଆଖି ଖୋଲି ଦେଇଛି।
1: ତାହେଲେ ଏଇଥିପାଇଁ ଆପଣ ସବିତା ନାଁରେ ନାଲିସ କରିବାକୁ ଆସିଛନ୍ତି?
3: ଆଜ୍ଞା, ସେତିକି ଖାଲି ନୁହେଁ, ଘରକୁ ମିଠା ମାଛ ଯାହା ଆସୁଥିଲା ସେ ସବୁ ବି ବନ୍ଦ। ଆଠ ଦଶ ବଖରା ଛାତ ପଡିଲି, କଣ୍ଟ୍ରାକ୍ଟର ରାତି ପାଇଲେ ସବୁ ଯୋଗେଇ ଦେଉଥିଲେ, ଏବେ ଆଙ୍କର ବେକ ପଳାଇ ଯୋଗୁଁ ସବୁ ବନ୍ଦ। ସେଇଥିପାଇଁ ବାଧ୍ୟ ହେଇ
1: ଆପଣଙ୍କ ବଚନିକା ସରିଲା ତ?
3: ନାଇଁ, ଆପଣଙ୍କୁ କହିଗଲି, ସବିତା ଦେବୀ ଟିକେ ଆକଟ କରିବେ, ନହେଲେ ନାୟନୀତି ଦେଖି ଯୋଉ ଲେଖାମାନେ ସେ ଲେଖୁଛନ୍ତି ତାକୁ ପଢି ମୋ ସ୍ୱାମୀ ପୁରା ପାଗଳ।
1: ଆପଣ ପାଗଳ ହେଲେଣି ତ?
3: ମାନେ
1: ଦେଖନ୍ତୁ, ଆପଣ ଜଣେ ମ୍ୟାନେଜିଂ ଡାଇରେକ୍ଟରଙ୍କର ମେସେଜ, ଆପଣ ବର୍ତ୍ତମାନ ଆସିପାରନ୍ତି?
3: ଆଚ୍ଛା ଲୋକ ତ, ଦିନ ରାତି ଆପଣ କୁଆଡେ ସ୍ତ୍ରୀ ସାଙ୍ଗେ ମାଡ଼ଗୋଳ ଲାଗୁଛନ୍ତି, ଆଉ ମୁଁ କହିଲା କି
1: ସବିତା, ମୁଁ କଣ ତମ କଥା ହେଲେ ଚାଲି ପାରିନଥିଲି? ତମ ପଙ୍କ୍ଚୁଆଲିଟିକୁ, ତମ ଚାକିରିକୁ, ସତରେ କେତେ ଥର ଥଟ୍ଟା କରିଛି, ଅଥଚ ମୁଁ ଏକ ପାଗଳ କୃଷ୍ଣ ସାର, ନିଜ କସ୍ତୁରୀକୁ ଚିହ୍ନି ପାରିଲିନି। ପେପରଟାରେ ସବିତାର ଫଟୋ, ବିପୁଳ ସମ୍ବର୍ଦ୍ଧନା, ଗତକାଲି ସବିତା ଦେବୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ସର୍ବଭାରତୀୟ ସ୍ତରରେ ଶ୍ରୀମତୀ ସବିତା ଦେବୀ ଶ୍ରେଷ୍ଠ କାଳ୍ପିକ ଭାବରେ 5,000 ଟଙ୍କା ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ତାଙ୍କର ପରିବେଶର ସୁରକ୍ଷା ନିମନ୍ତେ ପ୍ରକାଶ ପାଇଥିବା ଗଳ୍ପ ବେଙ୍ଗଳର ଭାଷା ଅତ୍ୟନ୍ତ ଉଚ୍ଚକୋଟୀର। ଏହି ବିଜ୍ଞାନ ଧର୍ମୀ ଗଳ୍ପରେ ବିଲୁପ୍ତ ହୋଇଥିବା ଉଦ୍ଭିଦ ଗୁଡ଼ିକ କିପରି ଜୈବିକ ଦୃଷ୍ଟିକୋଣରୁ ଅତି ଗୁରୁତ୍ୱପୂର୍ଣ୍ଣ ଏହା ଚମତ୍କାର ଭାବରେ ସୂଚାଇ ଦେଇ ବୈଜ୍ଞାନିକମାନଙ୍କୁ ନୂତନ ମାର୍ଗ ଦର୍ଶାଇଛନ୍ତି। ଏହାକୁ ମିଶାଇ ଲେଖିକାଙ୍କର 150ଟିରୁ ଉର୍ଦ୍ଧ୍ୱ ଗଳ୍ପ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ। ଶ୍ରୀମତୀ ସବିତା ଦେବୀ ବର୍ତ୍ତମାନ ସ୍ପିନିଂ ମିଲ୍ର ଷ୍ଟେନୋଗ୍ରାଫର ଏବଂ ସେ ଓଡ଼ିଶାର ଉଦୀୟମାନ ଓଏସ୍ ଅଫିସର ଶ୍ରୀଯୁକ୍ତ ସନ୍ଦୀପ ସାମନ୍ତରାୟଙ୍କ ପତ୍ନୀ।
3: ଆରେ ସନ୍ଦିଗ୍ଧ, ତମେ ଏଠି
1: ଆସ, ଏଠିକି ଆସ ମୋ ପାଖକୁ।
3: ରାଗିଛ? ଅନେକ ଅପେକ୍ଷା କରି ବାଧ୍ୟ ହେଇଗଲି।
1: ନାଇଁ ରାଗିନି,

0: พไหนเทรนด์เด็ดทีละ
1: ขายแล้วนี
0: ่เนี่ยตั้งก็ตัดเช็คก็ทัลี
1: ตั้งก็ตัดก็ทักไปบี
0: ก็ว่า
1: ตั้งไม่รักกี่วันนี่ตา
0: ไม่ก็นะอาทิตย์ถัดรู้อาจจะมาตั้งมาเป็นรักกี่วันนี
1: ่พระธรรมที่เห็นละมารูปรามาสุนเฮจิ
0: ชิคังเวทิลิสันเอาดีที่ตา
1: ศิริจักรไรพอลันตารีเรจิเนชันดีขอรับชดกูรีจัลลิจิชันดี
0: จานิชิ
1: จานิชัว
0: ฮะจานิจดีมูเอต้าอาสมค่ะก็ทัลเลย
1: คิดว่ามูไปอิทธิฮายเรคัมเดชันการีเบมูตัวจมูกฟาบีมาทัลเล
0: ยมูกันตัวฟาบีทัลเล
1: ยมันนี่ตอนนี้จานิชัวเซนอลเป็นวันเดย์พอร์ซันลจิติชัดกูรีชันดีเอ้ยนี่อ่ะปอดีละปอดะ
0: ดูคีสวิตาତମର ଜୟନ୍ତ ପ୍ରଖର ରଶ୍ମିରେ ମୋ ଜୀବନର ସମସ୍ତ ପାପକୁ ଧୋଇବାର ସୁଯୋଗ ପାଇଛି
2: ତମେ ମୋର ଠିକ୍ ଝିଅ ଭଳି ଶେଷରେ ମୁଁ ତମ ନିକଟରେ ହାରିଗଲି ତୁମର ଆର୍ତ୍ତନାଦ ଗଳ୍ପର କ୍ଷୁଧିତ ମଣିଷ ମୁଁ କଳା ଟଙ୍କାରେ କୋଠା କରିଛି ସମାଜକୁ ଠକି ବ୍ୟାଙ୍କ ବାଲାନ୍ସ ବଢ଼େଇଛି ତେଣୁ ମୁଁ ପ୍ରାୟଶ୍ଚିତ କରିବି ତମେ କିନ୍ତୁ ହାରିବନି ଲେଖନୀ ବଞ୍ଚାଇ ରଖିବ ଇତି ସାର୍
0: ଆଉ କ'ଣ ବି କରିଥାନ୍ତେ
1: ହେଲେ ତାଙ୍କ ପରିବାର
0: ତମେ କେତେ ସରଳ କେତେ ନିର୍ବୋଧ ସବିତା ବ୍ୟାଙ୍କ ବାଲାନ୍ସ ବଢ଼େଇଥିବା ଲୋକଟି ପାଇଁ ପରିବାରର କେହି ଭାବିବେନି କେବଳ ଏନ୍ଜୟ କରିବେ ତାର ଗଚ୍ଛିତ ଟଙ୍କାକୁ ସବିତା ଯେଉଁଦିନ ମିସେସ୍ ଆଶା ଦେବୀ ତମର ନାଁରେ ନାଲିସ କଲେ ତାଙ୍କ ସ୍ୱାମୀ ତମର ଉଜ୍ଜଳ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇଛନ୍ତି ବୋଲି ସେଦିନ ଜାଣିଲି ତମେ ଏକ ଉଜ୍ଜଳ ଦୀପଶିଖା ତମେ ଅନନ୍ତ ଆକାଶର ଏକମାତ୍ର ଉଜ୍ଜଳ ସବିତା ପ୍ରଦକ୍ଷିଣ କରିବା ପାଇଁ ତମ ପାଇଁ ସାରା ବିଶ୍ୱ ଲୋଡ଼ା ଆଚ୍ଛା ଆଚ୍ଛା ସେସବୁ କଥା ପରେ ଶୁଣିବ ସବି ତମେ ମୋତେ ଗୋଟେ କଥା ଲୁଚେଇଛ
1: ଲୁଚେଇଛି ତମେ ଏକଥା ବି ଜାଣିଗଲୁନି ତମେ
0: ସାରା ଦେଶ ଜାଣିଲା ପରେ ସବି ଅପଦାର୍ଥ ସମିତିକୁ ତମେ କ୍ଷମା କରିବନି
1: ସନ୍ଦିଗ୍ଧ ମୋତେ କ୍ଷମା କର ସନ୍ଦିଗ୍ଧ
0: ତମର ଆଉ କେବେ ପ୍ରତିବନ୍ଧକ ହେବିନି ସବି ତମେ ମୋର ଚଳନ୍ତ ଦୀପଶିଖା ତମେ ଚଳୁଥା ସବି ତମେ ଚଳୁଥା ତମ ଆଲୋକରେ ସଭିଙ୍କୁ ଆଲୋକିତ କର
1: ସନ୍ଦିଗ୍ଧ
0: ହଁ ସବି
1: ସନ୍ଦିଗ୍ଧ।

0: ଶୁଣିଲେ ନାଟକ ଦୀପଶିଖା। ରଚନା ଏବଂ ପ୍ରଯୋଜନା କରିଥିଲେ ସୁନୀତି ଦେବୀ। ବିଭିନ୍ନ ଭୂମିକାରେ ସନ୍ଦିଗ୍ଧ ରବୀନ୍ଦ୍ର କୁମାର ଦାସ, ମିଷ୍ଟର ଛୋଟରାୟ, ଡକ୍ଟର ଶ୍ରୀକାନ୍ତ ମହାନ୍ତି, ମାନଭଞ୍ଜନ, ମାର୍କଣ୍ଡଗିରି, ପୂଜାରୀ ରଘୁ, ସରୋଜ କୁମାର ବେହେରା, ଆଶା ଦେବୀ, ଡକ୍ଟର ବିଦ୍ୟୁତ ଶତପଥୀ ଏବଂ ସବିତା ଭୂମିକାରେ ଥିଲେ ସୁନୀତି ଦେବୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ

ଉଦିତ ନାରାୟଣ ଏବଂ ଆଲକା ୟାଗ୍ନିକଙ୍କ କଣ୍ଠରେ ତେରେ ନାମ କଥାଚିତ୍ରରେ ଗୀତଟି ପାଇଁ ଅନୁରୋଧ ରହିଛି ଆପଣମାନଙ୍କର। ଛତିଶଗଡ଼ ଭାଟାପାରା ଦତ୍ରେଙ୍ଗୀରୁ ଆପଣ ହେଲେ ଦ୍ୱାରିକା ପ୍ରସାଦ ବର୍ମା, କିଶୋର କୁମାର ବର୍ମା, ଦୀପକ କୁମାର ବର୍ମା ଏବଂ ଝବେନ୍ଦ୍ର କୁମାର ବର୍ମା। ଜଗତସିଂହପୁରରୁ ମୁନା ପଣ୍ଡା, ଜୟପୁରରୁ ପଙ୍କଜ ମିଶ୍ର, ଅମଲେଶ୍ୱରରୁ ଆପଣ ହେଲେ ଡୋମନ ଠାକୁର, ସୁମନ ଠାକୁର, ମିଥିଲେଶ ଠାକୁର, ତାରିଣୀ ଠାକୁର, ସୁରଜ ଠାକୁର, ଜ୍ୟୋତି ଠାକୁର, ରିୟାନ୍ସ ଠାକୁର ଏବଂ ଗୁଡ଼ିଆ ଠାକୁର। ଚିଲିଗୁଡ଼ା ନନ୍ଦାହାଣ୍ଡି ବ୍ଲକ ନବରଙ୍ଗପୁର ଜିଲ୍ଲାରୁ ଆପଣ ହେଲେ ଘାସିରାମ ହରିଜନ, ପଦ୍ମନ ହରିଜନ, ଜୋହନ ହରିଜନ, ବୁଟି ହରିଜନ, ଯୁଧିଷ୍ଠିର ହରିଜନ ଏବଂ ସେମାନଙ୍କ ସାଥୀ। ଗୋଲାପ ଦଣ୍ଡସେନା ମିଚା ଗାଁ କଳାହାଣ୍ଡିରୁ ଏବଂ ସେମାନଙ୍କର ସାଥୀମାନେ ହେଲେ ଆହ୍ଲାଦ, ରୂପେଶ, ମୁନା, ନିବେଦିତା, ମନୀଷା, ବର୍ଣ୍ଣଭା, ହରିସ୍ମିତା, ବିଦ୍ୟୁତ, ଦୀପାଞ୍ଜଳି ଏବଂ ଦଣ୍ଡସେନା ପରିବାରବର୍ଗ। କାଶୀପୁରରୁ ଆପଣ ହେଲେ ରବି ମିଶ୍ର, ନିରଞ୍ଜନ ପଣ୍ଡା, ମନୋଜ, ରାଧାମୋହନ, ଦଣ୍ଡସେନା, ଗୋଲ୍ଟୁ, ରାଜା, ଘାସି ମିଶ୍ର, ବାବ୍ଲା, ଲେଲି, ମେଲି, ଟିକିନା, ରନି, ମାମୁନି। ଏଥର ଆସନ୍ତୁ ଶୁଣିବା କୁର୍ବାନୀ କଥାଚିତ୍ରର ଏ ଗୀତଟି। ଗାଇଛନ୍ତି ଆଶା ଭୋସଲେ ଏବଂ ମହମ୍ମଦ ରଫି। ଏ ଗୀତଟି ପାଇଁ ଅନୁରୋଧ ରହିଛି ଆପଣମାନଙ୍କର। ଜୟପୁର ଆଦର୍ଶନଗରରୁ ଆପଣ ହେଲେ ନୀଳକଣ୍ଠ, ତ୍ରିପତି, କାବୁଲ, ରବି, ମହେଶ ଏବଂ ଭାସ୍କର। କୋଟପାଡ଼ରୁ ଅମ୍ରିତ, ଶିଶିର, ରିତେଶ, ପ୍ରିତେଶ, ମନୋଜ, ରମାରାଣୀ ଏବଂ ଉମାରାଣୀ। ପଞ୍ଚଚୌକ ଜଗଦଲପୁରରୁ ଆପଣମାନେ ହେଲେ ଲବ ମହାପାତ୍ର, ଅଞ୍ଜଳି ମହାପାତ୍ର, ରାମେଶ୍ୱର ମହାପାତ୍ର, ରୂପାଲି ପୁରୋହିତ ଏବଂ ଅଥର୍ବ ମହାପାତ୍ର। ଉମରକୋଟ ମେନ୍ ରୋଡ଼ରୁ ପିଲୁ, ଗିଟୁ, ମନୁ, ମାମା ନାନୀ, ସୁଶୀଲ ଭାଇ ଏବଂ ଆପଣଙ୍କ ନନାବୋ। ତାହେଲେ ଆସନ୍ତୁ ଶୁଣିବା କୁର୍ବାନୀ କଥାଚିତ୍ରର ଗୀତଟି। ଗୀତଟିରେ କଣ୍ଠଦାନ କରିଛନ୍ତି ଆଶା ଭୋସଲେ ଏବଂ ମହମ୍ମଦ ରଫି।

ପରବର୍ତ୍ତୀ ଗୀତଟି ହେଲା କଥାଚିତ୍ର ଗ୍ରୁ ଗୁମ୍ରାହ। ଗୀତଟିରେ କଣ୍ଠଦାନ କରିଛନ୍ତି ମହେନ୍ଦ୍ର କପୁର। ଅନୁରୋଧ ରହିଛି ଆପଣମାନଙ୍କର, ହସନାବାଦ ଭଦ୍ରକରୁ ଆପଣ ହେଲେ ଶ୍ରୀନିବାସ ତ୍ରିପାଠୀ ଏବଂ ରତ୍ନମଣି ତ୍ରିପାଠୀ, ଚୌଦ୍ୱାରରୁ ରାଧାରାଣୀ, ଶ୍ୟାମାମଣି ଏବଂ ନୀଳାମ୍ବରୀ ଦାସ। ଶାସ୍ତ୍ରୀନଗର ବଲାଙ୍ଗୀରରୁ ଆପଣ ହେଲେ ନୀଲୁକୁମାର ଦାସ, ନରେନ୍ଦ୍ର ନାରାୟଣ ଦାସ, ରେଣୁକା ଦାସ, ସୌମ୍ୟା ଦାସ ଏବଂ କୁନିପୁଅ ରୁଦ୍ର ନାରାୟଣ ଦାସ, ଶେଷରେ ସେମାନଙ୍କ ମା ବାପା। ଶିବସୱାର୍ଡ ଜଗଦଲପୁରରୁ ଲବ ମହାପାତ୍ର, ଅଞ୍ଜଳି ମହାପାତ୍ର, ରାମେଶ୍ୱର, ରୂପାଲି ଏବଂ ଅଥର୍ପ। ପାଇକସାହି ଜୟନଗରରୁ ଆପଣମାନେ ହେଲେ ମନୋଜ, ସାଗରିକା, ଅନିମେଶ ଏବଂ ଅନୁଷ୍କା। ଆକ୍କାୟ ପାଲେମ୍ ବିଶାଖପାଟନାରୁ ଆପଣ ହେଲେ ପ୍ରମୋଦ, ପ୍ରଭାତୀ, ମଞ୍ଜରୀ, ସାଇ ଏବଂ କେ ସଞ୍ଜୟ। ଅଡାଳପଙ୍କ ବନ୍ତ ଭଦ୍ରକରୁ ଆପଣ ହେଲେ ମନ୍ମଥ କୁମାର ପଣ୍ଡା, ତନ୍ମୟ, ସୁମିତ, ବାଙ୍କନିଧି, ଟିଟୁନ, ଲିପୁନ, ଲିଜା ଏବଂ ଲିସା। ଟିକିରାସାହି କୁଟପାଡ଼ରୁ ଆପଣ ହେଲେ ସନ୍ତୋଷ, ସ୍ୱାତି, ରଞ୍ଜୁକ୍ତା, ଆକାଂକ୍ଷା, ଆଞ୍ଚଲ, ରୁଦ୍ରାକ୍ଷ ଏବଂ ଅତୁଲ। ପାରାଦୀପରୁ ଆପଣ ହେଲେ ଆଲୋକ, ଆଦିତ୍ୟ, ମୁନା, ବିଦ୍ୟାଧର ଏବଂ ସେମାନଙ୍କ ସାଥୀ ଶ୍ରୋତା। ମେନ୍ ରୋଡ୍ ନବରଙ୍ଗପୁରରୁ ଆପଣ ହେଲେ ଶ୍ରୀଧର, ବାପୁ, ମିତୁ, ରତିକାନ୍ତ, ସୁବାସିନୀ, ଓମ, ଚୁମ୍କି, ପ୍ରତ୍ୟୁଷ, ଆଦ୍ୟାଶା ଏବଂ ଅନ୍ୟମାନେ। ଆପଣ ହେଲେ ବ୍ରଜରାଜନଗର, ଝାରସୁଗୁଡ଼ା, ସମ୍ବଲପୁରରୁ ଘସିନ, କାହ୍ନୁ, ମନୁ, ମାନି, ସୁଶ୍ରୀ, ମାନୁ ଏବଂ ସାଥୀ। ସୋର ବାଲେଶ୍ୱରରୁ ଆପଣ ହେଲେ ଦାଶରଥୀ, ମିନି, ଦେବାନ, ସ୍ମୃତିମୟ, କାବ୍ୟା, ବିଦ୍ରାଶୀ ଏବଂ ପ୍ରିୟସୀ ଦାସ। ଅନୁରୋଧ ରହିଛି ଆପଣମାନଙ୍କର, ଗୁମ୍ରାହ କଥାଚିତ୍ରରେ ଗୀତଟି ପାଇଁ ଗୀତଟିରେ କଣ୍ଠଦାନ କରିଛନ୍ତି ମହେନ୍ଦ୍ର କପୁର। ସାହିରଙ୍କ ଗୀତ।

ସୁହାଗ କଥାଚିତ୍ରର ଗୀତଟି ପାଇଁ ଅନୁରୋଧ ରହିଛି ଆପଣମାନଙ୍କର। ଚନ୍ଦାଚୌକ ଆନ୍ଧ୍ରାଠାଡ଼ି ଜିଲ୍ଲା ମଧୁବନୀ ବିହାରରୁ ଆପଣ ହେଲେ ମୁଖିଆଜୀ ହେମଲତା ସଜ୍ଜନ, ଶୋଭିକାନ୍ତ ଝା ସଜ୍ଜନ ଏବଂ ମୋହିତ ସଜ୍ଜନ।

ସମ୍ପର୍କ ଚିଠିରେ ଜୟପୁର ସୁନାରୀ ସାହିରୁ ଆପଣ ହେଲେ କେ ମୋହନ ରାଓ ଆଚାରୀ, କେ ଜ୍ୟୋତି, କେ ଶ୍ରୁତି, କେ ଦୀପା, କେ ଗଜେନ୍ଦ୍ର ଏବଂ ଦିନେଶ, ଦିଲୀପ, ନାନୁ ଓ ଶାନୁ। ଦତରଙ୍ଗୀରୁ ଆପଣ ହେଲେ ଭାଗବତ ବର୍ମା, ଲେବୋଇରୁ ଗୁଲାବ ଦାସ ମାନିକପୁରୀ, ରିଙ୍ଗିଣୀରୁ ଦିନେଶ ବର୍ମା, ଲଚ୍ଛନପୁରରୁ ବିଶ୍ୱନାଥ ସାହୁ ଏବଂ ମାଉଲି ସିଙ୍ଗାରପୁରରୁ ଆପଣ ହେଲେ ସାଲିକ ପୂଜାରୀ, ବାବାଫୁଟି ଉଫ୍ରାରୁ ଆପଣ ହେଲେ ପ୍ରେମ ସାହୁ, ଯମୁନା ସାହୁ, ତୁଳସୀ ସାହୁ ଏବଂ ହେମଲତା ସାହୁ। ଅନୁରୋଧ ରହିଛି ଆପଣମାନଙ୍କର ସୁହାଗ କଥାଚିତ୍ରର ଏହି ଗୀତଟି ପାଇଁ। ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଆଲକା ୟାଗ୍ନେ, ଗୀତ ସମୀର, ସଙ୍ଗୀତ ଆନନ୍ଦ ମିଲିନ, କଥାଚିତ୍ର ସୁହାଗ।

ମୁକତ୍ତର କା ସିକନ୍ଦର ଏ କଥାଚିତ୍ରର ଗୀତଟି ପାଇଁ ଅନୁରୋଧ ରହିଛି ଆପଣମାନଙ୍କର। ଅଲୱାର ରାଜସ୍ଥାନରୁ ଆପଣ ହେଲେ ହରିଶ ମାହେଶ୍ୱରୀ, ରିଶୁ ମାହେଶ୍ୱରୀ, ରିଙ୍କୁ ମାହେଶ୍ୱରୀ। ବନାରସ ଉତ୍ତରପ୍ରଦେଶରୁ ଆପଣ ହେଲେ ସୁନୀଲ ଦତ୍ତ, ବିଶ୍ୱକର୍ମା, ମନୋଜ ପ୍ରଜାପତି ଏବଂ ଅଶୋକ ଶୁକ୍ଲା। ପାଲିଗୁଡ଼ା ବାମୁନିପୁର ଜୟପୁର କୋରାପୁଟରୁ ଆପଣ ହେଲେ ରଘୁନାଥ ପ୍ରଧାନୀ, ରାଜୁ ପ୍ରଧାନୀ, ସୁକାନ୍ତି ପ୍ରଧାନୀ, ପୂର୍ଣ୍ଣଚନ୍ଦ୍ର ଗୌଡ଼, ନବୀନା ଗୌଡ଼, ନବୀନ ପ୍ରଧାନୀ, ମହେଶ୍ୱର ମାଳି ଏବଂ ଦେବମାଳି। ବରୁଣ ସିଂ ସେରଗଡ଼ ବାଲେଶ୍ୱରରୁ ଆପଣ ହେଲେ ଗଙ୍ଗାଧର ବେହେରା, ନୟନା ବେହେରା, ସ୍ମୃତି ପୁଷ୍ପା ଏବଂ ଅଭିଲିପ୍ସା। ଦେଓକାଲି ଶଙ୍ଖତ୍ରାସ କଟକରୁ ଆପଣ ହେଲେ ସୁନୀଲ କାନ୍ତ ମହାନ୍ତି, ସରୋଜ କାନ୍ତ, ଲକ୍ଷ୍ମୀକାନ୍ତ, ଅଞ୍ଜଳି, ସୁଷମା, ବୀଣାପାଣି, ଭାଉଜ ସୁମିତା, ସବିତା, ଝିଅ।

ଏ ଗୀତଟି ସହ ଶେଷ ହେଲା ଆପଣଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଆଧୁନିକ ଗୀତ। ପ୍ରଥମେ ଶିଳ୍ପୀ ଚିତ୍ତ ଜେନା, କଣ୍ଠରେ ଶରତ ଚନ୍ଦ୍ର ପଣ୍ଡାଙ୍କ ରଚନା।

ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଚିତ୍ତ ଜେନା ଏବଂ ଭୁବନେଶ୍ୱରୀ ମିଶ୍ର। କଣ୍ଠରେ ଶରତ ଚନ୍ଦ୍ର ପଣ୍ଡାଙ୍କ ରଚନା।

ଏଥର ଶିଳ୍ପୀ ଜିତେନ୍ଦ୍ରନାଥ ପଟ୍ଟନାୟକ, ଗୀତ ରଚନା ରଞ୍ଜିତ କୁମାର ଦାସ, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ।

ପରବର୍ତ୍ତୀ ଶିଳ୍ପୀ ପ୍ରୀତି ପଣ୍ଡା, ଗୀତ ରଚନା ରଣଜିତ କୁମାର ଦାସ, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ।

ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ ପ୍ରୀତି ପଣ୍ଡା। ଗୀତ ରଚନା ରଣଜିତ କୁମାର ଦାସ। ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ।

ଶେଷରେ ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ଶ୍ୱେତଲୀନା ପଣ୍ଡା। ଗୀତ ରଚନା ବିଷ୍ଣୁ ସାହୁ, ସଙ୍ଗୀତ ପରିଚାଳନା ଗୁରୁପ୍ରସାଦ ଦାସ।

ଏହି ଗୀତଟି ସହ ଶେଷ ହେଲା ଆଧୁନିକ ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ରାତି 11। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। 11:05ରେ ଶୁଣିବେ ଇଂରାଜୀରେ ସମ୍ବାଦ। ହେଲେ ପ୍ରଥମେ ଆସନ୍ତୁ ଶୁଣିବା ହିନ୍ଦୀରେ ସମ୍ବାଦ।

ଦିନ ଗୋଟାଏ ବାଜି ପାଞ୍ଚ ମିନିଟ୍ରେ ଶୁଣିବେ ପ୍ରାନ୍ତୀୟ ଭାଷାର ଗୀତ। ଏଥିରେ ଶୁଣିବେ ହିମାଚଳ ପ୍ରଦେଶ ଏବଂ ହରିୟାଣା ପ୍ରଦେଶର ଲୋକଗୀତ। ଶୁଣିଲେ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ ରାତି 11:12। ଏଇଠି ଶେଷ କରୁଛୁ ଆମର ରାତ୍ରିକାଳୀନ ଅଧିବେଶନ। ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇ ଆମର ପ୍ରଥମ ଅଧିବେଶନ ଆରମ୍ଭ କରିବୁ ଆସନ୍ତାକାଲି ସକାଳ 5:53। ଆଜି ପାଇଁ ବିଦାୟ ଚାହୁଁଛୁ। ଶୁଭରାତ୍ରି। ଜୟ ହିନ୍ଦ୍।